ଆକାଶବାଣୀ ଭବାନୀପାଟଣା, ଆଜି ସୋମବାର 1948 ଶତାବ୍ଦ ଅଶ୍ୱିନ ଷଷ୍ଠ ଦିନ 2026 ମସିହା ସେପ୍ଟେମ୍ବର ମାସର 28 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଜ ଯୋଗେ, FM ମାଧ୍ୟମରେ 100.3 ମେଗା ହର୍ଜ ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାୟ 5:58।

ଏଥର ଶୁଣନ୍ତୁ ସୁରେଶ ଦାସଙ୍କ ରଚନାରୁ, କ୍ଷମା କରିବେ, ଏଥର ଶୁଣନ୍ତୁ ଲଳିତ ମୋହନ ପଟ୍ଟନାୟକଙ୍କ ରଚନାରୁ, ଦେତକଣ୍ଠରେ ଗାଇଛନ୍ତି ପଙ୍କଜ ବେହେରା ଓ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ।

ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତାର କାର୍ଯ୍ୟକ୍ରମ ବନ୍ଦନ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଚେତନ ଚିନ୍ତନ, ଉପସ୍ଥାପନା ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଆମେ ସବୁ ମଣିଷ, ମଣିଷ ଭାବରେ ଆମର ବୋଧ ଶକ୍ତି ଅଛି। କଥାଟିଏ କହିଲେ ଆମେ ବୁଝିପାରୁଛୁ, କ'ଣ କରୁଛୁ ସେ କଥା ମଧ୍ୟ ଜାଣିପାରୁଛୁ, ଆମ କାମ ଠିକ୍ ହେଉଛି କି ଭୁଲ ହେଉଛି ତା ମଧ୍ୟ ଜାଣୁଛୁ। ବୁଝିଲେ ଜାଣିଲେ ମଧ୍ୟ ବେଳେବେଳେ ନ ଜାଣିଲା ପରି ଛଳନା କରୁଛୁ ସିନା, କିନ୍ତୁ ଆମେ ଯେ ଜାଣିପାରୁନାହୁଁ ଏକଥା କହିବା ଠିକ୍ ନୁହେଁ। ଆମେ ଯାହା କରୁଛୁ ତାହା ଭଲ କି ଭୁଲ ଆମର ବୋଧଶକ୍ତି ତାହା ଆମକୁ ବୁଝେଇ ଦେଉଛି। ଭଲ କାମଟିଏ କଲେ ଯେଭଳି କିଛି ଭଲ ଅନୁଭବ ହୁଏ, କିଛି ଖରାପ କାମ କଲେ ମଧ୍ୟ କିଛି ଖରାପ ଅନୁଭବ ହୁଏ। ଆମେ ବିଭିନ୍ନ ସମୟରେ ଜାଣି ହେଉ ପରିସ୍ଥିତିରେ ପଡ଼ି ହେଉ ଭୁଲ କାମ ପାପ କାମ କରିଦେଉ ସିନା, ଆମର ବୋଧଶକ୍ତି ଆମକୁ ବରାବର ଚେତେଇ ଦେଇ କହେ, ତୁ କ'ଣ କରୁଛୁ, ଏ ତୁ କ'ଣ କଲୁ, କାହିଁକି ଅପରାଧ କଲୁ। ଖରାପ କାମଟିଏ କରିସାରିବା ପରେ ମନରେ ଏ ଯେଉଁ ଆନ୍ଦୋଳନ ହୁଏ ବା ପ୍ରଶ୍ନ ଉଠେ ତାହା ହେଉଛି ଆମର ଅପରାଧ ବୋଧ। ଅପରାଧ ବୋଧର ଅର୍ଥ ହେଲା ଅପରାଧ କଲୁ ବୋଲି ଆମେ ବୁଝିପାରିଲୁ, ଆଉ ଏ ଅପରାଧ ବୋଧଟି ମଣିଷକୁ ସହଜରେ ଛାଡ଼େ।

ସବୁବେଳେ ଗୋଡ଼ଉଥାଏ। ତାକୁ ଭୁଲିବାକୁ ଚେଷ୍ଟା କଲେ ମଧ୍ୟ ଭୁଲି ହୁଏ ନାହିଁ। ଭଗବାନ ମଣିଷକୁ ଏଭଳି ଗଢ଼ିଛନ୍ତି, ସେ ଚାହାନ୍ତି ଯେ ମଣିଷ ସାଂସାରିକ ପରିସ୍ଥିତିରେ ପଡ଼ି ମନ୍ଦ କାମ କଲେ ମଧ୍ୟ ତାକୁ ଅନୁଭବ କରୁ, ତାହା ତା'ର ସବୁବେଳେ ମନେ ପଡ଼ୁଥାଉ। ଏ ମନେ ପଡ଼ିବା ଦ୍ୱାରା ସେ ଅନୁତପ୍ତ ହେବ ଏବଂ ଅପରାଧ ବୋଧ ତାକୁ ଭବିଷ୍ୟତ ଅପରାଧରୁ ଦୂରରେ ରଖିବ। ଏ ପ୍ରସଙ୍ଗରେ ଗୋଟିଏ ଘଟଣା ଶୁଣନ୍ତୁ। ଜଣେ ଯୁବକ କୌଣସି ଏକ ପରିସ୍ଥିତିରେ ପ୍ରଚଣ୍ଡ ରାଗରେ ଜଣକୁ ମାରୁ ମାରୁ ମାରିଦେଲା। ମାରିଦେଲା ସିନା, ଘଟଣାଟି ଘଟିଯିବା ପରେ ଛାନିଆ ହୋଇଗଲା, ଭୟ ପାଇଲା। ହତ୍ୟା ଅପରାଧରେ ପୋଲିସ ଧରିନେବ, ବିଚାର ହେବ, ଜେଲରେ ରହିବାକୁ ହେବ, ଆଜୀବନ କାରାଦଣ୍ଡ ହୋଇପାରେ, ମୃତ୍ୟୁଦଣ୍ଡ ବି ହୋଇପାରେ। ଧରା ପଡ଼ିବା ଆଗରୁ ଲୁଚି ଲୁଚି ବନାରସ ପଳାଇଲା। ସେଠି ତ ପୃଥିବୀ ଯାକର ଯାତ୍ରୀ, ହଜାର ହଜାର ମନ୍ଦିର ମଠ ଘାଟ, ପାଠଶାଠ ପଢ଼ିଥିଲା, ଠିକ୍ଠାକ୍ କଥା କହିପାରୁଥିଲା, ଦେଖିଲେ ଜମା ଅପରାଧୀ ପରି ଜଣାପଡ଼ୁନଥିଲା, ଭଲ ପିଲା ଭଳି କଥାବାର୍ତ୍ତା କରୁଥିଲା। ଗୋଟିଏ ମଠରେ ଜଣେ ସାଧୁଙ୍କ ପାଖରେ ରହିଲା, ଧର୍ମଶାସ୍ତ୍ର ପଢ଼ିଲା, ମଠର ଦୈନନ୍ଦିନ ଚର୍ଯ୍ୟା ଭିତରେ ସମୟ କାଟିଲା। ତାକୁ ଯଦିଓ ଭଲ ଲାଗିଲା, ଉଶ୍ୱାସ ଲାଗିଲା, ତା ଭିତରୁ କିନ୍ତୁ ସେ ଅପରାଧ ବୋଧଟି ଜମା ଗଲା ନାହିଁ। ଗୋଟିଏ ମଣିଷକୁ ସେ ମାରିଦେଇଛି, ଏଇ କଥା ସବୁବେଳେ ତା'ର ମନେ ପଡ଼ିଲା। ପୋଲିସ ତାକୁ ବରାବର ଖୋଜୁଥିବ, ତା'ର ବାପା ମାଆଙ୍କୁ ଆସି ବାରମ୍ବାର ପଚାରୁଥିବ, ବନ୍ଧୁବାନ୍ଧବଙ୍କୁ ମଧ୍ୟ ଯାଇ ଜେରା କରୁଥିବ, ତା ସାଙ୍ଗସାଥିଙ୍କୁ ମଧ୍ୟ ଜେରା କରୁଥିବ, ସମସ୍ତେ ତା ପାଇଁ ହଇରାଣ ହେଉଥିବେ। ହତ୍ୟା କରି ସେ ତ ଗୋଟିଏ ଅପରାଧ କରିଛି, ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିବାରୁ ଆଉ ଗୋଟିଏ ଅପରାଧ କରିଛି। ସବୁବେଳେ ଏଇ କଥା ତାକୁ ଘାରିଲା। ମଠରେ ବର୍ଷେ ବିତିଗଲା ପରେ ବି ସେ ଏ ଭାବନାରୁ ମୁକୁଳି ପାରିଲା ନାହିଁ। ଏତେ ଲୋକଙ୍କୁ ହନ୍ତସନ୍ତ କରି ସେ ଏଠି ଯେଉଁ ଧର୍ମଶାସ୍ତ୍ର ଚର୍ଚ୍ଚାରେ ସମୟ କାଟିବାକୁ ବସିଛି, ତାହା ଏକ ଛଳନା ଭଳି ତା'ର ମନେ ହେଲା। ସେ ଅନୁଭବ କଲା, ଦଣ୍ଡ ନ ଭୋଗିଲେ ପାପ କ୍ଷୟ ହେବ ନାହିଁ, ସେ ପୋଲିସ ପାଖରେ ଧରାଦେବ, ପରିବାର ବନ୍ଧୁବର୍ଗଙ୍କୁ ମାନସିକ ଯନ୍ତ୍ରଣାରୁ ମୁକ୍ତି ଦେବ। ହଠାତ୍ ଦିନେ ସେ ବନାରସ ଛାଡ଼ି ଆସି ନିଜକୁ ଧରା ପକାଇଦେଲା। ପୋଲିସ ଆଶ୍ୱସ୍ତ ହେଲା, ପରିବାର ଲୋକ ବି ଆଶ୍ୱସ୍ତ ହେଲେ। ସେ ମଲାକି ଗଲା, ସେଥିନେଇ ସେମାନଙ୍କର ଯେଉଁ ବ୍ୟସ୍ତତା ଥିଲା ତା'ର ଅନ୍ତ ହୋଇଗଲା। ଏଣିକି ନ୍ୟାୟାଳୟର ବିଚାର ଯାହା ହେବ, ଯୁବକଟି ମଧ୍ୟ ନିଜେ ଆଶ୍ୱସ୍ତ। ଏ ଘଟଣାଟିକୁ ବିଶ୍ଲେଷଣ କଲେ ଏତିକି ଜାଣିବା ଯେ ଅପରାଧ ବୋଧଟି ଏକ ପ୍ରକାର ଜ୍ୱଳନ, ତାହା ମଣିଷକୁ ଜାଳେ ନାହିଁ, ମଣିଷର ଅପରାଧ ପ୍ରବୃତ୍ତିକୁ ଜାଳେ, ଏବଂ ଏ ଜଳିବା ପ୍ରକ୍ରିୟାରେ କିଛି ଦଣ୍ଡ ମଧ୍ୟ ଭୋଗିବାକୁ ହୁଏ। ସୁନାରୁ ଖାଦ୍ୟଟି ପୋଡ଼ିଗଲେ ଆଉ ଯାହା ରହେ ତାହା ନିଶ୍ଚୟ ଖାଣ୍ଟି ସୁନା। ମଣିଷ ବି ସେହିଭଳି ଏହି ଅପରାଧ ବୋଧ ହେତୁ ଶୁଦ୍ଧ ହେବାର ସୁଯୋଗ ପାଏ। ତେଣୁ ଶ୍ରୋତାବନ୍ଧୁ, ଅପରାଧଟିଏ ହୋଇଗଲେ ତାକୁ ଲୁଚେଇ ନ ରଖି ତାକୁ ସ୍ୱୀକାର କରିଦେବା ହିଁ ସବୁଠୁ ବଡ଼ ଶ୍ରେୟସ୍କର କଥା।

ଶୁଣୁଥିଲେ ଚେତନ ଚିନ୍ତନ, ଉପସ୍ଥାପନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା, ସମୟ 6:35 ହେବାକୁ ଯାଉଛି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 240 meter ତଥା 12.6 kHz ଯୋଗେ, FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ରାଜା ପରୀକ୍ଷିତ କହିଲେ, ପ୍ରଜାଙ୍କ ଦୁଃଖ ଦୂର କରିପାରୁନଥିବା ରାଜା ମଲାପରେ ନର୍କରେ ପଡ଼େ। ହେ ବୃଷଭ, ତୋର ପାଦ ବିରୂପ ହେବା ପାଣ୍ଡବ ବଂଶର ନିନ୍ଦା। ଏପରି ଅନ୍ୟାୟ କରିଥିବା ଲୋକର ଦୁଇ ବାହୁକୁ ମୁଁ ଛେଦନ କରିବି। ରାଜାଙ୍କ କଥା ଶୁଣେ ବୃଷରୂପୀ ଧର୍ମ କହିଲେ, ପାଣ୍ଡବ ବଂଶର ଏହା ଉପଯୁକ୍ତ କର୍ମ। ପ୍ରାଣୀଙ୍କ କ୍ଲେଶ କଥା ହର ବ୍ରହ୍ମା ସୁଦ୍ଧା କହିପାରିବେ ନାହିଁ, ଆଉ ବା କିଏ କହିବ।

ଏ କଥା ମନରେ ଚିନ୍ତା କର। ରାଜାଙ୍କ ମନରୁ ସନ୍ଦେହ ଦୂର ହେଲା ଓ ସେ ଧର୍ମଙ୍କ ସ୍ୱରୂପ ଦେଖିପାରିଲେ। ଧର୍ମ ଓ ଧରଣୀଙ୍କୁ ପ୍ରବୋଧନା ଦେଇ ରାଜା ପରୀକ୍ଷିତ କଳିଙ୍କୁ ମାରିବାକୁ ବାହାରିଲେ। କଳି ଜୀବନ ବିକଳରେ ରାଜାଙ୍କ ଗୋଡ଼ତଳେ ପଡ଼ିଯିବାରୁ ତା ମୁଣ୍ଡ ନକାଟି ରାଜା ହସିକରି କହିଲେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବ୍ୟାଙ୍କ କର୍ମଚାରୀମାନଙ୍କର ମିଳିତ ସଂଘ ତରଫରୁ ଡାକରା ହୋଇଥିବା ତିନିଦିନିଆ ଧର୍ମଘଟକେ ସ୍ଥଗିତ ରଖାଯାଇଛି। ଇଣ୍ଡିଆନ୍ ବ୍ୟାଙ୍କିଂ ଆସୋସିଏସନ୍ ଆଉ ସଂଘ ଭିତରେ ଆଲୋଚନା ଉତ୍ତରୁ ନିଷ୍ପତ୍ତି ନିଆଯାଇଛି। ବ୍ୟାଙ୍କ କର୍ମଚାରୀମାନେ ପାଞ୍ଚଦିନିଆ କାର୍ଯ୍ୟ ଦିବସ ହେତେ ବହୁଟେ ଦାବି ନେଇକରି ଧର୍ମଘଟ ଡାକରା ଦେଇଥିଲେ। ସେମାନଙ୍କର ଦାବିକେ ନେଇକରି ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଏହି ଧର୍ମଘଟ ଡାକରା ଲାଗି ବ୍ୟାଙ୍କ କର୍ମଚାରୀମାନେ ଆଇବା ବୁଧବାର ତକ ଧାରଣା ଦେଇଥିଲେ। ରାଜ୍ୟ ସରକାରୀ କାର୍ଯ୍ୟାଳୟମାନଙ୍କେ ସୋମବାର ଦିନ କେନ୍ସି ବୈଠକ ନାହିଁ ହୁଏ। ଏ ଦିନକେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଅଣବୈଠକ ଦିବସ ଭାବେ ଘୋଷଣା କରାଯାଇଛି। ଏତାକେ ନେଇକରି ଦରକାରୀ ପଦକ୍ଷେପ ନେବାରକେ ସବୁ ଜିଲ୍ଲାପାଳ, ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ, ସବୁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବମାନଙ୍କୁ

ଏ ଧର୍ମଘଟ ଡାକରା ଲାଗି ବ୍ୟାଙ୍କ କର୍ମଚାରୀମାନେ ଆଇବା ବୁଧବାର ତକ ଧାରଣା ଦେଇଥିଲେ। ରାଜ୍ୟ ସରକାରୀ କାର୍ଯ୍ୟାଳୟମାନଙ୍କେ ସୋମବାର ଦିନ କେନ୍ସି ବୈଠକ ନାହିଁ ହୁଏ। ଏ ଦିନକେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫୁ ଅଣ ବୈଠକ ଦିବସ ଭାବେ ଘୋଷଣା କରାଯାଇଛି। ଏତାକେ ନେଇକରି ଦରକାରୀ ପଦକ୍ଷେପ ନେବାର୍କେ ସବୁ ଜିଲ୍ଲାପାଳ, ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ, ସବୁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବମାନଙ୍କୁ ବିଭାଗ ତରଫୁ ଚିଠି କରାଯାଇଛି। ରାଜ୍ୟ ସରକାରଙ୍କ ତରଫୁ ଫି ସୋମବାର ଦିନ ଜିଲ୍ଲାମାନଙ୍କେ ସାପ୍ତାହିକ ଅଭିଯୋଗ ଶୁଣାଣି କରାଯାଉଛି। ହେଲେ ଏ ଦିନ ଉଚ୍ଚ ପଦାଧିକାରୀମାନଙ୍କ ସ୍ତରଥି ଅଲଗା ବୈଠକ ରହିଲେ ଅଭିଯୋଗ ଶୁଣାଣି ଠିକ୍ସେ ନାହିଁ ହେଇପାରବାର। ବହୁତ ଦରକାର ନାଇଁଥିଲେ କେନ୍ସି ପ୍ରକାର ବୈଠକ ନାଇଁ ରଖବାର୍କେ ବିଭାଗ ତରଫୁ କୁହାଯାଇଛି। ଓଡ଼ିଶାର ପ୍ରାଚୀନ ଐତିହ୍ୟ ଆଉ ଐତିହାସିକ ଗୌରବକେ ପର୍ଯ୍ୟଟକମାନଙ୍କ ନିକେ ପହଞ୍ଚାବା ଲାଗି ଭୁବନେଶ୍ୱର ଖଣ୍ଡଗିରିଠାରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ଗଲାକାଲ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍। ରାଜ୍ୟ ପର୍ଯ୍ୟଟନ ବିଭାଗର ସହଯୋଗଥି ଭାରତୀୟ ପର୍ଯ୍ୟଟନ ନିଗମ ଉନ୍ନୟନ ଆଇଟିଡିସି ତରଫୁ ଇତାକେ ବିକଶିତ କରାଯାଇଛି। ଫି ଦିନ ବେଲବୁଡ଼େ ଓଡ଼ିଆ ଆଉ ଇଂରାଜୀ ଭାଷାଥି ଦୁଇଟା କ୍ଷେପେ ଇ ସୋ ପ୍ରଦର୍ଶିତ ହେବା। ପ୍ରଦର୍ଶନୀ ସମୟ ପାଖାପାଖି 16 ମିନିଟ୍ 2 ସେକେଣ୍ଡ ରହିଥିବାର ବେଳେ ଏକାସାଙ୍ଗେ 20 ଜଣ ଦର୍ଶକ ବସିକିରି ଇତାକେ ଉପଭୋଗ କରବାର ବ୍ୟବସ୍ଥା ରହିଛି। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବାନୁ ଭୁବନେଶ୍ୱରଠାରେ ଆଜି ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଅଭିଯୋଗ ଶୁଣାଣି ତାରିଖ ସାଧାରଣ ଲୋକ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କ ତରଫୁ ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ର 2026-27 ଶିକ୍ଷାବର୍ଷ ଲାଗି ଅତ୍ୟାଧୁନିକ ଦକ୍ଷତା ବିକାଶ ତାଲିମ ପାଠ୍ୟକ୍ରମ ନାଁ ଲେଖା ଲାଗି ଆବେଦନ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ଏବେ 30 ତାରିଖ ଦିନ ଶେଷ ହେବ। ଭିନ୍ ଭିନ୍ ଶିଳ୍ପ ଉପଯୋଗୀ ତାଲିମ ପାଠ୍ୟକ୍ରମ ଲାଗି ଆଗ୍ରହୀ ଯୋଗ୍ୟ ପ୍ରାର୍ଥୀମାନଙ୍କଠାରୁ କେନ୍ଦ୍ର ତରଫୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଚଳିତ ଶିକ୍ଷାବର୍ଷରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସମ୍ବଲପୁର କ୍ୟାମ୍ପସ୍ ନଭିଲ୍ ପାଠପଢ଼ା ମୂଲ ହେବ ବୋଲି ଜଣାପଡ଼ିଛି। ଆଜି ହେଉଛି ବିଶ୍ୱ ଜଳାନ୍ତକ ଦିବସ। କୁକୁର, ବିଲେଇ, କୁଲିଆ ଆର୍ ଗଧିଆ ବାଗି ପ୍ରାଣୀମାନଙ୍କନୁ ମୁନୁଷ ଆର୍ ଅଲଗା ପ୍ରାଣୀମାନଙ୍କୁ ଜଳାନ୍ତକ ରୋଗ ହେସି। କୁକୁରମାନେ ଚାବିଲେ ପାଖାପାଖି 90% ଲୋକ ଜଳାନ୍ତକ ରୋଗଥି ଆକ୍ରାନ୍ତ ହେସନ୍। ଭାରତ ବଛରକ ପାଖାପାଖି 18-20 ହଜାର ଲୋକ ଇ ରୋଗଥି ମରୁଛନ୍। ଜଳାନ୍ତକ ରୋଗ ଖାସ୍ କରି ଛୋଟ ଛୁଆମାନଙ୍କନ ଦେଖବାର୍କେ ମିଲ୍ସି। ଇ ରୋଗର ପ୍ରତିଷେଧକ ଟୀକା ରାଜ୍ୟର ସବୁ ଡାକ୍ତରଖାନାନ ମାହାଲିଆଥି ମିଲୁଛି। ନିଜର ପୋଷା କୁକୁରମାନଙ୍କୁ ବଛରକ ଥରେ ଲେଖା ପ୍ରତିଷେଧକ ଟୀକାକରଣ କରାବା ଲାଗି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫୁ କୁହାଯାଇଛି। ପ୍ରଧାନମନ୍ତ୍ରୀଙ୍କ 138 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ଅବସରରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ନଗାଁ ଗୋଟିଏ ସ୍ୱାସ୍ଥ୍ୟ ପରୀକ୍ଷା ଓ ରକ୍ତଦାନ ଶିବିର ହୋଇଯାଇଛି। କାର୍ଯ୍ୟକ୍ରମଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଉପସ୍ଥିତ ରହିକରି ସ୍ଥାନୀୟ ଲୋକମାନଙ୍କ ସାଙ୍ଗେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଥିଲେ। ଏହି ଅବସରରେ ହୋଇଥିବା ସ୍ୱାସ୍ଥ୍ୟ ପରୀକ୍ଷା ରକ୍ତଦାନ ଶିବିରଟି ଲୋକମାନଙ୍କ ରକ୍ତଚାପ, ମଧୁମେହ, ମାହାଲିଆ ଆଖି ପରୀକ୍ଷା କରିବା ସହିତ ଉଷକଷା ବଟାଯାଇଥିଲା। ଏହି ଅବସରରେ ମନ୍ତ୍ରୀ ଦିବ୍ୟାଙ୍ଗମାନଙ୍କୁ ସହାୟକ ଉପକରଣ ବିଲ୍ ବାଣ୍ଟିଥିଲେ। ସେବା ସଂକଳ୍ପ ଅଭିଯାନଥି ଦେବଗଡ଼ ଜିଲ୍ଲା ତିଲେଇବଣି ପଞ୍ଚାୟତ ସମିତି ତରଫୁ ଗଲାକାଲି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମ ହୋଇଯାଇଛି। ଏଥି ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗ ଦେଇକରି ସ୍ୱଚ୍ଛତା ଶପଥ ପାଠ କରିଥିଲେ। ଇତାର ସହିତ କୈଳାସ ପର୍ଯ୍ୟଟନସ୍ଥଳୀ ଆଉ ମନ୍ଦିର ପରିସରକେ ଜିଲ୍ଲାପାଳଙ୍କ ସହିତ ଉପସ୍ଥିତ ଲୋକମାନେ ମିଶିକରି ସଫେଇ କରିଥିଲେ। ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମ୍ନ ଚାଲିଥିବା 65 ନମ୍ବର ସାହାଣୀ କପ୍ ଫୁଟବଲ ଲିଗ୍ର 5 ନମ୍ବର ଦିନେ ପହିଲା ମ୍ୟାଚ୍ଟି କଟକ ଦଲ ପୁରୀକେ 13-0 ଗୋଲ୍ଥି ହରେଇଛି। ସେନ୍ତା 2 ନମ୍ବର ମ୍ୟାଚ୍ ଗଞ୍ଜାମ ଆଉ ନୟାଗଡ଼ ଭିତରେ ହୋଇଥିବାର ବେଳେ ମ୍ୟାଚ୍ ଡ୍ର ରହିଥିବାରୁ ଦୁଇ ଦଲକେ 1-1 ପଏଣ୍ଟ ମିଳିଛି। ଏସୀୟ କ୍ରୀଡ଼ାର 8 ନମ୍ବର ଦିନେ ଗଲାକାଲି ଭାରତକେ 7ଟା ପଦକ ମିଳିଛି। ଏଥଲେଟିକ୍ସଟି 2ଟା ରୌପ୍ୟ ଆଉ 3ଟା ବ୍ରୋଞ୍ଜ ସହିତ ସ୍କ୍ୱାସ୍ ବର୍ଗଥି 2ଟା ରୌପ୍ୟ ପଦକ ସାମିଲ ରହିଛି। ଏତାର ସହିତ ଭାରତ ପଦକ ତାଲିକାଥି 12 ନମ୍ବରଠାରେ ରହିଛି। ମହାନଦୀର ଉପରମୁଡ଼େ ଜବର ବର୍ଷା ଲାଗି ହୀରାକୁଦ ଜଳଭଣ୍ଡାରକେ ଜଳପ୍ରବାହ ବଢ଼ିଛି। ଗଲା 25 ତାରିଖ 39.14 ମିଲିମିଟର ଆର୍ 26 ତାରିଖ 71.66 ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ମହାନଦୀ ନଦୀ ପ୍ରଣାଳୀର ଭିନ୍ ଭିନ୍ ଅବବାହିକାନ ଜବର ବର୍ଷା ଲାଗି ସିଓନାଥ, ଜୋଙ୍କ ଆଉ ମହାନଦୀର ଅଲଗା ଉପନଦୀମାନଙ୍କେ ଜଳପ୍ରବାହ ବଢ଼ବାରକେ ଲାଗିଛି, ଯେନ୍ଥିଲାଗି ନଦୀର ଜଳସ୍ତର ଧୀରେ ଧୀରେ ବଢ଼ୁଛି। ଆଜି ସକାଳ ତକ୍ ଜଳଭଣ୍ଡାରର ଜଳସ୍ତର 629.08 ଫୁଟ ରହିଥିଲା। ଇହାଦେ 28ଟା ଗେଟ୍, ପାୱାର ଚ୍ୟାନେଲ ଆଉ ଭିନ୍ ଭିନ୍ କେନାଲ ଦେଇକରି ଫି ସେକେଣ୍ଡଟି ଜଳଭଣ୍ଡାରୁ 4,96,602 ଘନଫୁଟ ପାଣି ଛଡ଼ା ଯାଉଥିବାର ବେଳେ 6,17,308 ଘନଫୁଟ ପାଣି ଜଳଭଣ୍ଡାର ଭିତରକେ ଆସୁଛି। ଏଚଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଥି। ଜୁହାର।

ଶ୍ରୋତାବନ୍ଧୁ, ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ଆଞ୍ଚଳିକ ସମ୍ବାଦ ଆମର ସ୍ୱସ୍ଥ ଏବଂ ଓଡ଼ିଆରେ ସମ୍ବାଦ। ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ରାଜ୍ୟ ସରକାର ପ୍ରତ୍ୟେକ ସୋମବାରକୁ ଅଣବୈଠକ ଦିବସ ଭାବେ ଘୋଷଣା କରିଛନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସମସ୍ତ ବିଭାଗ ଏବଂ ଜିଲ୍ଲା ପ୍ରଶାସନକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଅତି ଆବଶ୍ୟକ ନଥିଲେ ସୋମବାର କୌଣସି ପ୍ରକାର ସରକାରୀ ବୈଠକ ଆୟୋଜନ ନ କରିବାକୁ ସମସ୍ତ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନ ଅଭିଯୋଗ ଶୁଣାଣିକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବ୍ୟାଙ୍କ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆଜିଠାରୁ ଆରମ୍ଭ ହେବାକୁ ଥିବା ତିନିଦିନିଆ ଧର୍ମଘଟ ଡାକରାକୁ ସ୍ଥଗିତ ରଖାଯାଇଛି। ମଞ୍ଚ ପକ୍ଷରୁ ଏ ସଂକ୍ରାନ୍ତ ଘୋଷଣାନାମା ଜାରି କରାଯାଇଛି। ଭାରତୀୟ ବ୍ୟାଙ୍କ ସଂଘ ସହ ମିଳିତ ମଞ୍ଚର ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପାଞ୍ଚଦିନିଆ ବ୍ୟାଙ୍କ କାର୍ଯ୍ୟଦିବସ କାର୍ଯ୍ୟକାରୀ କରିବା ଉପରେ ବିଚାର ବିମର୍ଶ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଗଭୀର ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ସୁବର୍ଣ୍ଣରେଖା ଜଳକା ବୁଢ଼ାବଳଙ୍ଗ ଏବଂ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି ସ୍ଥିତି ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଆଜି ସକାଳ 6ଟା ସୁଦ୍ଧା ଜଳଭଣ୍ଡାରର 28ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ଜଳଭଣ୍ଡାରର ଜଳସ୍ତର 6.08 ଫୁଟ ରହିଛି। କଟକ ମୁଣ୍ଡଳୀଠାରେ ଆଜି ପୂର୍ବାହ୍ନରେ 8 ଲକ୍ଷ ଘନଫୁଟ ବନ୍ୟା ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ଆଜି ଆଉ ଗୋଟିଏ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ଗତକାଲି ତଳିଆ ଅଞ୍ଚଳର ଲୋକଙ୍କୁ ସଚେତନ କରାଯାଇଛି। ଜଳଭଣ୍ଡାରର ଜଳସ୍ତର ସର୍ବୋଚ୍ଚ କ୍ଷମତା ପାଖାପାଖି ରହିଥିବା ଆମ ସମ୍ବାଦଦାତା ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ୟା ପରିସ୍ଥିତି ନେଇ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମୀକ୍ଷା କରିଛନ୍ତି। ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ପାନୀୟ ଜଳ, ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଣ ନେଇ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

0: ସାମ୍ପ୍ରତିକ ବନ୍ୟା ପରିସ୍ଥିତି ଯୋଗୁଁ କଳିଙ୍ଗ ଘାଟିରେ ହୋଇଥିବା ଭୂସ୍ଖଳନ ସ୍ଥାନର ସ୍ଥିତି ନେଇ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ସମୀକ୍ଷା କରିଛନ୍ତି। କନ୍ଧମାଳ ଜିଲ୍ଲାକୁ ଗତକାଲି ଗସ୍ତରେ ଯାଇ ଶ୍ରୀ ସିଂ ଦୁଇଟିଯାକ ଭୂସ୍ଖଳନ ସ୍ଥାନର କ୍ଷତ୍ରିୟ ସମୀକ୍ଷା କରି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେହି ସ୍ଥାନରେ ବିପଦସଂକୁଳ ଅବସ୍ଥାରେ ଥିବା ପଥର, ନରମ ମାଟି ଏବଂ ଅନ୍ୟାନ୍ୟ ବିପଦ ସୃଷ୍ଟିକାରୀ ପରିସ୍ଥିତିକୁ ହଟାଇବାକୁ ଶ୍ରୀ ସିଂ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରର ଐତିହାସିକ ସ୍ଥଳୀ ଖଣ୍ଡଗିରିଠାରେ ଆଲୋକ ଶବ୍ଦ ବ୍ୟବସ୍ଥା ଗତକାଲିଠାରୁ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ଶୁଭାରମ୍ଭ କରିଛନ୍ତି। ପର୍ଯ୍ୟଟନ ବିଭାଗ ସହଯୋଗରେ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଏହି ବ୍ୟବସ୍ଥାକୁ ବିକଶିତ କରାଯାଇଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା, ଆଲୋକ, ଶବ୍ଦ ଓ କାହାଣୀ ଗଠନ ଶୈଳୀ ମାଧ୍ୟମରେ ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫାର ବୈଚିତ୍ର୍ୟକୁ ପର୍ଯ୍ୟଟକଙ୍କ ନିକଟରେ ଉପସ୍ଥାପନ କରିବା ଲକ୍ଷ୍ୟ ନେଇ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଦୈନିକ ସନ୍ଧ୍ୟାରେ ଦୁଇଟି ଶୋର ଆୟୋଜନ କରାଯିବ। ଶହୀଦ ଏ ଆଜମ ଭଗତ ସିଂଙ୍କ 119ତମ ଜନ୍ମଦିବସ ଅବସରରେ ଦେଶବାସୀ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1907 ସେପ୍ଟେମ୍ବର 28 ତାରିଖରେ ପଞ୍ଜାବର ଲ୍ୟାଲପୁର ଜିଲ୍ଲା ଅନ୍ତର୍ଗତ ବଙ୍ଗା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରକ୍ତତୀର୍ଥ ଇରମଠାରେ 84ତମ ଶହୀଦ ଦିବସ ଆଜି ପାଳନ କରାଯାଉଛି। ଏହି ଅବସରରେ ପୁଲିସ ପକ୍ଷରୁ ତୋପ ସଲାମୀ ଏବଂ ଶହୀଦଙ୍କ ଉଦ୍ଦେଶ୍ୟରେ ସମାଜର ବିଭିନ୍ନ ବର୍ଗର ଲୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1942 ଆଜିର ଦିନରେ ବ୍ରିଟିଶ ଶାସନ ବିରୋଧରେ ସଂଗ୍ରାମ ଅବସରରେ 29 ଜଣ ଇରମଠାରେ ଶହୀଦ ହୋଇଥିଲେ। ଜଳାନ୍ତକ ରୋଗର ପ୍ରଭାବ ଏବଂ ଏହାର ନିରାକରଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଜଳାନ୍ତକ ଦିବସ ପାଳନ କରାଯାଉଛି। ଜଳାନ୍ତକ ଏକ ଭୂତାଣୁଜନିତ ରୋଗ। ଜଳାନ୍ତକ ପ୍ରତିଷେଧକ ଟିକା ଉଦ୍ଭାବନ କରିଥିବା ବୈଜ୍ଞାନିକ ଲୁଇ ପାଶ୍ଚରଙ୍କ ସ୍ମୃତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଜିର ଦିନକୁ ସ୍ମରଣୀୟ କରିବା ପାଇଁ ଏହି ଦିବସ ପାଳନ କରାଯାଉଛି। ଦୃଢ଼ ଏକତାର ବାର୍ତ୍ତା ନେଇ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ନୟାଗଡ଼ ଜିଲ୍ଲା ଭାପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୟନ୍ତୀ ପାଳିତ ହୋଇଯାଇଛି। ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଲକ୍ଷ୍ୟ ନେଇ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଜଳାତଙ୍କ ରୋଗର ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ଦେବାଶିଷ ଜେଠୀ।
2: ଜଳାତଙ୍କ ରୋଗ ବା ରେବିସ୍ ହେଉଛି ଏକ ମାରାତ୍ମକ ଭୂତାଣୁଜନିତ ରୋଗ। ପଶୁମାନଙ୍କଠାରୁ ସଂକ୍ରମିତ ହେଉଥିବାରୁ ଏହାକୁ ଜୁନୋଟିକ୍ ରୋଗରେ ଅନ୍ତର୍ଭୁକ୍ତ କରାଯାଇଛି। ବିଶ୍ୱସ୍ତରରେ କୁକୁର, ବାଦୁଡ଼ି, ବିଲୁଆ, ନେଉଳ, ବିଲେଇ, ମୂଷା ତଥା ଅନ୍ୟ ଜଙ୍ଗଲୀ ଓ ଗୃହପାଳିତ ପ୍ରାଣୀମାନଙ୍କଠାରୁ ମଣିଷକୁ ଜଳାତଙ୍କ ରୋଗ ସଂକ୍ରମିତ ହୋଇଥାଏ। ଭାରତରେ 96% କ୍ଷେତ୍ରରେ କୁକୁରମାନଙ୍କଠାରୁ ସଂକ୍ରମିତ ହୋଇଥାଏ ଏବଂ ଏଥିପାଇଁ ପ୍ରତିବର୍ଷ 20,000 ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ। ଜଳାତଙ୍କ ରୋଗ ହେଲେ କୌଣସି ଚିକିତ୍ସା ନଥିବାରୁ ଏହା 100% ମାରାତ୍ମକ, କିନ୍ତୁ ସୌଭାଗ୍ୟବଶତଃ କୁକୁର କାମୁଡ଼ିବା ପରେ ତୁରନ୍ତ ଟିକା ନେଲେ ସଫଳତାର ସହିତ ଏହି ରୋଗକୁ ପ୍ରତିରୋଧ କରାଯାଇପାରେ। ସଂକ୍ରମିତ ପ୍ରାଣୀମାନଙ୍କର ଲାଳ ସହିତ ମଣିଷର ସ୍ନାୟୁ ପ୍ରଣାଳୀର ସିଧାସଳଖ ଯୋଗାଯୋଗ ହେତୁ ଏହାର ଭୂତାଣୁ ସଂକ୍ରମିତ ହୁଏ। କୁକୁର କାମୁଡ଼ିଲେ ଜଳାତଙ୍କ ରୋଗ ହୁଏ ବୋଲି ସମସ୍ତେ ଜାଣନ୍ତି। ଏହାଛଡ଼ା ପ୍ରାଣୀ ନ କାମୁଡ଼ି ମଧ୍ୟ ଜଳାତଙ୍କ ରୋଗ ସଂକ୍ରମିତ ହୋଇପାରେ। ଯେମିତିକି ପ୍ରାଣୀମାନେ ମଣିଷକୁ ଜିଭରେ ଚାଟିବା, ନଖରେ ରାମ୍ପୁଡ଼ିବା କିମ୍ବା ଖୋଲା କ୍ଷତ ସଂସ୍ପର୍ଶରେ ଆସିବା ଦ୍ୱାରା ମଧ୍ୟ ଏହି ରୋଗ ସଂକ୍ରମିତ ହୋଇଥାଏ। ଅନ୍ୟ ପ୍ରକାରର ଯୋଗାଯୋଗ ଯେପରିକି ଜଳାତଙ୍କ ରୋଗରେ ଆକ୍ରାନ୍ତ ପଶୁଙ୍କର ରକ୍ତ, ପରିସ୍ରା, ମଳ ହେତୁ ସଂକ୍ରମଣର ବିପଦ ନଥାଏ। କୁକୁର କାମୁଡ଼ିବା ପରେ ଟିକା ନ ଦେଲେ ଏହି ଭୂତାଣୁ ମଣିଷର କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀକୁ ସଂକ୍ରମିତ କରିଥାଏ। ଏହାପରେ ମଣିଷର ମସ୍ତିଷ୍କରେ ରୋଗ ସୃଷ୍ଟି କରେ ଏବଂ ରୋଗୀର ମୃତ୍ୟୁ ହୁଏ। ଆକ୍ରାନ୍ତ ରୋଗୀମାନଙ୍କଠାରେ ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ହେଲା ଥଣ୍ଡା, ଛିଙ୍କ, କାଶ ଇତ୍ୟାଦି, ଯାହା କିଛି ଦିନ ପର୍ଯ୍ୟନ୍ତ ରହିପାରେ। ପରବର୍ତ୍ତୀ ଚିହ୍ନ ଓ ଲକ୍ଷଣଗୁଡ଼ିକ ହେଲା ଜ୍ୱର, ମୁଣ୍ଡବିନ୍ଧା, ବାନ୍ତି, ଅସ୍ଥିରତା, ଆବେଗ, ଉତ୍ତେଜନା, ବିରକ୍ତିବୋଧ, ମୃତ୍ୟୁଭୟ ଇତ୍ୟାଦି। ଏଥିସହିତ ଖାଦ୍ୟ ଗିଳିବାରେ ଅସୁବିଧା ହୁଏ, ଅତ୍ୟଧିକ ଲାଳ ଗଡ଼େ ଏବଂ ପାଣି ଢୋକିବାରେ ଅସୁବିଧା ହୁଏ। ଜଳ ପିଇବାରେ ଆତଙ୍କ ସୃଷ୍ଟି ହୁଏ ବୋଲି ଏହି ରୋଗର ନାମ ଜଳାତଙ୍କ ବା ହାଇଡ୍ରୋଫୋବିଆ। ଏହାପରେ ଉଚ୍ଚଧ୍ୱନି, ଉଜ୍ଜଳ ଆଲୋକ ଓ ବାୟୁ ପ୍ରବାହ ଇତ୍ୟାଦି ଅସହ୍ୟ ହୁଏ। ପ୍ରାଣୀଠାରୁ ମଣିଷକୁ ରୋଗ ସଂକ୍ରମିତ ହେବା ପରେ ଲକ୍ଷଣ ପ୍ରକାଶ ପାଇବା ପାଇଁ କିଛି ଦିନରୁ କିଛି ମାସ ସମୟ ଲାଗିଯାଏ, କିନ୍ତୁ ଥରେ ଜଳାତଙ୍କ ରୋଗର ଲକ୍ଷଣ ପ୍ରକାଶ ପାଇବା ପରେ ଆଉ ମାତ୍ର ସପ୍ତାହକ ମଧ୍ୟରେ ରୋଗୀଙ୍କର ମୃତ୍ୟୁ ଘଟିଥାଏ। ଯଦିଓ ଜଳାତଙ୍କ ରୋଗ ଥରେ ହେଲେ ଏଥିପାଇଁ କୌଣସି ଚିକିତ୍ସା ନାହିଁ।

0: ତେଣୁ ମୃତ୍ୟୁହାର 100% ହୋଇଥାଏ। କିନ୍ତୁ କୁକୁର କାମୁଡ଼ିବା ପରେ ତୁରନ୍ତ ଟୀକା ନେବା ଦ୍ୱାରା ଏହି ରୋଗକୁ ପ୍ରତିରୋଧ କରାଯାଇପାରେ। କୌଣସି ପ୍ରାଣୀ କାମୁଡ଼ିଲେ, ରାମ୍ପୁଡ଼ିଲେ ବା ଚାଟିଲେ ଜଳାନ୍ତକ ରୋଗ ହେବାର ଆଶଙ୍କା ଥାଏ। ତେଣୁ ପ୍ରାଣୀ ସଂସ୍ପର୍ଶରେ ଆସିଥିବା ସେହି ମଣିଷଙ୍କର ସୁରକ୍ଷା ପାଇଁ ଜଳାନ୍ତକ ଟିକାକରଣ ବା ଭ୍ୟାକ୍ସିନେସନ୍ ଅପରିହାର୍ଯ୍ୟ ଓ ବାଧ୍ୟତାମୂଳକ। ଯଦି କାମୁଡ଼ିଥିବା କୁକୁର ପୂର୍ବରୁ ଜଳାନ୍ତକ ପ୍ରତିଷେଧକ ଟିକା ନେଇଥାଏ ତେବେ ବିପଦ ଆଶଙ୍କା ନଥାଏ। ଅନେକ ସମୟରେ କୁକୁର କାମୁଡ଼ିଛି କି ନାହିଁ ରୋଗୀ ନିଶ୍ଚିତ ନଥାନ୍ତି। ସେପରି ଦ୍ୱନ୍ଦ୍ୱ ଥିଲେ ଲକ୍ଷଣ ଆରମ୍ଭ ହେବାକୁ ଅପେକ୍ଷା ନ କରି ନିଶ୍ଚିତ ରୂପେ ଟିକା ନେବା ଉଚିତ। ଗୃହପାଳିତ ପଶୁମାନଙ୍କର ଟିକାକରଣ ଦ୍ୱାରା ଜଳାନ୍ତକ ରୋଗକୁ ରୋକାଯାଇପାରିବ। ବନ୍ୟ ଜନ୍ତୁମାନଙ୍କଠାରୁ ଆମେ ଦୂରେଇ ରହିବା ଉଚିତ। ଏବେ ସରକାରୀ ଚିକିତ୍ସାଳୟରେ ଜଳାନ୍ତକ ରୋଗର ଆଧୁନିକ ଟିକା ମାଗଣାରେ ଦିଆଯାଉଛି। ଏହି ଟିକା ଅଧିକ ଶକ୍ତିଶାଳୀ, ନିରାପଦ ଓ ପ୍ରତିରକ୍ଷା ଯୋଗାଇବା ସକ୍ଷମ। ଟିକାର ଗୋଟିଏ ମାତ୍ରା ରୋଗକୁ ସମ୍ପୂର୍ଣ୍ଣ ପ୍ରତିରୋଧ କରେ ନାହିଁ, ତେଣୁ ଅତି କମ୍ରେ 5 ମାତ୍ରା ବା ଡୋଜ୍ ନେବାକୁ ହୁଏ। କୁକୁର କାମୁଡ଼ିବା ଦିନ ହିଁ ପ୍ରଥମ ମାତ୍ରାକୁ ତୁରନ୍ତ ନେବା ଉଚିତ, ତେଣୁ ଏହାକୁ ଶୂନ୍ୟ ଦିନ ବୋଲି କୁହାଯାଏ। ପ୍ରଥମ ଟିକାକରଣ ପରେ ଚିକିତ୍ସକଙ୍କର ପରାମର୍ଶ ଅନୁସାରେ ନିର୍ଦ୍ଦିଷ୍ଟ ଦିନଗୁଡ଼ିକରେ ଅତିରିକ୍ତ ମାତ୍ରା ନେବା ଜରୁରୀ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଜଳାତଙ୍କ ରୋଗର ଚିକିତ୍ସା ସମ୍ପର୍କରେ ଆଲୋଚନା। ଆଲୋଚନା କରିଥିଲେ ଡାକ୍ତର ଦେବାଶିଷ ଜେଠୀ। ଶ୍ରୋତା ବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ଆକାଶବାଣୀ ଦିଲ୍ଲୀରୁ ପ୍ରଚାରିତ ଏବଂ ଆମ କେନ୍ଦ୍ରରେ ରେକର୍ଡିଂ ଯୋଗେ ଗୃହୀତ ଏସୀୟ କ୍ରୀଡ଼ା 2026 ଅନ୍ତର୍ଗତ 27 ତାରିଖ ଦିନ ଖେଳାଯାଇଥିବା ଇଭେଣ୍ଟର ଦୈନିକ ବିବରଣୀ ଶୁଣିବେ ଆଜି ଦିନ 10:00।

0: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଦ୍ୱାରା ଆଜିଠାରୁ ପ୍ରସ୍ତାବିତ ତିନିଦିନିଆ ଧର୍ମଘଟ ସ୍ଥଗିତ। ନୂଆଦିଲ୍ଲୀରେ ଆଜି ରବି ଅଭିଯାନ ସମ୍ପର୍କିତ ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ର କୃଷିମନ୍ତ୍ରୀ। ପାକିସ୍ତାନର ଆତଙ୍କବାଦୀ ଆବାସସ୍ଥଳୀ ଉପରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍କୁ ଆଜି 10 ବର୍ଷ ପୂର୍ତ୍ତି ଏବଂ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ 8 ୱିକେଟ୍ରେ ପରାସ୍ତ କଲା ଭାରତ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଦ୍ୱାରା ଆଜିଠାରୁ ପ୍ରସ୍ତାବିତ ତିନିଦିନିଆ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଭାରତୀୟ ବ୍ୟାଙ୍କ ସଂଘ ସହ ବୁଝାମଣା ପରେ ଧର୍ମଘଟ ସ୍ଥଗିତ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ସୂଚନା ଦେଇଛି, ଗତକାଲି ଭାରତୀୟ ବ୍ୟାଙ୍କ ସଂଘ ଏବଂ ବ୍ୟାଙ୍କ ସଂଘ ମିଳିତ ମଞ୍ଚ ମଧ୍ୟରେ ଆଲୋଚନା ହେବା ପରେ ଧର୍ମଘଟକୁ ସ୍ଥଗିତ ରଖିବା ଲାଗି ସୂଚନା ଜାରି କରାଯାଇଥିଲା। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ ରବି ଅଭିଯାନ 2026 ଶୀର୍ଷକ ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଏହି ସମ୍ମିଳନୀରେ ଆଗାମୀ ରବି ଋତୁ ପାଇଁ ପ୍ରସ୍ତୁତି ଓ ବିଭିନ୍ନ ପ୍ରସଙ୍ଗ ନେଇ ବିସ୍ତୃତ ଆଲୋଚନା କରାଯିବାର କାର୍ଯ୍ୟସୂଚୀ ରହିଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଆଲୋଚନାରେ କୃଷିକ୍ଷେତ୍ରର ଉତ୍ପାଦନ, ଉତ୍ପାଦକତା ଏବଂ କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ କେନ୍ଦ୍ର ରାଜ୍ୟ ସମନ୍ୱୟ ଦୃଢ଼ କରିବା ବିଷୟ ମଧ୍ୟ ସ୍ଥାନ ପାଇବ। ଆଜି ପ୍ରଥମ ଦିନରେ 3ଟି ଅଧିବେଶନରେ ଆତ୍ମନିର୍ଭର ଭାରତ, ଉତ୍ପାଦନ ବୃଦ୍ଧି, ଜଳବାୟୁ ସହନଶୀଳ କୃଷି ଏବଂ ଡିଜିଟାଲ କୃଷି, ଭିତ୍ତିଭୂମି ତଥା ଆର୍ଥିକ ଓ ବିପଦ ପରିଚାଳନା ଭଳି ବିଷୟ ଉପରେ ମତ ଉପସ୍ଥାପନ କରାଯିବ। ସମ୍ମିଳନୀରେ ରାଜ୍ୟ କୃଷିମନ୍ତ୍ରୀମାନେ ସେମାନଙ୍କ ରାଜ୍ୟର ପ୍ରସ୍ତୁତି ନେଇ ତଥ୍ୟ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ଭାରତ ଆଜି ସର୍ଜିକାଲ ଷ୍ଟ୍ରାଇକ୍ର 10 ବର୍ଷ ପୂର୍ତ୍ତି ପାଳନ କରୁଛି। 2016 ସେପ୍ଟେମ୍ବର 28 ଏବଂ 29 ରାତିରେ ଭାରତୀୟ ସେନା ନିୟନ୍ତ୍ରଣ ରେଖା ଅତିକ୍ରମ କରି

0: ପାକିସ୍ତାନର ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲା। ସେହି ବର୍ଷ ସେପ୍ଟେମ୍ବର 18ରେ ଉରିରେ ଆତଙ୍କବାଦୀ ଆକ୍ରମଣରେ 18 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଭାରତୀୟ ସେନାର ଆତଙ୍କବାଦ ବିରୁଦ୍ଧରେ ଦୃଢ଼ ପଦକ୍ଷେପର ସମର୍ଥନ ସ୍ୱରୂପ 2019 ବାଲାକୋଟ୍ ଏବଂ 2025ରେ ଅପରେସନ୍ ସିନ୍ଦୁର ଅଧୀନରେ ପାକିସ୍ତାନ ଉପରେ ଆକ୍ରମଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ମନ୍ କି ବାତ୍ରେ 2016 ସର୍ଜିକାଲ ଷ୍ଟ୍ରାଇକ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଗତ ଏକ ଦଶନ୍ଧି ମଧ୍ୟରେ ଆତଙ୍କବାଦର ମୁକାବିଲା ଲାଗି ଭାରତ ଅନେକ ପଦକ୍ଷେପ ଗ୍ରହଣ କରିଛି। ଶ୍ରୀ ମୋଦି କହିଛନ୍ତି ସର୍ଜିକାଲ ଷ୍ଟ୍ରାଇକ୍ର ବହୁ ସମୟ ପରେ ଭାରତ ଆତଙ୍କବାଦର ଉଚିତ ଜବାବ ଦେବାରେ ସକ୍ଷମ ହୋଇଥିଲା। 2008ରେ ଦିଲ୍ଲୀରେ ହୋଇଥିବା ବୋମା ବିସ୍ଫୋରଣ ଏବଂ 26/11 ଆତଙ୍କବାଦୀ ଆକ୍ରମଣକୁ ସ୍ମରଣ କରି ଶ୍ରୀ ମୋଦି କହିଛନ୍ତି ଏବେ ଆତଙ୍କବାଦ ପ୍ରତି ଭାରତର ନୀତି ହେଉଛି ଏହାର ଦୃଢ଼ ଜବାବ ଦେବା।
1: 10 ବର୍ଷ ପହେଲେ 28-29 ସେପ୍ଟେମ୍ବର 2016 କୁ ଭାରତୀୟ ସେନା ନେ ପାକିସ୍ତାନ ମେ ଆତଙ୍କୀ ଠିକାନୋ ପର ସର୍ଜିକାଲ ଷ୍ଟ୍ରାଇକ୍ କି ଥି। ସର୍ଜିକାଲ ଷ୍ଟ୍ରାଇକ୍ ନେ ଡଙ୍କେ କି ଚୋଟ ପର ପୁରୀ ଦୁନିଆ କେ ସାମନେ ଭାରତ କି ଆତଙ୍କବାଦ ବିରୋଧୀ ନୀତି କା ଏକ ନୟା ଉଦାହରଣ ପ୍ରସ୍ତୁତ କିଆ ଥା। ବିତେ ଏକ ଦଶକ ମେ ବାଲାକୋଟ କି ଏୟାର ଷ୍ଟ୍ରାଇକ୍ ସେ ଲେକର ଅପରେସନ ସିନ୍ଦୁର ତକ ଭାରତ ନେ ବାର ବାର ୟେ ସ୍ପଷ୍ଟ ସନ୍ଦେଶ ଦିଆ ହେ କି ଅଗର ଆତଙ୍କବାଦୀ ଭାରତ ପର ଆଖ ଉଠାଏଗେ ତୋ ଉସକା କରାରା ଜବାବ ଦିଆ ଯାଏଗା। ଅବ ଆଜ କା ଭାରତ ଆତଙ୍କବାଦ କେ ଖିଲାଫ ଜିରୋ ଟଲରେନ୍ସ ପଲିସି ଲେକର ଚଲ ରହା ହେ।
0: ମହାନ ବିପ୍ଳବୀ ଶହୀଦ ଆଜମ ଭଗତ ସିଂଙ୍କ ଆଜି 119ତମ ଜନ୍ମବାର୍ଷିକୀରେ ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। 1907 ସେପ୍ଟେମ୍ବର 28 ତାରିଖରେ ପଞ୍ଜାବର ଲୀଳାପୁର ଅନ୍ତର୍ଗତ ବଙ୍ଗା ଗ୍ରାମରେ ଭଗତ ସିଂ ଜନ୍ମଗ୍ରହଣ କରିଥିଲେ। ରାଜଗୁରୁଜୀ ଏବଂ ସୁଖଦେବଜୀଙ୍କ ସହ ସ୍ୱାଧୀନତା ସଂଗ୍ରାମରେ ଭଗତ ସିଂ ପ୍ରାଣବଳି ଦେଇଥିଲେ। ଆଜି ଜନ୍ମବାର୍ଷିକୀ ଅବସରରେ ଲୁଧିଆନା କୃଷି ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ମିଶନ ଲାଇଫ୍ ପରିବେଶ ପାଇଁ ଜୀବନଶୈଳୀ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଜଳବାୟୁ ପରିବର୍ତ୍ତନର ମୁକାବିଲା ନେଇ ହେଉଥିବା ଆନ୍ତର୍ଜାତୀୟ ଆଲୋଚନାରେ ସାଧାରଣତଃ ସରକାର ଓ ଶିଳ୍ପ ଜଗତର ଭୂମିକା ଉପରେ ଗୁରୁତ୍ୱ ଦିଆଯାଉଥିଲା, କିନ୍ତୁ ଜଣେ ବ୍ୟକ୍ତି ପ୍ରତିଦିନର ଜୀବନରେ କିପରି ବ୍ୟବହାର ଉପଭୋଗ କରୁଛନ୍ତି ତାହା ଜଳବାୟୁ ସମ୍ପର୍କିତ ଆଲୋଚନାରେ ପ୍ରମୁଖ ଭାବେ ସ୍ଥାନିତ ହେଉନଥିଲା। 2021ରେ ଗ୍ଲାସ୍ଗୋଠାରେ ଅନୁଷ୍ଠିତ COP26 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଶନ ଲାଇଫ୍ ପରିବେଶ ପାଇଁ ଜୀବନଶୈଳୀ ପ୍ରସ୍ତାବ ଦେଇଥିଲେ।
1: क्लाइमेट चेंज में लाइफ स्टाइल की एक बहुत बड़ी भूमिका है। LIFE यानी लाइफ स्टाइल फॉर एनवायरमेंट। आज जरूरत है कि हम सभी लोग एक साथ आकर कलेक्टिव पार्टिसिपेशन के साथ लाइफ स्टाइल फॉर एनवायरमेंट यानी लाइफ को एक अभियान की तरह आगे बढ़ाएं। ये एनवायरमेंटल कॉन्शियस लाइफ स्टाइल का एक मास मूवमेंट बन सकता है। आज आवश्यकता है माइंडलेस और डिस्ट्रक्टिव कंजम्पशन के बजाय माइंडफुल और डेलिबरेट यूटिलाइजेशन की।
0: ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଜଳବାୟୁ ସୁରକ୍ଷା ପାଇଁ କେବଳ ଉତ୍ପାଦନ ପ୍ରଣାଳୀରେ ପରିବର୍ତ୍ତନ ନୁହେଁ, ବରଂ ଆବଶ୍ୟକତା ଓ ଉପଭୋଗ ଅଭ୍ୟାସରେ ମଧ୍ୟ ପରିବର୍ତ୍ତନ ଆଣିବା। ଭାରତୀୟ ପରମ୍ପରାରେ ସଚେତନ ଉପଭୋଗ ଉପରେ ଗୁରୁତ୍ୱ ଦିଆଯାଇଛି, ତେଣୁ ପରିବେଶ ଅନୁକୂଳ ଜୀବନଶୈଳୀକୁ ତ୍ୟାଗ ଭାବେ ନୁହେଁ, ବରଂ ଦାୟିତ୍ୱପୂର୍ଣ୍ଣ ଜୀବନର ଏକ ଅଂଶ ଭାବେ ମିଶନ ଲାଇଫ୍ରେ ପ୍ରୋତ୍ସାହିତ କରାଯାଉଛି। 2023ର G20 ନୂଆଦିଲ୍ଲୀ ଘୋଷଣାପତ୍ରରେ ମଧ୍ୟ ମିଶନ ଲାଇଫ୍ର ଧାରଣାକୁ ସ୍ଥାନ ଦିଆଯାଇଥିଲା। ଏହା ମାଧ୍ୟମରେ ଜଳବାୟୁ କାର୍ଯ୍ୟକୁ କେବଳ ସରକାର ଓ ଶିଳ୍ପ ସଂସ୍ଥାର ଦାୟିତ୍ୱ ମଧ୍ୟରେ ସୀମିତ ନ ରଖି ବ୍ୟକ୍ତିବିଶେଷଙ୍କ ଦୈନନ୍ଦିନ ଜୀବନଶୈଳୀ ସହ ଯୋଡ଼ାଯାଇଛି। ପୃଥିବୀ ମାତା ପ୍ରତି ସେବା ଓ ସଚେତନତାର ଭାବନା ସହ ମିଶନ ଲାଇଫ୍ ଲୋକଙ୍କୁ ସଚେତନ ଉପଭୋକ୍ତା ହେବାକୁ ପ୍ରେରିତ କରୁଛି। ବିଦ୍ୟୁତ୍ ଓ ଜଳର ସଞ୍ଚୟ, ଅପଚୟ ହ୍ରାସ, ପୁନଃ ବ୍ୟବହାର ଏବଂ ପରିବେଶ ଅନୁକୂଳ ଅଭ୍ୟାସ ଆପଣାଇବା ଭଳି ଛୋଟ ଛୋଟ ପଦକ୍ଷେପ ମିଳିତ ଭାବେ ବଡ଼ ପରିବର୍ତ୍ତନ ଆଣିପାରୁଛି। ଅର୍ଥାତ୍ ଜଳବାୟୁ ସୁରକ୍ଷା ଆଉ କେବଳ ସରକାର କିମ୍ବା ଶିଳ୍ପର ବିଷୟ ନୁହେଁ, ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଶୈଳୀ

0: ମଧ୍ୟ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଭାରତ ମାନବୀୟ ସହାୟତା ସ୍ୱରୂପ ଆଫଗାନିସ୍ତାନସ୍ଥିତ କାବୁଲ ସରକାରୀ ଡାକ୍ତରଖାନାକୁ ଅତ୍ୟାବଶ୍ୟକ ଜୀବନରକ୍ଷାକାରୀ ଔଷଧ ଓ ମେଡିକାଲ ଉପକରଣ ପ୍ରଦାନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆଫଗାନ ଲୋକଙ୍କୁ ମାନବୀୟ ସହାୟତା ପ୍ରଦାନ କରିବା ସହ ଭାରତ ସେମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଉଛି। ନେପାଳରେ ଗତ ଚାରିଦିନ ଧରି ପ୍ରବଳ ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁଁ 21 ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ 5 ଜଣ ନିଖୋଜ ଅଛନ୍ତି। ନେପାଳର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭୂସ୍ଖଳନ ଯୋଗୁଁ 14 ଜଣଙ୍କ ମୃତ୍ୟୁ ହେବା ସହ 5 ଜଣ ନିଖୋଜ ଅଛନ୍ତି। ବନ୍ୟାରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ 3 ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ସ୍ଥାନୀୟ ଜନସାଧାରଣ ଓ ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ସମସ୍ତ ନାଗରିକଙ୍କ ପାଇଁ ଆୟୁଷ୍ମାନ ଭାରତ ଏବଂ ଡିଜିଟାଲ ସ୍ୱାସ୍ଥ୍ୟସେବା ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷର କିରଣ ଗୋପାଲ ବାସ୍କା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117, 2331-4441 and 2371-7106 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289-940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କେୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ 8 ୱିକେଟ୍ରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଛି। ଗତକାଲି ଥିରୁଅନନ୍ତପୁରମ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ 50 ଓଭରରେ 7 ୱିକେଟ୍ ହରାଇ 295 ରନ୍ ସ୍କୋର କରିଥିଲା। 296 ରନ୍ ପିଛା କରି ଭାରତ 41 ଓଭର 4 ବଲ୍ରେ 2 ୱିକେଟ୍ ବିନିମୟରେ 300 ରନ୍ ସ୍କୋର କରିଥିଲା। ବିରାଟ କୋହଲି ଓ ସୁମନ ଗିଲ୍ ଶତକ ହାସଲ କରିଥିଲେ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଦ୍ୱାରା ଆଜିଠାରୁ ପ୍ରସ୍ତାବିତ 3-ଦିନିଆ ଧର୍ମଘଟ ସ୍ଥଗିତ। ନୂଆଦିଲ୍ଲୀରେ ଆଜି ରବି ଅଭିଯାନ ସମ୍ପର୍କିତ 2-ଦିନିଆ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ କେନ୍ଦ୍ର କୃଷିମନ୍ତ୍ରୀ। ପାକିସ୍ତାନର ଆତଙ୍କବାଦୀ ଆବାସସ୍ଥଳୀ ଉପରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍କୁ ଆଜି 10 ବର୍ଷ ପୂର୍ତ୍ତି ଏବଂ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ 8 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ ସ୍ୱଚ୍ଛ ଭାରତ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ଆମର ଦୈନନ୍ଦିନ ଜୀବନରେ ସ୍ୱଚ୍ଛତା ଉପରେ ଯେତିକି ଗୁରୁତ୍ୱ ଦେବା କଥା ଆମେ ଦେଇନଥାଉ। ବର୍ତ୍ତମାନ ତ ଆମେ ହ୍ୟାଣ୍ଡୱାଶର ଯୁଗରେ ପହଞ୍ଚିଯାଇଛୁ, ସେଥିପାଇଁ ଅନେକ ପରମ୍ପରା ଆମକୁ କୁସଂସ୍କାର ଭଳି ଲାଗୁଛି। ଯଦି ଘରକୁ କେହି ଅତିଥି ଆସୁଛନ୍ତି, ତାଙ୍କୁ ଗୋଡ଼ୁଏ ପାଣି ଦେବା, ମଶାଣିରୁ ଆସି ଗାଧୋଇ ପାଧୋଇ ଘରକୁ ଫେରିବା, ଗୋବରରେ ଲିପାପୋଛା କରିବା ଆମକୁ ପୁରୁଣା କାଳିଆ କୁସଂସ୍କାର ଭଳିଆ ଲାଗେ। କିନ୍ତୁ ବର୍ତ୍ତମାନ ଜଣାପଡ଼ିଛି ଏହା ବିଜ୍ଞାନସମ୍ମତ। ଅନୁଧ୍ୟାନରୁ ଜଣାପଡ଼ିଛି ଗୋବର କୀଟାଣୁନାଶକ ଏବଂ ଏହାର ଗନ୍ଧରେ କୀଟପତଙ୍ଗ ସବୁ ଦୂରେଇ ରହନ୍ତି। ଯେହେତୁ ଅତିଥି ବାହାରୁ ଆସୁଛନ୍ତି, ହାତପାଦ ଧୋଇଲେ ଏବଂ ମଶାଣିରୁ ଆସୁଥିବାରୁ ଗାଧୋଇଲେ ବାହାରର ଜୀବାଣୁ ମଇଳା ଆଦି ଘର ଭିତରକୁ ଆସିପାରିବ ନାହିଁ। ଏଥିପାଇଁ ଏସବୁ ପରମ୍ପରା ଆଗରୁ ରହିଆସିଛି, ବର୍ତ୍ତମାନ ଏହାକୁ କେବଳ ଦୋହରାଯାଉଛି। ଆମର ରକ୍ଷଣଶୀଳ ଏବଂ ପାରମ୍ପରିକ ପରିବାରରେ ଆମେ ଆଉ ଏକ କଥା ଲକ୍ଷ୍ୟ କରିପାରିବା, ମହିଳାମାନଙ୍କ ବାଇଛ କରିବା। ବର୍ତ୍ତମାନର ପିଢ଼ି ଏହାକୁ ପୁରୁଣା କାଳିଆ କହିପାରନ୍ତି, କିନ୍ତୁ ଏହା ମଧ୍ୟ ବିଜ୍ଞାନସମ୍ମତ। ପାଇଖାନାରୁ ଆସିବା ପରେ କପଡ଼ା ବଦଳାଇବା, ଶୌଚ ପରେ ଧୁଆଧୋଇ ନହେବା ପର୍ଯ୍ୟନ୍ତ ଛୁଆଁଚି ହେବା ଆଦି ଆମର ପୂର୍ବପୁରୁଷମାନେ ସ୍ୱଚ୍ଛତା ଉପରେ କେତେ ଗୁରୁତ୍ୱ ଦେଉଥିଲେ ତାହାର ଜ୍ୱଳନ୍ତ ନିଦର୍ଶନ। ଆଜି ଆମେ କିଛି ନୂଆ କଥା କହୁନାହୁଁ। ଆଗରୁ ହାତ ଧୋଇବା ପାଇଁ ଭଲ ମାଟିର ବ୍ୟବହାର କରାଯାଉଥିଲା, ଏବେ ମଧ୍ୟ ଗ୍ରାମାଞ୍ଚଳରେ

ଚିଟିକା ମାଟି ବା ଉତ୍ତର ଭାରତରେ ମୁଲତାନୀ ମାଟିର ବ୍ୟବହାର କରାଯାଉଛି। କେବଳ ସାମଗ୍ରୀ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ଆମେ ଶ୍ୟାମ୍ପୁ, ସାବୁନ ଏବଂ ହ୍ୟାଣ୍ଡୱାଶର ବ୍ୟବହାର କରୁଛୁ। ପରମ୍ପରା ଯାହା ଥିଲା ତାହା ରହିଛି। କେବଳ ସୁବିଧା ସୁଯୋଗ ବୃଦ୍ଧି ପାଇଛି। ଶୌଚ ହେବା ପରେ ମାଟି ଖୋଜିବାକୁ ପଡ଼ୁନାହିଁ। ପାଖରେ ସାବୁନ ଅଛି, ହ୍ୟାଣ୍ଡୱାଶ ଅଛି। ଆମର ଏକ ସ୍ୱଚ୍ଛ ଜୀବନ ଅତିବାହିତ କରିବାରେ ଆଉ ପ୍ରତିବନ୍ଧକ ନାହିଁ। ବର୍ତ୍ତମାନ ତ ଡାକ୍ତରମାନେ କହୁଛନ୍ତି ଖାଇବା ଆଗରୁ ସାବୁନରେ ହାତ ଧୋଇଲେ ଅର୍ଦ୍ଧେକ ରୋଗରୁ ଆମେ ନିଜକୁ ରକ୍ଷା କରିପାରିବା। ହାତ ଧୋଇବାରେ ଅସୁବିଧା କ'ଣ? କେବଳ ଆମକୁ ସଚେତନ ହେବାର ଅଛି। ସାବୁନ ତ ଆଜିକାଲି ସବୁ ସ୍ଥାନରେ ମିଳିପାରୁଛି। ତେବେ ଆସନ୍ତୁ ପରମ୍ପରାକୁ ସମ୍ମାନ କରିବା, ସଚେତନ ହେବା ଏବଂ ଏକ ସ୍ୱଚ୍ଛ ଜୀବନ ଜିଇଁବା।

0: ଶୁଣୁଥିଲେ ସ୍ୱଚ୍ଛ ଭାରତ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନ କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ 7:30 ହେବାକୁ ଯାଉଛି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 meter ତଥା 1206 kHz ଯୋଗେ, FM ମାଧ୍ୟମରେ 103.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ବର୍ତ୍ତମାନ ଶୁଣନ୍ତୁ ଶ୍ରୀରାମଚରିତ ମାନସ।
1: एपिसोड 171।

0: ଶୁଣୁଥିଲେ ଶ୍ରୀରାମଚରିତ ମାନସ ଆକାଶବାଣୀ ଭବାନୀ ପାଟଣା। ଶୁଣନ୍ତୁ କୃଷି ସୂଚନା ସମ୍ପର୍କିତ କାର୍ଯ୍ୟକ୍ରମ ଚାଷର କଥା। ଆଜି ଏଥିରେ ଶୁଣିପାରିବେ କମଳା ଚାଷ ସମ୍ପର୍କରେ। ଉପସ୍ଥାପନାରେ ଅଛନ୍ତି ଦିଲେଶ୍ୱର ରଣା।
1: ଏବେ ତ ଆମର ଚାଷୀ ଦାଦା ଭାଇ ଭଉଣୀମାନେ ମାଇଟର ରାୟ ରକମ ଦେଖିକରି ଭିନ୍ ଭିନ୍ ପ୍ରକାର ଚାଷବାସ ସବୁ କରୁଛନ୍। ବୈଜ୍ଞାନିକ ଜ୍ଞାନକୌଶଲ ଆରୁ ଯନ୍ତ୍ରପାତି ବ୍ୟବହାର କରିବା ସନେ ସନେ ନୂଆ ନୂଆ ଚାଷ ସବୁ ବି କରି ବସୁଛନ୍। ତ ଇ ଚାଷବାସ ଭିତରେ ଏବେ ପ୍ରାୟ ଦେଖ୍ବାକେ ମିଳୁଛେ ଯେ ଫଲ ଚାଷ ଗୋଟେ ବନେତୁଡ଼େ ଚାଲିଛେ। କିଏ କଦଳୀ କରୁଛେ, କିଏ ଅଙ୍ଗୁର କରୁଛେ, ତ କିଏ ଲେମ୍ବୁ ଚାଷ ବି କରୁଛେ। ମାତର ଏବେ କମଲା ଚାଷ ଗୋଟେ ବି ପ୍ରାୟ ଚାଷୀ ଦାଦାମାନେ କରବାରଟା ଦେଖ୍ବାକେ ମିଳୁଛେ। ଇଟା ଟୁଣ୍କେ ଖୁବ୍ ସ୍ୱାଦ ଲାଗ୍ସି। ଇତାର ରସ୍ତି ଭିଟାମିନ୍ ଆରୁ ଧାତବ ଲବଣ ଭରି ହେଇଥିସି। ହେତିର୍ ଲାଗି ଇତାକେ କେତେ ରୋଗର ପଥି ହିସାବେ ବି ବ୍ୟବହାର କରାହେସି। ଆମେ ଚାଷ କରୁଥିବାର କମଲା ଦୁଇ ପ୍ରକାରର ଦେଖାଯାଇସି। ଗୋଟେ କମଲାର ଚୁପା ଟାନ୍ ଆର୍ ଗୋଟେ ପ୍ରକାରର କମଲାର ଚୁପା ଢିଲା ରହିଥିସି। ମାଲବା, ମୋଜାମ୍ବି, ସାତଗୁଡ଼ି, ବାଟାଭିଆ, ଭାଲେନ୍ସିଆ, ପାଇନାପଲ, ଜାଫା, ହାମ୍ଲିନ୍, ୱାଶିଂଟନ୍, ନାଭାଲା ଏନ୍ତା କିସମମାନେ ଟାନ୍ ଜାତିଆ। ଏବେ ତ ଇ ଦୁଇ ପ୍ରକାରର କମଲାକେ ମିଶାଇ କରି ହାଇବ୍ରିଡ୍ କମଲା ଯେନ୍ତାକି ଶାଶୁଆ ଆରୁ କିନ୍ନୁ କିସମର କମଲା ବି ଚାଷ କରାଯାଉଛେ। କମଲା ଚାଷ ଜହ ଶୀତ କି ଜହ ଖରା ହେଉଥିବା ଜାଗାନେ ହିଁ ନେଇପାରେ। ମଝି ମଝିଆ ଜଳବାୟୁନେ ଇ ଚାଷ ଖୁବ୍ ଭଲ୍ ହେସି। କମଲା ଚାଷ ସବୁ ମାଟିନେ ହେଇପାରୁଥିଲେ ବି ବାଲିଆ ଆରୁ ଡଙ୍ଗର ରୁଗୁଡ଼ିଆ ମାଟିନେ ବି ଭଲ୍ ହେଇପାର୍ବା। ହେତିର୍ ଲାଗି ଫସଫସିଆ ମାଟିନୁ ଟାନ୍ ମାଟ ପତେ ସବୁଠାନେ ଇ ଚାଷ କରାଯାଇପାର୍ବା। ପାଏନ୍ ଛପ୍ ଛପ୍ କରୁଥିବା ଜାଗା କମଲା ଚାଷ ଲାଗି କାମ୍ ନେଇ ଦିଏ। ହେତିର୍ ଲାଗି ବେଶୀ ପାଏନ୍ ଜମୁଥିବାର ଜାଗାନେ କମଲା ଚାଷ ନେଇ କର୍ବାର୍ କଥା। ଇ ଚାଷ ଲାଗି ମାଟିର ଅମଲ ଭାଗ 5.5-7.5 ପତେ ରହିଲେ ସେଟା କମଲା ଚାଷ ଲାଗି ଜହ କାମେ ଆଇସି। କମଲାନେ ଆଖ କଲମି କରାହେସି। ହେତିର୍ ଲାଗି ମୂଲ ଗଛ ହିସାବେ ଜାମ୍ବିରି, କର୍ଣ୍ଣାଖଟା, ଟ୍ରାଏଫୋଲିଏଟ୍ ଅରେଞ୍ଜ, ରଙ୍ଗପୁର ଲାଇମ୍ ଭଳିଆ ଗଛମାନ୍କେ ବ୍ୟବହାର କରାଯାଇସି। ଏପ୍ରିଲ ମେ ମାସ ବିଲ୍କେ ଇ ଚାରାମାନ୍କେ ଉତରାଯାଇସି ଆରୁ ସେ ଚାରାକେ ଡିସେମ୍ବରନୁ ଫେବୃଆରୀ ମାସ ଭିତରେ କଲମି କରାହେସି। କଲମି କର୍ବାର 6 ମାସ ପଛେ ପଛେ ଗଛ ଯୋଗାବାର ଲାଗି ତିଆରି ହେଇଯାଇସି। କମଲା ଗଛ ଲଗାବାର ଆଗନୁ ଆମକେ ଜମିକେ ବି ବତର କର୍ବାକେ ପଡ଼୍ବା। ଜମିକେ 4-5 ଥର ବନେ କରି ଚିରାଧୁରା କରି କରି ଗୁଣ କରିଦେବା କଥା। ତାର୍ ପଛେ ପଛେ ଧାଡ଼ିକେ ଧାଡ଼ି ଆରୁ ଗଛକେ ଗଛ 6 ମିଟର ଦୂରିଆ ରଖିକରି ଖାଲ ମାରବାର କଥା। ଖାଲର ଗୁଲେଇ ଆରୁ ଗାଡ଼ା 1 ମିଟର ପତେ କରାଯାଇପାର୍ବା। ଖାଲ କୁଡ଼ି ସାରିଲେ ସେନେ 2 ଛେଟନା ସଡ଼ା ଗୋରୁ ଖତ, 2 କେଜି ସୁପର ଫସ୍ଫେଟ୍ ଆରୁ 500 ଗ୍ରାମ ପଟାସ ସାର ଦେଇକରି ମାଇଟ୍ସନେ ମିଶାଇ ଦେବାର କଥା। ଖତ ଦେବାର ଆଗନୁ ଖାଲନେ 50 ଗ୍ରାମ କ୍ଲୋରୋଫାଇରିଫସ୍ ଗୁଣ ଦେଇଦେଲେ ସେଟା

0: ଇନାଇ ଢାଲବାର୍ନେ ସାହେଜା ହେସି। ଗଛ ଗଛ ଭିତରେ ଯେନ୍ ଫାଙ୍କା ଜାଗା ଥିବା ସେନେ ଅନ୍ତ ଫସଲ ହିସାବେ ଝୁଡ଼ଙ୍ଗ, ମୁଗ, ବିରି, ମଟର, ବିନ୍ ହେନ୍ତା ଚାଷ୍ମାନେ ପହେଲା 3-4 ବଛର ପତେ କରାଯାଇପାର୍ବା। କମଲା ଗଛନେ ପାନ୍ ବି ମଡ଼ାବାର୍ ପଡ଼୍ସି, ହେଥିର୍ଲାଗି ଦରକାର ଅନୁସାରେ ପାନ୍ ମଡ଼ାଯାଇପାର୍ବା। ଗୋଟେ 5 ବଛରିଆ କମଲା ଗଛ ଲାଗି ମୂଲ ସାର ହିସାବେ 600 ଗ୍ରାମ ଜବଖିଆର ଯାନ, 300 ଗ୍ରାମ ଫସ୍ଫରସ୍, 600 ଗ୍ରାମ ପଟାସ ସାର ଦରକାର ହେସି। ଇ ସାର ପାଇବାର୍ ଲାଗି ଆମ୍କେ 3 କେଜି ସିଏନ୍ଏନ୍, 2 କେଜି ସୁପର ଫସ୍ଫେଟ୍ ଆରୁ 1 କେଜି ପଟାସ ସାର ଦେବାର କଥା। ଇଟାକେ ଛାଡ଼ିକରି ପହେଲା ବଛର 10 କେଜି ସଡ଼ା ଗୋରୁଖତ କି କମ୍ପୋଷ୍ଟ ଦେଇକରି 40 କେଜି ପତେ ପଢ଼ାଯାଇପାର୍ବା। ଗଛ ସାନ୍ ଥିବା ସମୟାନେ ଗଛନୁ 1.5 ମିଟର ଦୂରିଆ ଭିତରେ ସାର ଦିଆଯିବା କଥା। ସେନ୍ତା ଗଛ ବଢ଼େଇଲେ ଗଛ ବୁନ୍ଦନୁ 1.5 ମିଟର ଛାଡ଼ିକରି ଗଛର ଚାରିଆଡ଼େ ସାର ଦେଇଦେବା କଥା। ଚାଷ୍ ଗୁଟେ କରିଛୁଁ ବୋଇଲେ ସେନେ ରୋଗ ପୋକ ବି ଲାଗ୍ସି, ତ କମଲା ଚାଷେ ବି ଭିନ୍ ଭିନ୍ ପ୍ରକାରର ରୋଗ ଦେଖାଯାଇସି। ରସ ବୁଆ ରୋଗ ହେଲେ ଗଛନେ ଫାଟ୍ ଫାଟ୍ ହେଇକରି ରସ ବାହାରିସି, ପଛେ ସେଟା ଶୁଖି ଯାଇକରି ଟାନ୍ ହେସି। ଇଟା ଗଛର ଦୁସରା ଜାଗାକେ ବି ଖେପି ଯାଇସି। ଇତିର୍ ଲାଗି ଗଛର ରୋଗ ଲାଗିଥିବା ଛାଲିକେ ହିଟେଇ ଦେଇକରି ଗଛେ ବୋର୍ଡ଼ ପେଷ୍ଟ ଲଗାବାକେ ପଡ଼୍ବା। ପତ୍ରଝଡ଼ା ଆରୁ ଫଲପଚା ରୋଗ ହେଲେ ବର୍ଷାର ଆରମ୍ଭ ଆରୁ ବର୍ଷାର ପଛେ ପଛେ ଥରେ ଲେଖା ବୋର୍ଡ଼ୋ ମିକ୍ସଚର୍ ଝିଟ୍ଲେ ଇ ରୋଗ ଟିକେ କମ୍ସି। ମୂଲପଚା ରୋଗ ହେଲେ ଗଛର ବୁନ୍ଦନେ ଦାଗ୍ ଦାଗ୍ ହେସି ଆରୁ ବୁନ୍ଦର ଛାଲି କୁଇବାକେ ଲାଗ୍ସି। ଇତିର୍ ଲାଗି ଗଛର ଚାରାଡ଼ର ମାଟ୍କେ ବୋର୍ଡ଼ୋ ମିକ୍ସଚର୍ ଦ୍ରବଣନେ ଭିଜେଇ କରି ରଖ୍ବାକେ ପଡ଼୍ବା। ପାଉଁଶିଆ ରୋଗ ହେଲେ ପତର ଆରୁ ଡାଲ୍ ପାଉଁଶିଆ ଦିଶିକରି ପତର ମୁଡ଼ି ମୁଡ଼ି ହେସି ଆରୁ ଝଡ଼ି ଯାଇସି। ସେନ୍ତା ସୋଲୋ ବେମାରୀ, ଅଗମରା ରୋଗ, ଟ୍ରିଜେଷ୍ଟା ଆରୁ ଗ୍ରୀନିସ୍ ଭାଇରସ୍ ରୋଗ ହେଲେ ଗଛ୍କେ ଦୁର୍ବଲ୍ କରିଦେସି। ତ ଇ ରୋଗମାନଙ୍କର ବାବଦେ ଜାଣିକରି ଆମ୍କେ ସଜାଗ ହେବାକେ ପଡ଼୍ବା। 4-5 ବଛରନେ ଗଛେ ଫଲ୍ ଧର୍ବାଟା ଆରମ୍ଭ ହେସି। ଗୋଟେ ଭଲ୍ କମଲା ଗଛ୍ନେ 500-1500 ପତେ ଫଲ୍ ଧର୍ସି। ଭଲ୍ କରି ଯଦି କମଲା ଫଲିଥିବା ବୋଇଲେ ଆମେ 1 ହେକ୍ଟର୍ନୁ ପ୍ରାୟ 50,000 ପତେ ଆୟ କରିପାର୍ମା।
1: ଶୁଣୁଥିଲେ କୃଷି ସୂଚନା ସମ୍ପର୍କିତ କାର୍ଯ୍ୟକ୍ରମ ଚାଷର କଥା। ଆଜି ଏଥିରେ ଶୁଣିପାରିଲେ କମଳା ଚାଷ ସମ୍ପର୍କରେ। ଉପସ୍ଥାପନ କରିଥିଲେ ଦିଲେଶ୍ୱର ରଣା, ଆକାଶବାଣୀ ଭବାନୀପାଟଣା। ଶୁଣନ୍ତୁ ପୁରାତନୀ କ୍ରମରେ କେତେଗୋଟି ଓଡ଼ିଶୀ କାର୍ଯ୍ୟକ୍ରମର ପ୍ରଥମ ଓଡ଼ିଶୀକୁ କଣ୍ଠଦାନ କରିଛନ୍ତି ନମିତା ସାହୁ ଗୋପାଳକୃଷ୍ଣଙ୍କ ରଚନାରୁ।

ଶୁଣୁଥିଲେ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ କେତେଗୋଟି ଓଡ଼ିଆ ଭକ୍ତି ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ସକାଳ 8:45, ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ପଞ୍ଜକୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

ରାବଣ ପକ୍ଷର ବୀରମାନଙ୍କ ଦରସ୍ଫୁଟ ସ୍ୱର ଓ ହୁଙ୍କାରରେ ବ୍ରହ୍ମାଣ୍ଡର ଉଦର ଫାଟିବା ପରି ମନେ ହେଲା। ବାସୁକୀର ଶଙ୍କା ହେଲା, ଧରିତ୍ରୀକୁ ବୋଧହୁଏ ଆଉ ଧରିପାରିବି ନାହିଁ। ବିଚକ୍ଷଣ ଲକ୍ଷ୍ମଣ କଠୋର କୁଟାରରେ ମହାଦ୍ରୁମ ବା ବିରାଟ ବୃକ୍ଷ କାଟିବା ଭଳି ମହାପାର୍ଶ୍ୱର ଶିଅର ଛେଦ କଲେ। ସୁଗ୍ରୀବ ବିକଟ ନାମକ ରାକ୍ଷସର ସୁଗ୍ରୀବ ବା ସୁନ୍ଦର ଗଳାକୁ ଯଜ୍ଞ ପଶୁ ଭଳି ମୋଡ଼ିଲେ। ବାତସୁତ ହନୁମାନ ମହାଶନି ନାମକ ରାକ୍ଷସକୁ ମହାଶନି ମୁଷ୍ଟି ବା ବଜ୍ର ମୁଷ୍ଟିରେ ମୁହଁର ହନୁହାଡ଼ ଚୁରିଦେଲେ। ଅଙ୍ଗଦ ଚାପୁଡ଼ାରେ ପ୍ରଶସ୍ତ ରାକ୍ଷସର ବିନାଶ ଘଟିଲା। ବିଚିତ୍ରକର୍ମା ନଳ ନିଜ ନାମ ପୂର୍ବରୁ ଅ ଲଗାଇ ଅର୍ଥାତ୍ ଅନଳ ବା ଅଗ୍ନିରେ ଭସ୍ମ କଲେ ଜରାସୁରକୁ। ବିରୂପାକ୍ଷର କଟି ଭାଙ୍ଗି ତାକୁ ବିରୂପ କରିଦେଲେ ନୀଳ। ପ୍ରଥମ ରାକ୍ଷସକୁ ରୁକ୍ଷପତି ଜାମ୍ବବାନ ଦଧି ମନ୍ଥିଲା ଭଳି ମନ୍ଥିଲେ। ବିଧାରେ ସୁସେଣ କାଳଘଣ୍ଟକୁ ଶେଷ କଲେ। କେଶରୀ ବାନର କେଶରୀ ବା ସିଂହ ପରି କୁମ୍ଭକ ରାକ୍ଷସ ମାଇଲେ। ମହେନ୍ଦ୍ର କପି ପିଲାଙ୍କ ଖେଳିବା ବାଟି ପରି ମହିରେ ଗଡ଼େଇ ମହୀଶୂରକୁ ମାରିଲେ। ଗବୟ କପି ଗବୟ ବା ଗୟଳ ଭଳି ଯାଇ କାଳକେତୁ ଅସୁରର ବୁକୁ ଚିରି ମାରିଲେ। ସୌରୀ କପି ବୈରୀ ଭାବରେ ବା ଶତ୍ରୁ ଛଞ୍ଚାଣ ପକ୍ଷୀ ହୋଇ ବକପକ୍ଷୀ ତୁଲ୍ୟ ବକାସୁରକୁ ମାଇଲେ। ଗବାକ୍ଷ କପି ବର୍ଦ୍ଧକି ବା ବଢ଼େଇ ହୋଇ ବୃକାସୁର ଦେହକୁ ଗବାକ୍ଷ ବା ଝରକା ଭଳି କରିଦେଲେ। ତାରାକ୍ଷ କପି ବଜ୍ର କବଚ ରାକ୍ଷସ କର ବା ହାତର କରତରେ ଚିରିଦେଲା। ପଣସ କପି ପଣସ ବା ପଣସ ପରି ବ୍ୟାଘ୍ରାକ୍ଷ ରାକ୍ଷସକୁ ଫାଡ଼ି ଅନ୍ତ ବୁଜୁଳା ବାହାର କଲା। ଡାଳିମ୍ବ କପି ବିରଳାକ୍ଷ ରାକ୍ଷସକୁ ଡାଳିମ୍ବ ପରି କାଟିଲା। ଚନ୍ଦନ କପି ଚନ୍ଦନ ବୃକ୍ଷ ପ୍ରହାର କରି ଯମଘଣ୍ଟକୁ ଲୋଟାଇ ଦେଲେ। ବସନ୍ତ ସେନାପତି ବସନ୍ତ ରୋଗ ଭଳି ପଞ୍ଚଶିର ରାକ୍ଷସ ଦେହରେ ଘା କରି ପ୍ରାଣ ନେଲେ। କଞ୍ଚନ ଫୁଲ ପରି

ବିକଶିତ କଞ୍ଚନ ନାମା କପି ପାଟଳି ଫୁଲ ଭଳି ପାଟଳି ଦୈତ୍ୟର ଦେହ ଫୁଟାଇ ଦେଲା। କୁମୁଦ କପି ବିଦ୍ୟୁତ୍ ଜିହର ଜିହ୍ୱା ଉପାଡ଼ି ପୃଥିବୀକୁ ଆନନ୍ଦ ପ୍ରଦାନ କଲା। ସରସେତୁ କପି ପ୍ରବାହ ଦାନବର ଶବକୁ ରକ୍ତ ନଦୀର ସେତୁ କରିଦେଲା। ଗନ୍ଧମାର୍ଦ୍ଦନ କପି ପ୍ରଜଙ୍ଘ ଦୈତ୍ୟର ଜଙ୍ଘକୁ ଆଖୁଗଛ ଭଳି ଭାଙ୍ଗିଦେଲା। ବିବିଧ କପି ବିବିଧ ମାଡ଼ରେ ସୁମିତ୍ରଘ୍ନ ଦୈତ୍ୟ ହତ୍ୟା କଲେ। ଋଷଭ କପିର ଚାପୁଡ଼ାରେ ଦୁଇବିଧ କପି ସିଂହନାଦକୁ ବଂଶ ବା ବାଉଁଶ ଭଳି ଦୁଇବିଧ ବା ଦୁଇ ଫାଳ କଲା। ପନଶୀଳ କପିର ଶୀଳ ମାଡ଼ରେ ଉଲ୍ଲୁକ ଦୈତ୍ୟ ମଲା। ସିଂହକ ସମାନ ଶତବଳ କପି ହସ୍ତିକର୍ଣ୍ଣକୁ ମାଇଲା। ଋଷଭ କପିର ଚାପୁଡ଼ାରେ ଦୁର୍ମୁଖ ଦୈତ୍ୟର ମୁଖରୁ ରକ୍ତବାନ୍ତି ହେଲା। ବିଭୀଷଣ ଭୟଙ୍କର କରବାଳ ବା ଖଣ୍ଡାରେ ମିତ୍ରଘ୍ନ ଅସୁର ଶିର ପଇତା ଭଳି କରି କାଟିଲେ। କେତେ ପୁତ୍ର ନାତି ହତ ହେଲେ କିଏ ତା ବର୍ଣ୍ଣନା କରିବ? ଏ ଅଲୌକିକ ବା ଅଧିକା ଘଟଣା ଦେଖି ବିଂଶ ବାହା ରାବଣର ଚିତ୍ତରୁ ଗର୍ବ ବାହାର ହୋଇଗଲା। ଏଥର ବିଧାତା ଛାଡ଼ିଲା ବୋଲି ଏଥର ବା କମ୍ପନ ତା ଅଙ୍ଗରେ ଉପୁଜିଲା। ପୁଣି ମନକୁ ବୁଝେଇ ବିଚାର କଲା,

ବିଭୀଷଣ ଭୟଙ୍କର କରବାଳ ବା ଖଣ୍ଡାରେ ମିତ୍ରଘ୍ନ ଅସୁର ଶିର ପଇତା ଭଳି କରି କାଟିଲେ। କେତେ ପୁତ୍ର ନାତି ହତ ହେଲେ କିଏ ତା ବର୍ଣ୍ଣନା କରିବ। ଏ ଅଲୌକିକ ବା ଅଧିକା ଘଟଣା ଦେଖି ବିଂଶ ବାହା ରାବଣର ଚିତ୍ତରୁ ଗର୍ବ ବାହାର ହୋଇଗଲା। ଏଥର ବିଧାତା ଛାଡ଼ିଲା ବୋଲି ଏ ଥର ବା କମ୍ପନ ତା ଅଙ୍ଗରେ ଉପୁଜିଲା। ପୁଣି ମନକୁ ବୁଝେଇ ବିଚାର କଲା, ଚୌଦପୁରକୁ ସେ ପୁରସ୍କାର ଭାବେ ପାଇଲାବେଳେ କିଏ ସାଙ୍ଗରେ ଥିଲା କି? ସେତେବେଳେ ନିଃସଙ୍ଗ, ଏବେ ବି ନିଃସଙ୍ଗ। ରାବଣ ଯେଉଁ ଯୁଦ୍ଧ କଲା ତାହା ନମୁଚି ଓ ବୃତ୍ରଙ୍କ, ଇନ୍ଦ୍ର ସହ ତ୍ରିପୁର ସହ ଶିବଙ୍କ ତୁମୁଳ ସଂଗ୍ରାମକୁ ମ୍ଳାନ କରିଦେଲା। ଏ ତୁଳନା ବ୍ୟର୍ଥ ନୁହେଁ ବୋଲି ଭଞ୍ଜକବି କହିଲେ, କାରଣ ରାବଣ ଏକା ବିଭୀଷଣ ରାମ ଲକ୍ଷ୍ମଣ ସୁଗ୍ରୀବ ଓ ତାଙ୍କ ସେନା ସହ ଏକା ଯୁଝୁଛି ବା ଯୁଦ୍ଧ କରୁଛି। ମହଜ୍ଜ୍ୱଳ କାନ୍ତି ଧରି ବିମାନରେ ବସି ଲଢ଼ୁଛି। ଦଶ ବଦନ ଦଶ ଦିଗପାଳ ଭଳି ଦେଖାଯାଉଛନ୍ତି। ଗଦା ଶୂଳ ବଜ୍ର ମୁଦଗର ଖଡ଼ଗ ପାଶ ଚକ୍ର ଏକାଥରେ ପିଶୁଛି। ରାକ୍ଷସ ଶ୍ରେଷ୍ଠ ରାବଣ ବହୁ ନେତ୍ରଧାରୀ ଇନ୍ଦ୍ର ଓ ଯମ ଭଳି ଦେଖାଯାଉଛି।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ପଞ୍ଚକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ ଏବଂ ପ୍ରସଞ୍ଜିତ ମହାନ୍ତି। ଆକାଶବାଣୀ ଭବାନୀପାଟଣା, ସମୟ 9:00 ବାଜିବାକୁ ଯାଉଛି। ଶୁଣନ୍ତୁ କେତେ ଗୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ସତ୍ୟମ ଶିବମ ସୁନ୍ଦରମ ଚଳଚ୍ଚିତ୍ରରୁ, ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସତୀ। ଗୀତ ରଚନା ନରେନ୍ଦ୍ର ସମ, ସଙ୍ଗୀତ ସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। ଗୀତଟି ଶୁଣନ୍ତୁ, ସତ୍ୟମ ଶିବମ ସୁନ୍ଦରମ କଥାଚିତ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ମେରା ନାମ ଜୋକର ଚଳଚ୍ଚିତ୍ରରୁ ଗାଇଛନ୍ତି ମୁକେଶ। ଗୀତ ରଚନା ଶୈଳେନ୍ଦ୍ର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଜୟକିଶନ। ଗୀତଟି ଶୁଣନ୍ତୁ ମେରା ନାମ ଜୋକର ଚଳଚ୍ଚିତ୍ରରୁ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ଭବାନୀ ପାଟଣା। ସମୟ 9:10। ପ୍ରଚାର କରୁଛୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ। ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ତୋ ପାଇଁ ଚଳଚ୍ଚିତ୍ରରୁ ଗାଇଛନ୍ତି ରୁଦ୍ର ମହାନ୍ତି ଏବଂ ତପ ମିଶ୍ର। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ମନ୍ମଥ ମିଶ୍ର।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ତୋ ବିନା ମୋ କାହାଣୀ ଅଧା ଚଳଚ୍ଚିତ୍ରରୁ। ଗୀତଟିକୁ ଗାଇଛନ୍ତି ଅଭିଜିତ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଶାନ୍ତିରାଜ ଖୋସଲା।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ହାଏ ହ୍ୟାଲୋ ନମସ୍କାର ଜୟ ଜଗନ୍ନାଥ ଶ୍ରୋତା ବନ୍ଧୁ ମୁଁ ଆଲୋକ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆଜିର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକାର ଏ ସୁନ୍ଦର ପରିସରକୁ। ଖୋଲା ଝରକା କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବାକୁ ପାଇବେ କିଛି ସ୍ଥାନୀୟ କଥା ସୂଚନା ଆଜି ଦିନର ବିଶେଷତ୍ୱ ଓ ଇତିହାସ ପାଣିପାଗ ଟ୍ରାଫିକ୍ ବ୍ୟବସ୍ଥା ସମ୍ପର୍କରେ ତା ସହ ମନକୁ ଛୁଇଁଲା ଭଳି ସୁନ୍ଦର ସୁନ୍ଦର ଗୀତ। ଶ୍ରୋତା ବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 meters ତଥା 126 kHz ଯୋଗେ, FM ମାଧ୍ୟମରେ 103.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତା ବନ୍ଧୁ କାର୍ଯ୍ୟକ୍ରମକୁ ତ ଆଗେଇ ନେବା, ତାହେଲେ ଆସନ୍ତୁ କାର୍ଯ୍ୟକ୍ରମକୁ ସମର୍ପିତ କରିବା ଶ୍ରୀ ଜଗତନ୍ନାଥ ଜଗନ୍ନାଥଙ୍କ ଭଜନରୁ।

ଯେଉଁମାନେ ଆମକୁ ଏ ଧରା ପୃଷ୍ଠକୁ ଆଣିଲେ, ଯେଉଁମାନଙ୍କ ଆଶୀର୍ବାଦରେ ଆମେ ଜୀବନର ପଥ ଆଲୋକିତ ହେଲା, ସେହି ପିତୃପୁରୁଷଙ୍କ ପବିତ୍ର ସ୍ମୃତିକୁ ସମର୍ପିତ ହୋଇଆସିଛି ଏହି ପିତୃପକ୍ଷ। ବର୍ଷର ଅନ୍ୟ ସମସ୍ତ ଦିନଠାରୁ ପିତୃପକ୍ଷର ଦିନଗୁଡ଼ିକର ମହତ୍ଵ ଟିକେ ଭିନ୍ନ। ଏହା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ଏହା ହେଉଛି ଆମ ମୂଳ, ଆମ ପରିବାର, ଆମ ପୂର୍ବଜ ଓ ଆମ ସଂସ୍କୃତି ପ୍ରତି କୃତଜ୍ଞତାର ପ୍ରକାଶର ଏକ ପବିତ୍ର ଅବସର। ଭାଦ୍ରବ ମାସ ପୂର୍ଣ୍ଣିମା ପରେ ଆରମ୍ଭ ହୋଇଥିବା ଏହି ପକ୍ଷକୁ

ହିନ୍ଦୁ ପରମ୍ପରାରେ ପିତୃମାନଙ୍କ ସ୍ମରଣ ଓ ତର୍ପଣ ପାଇଁ ଏକ ବିଶେଷ ସମୟ ଭାବେ ମନେ କରାଯାଏ। ଏହି ସମୟରେ ଲୋକମାନେ ନିଜ ପିତା, ମାତା, ଜେଜେବାପା, ଜେଜେମା, ପୂର୍ବପୁରୁଷ ଓ ପରଲୋକଗତ ପରିଜନଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରିଥାନ୍ତି। ପିତୃପକ୍ଷର ମୁଖ୍ୟ ଆଚାର ମଧ୍ୟରେ ରହିଛି ତର୍ପଣ, ପିଣ୍ଡଦାନ, ଶ୍ରାଦ୍ଧ। ଏହି ଆଚାରଗୁଡ଼ିକ ମାଧ୍ୟମରେ ପରିବାରବର୍ଗ ନିଜ ପିତୃପୁରୁଷଙ୍କ ପ୍ରତି ଶ୍ରଦ୍ଧା, କୃତଜ୍ଞତା ଓ ସ୍ମରଣ ଅର୍ପଣ କରିଥାନ୍ତି। ପିତୃପକ୍ଷର ଶେଷ ଦିନକୁ ସାଧାରଣତଃ ମହାଳୟ ଅମାବାସ୍ୟା କୁହାଯାଏ। ଏହି ଦିନ ପିତୃମାନଙ୍କ ପାଇଁ ଶ୍ରାଦ୍ଧ ଓ ତର୍ପଣ କରିବାର ବିଶେଷ ମହତ୍ତ୍ୱ ରହିଛି। ପିତୃପକ୍ଷ ଆମକୁ ଶିଖାଏ ଜୀବନ କେବଳ ଆଜିର ନୁହେଁ, ଆମ ପଛରେ ରହିଛି ଆମର ଅତୀତ, ଆଉ ଆମ ସାମ୍ନାରେ ରହିଛି ଆମର ଭବିଷ୍ୟତ। ତେଣୁ ଏହି ପବିତ୍ର ପିତୃପକ୍ଷରେ ଆମେ ଆମ ପୂର୍ବପୁରୁଷଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରିବା। ଯେଉଁମାନେ ଆମ ଜୀବନରେ ଆଜି ନାହାନ୍ତି, ସେମାନେ ହୁଏତ ଆମ ଆଖି ଆଗରେ ନାହାନ୍ତି, କିନ୍ତୁ ସେମାନଙ୍କ ଦେଇଯାଇଥିବା ମୂଲ୍ୟବୋଧ, ସଂସ୍କାର ଓ ସ୍ମୃତି ଆଜି ବି ଆମ ଜୀବନରେ ପଥ ପ୍ରଦର୍ଶକ। ଆପଣମାନେ ଶୁଣୁଥିଲେ ପବିତ୍ର ପିତୃପକ୍ଷ ଉପରେ ଆମର ଏହି ବିଶେଷ ଉପସ୍ଥାପନା। ତାହେଲେ ଆସନ୍ତୁ ଶୁଣିଯିବା ସେହି ପିତୃପୁରୁଷମାନଙ୍କ ପାଇଁ ଏହି ଜଗନ୍ନାଥଙ୍କ ଭଜନ।

ଶ୍ରୋତାବନ୍ଧୁ, ଆଜିର ଏହି ପବିତ୍ର ଦିନରେ ଆମେ ସ୍ମରଣ କରୁଛୁ ଭାରତର ସ୍ୱାଧୀନତା ସଂଗ୍ରାମର ଏକ ଅମର ଯୁବବୀରଙ୍କୁ, ଶହୀଦ ଏ ଆଜମ ଭଗତ ସିଂଙ୍କୁ। 1907 ସେପ୍ଟେମ୍ବର 28 ତାରିଖ ପଞ୍ଜାବର ବଙ୍ଗା ଗ୍ରାମରେ ଜନ୍ମ ନେଇଥିଲେ ଏହି ଅସାଧାରଣ ଦେଶପ୍ରେମୀ। ଛୋଟବେଳୁ ହିଁ ତାଙ୍କ ମନରେ ଜାଗି ଉଠିଥିଲା ଦେଶ ପାଇଁ କିଛି କରିବାର ଅଦମ୍ୟ ଆକାଂକ୍ଷା। ଭଗତ ସିଂଙ୍କ ପାଇଁ ଦେଶପ୍ରେମ କେବଳ ଏକ ଶବ୍ଦ ନଥିଲା, ଦେଶପ୍ରେମ ଥିଲା ତାଙ୍କ ଜୀବନର ଲକ୍ଷ୍ୟ। ସ୍ୱାଧୀନତା ଥିଲା ତାଙ୍କ ସ୍ୱପ୍ନ, ଆଉ ଦେଶ ପାଇଁ ତ୍ୟାଗ ଥିଲା ତାଙ୍କ ଜୀବନର ସର୍ବୋଚ୍ଚ ଆଦର୍ଶ। ଇନକିଲାବ ଜିନ୍ଦାବାଦ, ଏହି ଧ୍ୱନି ତାଙ୍କ ନାମ ସହିତ ଆଜି ମଧ୍ୟ ଭାରତୀୟ ଇତିହାସରେ ଅମର ହୋଇ ରହିଛି। ଶ୍ରୋତାବନ୍ଧୁ, 1919 ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ଭଗତ ସିଂଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା। ଦେଶର ଦୁରବସ୍ଥା, ବ୍ରିଟିଶ ଶାସନର ଅତ୍ୟାଚାର ଏବଂ ସ୍ୱାଧୀନତା ପାଇଁ ଲୋକଙ୍କ ସଂଘର୍ଷ ତାଙ୍କ ଚିନ୍ତାଧାରାକୁ ଆହୁରି ଦୃଢ଼ କରିଥିଲା। ସେ କେବଳ ଜଣେ ସାହସୀ ଯୁବକ ନଥିଲେ, ସେ ଥିଲେ ଜଣେ ଗଭୀର ଚିନ୍ତକ, ପାଠକ ଓ ଲେଖକ ମଧ୍ୟ। ସମାଜର ଅସମାନତା, ଶୋଷଣ ଓ ଅନ୍ୟାୟ ବିରୋଧରେ ତାଙ୍କର ନିଜସ୍ୱ ଚିନ୍ତାଧାରା ଥିଲା। ଲାଲା ଲାଜପତ ରାୟଙ୍କ ଉପରେ ବ୍ରିଟିଶ ପୋଲିସର ଲାଠିଚାର୍ଜ ଏବଂ ପରେ ତାଙ୍କର ମୃତ୍ୟୁ ଭଗତ ସିଂଙ୍କୁ ମଧ୍ୟ ଗଭୀର ଭାବେ ଆନ୍ଦୋଳିତ କରିଥିଲା। ଏହା ପରବର୍ତ୍ତୀ ଘଟଣାବଳୀରେ ଭଗତ ସିଂ ଓ ତାଙ୍କ ସହଯୋଗୀମାନେ ବ୍ରିଟିଶ ଶାସନ ବିରୁଦ୍ଧରେ ନିଜର ସଂଗ୍ରାମକୁ ଆହୁରି ତୀବ୍ର କରିଥିଲେ। 1929 ଦିଲ୍ଲୀର କେନ୍ଦ୍ରୀୟ ବିଧାନସଭାରେ ଭଗତ ସିଂ ଓ ବଟୁକେଶ୍ୱର ଦତ୍ତ ବୋମା ଫିଙ୍ଗିଥିଲେ। ଏହାର ଉଦ୍ଦେଶ୍ୟ ହତ୍ୟା ନୁହେଁ, ବରଂ ବ୍ରିଟିଶ ସରକାରଙ୍କ ଦମନମୂଳକ ନୀତି ବିରୁଦ୍ଧରେ ନିଜର ପ୍ରତିବାଦକୁ ଶୁଣାଇବା ଥିଲା। ପରେ ସେମାନେ ନିଜେ ଗିରଫ ହୋଇଯାଇଥିଲେ। ଜେଲ୍ ଜୀବନରେ ମଧ୍ୟ ଭଗତ ସିଂ ନିଜର ଆଦର୍ଶ ଓ ଅଧିକାର ପାଇଁ ସଂଘର୍ଷ କରିଥିଲେ। ଆଜି ଏହି ଅମରବୀରଙ୍କ ଜନ୍ମ ଜୟନ୍ତୀରେ ଆମେ ସମସ୍ତେ ତାଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରିବା। ଯେଉଁ ଯୁବକ ହସି ହସି ମୃତ୍ୟୁବରଣ କରିଥିଲେ

ତାଙ୍କ ସ୍ୱପ୍ନର ଭାରତ ଗଢ଼ିବା ଦାୟିତ୍ୱ ହେଉଛି ଆଜିର ଯୁବପିଢ଼ିର। ଶ୍ରୋତାବନ୍ଧୁ, ଏହା ଥିଲା ଭଗତ ସିଂ ଜୟନ୍ତୀ ଉପରେ ଆମର କିଛି ତଥ୍ୟ।

ଦେଶର ସୁରକ୍ଷା, ଦେଶର ସମ୍ମାନ ଆଉ ଦେଶବାସୀଙ୍କ ନିରାପଦ ଜୀବନ ପାଇଁ ନିଜ ଜୀବନକୁ ସମର୍ପିତ କରିଥିବା ବୀର ସୈନିକମାନଙ୍କୁ ଆଜି ଏହି ପବିତ୍ର ଦିନରେ ଆମର ଶତଶତ ପ୍ରଣାମ। ଆଜି ହେଉଛି ଗନର୍ସ ଡେ। ଭାରତୀୟ ସେନାର ଆର୍ଟିଲେରୀ ବାହିନୀର ସାହସ, ଶୃଙ୍ଖଳା, ତ୍ୟାଗ ଓ ଦେଶ ସେବାକୁ ସ୍ମରଣ କରିବାର ଏକ ଅବସର। ଆର୍ଟିଲେରୀ ବାହିନୀ ଭାରତୀୟ ସେନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯୁଦ୍ଧ କ୍ଷେତ୍ରରେ ନିଜ ଦାୟିତ୍ୱ, ଶୃଙ୍ଖଳା ଓ ସମନ୍ୱୟ ପାଇଁ ଏହି ବାହିନୀ ପରିଚିତ। ଭାରତୀୟ ସେନାରେ ଅନେକ ଅଭିଯାନ ଓ ଜାତୀୟ ସୁରକ୍ଷାର ଦାୟିତ୍ୱରେ ଆର୍ଟିଲେରୀ ଭୂମିକା ରହିଆସିଛି, କିନ୍ତୁ ଏହି ଦିନ କେବଳ ସାମରିକ ଶକ୍ତିକୁ ସ୍ମରଣ କରିବାର ଦିନ ନୁହେଁ, ଏହା ହେଉଛି ସାହସକୁ ସମ୍ମାନ ଦେବାର ଦିନ, କର୍ତ୍ତବ୍ୟନିଷ୍ଠାକୁ ସ୍ମରଣ କରିବାର ଦିନ ଏବଂ ଦେଶ ପାଇଁ ନିଜକୁ ଉତ୍ସର୍ଗ କରିଥିବା ବୀରମାନଙ୍କୁ କୃତଜ୍ଞତା ଜଣାଇବାର ଦିନ। ଆମ ସେନାର ପ୍ରତ୍ୟେକ ଯବାନଙ୍କ ପଛରେ ରହିଛି ଗୋଟିଏ ପରିବାରର ଅପେକ୍ଷା, ଗୋଟିଏ ମାଆର ପ୍ରାର୍ଥନା, ଗୋଟିଏ ବାପାଙ୍କ ଗର୍ବ ଆଉ ଗୋଟିଏ ଦେଶର ଅସୀମ ଆସ୍ଥା। ସୀମାରେ ଯେଉଁମାନେ ଦିନରାତି ନିଜ କର୍ତ୍ତବ୍ୟ ପାଳନ କରନ୍ତି, ସେମାନଙ୍କ ତ୍ୟାଗ ଯୋଗୁଁ ଆମ ନିଜ ଘରେ ନିର୍ଭୟରେ ଜୀବନ ବିତାଇ ପାରୁଛୁ। ଆଜିର ଏହି ଅବସରରେ ଆମେ ସମସ୍ତ ଗନର୍ସ ଏବଂ ଭାରତୀୟ ସେନାର ସମସ୍ତ ବୀର ଯବାନଙ୍କୁ ଶ୍ରଦ୍ଧା, ସମ୍ମାନ ଓ କୃତଜ୍ଞତା ଜଣାଉଛୁ। ସେମାନଙ୍କ ସାହସ ଆମର ପ୍ରେରଣା, ସେମାନଙ୍କ ଶୃଙ୍ଖଳା ଆମର ଶିକ୍ଷା, ସେମାନଙ୍କର ତ୍ୟାଗ ଆମ ଦେଶର ଗୌରବ।

ଶ୍ରୋତା ବନ୍ଧୁ, ପ୍ରତିବର୍ଷ 28 ତାରିଖ ସେପ୍ଟେମ୍ବର ମାସର ବିଶ୍ୱବ୍ୟାପୀ ଭାବେ ପାଳିତ ହୋଇଥାଏ ବିଶ୍ୱ ଜଳାନ୍ତକ ଦିବସ। ଜଳାନ୍ତକ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା, ପଶୁ କାମୁଡ଼ା ପରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ଏବଂ ଏହି ମାରାତ୍ମକ ରୋଗର ପ୍ରତିରୋଧକ ସମ୍ପର୍କରେ ଜଣାଇବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ରେବିସ୍ ବା ଜଳାନ୍ତକ ହେଉଛି ଏକ ଭାଇରସ୍ ଜନିତ ରୋଗ। ସାଧାରଣତଃ ସଂକ୍ରମିତ ପଶୁ କାମୁଡ଼ା କିମ୍ବା ଲାଳ ମାଧ୍ୟମରେ ଏହି ମଣିଷଙ୍କ ଶରୀରକୁ ପ୍ରବେଶ କରିପାରେ। କୁକୁର ଜଳାନ୍ତକ ସଂକ୍ରମଣର ଏକ ପ୍ରମୁଖ ଉତ୍ସ ହୋଇଥିବାରୁ ଘରୋଇ ଏବଂ ବୁଲା କୁକୁରମାନଙ୍କୁ ଟୀକାକରଣ ଅତ୍ୟନ୍ତ ଜରୁରୀ। ତେବେ କୁକୁର କିମ୍ବା ଅନ୍ୟ ପଶୁ କାମୁଡ଼ିଲେ କ'ଣ କରିବା? ପ୍ରଥମେ ଭୟଭୀତ ନ ହୋଇ କାମୁଡ଼ା ସ୍ଥାନକୁ ସାବୁନ ଓ ପ୍ରଚୁର ପାଣିରେ ପ୍ରାୟ 15 ମିନିଟ୍ ଧୋଇବା ଆବଶ୍ୟକ। ତାପରେ ଯଥାଶୀଘ୍ର ଡାକ୍ତର କିମ୍ବା ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରାମର୍ଶ ନେବା ଦରକାର। ଡାକ୍ତରଙ୍କ ପରାମର୍ଶ ଅନୁସାରେ ରେବିସ୍ ପ୍ରତିଷେଧକ ଟୀକା ଏବଂ ଆବଶ୍ୟକ ହେଲେ ଅନ୍ୟ ଚିକିତ୍ସା ନେବା ଦରକାର।

ଏଠାରେ ମନେ ରଖିବା ଜରୁରୀ, ପଶୁ କାମୁଡ଼ୁଛି କିନ୍ତୁ କ୍ଷତ ଛୋଟ ବୋଲି ଅବହେଳା କରନ୍ତୁ ନାହିଁ। ଘରୋଇ ଉପଚାର ଉପରେ ନିର୍ଭର ନକରି ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ। ଜଳାନ୍ତକ ପ୍ରତିରୋଧରେ କେବଳ ମଣିଷଙ୍କ ସଚେତନତା ନୁହେଁ, ପଶୁମାନଙ୍କ ନିୟମିତ ଟୀକାକରଣ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପଶୁମାନଙ୍କ ପ୍ରତି ଦାୟିତ୍ୱଶୀଳ ଆଚରଣ ଏବଂ ସମୟୋଚିତ ଟୀକାକରଣ ଦ୍ୱାରା ଜଳାନ୍ତକର ପ୍ରସାରକୁ ବହୁମାତ୍ରାରେ ରୋକାଯାଇପାରେ। ଏହି ବର୍ଷର ବିଷୟବସ୍ତୁ ରହିଛି ଷ୍ଟ୍ରଙ୍ଗର୍ ଟୁଗେଦର, ଅର୍ଥାତ୍ ଏକାଠି ହେଲେ ଆମେ ଅଧିକ ଶକ୍ତିଶାଳୀ। ଶ୍ରୋତାବନ୍ଧୁ, ଏହା ଥିଲା ବିଶ୍ୱ ରେବିଜ୍ ଦିବସ ବା ଜଳାନ୍ତକ ଦିବସ ବିଷୟରେ ଆମର କିଛି ତଥ୍ୟ ବା ସୂଚନା।

ଶ୍ରୋତା ବନ୍ଧୁ, ଆସନ୍ତୁ ଜାଣିବା ଆଜିର ସ୍ଥାନୀୟ ଖବର ଉପରେ କିଛି ସୂଚନା। ଧର୍ମଗଡ଼ ତାଲୁକା ଆଇନ ସେବା ସମିତି ପକ୍ଷରୁ ଗୋଲାମୁଣ୍ଡାସ୍ଥିତ ସର୍ବମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ସୁରକ୍ଷା ଓ ସାଇବର ଆଇନ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ସହରସ୍ଥିତ ବ୍ରଜବିହାର ଶ୍ରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଦ୍ୱାରା ଆୟୋଜିତ ବନ୍ଦେ ମାତରମ 150 ବର୍ଷ ପୂର୍ତ୍ତି ଅବସରରେ ବନ୍ଦେ ମାତରମ ଗାନ ସାମୂହିକ ଭାବେ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ମନୋଜ ମୁଣ୍ଡ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଭବାନୀ ଶଙ୍କର ନେଗି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନୂଆପଡ଼ାସ୍ଥିତ ନ୍ୟାସନାଲ ମହାବିଦ୍ୟାଳୟ ଅଧ୍ୟକ୍ଷ ହିତେଶ ସାହୁଙ୍କ ସଭାପତିତ୍ୱରେ ଜାତୀୟ ସେବା ଯୋଜନା ପକ୍ଷରୁ ନିଶାମୁକ୍ତ ବିକଶିତ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜୟପାଟଣା ଉପଖଣ୍ଡ ଡାକ ନିରୀକ୍ଷକ ପକ୍ଷରୁ ଉପଖଣ୍ଡ ସ୍ତରୀୟ ଡାକମେଳା କୋଟାଙ୍ଗା ଶାଖା ଡାକଘରେ ଡାକମେଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି କୋଟାଙ୍ଗା ଗ୍ରାମ ସାଥୀ କୁନ୍ତୁ ଭଟ୍ଟମାଝୀ, ମୁଖ୍ୟ ବକ୍ତା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଭୟ ତାଣ୍ଡି ଓ ସମ୍ମାନିତ ଅତିଥି ଭାବେ ହରିଶ

ଦୀପ ଯୋଗ ଦେଇଥିଲେ। ଉପଖଣ୍ଡ ଡାକ ନିରୀକ୍ଷକ ରାଜବେନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ସଭାରେ ଛୋଟ ଛୋଟ ଶିଶୁମାନଙ୍କର ଆଧାର କାର୍ଡ଼ ପଞ୍ଜୀକରଣ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ବଡ଼େନ୍ ଓ ବୈରଗା ପଞ୍ଚାୟତର ଏକ୍ ପେଡ୍ ମା କେ ନାମ ବୃକ୍ଷାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଚିନ୍ମୟ ସାଗର, ଏପିଓ ରବିନାରାୟଣ ରାଉତ, ସରକାରୀ ଯନ୍ତ୍ରୀ ଯୋଗେଶ୍ୱର ନାୟକ, ପିଓ କ୍ଷମା ସୁନାନୀ ଓ ଏଡ଼ିଓ ବୀର ଯୋଶୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷାରୋପଣ କାର୍ଯ୍ୟକ୍ରମ କରିଥିଲେ। ଖଡ଼ିଆର ବ୍ଲକ ଭୁଲିଆ ଶିକ୍ଷା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ମାନସୀ ନିକଟରେ ଅନୁଷ୍ଠିତ କ୍ଷେତ୍ରୀୟ ସ୍ତରୀୟ ବିଜ୍ଞାନ ମେଳାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଅଞ୍ଚଳ ଯଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ସୂଚନା ଅନୁସାରେ ଉତ୍ତରବଙ୍ଗର ରାୟଗଞ୍ଜଠାରେ ସେପ୍ଟେମ୍ବର 24-26 ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ସେ ତାଙ୍କ ଅଭିନବ ପ୍ରକଳ୍ପ ସ୍ମାର୍ଟ ଏରା ପଲ୍ୟୁସନ୍ କଣ୍ଟ୍ରୋଲର ଇନ୍ ହେଭି ଟ୍ରାଫିକ୍ ଏରିଆ ପ୍ରଦର୍ଶନ କରିଥିଲେ। ଏହି ପ୍ରକଳ୍ପ ପାଇଁ ସେ କ୍ଷେତ୍ରୀୟ ସ୍ତରରେ ତୃତୀୟ ସ୍ଥାନ ହାସଲ କରିବା ସହ ସମଗ୍ର ଓଡ଼ିଶାର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କୁନି ବୈଜ୍ଞାନିକ ମାନସିକଙ୍କ ଏହି ସଫଳତା ପାଇଁ ଗ୍ରାମବାସୀ ଏବଂ ଶିଶୁ ମନ୍ଦିର ଗର୍ବିତ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ପାଳନ ଅବସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ ଏକ ଦେଶାତ୍ମକ ପଦକ କବିତା ହାସର ଓ ସଂଘ ସାହିତ୍ୟ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ନୂଆପଡ଼ା ଜିଲ୍ଲାସ୍ତରୀୟ ସଚେତନତା ମାରାଥନ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ମୁଖ୍ୟ କାର୍ଯ୍ୟାଳୟ ଏହି ମାରାଥନକୁ ପତାକା ଦେଖି ଆରମ୍ଭ କରିଥିଲେ। ଶ୍ରୋତାବନ୍ଧୁ, ଏହା ଥିଲା ଆଜିର ସ୍ଥାନୀୟ ଖବର ଉପରେ କିଛି ସୂଚନା।

ହଁ ଶ୍ରୋତା ବନ୍ଧୁ, ସମୟ ତ ସରି ଆସିଲାଣି, ଏବେ ମୋତେ ଆପଣମାନଙ୍କଠାରୁ ବିଦାୟ ନେବାକୁ ହେବ। ଶ୍ରୋତା ବନ୍ଧୁ, ଶୁଣୁଥିଲେ ଆମ କେନ୍ଦ୍ରରୁ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଖୋଲା ଚରକା। ଆଜିର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କର ସାଥୀ ଆଲୋକ କୁମାର ସାହୁ। ବିଦାୟ ନେବାର ପୂର୍ବରୁ କହି ରଖୁଛି, କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେବାକୁ ଜମାରୁ ଭୁଲିବେନି। ଆମ ଠିକଣା ଚିଠି ପାଇଛୁ, ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ ନମ୍ବର 7660001। ଶ୍ରୋତା ବନ୍ଧୁ, ଆପଣ ଆମକୁ ହ୍ୱାଟ୍ସଆପ୍ ଜରିଆରେ ଚିଠି ମଧ୍ୟ ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ପୁଣି ଥରେ କହି ରଖୁଛି, ଲେଖି ନିଅନ୍ତୁ 8895994143। ରହୁଛି।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକ ଆକାଶବାଣୀ ଭବାନୀପାଟଣା। ସମୟ ଦିନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିନେବା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 12:00 ଓ 2:45। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ କ୍ଷିତିପ୍ରକାଶ ମହାପାତ୍ର, ସେବାରାଣୀ ମହାପାତ୍ର, କରୁଣାକର ସେଠୀ, ଦୀପ୍ତିରେଖା ପାଡ଼ି। ଚାଷର କଥା ଶୁଣିପାରିବେ ଦିନ 1:10। ଦିନ 1:20 ରହିଛି ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ଶ୍ରୋତାବନ୍ଧୁ, ଏହା ଥିଲା ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଦିନ 12:00। ସେତେବେଳେ ଯେ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 12 ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ମେଡିୟମ୍ ୱେବ୍ରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାର ହେଉଛି 248 ମିଟର ତଥା 1206 କିଲୋହର୍ଟ୍ଜ ଓ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଅଧିବେଶନ ଆରମ୍ଭରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଆଶିକି ଚଳଚ୍ଚିତ୍ରରୁ, କଣ୍ଠଦାନ କରିଛନ୍ତି କୁମାର ସାନୁ। ସମୀରଙ୍କ ଗୀତ ସଙ୍ଗୀତ।

ପରବର୍ତ୍ତୀ କଥାଚିତ୍ର ବଡିଗାର୍ଡ଼ ଦ୍ୱୈତକଣ୍ଠରେ କହିଛନ୍ତି ରାହତ ଫତେ ଅଲ୍ଲୀ ଖାନ୍ ଏବଂ ଶ୍ରେୟା ଘୋଷାଲ। ଗୀତିକାରେ ସବିର ଅହମ୍ମଦ, ସଙ୍ଗୀତ ହିମେଶ ରେଶମିୟା ଏବଂ ପ୍ରୀତମ। କଥାଚିତ୍ର ବଡିଗାର୍ଡ଼।

ଶ୍ରୋତବନ୍ଧୁ ଆପଣ ଶୁଣିଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ ତୁଲସୀ କୁମାର ଏବଂ କେକେଙ୍କ କଣ୍ଠରେ, ରେଡ଼ି ଚଳଚ୍ଚିତ୍ରରୁ। ନୀଲେଶ କୁମାରଙ୍କ ଗୀତ, ସଙ୍ଗୀତ ପ୍ରୀତମ।

ଏଥର ଶ୍ରେୟା ଘୋଷାଲଙ୍କ କଣ୍ଠରେ ନେଇଛୁ ଜବ୍ ୱି ମେଟ୍ ଚଳଚ୍ଚିତ୍ରରୁ। ଗୀତିକାର ଇରଶାଦ କାମିଲ, ସଙ୍ଗୀତ ପ୍ରୀତମ, କଥଚିତ୍ର ଜବ୍ ୱି ମେଟ୍।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ନେଇଛୁ ବୁଲେଟ୍ ରାଜା ଚଳଚ୍ଚିତ୍ରର ଗୀତଟି। କଣ୍ଠଦାନ କରିଛନ୍ତି ନୀରଜ ଶ୍ରୀଧର, ଗୀତିକାର ଶବୀର ଅହମ୍ମଦ, ସଙ୍ଗୀତ ସାଜିଦ ୱାଜିଦ, କଥାଚିତ୍ର ବୁଲେଟ୍ ରାଜା।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାରୀ ପାଟଣା ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆରମ୍ଭରେ ଶୁଣନ୍ତୁ ରଜନୀକାନ୍ତ ନାୟକଙ୍କ ରଚନାରୁ କ୍ଷେତିପ୍ରକାଶ ମହାପାତ୍ରଙ୍କ କଣ୍ଠରେ ଏହି ଗୀତଟି।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କ୍ଷିତିପ୍ରକାଶ ମହାପାତ୍ର ଏବଂ ସେବାରାଣୀ ମହାପାତ୍ରଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ରଜନୀକାନ୍ତ ନାୟକ।

0: ରାତିରେ SMS
1: KYC ଅପଡେଟ୍ କରନ୍ତୁ ନଚେତ୍ ଆକାଉଣ୍ଟ ବ୍ଲକ୍ ହେଇଯିବ। ଲିଙ୍କରେ କ୍ଲିକ୍ କରୁଛି, ବ୍ଲକ୍ ନ ହେଇଯାଉ।
2: ରୁହନ୍ତୁ, ଚେକ୍ କରିଛନ୍ତି, ଲିଙ୍କ ସୁରକ୍ଷିତ ଅଛି। ସେଣ୍ଡର ଆପଣଙ୍କ ବ୍ୟାଙ୍କ ହିଁ ତ। KYC ଅପଡେଟ୍ ପାଇଁ ଅଜଣା ଲିଙ୍କ ଖୋଲିବା ମାନେ ଅଜଣା ଲୋକଙ୍କ ପାଇଁ ନିଜ ଆକାଉଣ୍ଟର କବାଟ ଖୋଲିବା। ମିଛ ତତ୍ପରତାରେ ଫସନ୍ତୁ ନାହିଁ, ଆଉ ନକଲି KYC ଅପଡେଟ୍ ଲିଙ୍କରୁ ବଞ୍ଚନ୍ତୁ। RBI କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ନେଇଛୁ ରଞ୍ଜିତ କୁମାର ଦାସଙ୍କ ରଚନାରୁ, କରୁଣାକର ସେଠୀଙ୍କ କଣ୍ଠରେ।

ଶ୍ରୋତବନ୍ଧ ଏଥର ଶୁଣନ୍ତୁ ଦୀପ୍ତିରେଖା ପାଢ଼ୀଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା କରିଛନ୍ତି ରଞ୍ଜିତ କୁମାର ଦାସ।

ଶ୍ରୋତବନ୍ଧୁ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଦ୍ୱୈତକଣ୍ଠରେ କହିଛନ୍ତି କରୁଣାକର ସେଠୀ ଏବଂ ଦୀପ୍ତିରେଖା ପାଢ଼ୀ। ଗୀତିକାର ରଞ୍ଜିତ କୁମାର ଦାସ।

ଏଇଠି ଶେଷ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମକୁ। କଣ୍ଠଶିଳ୍ପୀମାନେ ଥିଲେ କ୍ଷିତି ପ୍ରକାଶ ମହାପାତ୍ର, ସେବାରାଣୀ ମହାପାତ୍ର, କରୁଣାକର ସେଠୀ ଏବଂ ଦୀପ୍ତିରେଖା ପାଡ଼େ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: ଅକାଭିଲୁଆ ଚାଷ୍ କରବାର୍ ଲାଗି ଅଧିକ ଥଣ୍ଡା କି ଅଧିକ ଗରମ ହେଲେ ଚାଷ୍ ଭଲ୍ ନାଇଁ ହୁଏ। 40 ଡିଗ୍ରୀ ନୁ କମ୍ ଖରାନେ ଇ ଚାଷ୍ ବନେ ହେସି। ଯେନ୍ ଜାଗାନେ 600 ନୁ 1500 ମିଲିଲିଟର ବର୍ଷା ହେସି ହେନେ ଇ ଚାଷ୍ ଜହ ବନେ ହେସି। ଲକାଭିଲୁଆ ଚାଷ୍ ଯେନ୍ତା ମାଟିନେ ବି ହେଇପାର୍ସି, ମାତର ଦୁର୍ଷା ମାଟିନେ ଇଟା ସବୁନୁ ଜହ ବନେ ହେସି। ଉଦା ଛପଛପିଆ ମାଟିନେ ଇ ଚାଷ୍ ନାଇଁ କରବାର୍ କଥା, କାଁ କରିକି ବେଶୀ ପାଣି ଜମୁଥିବା ବେଲେ ସେଟା ଗଛର୍ ଲାଗି ବିପଦ। ସେନ୍ତା ମାଟିର ଅମଲ ଅଂଶ 5.5 ନୁ 7.5 pH ଭିତରେ ଥିଲେ ଲକାଭିଲୁଆ ଚାଷ୍ ଲାଗି ଖୁବ୍ କାମେ ଆଇସି। ଯେତେବେଲେ ଚାଷ୍ ଗୁଟେ କରୁଛୁଁ ବେଲେ ଆମ୍କେ ତାର୍ ବିହନ ପାତନ ବାବଦେ ବି ଜାନ୍ବାକେ ପଡ଼୍ବା। ସେନ୍ତା ଲକାଭିଲୁଆ ଚାଷ୍ କର୍ବାର୍ ଅଛେ ବେଲେ ଆମ୍କେ ଭଲ୍ କିସମର ମୁଞ୍ଜି ବାବଦେ ଜାନ୍ବାକେ ପଡ଼୍ବା। ଇ ଚାଷ୍ର କିସମ ମାନେ 40 ନୁ ଅଧିକ ପ୍ରକାରର ଅଛେ। ହେ ଭିତରୁ ବେଶୀ କରି ଅମଲ ହେଉଥିବାର କିସମ ମାନେ ହେଲା ହାଇବ୍ରିଡ଼ 216, ହାଇବ୍ରିଡ଼ 1608, ରେଙ୍ଗରୁଲା 4, VR 1-2 ଆରୁ ଭୁବନେଶ୍ୱର 1। ଇସବୁ କିସମ ମାନେ ଚାଷ୍ କଲେ ଆମର୍ ରାଇଜ୍ନେ ଖୁବ୍ ଭଲ୍ ଆୟ ହେଇପାର୍ବା। ତ ଇ କିସମ ମାନେ ଯଦି ଆମେ ଚାଷ୍ କର୍ମା ବେଲେ ହେକ୍ଟର ପିଛା 2 ଟନ୍ ପତେ ଅମଲ କରିପାର୍ମା। ଲକାଭିଲୁଆ ଚାଷ୍ କର୍ବା ଆଗନୁ ଆମ୍କେ ମାଟିର ବତର ଛତର ବାବଦେ ବି ଜାନ୍ବାକେ ପଡ଼୍ବା। ଯଦି ଆମେ ମାଟିକେ ଠିକ୍ ହିସାବେ ବତର ନାଇଁ କରିଥିମା ବୋଇଲେ ସେଟା ଗଛ୍ ବଢ଼୍ବାର୍ନେ ସାହାଯ୍ୟ ନେଇ ହେଇପାରେ। ହେତିର୍ ଲାଗି ମାଟିକେ କେନ୍ତା କରି ଆମେ ବତର କର୍ମା ବୋଇଲେ ସେଟା ଖୁବ୍ କାମେ ଆସ୍ବା, ସେ ବାବଦେ ଜାନ୍ବାକେ ପଡ଼୍ବା। ସେନ୍ତା ଆମେ ଯେନ୍ ଗଛ୍ ଲଗାମା, ସେ ଗଛ୍ନୁ ଗଛ୍କେ କେତେ ଦୂରିଆ ରହେବା, କେନ୍ କେନ୍ ଔଷଧ ପତର ଦେମା, କେନ୍ କେନ୍ ସାର ବ୍ୟବହାର କର୍ମା, ସେଟା ବି ଆମ୍କେ ଠିକ୍ ହିସାବେ ଜାନ୍ବାକେ ପଡ଼୍ବା। ତ 2 ଲକାଭିଲୁଆ ଗଛ୍ ଭିତରେ 6 ନୁ 9 ମିଟର ଦୂରିଆ ରହିବାର କଥା। 60 ସେଣ୍ଟିମିଟର ଉଚା ଆରୁ 60 ସେଣ୍ଟିମିଟର ଉସାର ହିସାବେ ଖାଲ କୁଡ଼ି କରି ଗଛ୍ ଲଗାବାକେ ପଡ଼୍ବା। ଗଛ୍ ଲଗାବାର 15 ନୁ 20 ଦିନ ଆଗେ ଖାଲ କୁଡ଼ି ଦିଆଯିବା ଆରୁ ଗଛ୍ ଲଗାବା ସମିଆତି ଖାଲେ ଅଧା ମାଇଟ୍ ସଙ୍ଗେ 5 kg ଗୋରୁ ଖତ, ନେଇ ହେଲେ 2 kg କୁକୁରା ଖତ କି 200 ଗ୍ରାମ ରକ୍ ଫସ୍ଫେଟ୍ ସାର ମିଶେଇ କରି ଖାଲର ଉପର ମାଇଟ୍କେ ତଲେ ଆରୁ ତଲର ମାଇଟ୍କେ ଉପରେ କରିକିନା ମଝିନେ ଗଛ୍କେ ଲଗାଯିବା। ସେନ୍ତା ଗଛ୍ ଲଗାବାର ଆଗନୁ ଖାଲେ କ୍ଲୋରୋପାଇରିଫସ୍ ଔଷଧ କରି ବିଶୋଧନ କରାଯିବା ଆରୁ 5 ନୁ 12 ମାସିଆ କଲମି ଗଛ୍ ଆନିକରି ତୁପାଯିବା। ଗଛ୍ ଯୋଗେଇ ସାରବା ପଛେ ପଛେ ଗଛର ବୁନ୍ତଲର ଘାସ ପତରକେ ବାଛିବୁଛା ଦେଇକରି ସାଫ କରି ଦିଆଯିବା। ଯେତେବେଲେ ଚାଷ୍ କରୁଛୁଁ ବୋଇଲେ ତାର ଖତ୍ ସାର ବାବଦେ ବି ଜାନ୍ବାକେ ପଡ଼୍ବା। ଗଛ୍ ପିଛା 50 ଗ୍ରାମ ଜବକ୍ଷାର ଯାନ, 125 ଗ୍ରାମ ଫସ୍ଫରସ୍ ସାର, 125 ଗ୍ରାମ ପଟାସ୍ ସାର ଦେଲେ ଇ ଚାଷ୍ 2 ଗୁଣା ଅଧିକା ଅମଲ ହେବାରନେ ସାହାଯ୍ୟ ହେସି। ହେତିର୍ ଲାଗି ଆମ୍କେ ଇ ମାତ୍ରାନେ ସାର ଦେବାକେ ପଡ଼୍ବା। ସାରକେ 2 ଭାଗେ ଭାଗ କରିକିନା ଥରେ ମେ ଜୁନ୍ ମାସେ ଆର୍ ଥରେ ସେପ୍ଟେମ୍ବର ଅକ୍ଟୋବର ମାସେ ଦେଇ ଦେବାର କଥା। ମାତର ଯେନ୍ ଗୋରୁ ଗାଈ ଛେଲମେଡ଼ାମାନେ ଚରି ଯାଉଥିସନ୍ ସେମାନଙ୍କରନୁ ଏଇଟାକେ ଟିକେ ଆକଟ କରିକରି ରଖ୍ବାକେ ପଡ଼୍ବା। କାଁ କରିକି ଯଦି ଛେଲମେଡ଼ା କି ଗୋରୁ ଗାଈ ଇଟାକେ ଖାଇଦେବେ ବୋଇଲେ ସେଟା ପିକଲିବାକେ ସମୟ ଲାଗ୍ବା। ଥରେ ଯଦି ଗୋରୁ ଗାଈ କି ଛେଲମେଡ଼ା ଖାଇଦେବେ ବୋଇଲେ ସେଟା ଗଛ୍କେ ବଢ଼୍ବାରନେ ବଡ଼ା କଷ୍ଟ ହେସି ଆରୁ ଗଛ୍ ଠିକ୍ ସମୟନେ ଫଲ୍ ନେଇ ଧରିପାରେ। ହେତିର୍ ଲାଗି ଆମ୍କେ ସେ ବାବଦେ ବି ଧ୍ୟାନ ରଖ୍ବାକେ ପଡ଼୍ବା। ସେନ୍ତା ମାଟିର ବତର୍କେ ଦେଖିକରି 15 ନୁ 20 ଦିନ ଭିତରେ ଥରେ ଲେଖା ପାଏନ୍ ମଡ଼ାବାର କଥା। କାଭିଲୁଆ ଚାଷ୍ନେ କମ୍ ରୋଗ ପୋକ ଦେଖାଯାଉଥିଲେ ବି ସମିଆ ସମିଆ ନେଇନେ କାଣ୍ନେ ବିନ୍ଧା ପୋକ, ବିଭିନ୍ନ ପ୍ରକାର ମଶା, ଅଣମୁକୁଲ ବିନ୍ଧା ପୋକ, ଫୁଲ ଉକୁଣି, ପତ୍ରଖଣି ରୋଗମାନେ ସବୁ ହେସି। ତ ଆମ୍କେ ସେ ରୋଗ ବାବଦେ ବି ଭଲ୍ କରି ଜାନ୍ବାକେ ପଡ଼୍ବା ଆରୁ ତାର ପ୍ରତିକାର ଲାଗି ସଜାଗ କରି ରହିଥିବାକେ ପଡ଼୍ବା। ଯେତେବେଲେ ଚାଷ୍ ଗୁଟେ କରିଛୁଁ ବେଲେ ତାର ଅମଲ ସମିଆ ବି ଆଇସି। ତ ଇ ଫଲ୍ ସବୁ ପାଚିଗଲେ ଇତାକେ ଅମଲ କର୍ବା କଥା।
1: ଶୁଣୁଥିଲେ ଚାଷର କଥା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମିଡିୟମ ୱେଭ୍ରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାର ହେଉଛି 248 ତଥା 1206 kHz ଓ FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଆଣ୍ଡ AIR ଆପ୍ ମାଧ୍ୟମରେ।

0: ବାପାଙ୍କ ଜମାପୁଞ୍ଜି, ତାଙ୍କରି ଶିକ୍ଷା,
1: ଆଉ ସବୁବେଳେ ଆମରି ଚିନ୍ତା କରିବା।
2: ଏମିତିରେ ତାଙ୍କର ଗୋଟେ ଜମାପୁଞ୍ଜି ବ୍ୟାଙ୍କରେ ବି ଅଛି,
0: କିନ୍ତୁ କ୍ଲେମ୍ କରିବା କଷ୍ଟକର ହେବ।
1: ଏବେ ଆହୁରି ବି ସହଜ ହେଇଯାଇଛି। ବ୍ୟାଙ୍କର ୱେବସାଇଟ୍ କିମ୍ବା ଶାଖାକୁ ଯାଅ, କ୍ଲେମ୍ ଫର୍ମ ଭର, ଡକ୍ୟୁମେଣ୍ଟ ଦାଖଲ କର, 15 ଦିନରେ ସେଟଲମେଣ୍ଟ ପାଅ, ଆଉ ନୋମିନେସନ ଦ୍ୱାରା କ୍ଲେମ୍ ସେଟଲମେଣ୍ଟ ହୋଇଯାଏ, ଆହୁରି ବି ସହଜ।
3: RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: मन की बात प्रधानमंत्री आकाशवाणी पर।
5: मेरी मन की बात के संबंध में अगर आप

0: ଆକାଶବାଣୀ ଭବାନୀ ପାଟଣା। ଶ୍ରୋତାବନ୍ଧୁ, ଏଥିରେ ଶୁଣନ୍ତୁ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ। ତେବେ ତା ପୂର୍ବରୁ ରହିଛି କିଛି ସୂଚନା।
1: କମ୍ ସୁଧରେ ଲୋନ୍ ଦରକାର, ତାବି ଆପ୍ରେ ବାହା ଫସିଲା।
2: ଅଜଣା ଆପ୍ ଠାରୁ ଦୂରେଇ ରୁହନ୍ତୁ।
3: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

କର୍ମ ହିଁ ଜୀବନ, କର୍ମ ହିଁ ପୂଜା। ଯିଏ ନିଜ କର୍ମକୁ ସମ୍ମାନ ଦିଏ ତାର ସମ୍ମାନ ସବୁବେଳେ ରହିଥାଏ। ଏଇ କଥା ସହିତ ଶକ୍ତିରୂପା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଭଉଣୀ। ଆଜିର ଉପସ୍ଥାପନାରେ ମୁଁ ସ୍ନିଗ୍ଧା, ନମସ୍କାର।

0: ଭଉଣୀ, ଆମେ ସମସ୍ତେ ଯିଏ ଯେଉଁ କାମ ବି କରୁ, ଆମ ପାଇଁ ଆମ ପରିବାର ସବୁଠୁ ବଡ଼। ଆମ ଶାଶୁ ଶ୍ୱଶୁର, ପୁଅ ଝିଅ, ନଣନ୍ଦ ଦିଅର ବା ଅତିଥି, ଚେଷ୍ଟା କରିଥାଉ ସମସ୍ତଙ୍କୁ କେମିତି ଖୁସିରେ ରଖିବା, ଅନ୍ୟ ପାଇଁ କିଛି କରିପାରିବା। ତା ସହିତ ଆମେ ଆମ ନିଜ କାର୍ଯ୍ୟକ୍ଷେତ୍ରକୁ କେମିତି ସମ୍ଭାଳିବା ତାର ପଥ ବି ବାଛି ନେଇଥାଉ। ବେଳେବେଳେ ଭୁଲ ହୁଏ, ବୁଝାମଣା ବି ଖରାପ ହୁଏ, ତା ମାନେ ନୁହେଁ ଯେ ଆମେ ଆମ କର୍ମ ପଥରୁ ଓହରିଯିବା। ମଣିଷ ମାତ୍ରକେ ଭୁଲ ଠିକ୍ ଚାଲିଥାଏ, ଆକୁ ଆମେ ଧରି ନ ବସି ନିଜର ଜୀବନକୁ ଗତିଶୀଳ କରିନେବା, ତାହେଲେ ସୁନ୍ଦର ରାସ୍ତାଟିଏ ପାଇଯିବା। ଆଉ ଜୀବନକୁ ଆଗେଇ ନେବା ହିଁ ଏ ଜୀବନର ଧର୍ମ। ମନକୁ ସ୍ଥିର ରଖି, ଅନ୍ତର ଭିତରେ ଅନେକ ଭଲ ପାଇବା ରଖି ଆମେ ଯେଉଁ କାମ କରିବା ତାହା ନିଶ୍ଚୟ ଭଲ ହିଁ ହେବ। ଆଗ ମହିଳାମାନେ କେବଳ ଘର କାମ କଲେ ଚଳିଯାଉଥିଲା, ସମୟ ବଦଳିଛି, ଆ ସହିତ ଆମ ନାରୀମାନଙ୍କର କର୍ତ୍ତବ୍ୟ ବି ବଦଳିଛି। ଖାଲି ଘର କଥା ବୁଝି ଚୁପ୍ ରହିଗଲେ ହେବନି, ତା ସହିତ ଆମ ସ୍ୱାମୀଙ୍କୁ ଆମ ପରିବାରକୁ ଆର୍ଥିକ ସ୍ଥିତିରେ କେମିତି ସାହାଯ୍ୟ କରିପାରିବା ସେ କଥାକୁ ବି ଗୁରୁତ୍ୱ ଦେବା ଦରକାର। ଆସନ୍ତୁ ଆଜି ଏହି ସମ୍ପର୍କରେ କିଛି କଥାବାର୍ତ୍ତା ହେବା। ଆଜି ଆମ ଗହଣରେ ଜଣେ ଭଉଣୀ ଅଛନ୍ତି, ତାଙ୍କଠୁ ଶୁଣିବା ଘର ଆଉ ନିଜ କାର୍ଯ୍ୟକ୍ଷେତ୍ରକୁ କେମିତି ସମତୁଲ ଭାବରେ ଆଗେଇ ନେବା ସେଇ ସମ୍ପର୍କରେ। ତାହେଲେ ଆସନ୍ତୁ ଭେଟିବା। ଭଉଣୀ ନମସ୍କାର।
1: ନମସ୍କାର
0: ଭଉଣୀ, ଆପଣଙ୍କ ପରିଚୟ?
1: ମୋ ନାଁ ଶତାବ୍ଦୀ ନାୟକ।
0: କଣ କରନ୍ତି ଆପଣ?
1: ବିକାଶ ରେସିଡେନ୍ସିଆଲ ସ୍କୁଲରେ ମୁଁ ଡାନ୍ସ ଟିଚର ହିସାବରେ ଅଛି।
0: ଆପଣ ବାହା ହେଇସାରିଲେଣି?
1: ଆଜ୍ଞା ହଁ।
0: କେତେ ବର୍ଷ ହେଲାଣି?
1: ବର୍ଷ ତ ନାହିଁ, ଏବେ 8 ମାସ ହେଇଛି।
0: ଆପଣ ସ୍କୁଲରେ ଅଛନ୍ତି ନା?
1: ଆଜ୍ଞା ହଁ।
0: ଘର ଆଉ ସ୍କୁଲ ଦିଟାକୁ କେମିତି ଆପଣ ମ୍ୟାନେଜ କରନ୍ତି?
1: ଆଜିକାଲି ଦୁନିଆ ଦେଖନ୍ତୁ, ଗୋଟେ କମ୍ପିଟେଟିଭ ଦୁନିଆ ଚାଲିଛି, ଘର ଆଉ କର୍ମସ୍ଥଳୀ ଦିଟାକୁ ସମ୍ଭାଳିବାକୁ ହଉଛି। ଫାର୍ଷ୍ଟ ଘର କାମ ଦେଖିକି ସବୁ ସାରିକି ଯାଇକି ସ୍କୁଲରେ ସବୁ ନିଜର ଦାୟିତ୍ୱ ପୁରା କରିବାକୁ ପଡୁଛି, କାମ କରିବାକୁ ପଡୁଛି।
0: ଆଚ୍ଛା, ବର୍ତ୍ତମାନ ସମୟରେ ଜଣେ ନାରୀ ପାଇଁ ସ୍ୱାବଲମ୍ବୀ ହେବା ଆଉ ରୋଜଗାରକ୍ଷମ ହେବା ନିହାତି ଜରୁରୀ କି?
1: ନିହାତି ଜରୁରୀ ମ୍ୟାଡମ, ଆଜିକାଲି ଦୁନିଆରେ ନିଜେ ସ୍ୱାବଲମ୍ବୀ ହେବା ବହୁତ ଦରକାର। କାରଣ ଦୁନିଆରେ ବହୁତ କିଛି ମାନେ ସମସ୍ତଙ୍କର ଡିମାଣ୍ଡସ ଅଛି, ନିଜର ଇଚ୍ଛା ପୁରା କରିବାର ଅଛି, ଘର ପରିବାରକୁ ବି ହଜବେଣ୍ଡକୁ ହେଲ୍ପ କରିବାର ଅଛି, ଯେମିତିକି ସୁବିଧା ହବ ସମସ୍ତଙ୍କୁ। ଆଜିକାଲି ଦୁନିଆ ତ ପୁରା ମହଙ୍ଗା ଦୁନିଆ ହେଇଗଲାଣି, ତ ବାଣ୍ଟିକି ରହିଲେ ସୁବିଧା ସମସ୍ତଙ୍କୁ, ଯୋଉଟାକି ନିଜ ପାଇଁ ବି ଗୋଟେ ସେଲ୍ଫ ଇଣ୍ଡିପେଣ୍ଡେଣ୍ଟ ରହିବ, କିଛି ଦରକାର ହେଲେ ନିଜେ କରିପାରିବ।

0: ବାକି ଯାହାର କିଛି ସୁବିଧା ଅସୁବିଧା ସେମାନଙ୍କର ବି ବୁଝିପାରିବ, ସେଥିପାଇଁ ସ୍ୱାବଲମ୍ବୀ ହେବା ନିହାତି ଦରକାର।
1: ହଁ, ଆଗ ସମୟରେ ଆମର ଆବଶ୍ୟକତା କମ ଥିଲା, ତେଣୁ ଜଣେ ରୋଜଗାର କଲେ ବି ପରିବାରଟା ଚଳି ଯାଉଥିଲା, କିନ୍ତୁ ବର୍ତ୍ତମାନ ତ ଆମର ଆବଶ୍ୟକତା ବଢି ଯାଇଛି,
0: ହଁ
1: ସମୟ ଅନୁସାରେ ସବୁକିଛି ପରିବର୍ତ୍ତନ ହେଇଥାଏ। ଏଇ ସମୟ ସ୍ରୋତରେ ଆମ ନାରୀମାନଙ୍କର ଜୀବନରେ ଅନେକ ପରିବର୍ତ୍ତନ ଆସିଛି,
0: ବହୁତ।
1: ଆପଣଙ୍କ ପାଇଁ ଗୋଟେ ନାରୀ ମାନେ କ'ଣ?
0: ଫାର୍ଷ୍ଟ ତ ସମସ୍ତେ ଚାହାନ୍ତି ନାରୀ ସର୍ବଗୁଣ ସମ୍ପନ୍ନ ହେବା ଦରକାର, ତାଙ୍କ ପାଖରେ ସବୁକିଛି ଗୁଣ ରହିବା ଦରକାର, ଘର ସମ୍ଭାଳିବା ଠୁ ଆରମ୍ଭ କରିକି ଘର କାମ କରିବା, ବାହା ହେଲା ପରେ ଶାଶୁ ଶ୍ୱଶୁରଙ୍କୁ ବି ସମ୍ଭାଳିବା, ପୁଣି ମା ଘରଙ୍କୁ ବି ସବୁ ସମ୍ଭାଳିକି ଦେଖିକି ରହିବାର ଅଛି, ତା ସାଙ୍ଗରେ ସ୍କୁଲ, ଏବେ ଯେମିତି ମୁଁ ଘର ସାଙ୍ଗରେ ସ୍କୁଲ କାମ କରିବାକୁ ପଡୁଛି, ସବୁକୁ ସମ୍ଭାଳିକି ହିଁ କାମ କରିବାକୁ ପଡୁଛି। ଏଇଟା ନୁହଁ କି ଆମେ ଘର ଛାଡିକି ବାହାର କାମ ଦେଖିବା, ସେମିତି ହବନି। ତ ଘର କାମ ଆଉ ବାହାରେ କର୍ମମୟ ଜୀବନକୁ ଦିଟାକୁ ଇକ୍ୱାଲ ବାଲାନ୍ସ କରିକି ରହିବାକୁ ପଡୁଛି।
1: ତ ଘର କାମ ଯେତେବେଳେ ଆମେ କରୁ, କିଛି ସହଯୋଗ ଘର ଲୋକଙ୍କ ଠୁ ପାଇଲେ ଆମ ଜୀବନଶୈଳୀଟା ଟିକେ ସହଜ ହେଇଯାଏ,
0: ଆଜ୍ଞା,
1: ତ ଆପଣ ସେଠି କିଛି ସାହାଯ୍ୟ ନିଅନ୍ତି ନା ନାଇଁ?
0: ସେଟା ନିହାତି ଦରକାର। ଘର କାମ ଯେହେତୁ ଶାଶୁ ଘରେ ଅଛୁ, ମାନେ ଶାଶୁ ଶ୍ୱଶୁରଙ୍କର କୋପରେସନ ବହୁତ ଅଛି, ସେଟା ସମସ୍ତଙ୍କ ଜୀବନରେ ରହିବା ଦରକାର। ଯେହେତୁ ଏଜ୍ ଏ ୱାର୍କିଂ ଲେଡି ଘର କାମ ମୁଁ ବି ଅଧା କରୁଛି, ଶାଶୁ ବି କରିଦଉଛନ୍ତି, ସେମାନଙ୍କର ହେଲ୍ପ ନିହାତି ଦରକାର। ସେଟା ନହେଲେ ସେ କର୍ମମୟ ଜୀବନ ଆଉ ଘରର ଜୀବନଟା ସ୍ମୁଥଲି ଚାଲିବନି। କୋପରେସନ ନିହାତି ଦରକାର, ଆଉ ସେଟା ବହୁତ ମାତ୍ରାରେ ଅଛି।
1: ଦିଟା ଯେତେବେଳେ ସମନ୍ୱୟ ଆମେ ରକ୍ଷା କରିବାକୁ ଚାହିଁଥାଉ, ଆଉ ନିହାତି ରଖିବା ଉଚିତ, କାହିଁକି ଗୋଟେ ପରିବାର ପ୍ରଥମେ, ତାପରେ ଯାଇକି ଆମ କର୍ମ।
0: ନିହାତି ଆଗ ଯାହା ବି ହେଲେ ଫାର୍ଷ୍ଟ ପ୍ରାୟୋରିଟି ଆମର ଫ୍ୟାମିଲି ହିଁ, ଫ୍ୟାମିଲି ପାଇଁ ହିଁ ଆମେ କାମ କରୁଛୁ, ଖୁସିରେ ରହନ୍ତୁ।
1: ବହୁତ ସୁନ୍ଦର କଥାଟେ କହିଲେ ଯେ ଆମେ ପରିବାର ପାଇଁ ହିଁ କାମ କରୁଛୁ, ତ ପରିବାରକୁ ସବୁବେଳେ ଆଗରେ ହିଁ ରଖିବାକୁ ପଡିବ, ଆଉ ସେଥିପାଇଁ ଯେତିକି ବି କର୍ତ୍ତବ୍ୟ ଅଛି ତାକୁ ଆଗ ସାରିବାକୁ ଚେଷ୍ଟା ତ କରିବାକୁ ପଡିବ ନିଶ୍ଚୟ।
0: ଆଜ୍ଞା, ହଁ ନିହାତି, ଯେତେ ଯାହା ହେଲେ ବି ଯେହେତୁ ଆଗ ଫ୍ୟାମିଲି, ନିଜର ରେସ୍ପନ୍ସିବିଲିଟି ଗୋଟିଏ ବହୁ ହିସାବରେ ଆଗ ଘର କାମ ଯେତେ ହଉଛି ସାରିକି ମୁଁ ସବୁଦିନ ବାହାରୁଛି ସ୍କୁଲ ପାଇଁ, ପୁଣି ଫେରିଲା ପରେ ଯାହା ହଉଛି ମୋ ଦ୍ୱାରା ସବୁ କରୁଛି, ଏମିତି ହିଁ ବାଲାନ୍ସ କରିବାକୁ ପଡୁଛି କର୍ମମୟ ଜୀବନ ଆଉ ଘର।
1: ଏଇ ବୟସରେ ଯଦି ଆମେ କାମ କରିବା, ସେଠି ଆମ ମନରେ ବି ଗୋଟେ ଶକ୍ତି ଆସିଥାଏ ଯେ ଆମେ ଏତେ କାମ ପାରୁଛୁ, ସେଥିରୁ ଗୋଟେ ଖୁସି ବି ମିଳିଥାଏ।
0: ହଁ ବହୁତ ଖୁସି। ଏବେ ଯେମିତି ଆମ ରିସେଣ୍ଟ ନୂଆଖାଇଟା ଯାଇଛି, ତ ମୁଁ ଗୋଟେ ବୋହୁ, ମୋର ଫାର୍ଷ୍ଟ ନୂଆଖାଇ ଥିଲା, ମୋର ଫାର୍ଷ୍ଟ ଏକ୍ସପିରିଏନ୍ସ ଥିଲା ଶାଶୁ ଘରେ ନୂଆଖାଇ। ତ ମୁଁ ଏତେ ଦିନ ଯାଏ ଝିଅ ଥିଲି, ଘରେ କିଛି ହେଲ୍ପ କରୁଥିଲି, କିନ୍ତୁ ଏଟା ଫାର୍ଷ୍ଟ ବୋହୁ ହେଇକି ରେସ୍ପନ୍ସିବିଲିଟି ନେଇକି ଘର ସବୁ କାମ, ପୂଜା ଦେବା ଦେବୀ ସବୁ ଜାଣିବା, ନୂଆ ଏକ୍ସପିରିଏନ୍ସ ଗୋଟେ ଯୋଉଟା।
1: ଝିଅ ବେଳେ କାମ କରାଯାଏ, କିନ୍ତୁ ଦାୟିତ୍ୱ ନବାଟା ହେଇନଥାଏ, ବାହାଘର
0: ଆଜ୍ଞା,
1: ପରେ ସେଇଟା ମିଶି ଯାଇଥାଏ।
0: ଚେଞ୍ଜେସ ଲାଇଫ ରେ ଆସୁଛି, ସେଟା ଖୁସି ଲାଗୁଛି, ଯେ ରେସ୍ପନ୍ସିବିଲିଟି ବି ଖୁସି ଦିଏ, ସେ ଜିନିଷ ସବୁ ନେବା କଥା କରିବା କଥା।
1: ବର୍ତ୍ତମାନ ଝିଅମାନଙ୍କ ଭିତରେ ଯୋଉ ଅସୁବିଧାଟା ଦେଖାଯାଉଛି, ବହୁ ଜଣଙ୍କର କାମକୁ ନେଇକି କୁଣ୍ଠାବୋଧ ଲାଗି ହିଁ ପରିବାର ଭିତରେ ଅଶାନ୍ତି ବା ନିଜ ଜୀବନରେ ବି ଯୋଉ କଷ୍ଟଟା ଆସିଥାଏ। ଯଦି ଆମେ ଆମ କର୍ତ୍ତବ୍ୟକୁ ଠିକରେ ବୁଝିବା, ଆମ ଦ୍ୱାରା ଯାହା ହେଇପାରୁଛି ଯଦି ଚେଷ୍ଟା କରିବା ସେ କାମ କରିବା ପାଇଁ,
0: ହଁ ନିହାତି,
1: ନିଶ୍ଚୟ ଅନ୍ୟମାନଙ୍କର ସହଯୋଗ ବି ମିଳିବ,
0: ସମସ୍ତେ ଖୁସିରେ ବି ରହିବେ।
1: ବହୁତ ସୁନ୍ଦର କଥାଟେ କହିଲେ ଯେ ଆମେ ସମସ୍ତେ ଖୁସିରେ ରହିବା ନିହାତି ଦରକାର, ସମସ୍ତଙ୍କୁ ଆମେ ଖୁସି କରି ନ ପାରୁ କିନ୍ତୁ ଚେଷ୍ଟା କରିବା ତ।
0: ଚେଷ୍ଟା, ହଁ ନିଜ ପଟୁ ଚେଷ୍ଟା ନିହାତି ରହିବା ଦରକାର, ନିଜର ଯେତିକି ହଉଛି ନିଜ ପଟୁ କରିଦେଲେ ସାମ୍ନା ପଟୁ ବି ନିହାତି ହେଲ୍ପ ହାତ ଆସିବ। ସେମିତି କେବେ ହବନି ଯେ ନିଜେ ଗୋଟେ ଚେଷ୍ଟା କରୁଥିବେ ସାମ୍ନା ପଟୁ ଆଉ କିଏ କରିବେନି, ସେଟା ନିହାତି ମିଳିବ ଆପଣଙ୍କୁ ସାହାରା।
1: ସ୍ୱାମୀଙ୍କ ସହଯୋଗଟା କେତେ ଜରୁରୀ?
0: ସ୍ୱାମୀଙ୍କ ସହଯୋଗ ତ ମୁଁ କହିବି 100% ଦରକାର, ଯେହେତୁ ସ୍ୱାମୀ ହିଁ ହଉଛନ୍ତି ମେନ ମାଇଲ ଖୁଣ୍ଟଟା, ତ ତାଙ୍କ ହେଲ୍ପ ନିହାତି ଦରକାର, ନହେଲେ କର୍ମମୟ ଜୀବନ ବାହାରକୁ ଯିବାର ଚାନ୍ସେସ ହିଁ ନାହିଁ। ଘର ଆଉ ବାହାରେ ହଜବେଣ୍ଡଙ୍କ କୋପରେସନ ନ ରହିଲା ମାନେ କିଛି ହେଇପାରିବନି।
1: ବହୁତ ବଢିଆ କଥାଟେ କହିଲି ଯେ ସ୍ୱାମୀଙ୍କ ସହଯୋଗ ତ ନିହାତି ଦରକାର, ଆଉ ସ୍ତ୍ରୀ ଯଦି ସ୍ୱାମୀଙ୍କ ପରିବାର ପ୍ରତି ଏତେ ଦାୟିତ୍ୱଶୀଳ ହେଇଥିବେ, ତାହେଲେ ତ ନିଶ୍ଚୟ ସ୍ୱାମୀ ସହଯୋଗର ହାତ ବଢେଇବେ ହିଁ ବଢେଇବେ।
0: ସେଇଟା ହିଁ ବହୁତ ବଡ ଜିନିଷଟା। ମୋ ହଜବେଣ୍ଡ ବି, ମୁଁ ଯେହେତୁ

0: ଏପଟେ କୋପରେଟ କଲି ତାହେଲେ ତ ସେଟା କରିପାରିବି, କିନ୍ତୁ ମୋ ଲାଇଫ ରେ ହଜବେଣ୍ଡ ଙ୍କର ଗୋଟିଏ ଅଲଗା ହିଁ ରୋଲ ଅଛି। ସେ ମତେ ବହୁତ ସପୋର୍ଟ କରିଛନ୍ତି ମୋ ଡାନ୍ସ ଲାଇନ ରେ, ମତେ ପୁଶ କରିଛନ୍ତି ପୁରା ଯେ ନାହିଁ ତମେ କାହିଁକି ଡାନ୍ସ ଛାଡି ଦବ। ମୋ ବାପା ଏକ୍ସପାୟାର କଲା ପରେ ସେ ହିଁ ଗୋଟେ ମୋ ସାହାରା, ଯିଏ କି ତାଙ୍କ ପାଇଁ ମୁଁ ଆଜି ଏ ଜାଗାରେ ଅଛି, ମତେ ସ୍କଲାରସିପ ମିଳିବା ପଛରେ ତାଙ୍କ ହାତ ଅଛି, ଇଭେନ ମତେ ଗଭର୍ଣ୍ଣମେଣ୍ଟ ଜବ ବି ମିଳିଥିଲା ସେ ପଛରେ ବି ତାଙ୍କ ହାତ ଅଛି। କିଛି ଅସୁବିଧା ଫ୍ୟାମିଲି ପ୍ରୋବ୍ଲେମ କାରଣରୁ ମୁଁ ଛାଡିଦେଲି, କିନ୍ତୁ ତାଙ୍କର କୋପରେସନ ବହୁତ ଅଛି, ତ ସେଥିପାଇଁ ମୁଁ ସୌଭାଗ୍ୟଶାଳୀ ଯେ ମୁଁ ତାଙ୍କ ହଜବେଣ୍ଡ ହିସାବରେ ପାଇଛି।
1: ବହୁତ ସୁନ୍ଦର କଥାଟେ କହିଲେ ଯେ ସ୍ୱାମୀ ସ୍ତ୍ରୀ ଦି ଜଣଙ୍କୁ ନେଇକି ହିଁ ପରିବାରଟା ଗଠିତ ହୋଇଥାଏ, ଆଉ ଦି ଜଣଙ୍କର ଭଲ ପାଇବା ସହଯୋଗକୁ ନେଇକି ସଂସାରଟା ହସିଥାଏ।
0: ଆଜ୍ଞା ନିହାତି ମ୍ୟାଡମ,
1: ଆମେ ଯେତେ ବି କାମ କରୁ ଯଦି ସ୍ୱାମୀଙ୍କର ସହଯୋଗ ବା ଟିକେ ଖୁସି ନଥାନ୍ତି ତାହେଲେ ଯେମିତି ଦୁନିଆରେ କିଛି ନାହିଁ ଭଳି ଲାଗିଥାଏ।
0: ହଁ
1: କିନ୍ତୁ
0: ସମସ୍ତେ ଖୁସିରେ ରହିଲେ ଦୁନିଆ ବି ଖୁସି, ସବୁ ଭଲରେ ଭଲରେ ସୁରୁଖୁରୁରେ ସବୁ କାମ ହେଇଯିବ।
1: ସ୍ୱାମୀଙ୍କ ଖୁସିଟା ଥିଲେ ସବୁ କାମ କଲା ବେଳକୁ ବି ଯେମିତି ତୁମେ 100% ଦେଇକି ସେ କାମକୁ କରିପାରିବ ସେଇ ଅନୁଭବଟା ହେଇଥାଏ।
0: ଆଜ୍ଞା
1: ବାହାଘର ପରେ ଏଇ ଯୋଉ ନୃତ୍ୟ ଶିଖେଇବାଟା ଆପଣ ଚାଲୁ ରଖିଛନ୍ତି, ପିଲାମାନଙ୍କୁ ଶିଖେଇଲା ବେଳେ ବି ତ ବହୁତ କଷ୍ଟ ହଉଥିବ?
0: ହଁ, ଜିନିଷ କଷ୍ଟ ନୁହେଁ, କିନ୍ତୁ ଯେତେବେଳେ ଛୁଆମାନଙ୍କ କଥା ଆସେ, ଛୁଆମାନଙ୍କୁ ଛୁଆମାନଙ୍କ ହିସାବରେ ଶିଖେଇଲେ ସେମାନେ ତାଙ୍କ ୱେରେ ସେ ଜିନିଷଟା ନେବେ, ଯେ ଯେଉଁ ଟାଇମରେ ଆପଣଙ୍କୁ ଇଜି ହେଇଯିବ ଶିଖେଇବା ପାଇଁ। ବଡ ଛୁଆମାନଙ୍କ ସାଙ୍ଗରେ ଷ୍ଟ୍ରିକ୍ଟ ବିହେଭ୍ ଦରକାର ନିହାତି, ନହେଲେ ସେମାନେ ବୁଝିବେନି ମାନିବେନି। କିନ୍ତୁ ଛୋଟ ଛୁଆଙ୍କୁ ଆପଣ ଯେମିତି ଶିଖେଇବେ ସେ କରିବେ, ଖାଲି ତାଙ୍କ ଜିନିଷକୁ ଇଣ୍ଟରେଷ୍ଟିଂ ବନେଇବାର ଅଛି।
1: ନୃତ୍ୟ ଆପଣଙ୍କ ଜୀବନକୁ କେବେ ଆସିଲା?
0: ନୃତ୍ୟ ତ ମୁଁ ପୁରା ଛୁଆ ଦିନରୁ ହିଁ, ମୋ ୱିକନେସ୍ ଟା ଡାନ୍ସ, କିନ୍ତୁ ସେଥିର ବି ବହୁତ ଗୁଡା ଷ୍ଟୋରି ଅଛି। ଯେ ମୋ ବାପା ଜଣେ ହେଡମାଷ୍ଟର ଥିଲେ, ତ ଭବାନୀପାଟଣା ସାଇଡ ରେ ଯୋଉ ଅଛି ଜେଲଖାନା ପାଖରେ ଡିଓ ଅଫିସଟା, ସେଠିକୁ ଆସୁଥିଲେ ତାଙ୍କ ଦରମା ନେବା ପାଇଁ। ମୁଁ ବୁଲିବାକୁ ଆସିଥିଲି ବାପାଙ୍କ ସାଙ୍ଗରେ, ସାଇଡରେ ଦେଖିଲେ ସେଠି ଆମର ଓଡିଶୀ ସ୍କୁଲ ଅଛି, କଳାହାଣ୍ଡି କଳା କେନ୍ଦ୍ର, ମତେ ଜଷ୍ଟ କହିଲେ ଯେ ତୁ ଏଠି ଜଏନ ହବୁ କି, ତ ମୁଁ କହିଲି ହଁ। ସେଇଠୁ ଷ୍ଟାର୍ଟ ହେଇଥିଲା ମୋ ଡାନ୍ସ ର ଜର୍ଣ୍ଣିଟା, ସେଟା ଷ୍ଟାର୍ଟ ହେଇକି ପୁରା କଣ୍ଟିନ୍ୟୁ ହେଇ ହେଇ ଯାଇକି କଳାହାଣ୍ଡିରୁ ଜାପାନ ପହଞ୍ଚିକି ପୁଣି ଏପଟେ ଆସିସାରିଲୁଣି।
1: ବିଦେଶ ଯାତ୍ରା ବି କରିଛନ୍ତି, ନୃତ୍ୟରେ ବିଭିନ୍ନ ସ୍ଥାନକୁ ବି ଯାଇଛନ୍ତି, ତ ବହୁତ ସ୍ଥାନ ବୁଲିଲେ ମାନେ ଆମେ ବହୁତ କଥା ଜାଣିପାରୁ ଦୁନିଆ ବିଷୟରେ।
0: ହଁ, ନୃତ୍ୟ ମାନେ ଏତେ ସୁନ୍ଦର ଜରିଆଟା ଯାହା ପାଇଁ ଆମେ ଦେଶ ବିଦେଶ ସବୁ ଯାତ୍ରା କରିପାରୁଛୁ, ନିଜର ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରୁଛୁ ଡାନ୍ସ ପାଇଁ, ତ ସେଥିପାଇଁ ଡାନ୍ସ ତ ମୋ ଲାଇଫ ର ବହୁତ ବଡ ଜିନିଷଟା, ଯୋଉଟା କି ମୁଁ କେବେ ଛାଡି ପାରିବିନି।
1: ଯୋଉ କାମଟା ଆମ ମନକୁ ଖୁସି ଦିଏ ଆଉ ସେଇଥିରେ ଯଦି ଆମେ ନିଜର ମାନେ ଜୀବିକା ବି ନିର୍ବାହ କରୁ ତାହେଲେ ସେଟା
0: ଆଜ୍ଞା
1: ଗୋଟେ ଜୀବନର ଗୋଟେ ସବୁଠୁ ଖୁସିର ମୁହୂର୍ତ୍ତ ଥାଏ।
0: ଆଜ୍ଞା,
1: ତ ସମସ୍ତଙ୍କୁ ମିଳେନି ନିଜେ ଭଲ ପାଉଥିବା କାମକୁ ଜୀବିକା ରୂପେ ଗ୍ରହଣ କରିବେ।
0: ହଁ ନାଇଁ, ସମସ୍ତେ ଭାବନ୍ତି ଡାନ୍ସ କରିକି ମାନେ କଣ କରିବେ, କିନ୍ତୁ ଆଜି ସେ ଜିନିଷଟା ମାନେ ବହୁତ ମାତ୍ରାରେ ଚେଞ୍ଜ ହେଇଗଲାଣି।
1: ହଁ, ସମସ୍ତେ ତ ଭାବିବ ଅଲଗା କଥା, ବାହାଘର ପରେ ନିଜ ପରିବାର
0: ହଁ
1: ସେଇଟାକୁ ସପୋର୍ଟ ଦବା ଆଗ ତ ସେଟା ବିଲକୁଲ ସମ୍ଭବ ନଥିଲା।
0: ନଥିଲା, ହଁ ଏବେ କିନ୍ତୁ ବହୁତ ସପୋର୍ଟ ଅଛି, ଶାଶୁ ଶ୍ୱଶୁର ହଜବେଣ୍ଡ ସମସ୍ତଙ୍କର ଫ୍ୟାମିଲି ର ବହୁତ ସପୋର୍ଟ ଅଛି, ସେଥିପାଇଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ବାହାଘର ପରେ ବି ମୁଁ ମୋର କର୍ମମୟ ଜୀବନକୁ କଣ୍ଟିନ୍ୟୁ ରଖିପାରିଛି।
1: ଆଚ୍ଛା, ଗୋଟେ ନାରୀ ପାଇଁ ଯେତେବେଳେ ତା ସ୍ୱାମୀ ତା ପରିବାର ସହିତ କର୍ମ ଜୀବନଟା ଯଦି ତା ପାଖରେ ରହିଲା କେତେ ଖୁସି ଦେଇଥାଏ?
0: ଜିନିଷ ଉପରେ ଡିପେଣ୍ଡ କରେ ସେ ଜିନିଷ କେମିତି କଣ ଚାଲିଛି, କର୍ମମୟ ଜୀବନ ଯଦି ସୁରୁଖୁରୁରେ ଚାଲିଛି ତ ସେଟା ସବୁ କିଛି ସ୍ମୁଥଲି ଚାଲିଥାଏ। ଅପ୍ ଆଣ୍ଡ ଡାଉନ୍ସ ଆସେ ବହୁତ ଟାଇମରେ, କିନ୍ତୁ ସେଟାକୁ ବି ମ୍ୟାନେଜ କରିବା ଦରକାର, ପର୍ସନାଲ ଲାଇଫ, ଫ୍ୟାମିଲି ଲାଇଫ ଆଉ ପ୍ରଫେସନାଲ ଲାଇଫ କୁ ଟିକେ ଗ୍ୟାପ ଦେବା ଦରକାର, ଯୋଉଟା କି କର୍ମମୟ ଜୀବନର ଟେନସନ ଫ୍ୟାମିଲି ଭିତରକୁ ନ ଆସୁ।
1: ବହୁତ ବଡ କଥା ସେଇଟା,
0: ଯଦି ଗ୍ୟାପ ଦେଲେ ତାହେଲେ ହିଁ ଭଲ କଥା, ଯେ ସବୁ ଜିନିଷ ସ୍ମୁଥଲି ଚାଲିବ, ଅଶାନ୍ତି କିଛି ଆସିବନି ଫ୍ୟାମିଲି ଭିତରକୁ, ଯଦି ଜିନିଷକୁ ଭଲରେ ହ୍ୟାଣ୍ଡେଲ କରାହେଲା।
1: ଆଚ୍ଛା ଭଉଣୀ, ଯେତେବେଳେ ଆମେ ଏତେ ସବୁ କାମ କରୁ ଏତେ ଦାୟିତ୍ୱ ନେଉ ବେଳେବେଳେ ଟିକେ ଚିଡଚିଡା ବି ଲାଗେ, ବେଳେବେଳେ
0: ଆଜ୍ଞା ହଁ
1: କେତେବେଳେ ଗୋଟେ ମୁଡ ବି ଖରାପ ଥାଏ, କାହାକୁ ବିରକ୍ତ ନ ଲାଗୁଥିଲେ ବି ଶବ୍ଦ କେତେବେଳେ କେମିତି ପାଟିରୁ ବାହାରି ଯାଏ, ସେଇ ସମୟଟାକୁ କୋଉଭଳି ଭାବରେ ଆପଣ ବିତାନ୍ତି?
0: ଚିଡଚିଡା ତ ଆସେ, କେତେ ଟାଇମ ହୁଏ, ପ୍ରୋବ୍ଲେମ କୋଉ

0: ଏମିତି ଅଛି, ବସିକି ଭାବିଦେଲେ ନା ଚୁପଚାପ ଟିକେ ରହିଗଲେ ସଲ୍ୟୁସନ୍ ବି ଆସିଯାଏ ଆଉ ଶାନ୍ତି ବି ହେଇଯାଏ ମନଟା, ଯେ ହଁ ମୋର ଭୁଲ ଥିଲା କି ଅଲଗା ବି କାହାର ଯଦି ଭୁଲ ଅଛି, ନିଜେ ଗୋଟେ କନସିଡର କରିଦେଲେ ହଁ ଥାଉ ଚଳିବ, କିଛି ଅସୁବିଧା ନାହିଁ, କାହାକୁ କିଛି କହିବା ଦରକାର ନାହିଁ, କଣ ପାଇଁ କହିବେ, ରାଗ ବାହାର କରିଲେ ସେଟା ପୁଣି ଜିନିଷଟା ବଢିବ ଆହୁରି।
1: ମାନେ ଏଇ ଛୋଟିଆ କଥାଟେ ଆମେ କରିପାରୁନି ବୋଲି ହିଁ ଅସୁବିଧା ହେଇଥାଏ ଆମ
0: ଅଶାନ୍ତି ସବୁ ହେଇଯାଏ ଲାଇଫ ରେ, ମାନେ ୱାନ୍ସ ଜିନିଷ କିଛି ଷ୍ଟାର୍ଟ ହେଲା ଅଶାନ୍ତି, ସେଟାକୁ ଶାନ୍ତି ହେବାକୁ ବହୁତ ଟାଇମ ଲାଗେ, ତ ତାଠୁ ବେଟର ଯେ ସେ ଜିନିଷକୁ ବାହାର କରିବାର ଦରକାର କଣ ଅଛି।
1: ମାନେ ଟିକେ ନୀରବ ରହିଯିବା ସେ ସମୟରେ, ଆଉ
0: ଆଜ୍ଞା
1: ନିଜକୁ ଟିକେ ତର୍ଜମା କରିଦବା, ବା କିଛି ଯଦି ନିଜର ବି ଭୁଲ ନାହିଁ ଅନ୍ୟକୁ ଟିକେ କ୍ଷମା କରିଦବା, ତାହେଲେ ସମୟଟା ଆମର ବି ବହୁତ ସୁନ୍ଦର ଭାବରେ ଯିବ, ଆଉ ଆମ ପାଖରେ ଯେଉଁମାନେ ରହୁଛନ୍ତି ସେମାନେ ବି ଖୁସିରେ ବଞ୍ଚି ପାରିବେ।
0: ଆରାମରେ ସୁନ୍ଦର ସବୁ କିଛି ଭଲରେ ମ୍ୟାନେଜ ବି ହେଇଯିବ।
1: ଏତେ ସୁନ୍ଦର କଥା କହିଲେ ଭଉଣୀ, ଯେ ନିଜର କର୍ମମୟ ଜୀବନ ତା ସହିତ ନିଜ ପରିବାରକୁ ଏତେ ଭଲ ଭାବରେ ଆପଣ ବାନ୍ଧିକି ରଖିଛନ୍ତି, ସେଇଟା ଆମ ନାରୀମାନଙ୍କର ସବୁଠୁ ବଡ କାମ। ବର୍ତ୍ତମାନ ସମୟରେ ଆମେ ସ୍ୱାବଲମ୍ବୀ ହବା ତ ନିହାତି ଜରୁରୀ, ନିଜ ପରିବାରକୁ ବି ସାହାଯ୍ୟ କରିବା ଦରକାର, ଯେହେତୁ ଆମେ ପାଠ ପଢିଛୁ ଆମେ କିଛି କରି ଜାଣିଛୁ, ଯଦି ତାହେଲେ ଖାଲି ସ୍ୱାମୀଙ୍କୁ ହଇରାଣ ନ କରିକି ଆମେ ନିଜେ ବି ତାଙ୍କୁ କିଛି ସହଯୋଗ କରିପାରିବା,
0: ନିହାତି
1: କିନ୍ତୁ ସେଇଥିରେ ନିଜ ପରିବାରକୁ କେମିତି ସୁନ୍ଦର କି ରଖିପାରିବା ସେଇଟା ସବୁଠୁ ବଡ କଳା ନାରୀମାନଙ୍କର। ଏତେ ସୁନ୍ଦର ଭାବରେ ମାନେ ଆପଣଙ୍କ କାର୍ଯ୍ୟକ୍ଷେତ୍ର ଆଉ ଘରକୁ ଏତେ ସୁନ୍ଦର ଭାବରେ ବାନ୍ଧି ପାରିଛନ୍ତି, ସେଇଟା ଆମ ଅନ୍ୟ ଭଉଣୀ ମାନେ ନିଶ୍ଚୟ ଶିଖିବେ, ଆଉ ନିଜ ପରିବାରକୁ ସେମିତି ବାନ୍ଧି ରଖିବା ପାଇଁ ଚେଷ୍ଟା କରିବେ। ବହୁତ ବହୁତ ଧନ୍ୟବାଦ,
0: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ଇଏ ଥିଲେ ଭଉଣୀ ଶତାବ୍ଦୀ ନାୟକ, ଯିଏକି ଜଣେ ନୃତ୍ୟ ଶିକ୍ଷିକା, ତା ସହିତ ବହୁଟିଏ ନୂଆ ନୂଆ ବହୁ ହେଇ ତାଙ୍କର ଘର ଏବଂ ତାଙ୍କ କର୍ତ୍ତବ୍ୟକୁ ସେ କେମିତି ସୁନ୍ଦର ଭାବରେ ତୁଲେଇବା ପାଇଁ ଚେଷ୍ଟା କରୁଛନ୍ତି, ଆଉ ସହଯୋଗ ମଧ୍ୟ ନେଉଛନ୍ତି ସ୍ୱାମୀ ଶାଶୁ ଶ୍ୱଶୁରଙ୍କଠୁ। ସହଯୋଗ ନେବା କିଛି ଖରାପ କଥା ନୁହେଁ, ଭଲ ମନରେ ଆମେ ଯେଉଁ କାମ କରିବା ଆଉ କିଛି ସହଯୋଗ ନେଇ କରିବା, ତାହେଲେ ଆମେ ବି ଖୁସି ରହିବା, ପରିବାର ବି ଖୁସିରେ ରହିବ। ଆମେ ଅନେକ କାମ ଏକୁଟିଆ କରିନେବୁ ଭାବି କାର୍ଯ୍ୟର ବୋଝକୁ ନେଇ ବିରକ୍ତି ପ୍ରକାଶ କରିଥାଉ, ସେମିତି ନ କରି ଘରକୁ କେମିତି ଖୁସିରେ ଚଳେଇବା, ଘର ଲୋକଙ୍କର ସାହାଯ୍ୟ ସହଯୋଗ ନେବା, ନିଜର କାର୍ଯ୍ୟକ୍ଷେତ୍ରକୁ ବି ସମାନ ଭାବରେ ଗୁରୁତ୍ୱ ଦେବା, ତାହେଲେ ଯାଇ ଆମ ସଂସାର ଠିକ୍ ଭାବରେ ଆଗକୁ ଯାଇପାରିବ। ଭଉଣୀ କେତେ ସୁନ୍ଦର ସୁନ୍ଦର କଥା କହିଛନ୍ତି, ଯେ ଯେତେବେଳେ ଆମ ଦାୟିତ୍ୱ ଗୁଡିକୁ ଆମେ ଠିକ୍ ଭାବରେ ନେଇପାରିବା, ତାହେଲେ ଯାଇ ଆମେ ଜଣେ ସୁଗୃହିଣୀ ହେଇପାରିବା। ନାରୀ ମନରେ ଏଇ କଥା ଯେତେବେଳେ ରହିଥାଏ, ସେ ପରିବାରଟି ନିଶ୍ଚୟ ହସି ଉଠିଥାଏ। ଆସନ୍ତୁ ଏବେ ଶୁଣି ନେବା ଗୀତଟିଏ।

ସମୟ ଇସାରା ଦେଲାଣି ବିଦା ନେବାକୁ। କାର୍ଯ୍ୟକ୍ରମକୁ ଏଠି ରଖିବା। କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇ ନିଶ୍ଚୟ ଜଣାଇବେ ଏହି ନମ୍ବରରେ। ନମ୍ବରଟି ହେଉଛି 8895994143। ଆଉ ଆମକୁ ଚିଠି ଦେବାର ଠିକଣାଟି ହେଉଛି, ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 7600001। ବିଦା ନେଉଛୁ ଆଜିର ଉପସ୍ଥାପନାରେ। ମୁଁ ସ୍ନିଗ୍ଧା, ନମସ୍କାର।

ଶୁଣୁଥିଲେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ନାରୀମହଲ କାର୍ଯ୍ୟକ୍ରମ, କ୍ଷମା କରିବେ, ଶକ୍ତିରୂପ କାର୍ଯ୍ୟକ୍ରମ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ ମିଡ୍ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଏବଂ ଆଞ୍ଚଳିକ ସମ୍ବାଦ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ।

subindo. శుభేంద్ర కుమార్ పొండ, ముఖ్య సంవాద. ବାଣିଜ୍ୟ ରିହାତି ହାର ଏମ୍ଡିଆର୍ ଶୁଳ୍କ ଲାଗୁ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ, ପ୍ରତିପକ୍ଷକୁ ଜବାବ ଦାଖଲ କରିବାକୁ ଦେଲେ ଚାରି ସପ୍ତାହ ସମୟ. ସାମାଜିକ କର୍ଣ୍ଣାଟକ ଓ ମହାରାଷ୍ଟ୍ରର ମରୁଡ଼ି ପରିସ୍ଥିତି ଆକଳନ କରିବେ କେନ୍ଦ୍ରୀୟ ଦଳ, ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ କ୍ରିକେଟରେ ସେମିଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେଲା ଭାରତ. ବାଣିଜ୍ୟ ରିହାତି ହାର ଏମ୍ଡିଆର୍ ଶୁଳ୍କ ଲାଗୁ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ପରେ କୌଣସି ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଏଥିରେ ଆଇନଗତ ବ୍ୟବସ୍ଥା ଅପେକ୍ଷା ବୈଷୟିକ ପ୍ରସଙ୍ଗ ଅଧିକ ରହିଛି। ସୁପ୍ରିମକୋର୍ଟ ଆବେଦନର ପ୍ରତିପକ୍ଷଙ୍କୁ 4 ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ସମୟ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଏମ୍ଡିଆର୍ ଶୁଳ୍କ ଆସନ୍ତା ମାସ 15 ତାରିଖରୁ କାର୍ଯ୍ୟକାରୀ ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। 2000 ଟଙ୍କାରୁ ଅଧିକ ମୂଲ୍ୟର ନିର୍ଦ୍ଦିଷ୍ଟ ବ୍ୟକ୍ତି ବ୍ୟବସାୟୀ ୟୁପିଆଇ କାରବାର ଉପରେ ଏହି ଶୁଳ୍କ ଲାଗୁ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଜନଗଣନା ପ୍ରକ୍ରିୟାରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଗତକାଲି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି କହିଥିଲେ ଜନଗଣନା ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହୋଇ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ। ଦେଶର ଭବିଷ୍ୟତ ସଠିକ୍ ଜନଗଣନା ଦ୍ୱାରା ହିଁ ସ୍ଥିରୀକୃତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର

0: ଉଚିତ। ଦେଶର ଭବିଷ୍ୟତ ସଠିକ୍ ଜନଗଣନା ଦ୍ୱାରା ହିଁ ସ୍ଥିରୀକୃତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ 3 ତଲାକ ଆଇନ ଏବଂ ଏହାଦ୍ୱାରା ମୁସଲିମ ସମ୍ପ୍ରଦାୟ ମହିଳାଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର 3 ତଲାକ ପ୍ରଥା ଦ୍ୱାରା ଅସୁରକ୍ଷିତ ମଣୁଥିବା ମୁସଲମାନ ସମ୍ପ୍ରଦାୟ ମହିଳାଙ୍କ ଜୀବନରେ ଆଶା ଓ ସୁରକ୍ଷା ଆଣିପାରିଛନ୍ତି। ଏହା ବିରୁଦ୍ଧରେ ଆଇନ ପ୍ରଣୟନ କରି ସରକାର ପ୍ରତିପାଦନ କରିଛନ୍ତି। ରାଜନୈତିକ ଇଚ୍ଛାଶକ୍ତି ଆଧାରରେ ଲୋକଙ୍କୁ ପ୍ରତିକୂଳ ଭାବେ ପ୍ରଭାବିତ କରୁଥିବା ସାମାଜିକ ପ୍ରଥାଗୁଡ଼ିକୁ ଲୋପ କରାଯାଇପାରିବ। ଶ୍ରୀ ମୋଦି କହିଛନ୍ତି ଏହି ଆଇନ ଭାରତୀୟ ସମ୍ବିଧାନ ଅନୁଯାୟୀ ମୁସଲିମ ସମ୍ପ୍ରଦାୟର ମହିଳାଙ୍କୁ ସମାଜରେ ସମାନ ଅଧିକାର ପ୍ରଦାନ କରୁଛି।
1: ଭାରତ କେ ସମ୍ବିଧାନ କି ଭାବନା କୁ ବାବା ସାହେବ ଆମ୍ବେଦକର କି ଭାବନା କୁ ଆଦର କରତେ ହୁଏ ହମାରୀ ମୁସଲିମ ବହନୋ କୋ ଭି ସମାନ ଅଧିକାର ମିଲେ ଉନକେ ଅନ୍ଦର ଭି ଏକ ନୟା ବିଶ୍ୱାସ ପୈଦା ହୋ ଭାରତ କି ବିକାଶ ଯାତ୍ରା ମେ ଭି ସକ୍ରିୟ ଭାଗିଦାର ବନେ ଇସଲିଏ ହମନେ ଇସ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ କୋ କିୟା।
0: ଆଇନ କାର୍ଯ୍ୟକାରୀ ହେବା ପରେ ସେମାନଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। 3 ତଲାକ ମାମଲା 80%ରୁ ଅଧିକ ହ୍ରାସ ପାଇଛି। ମୁସଲିମ ଆଇନ ବିଶେଷଜ୍ଞ ରାଜା ରିଜଭି କହିଛନ୍ତି ଏଭଳି ସଂସ୍କାରମୂଳକ ପଦକ୍ଷେପ ମୁସଲିମ ସମ୍ପ୍ରଦାୟର ମହିଳାଙ୍କୁ ଅଧିକ ସଶକ୍ତ କରିପାରିଛି। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି ଦେଶର 100 କୋଟିରୁ ଉର୍ଦ୍ଧ୍ୱ ଲୋକ ସାମାଜିକ ନିରାପତ୍ତା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। 60 କୋଟିରୁ ଉର୍ଦ୍ଧ୍ୱ ସାଧାରଣ ନାଗରିକ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ପାଉଥିବା ବେଳେ 25 କୋଟି ଲୋକ କର୍ମଚାରୀ ଭବିଷ୍ୟତ ନିଧି ଯୋଜନାର ଲାଭ ପାଉଛନ୍ତି। ସେହିପରି 80 କୋଟିରୁ ଅଧିକ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ପ୍ରଦାନ କରାଯାଉଥିବା ବେଳେ କୃଷକ ଏବଂ ମହିଳାମାନଙ୍କୁ ଅର୍ଥନୈତିକ ସହାୟତା ଯୋଗାଇ ଦିଆଯାଉଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଶିଳ୍ପ ସମ୍ବନ୍ଧୀୟ ଶ୍ରମ ପୁରସ୍କାର ସମ୍ମିଳନୀରେ ଯୋଗଦେଇ ଡକ୍ଟର ମାଣ୍ଡବ୍ୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଦେଶରେ ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ତଥା ଶ୍ରମିକମାନଙ୍କ କଲ୍ୟାଣ ତଥା ପ୍ରଗତିକୁ ସରକାର ଗୁରୁତ୍ୱ ଦେଉଛନ୍ତି। 2047 ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
2: 35 କରୋଡ ଲୋକଙ୍କୁ ଏସ୍ଆଇସି କିଏଲ୍ ସିକ୍ୟୁରିଟି ଦେ ରହେ ହେ 80 କରୋଡ ଲୋକ କୁ ମୁକ୍ତ ଅନାଜ ଦେ ରହେ ହେ 10 କରୋଡ କିସାନ କେ ଆକାଉଣ୍ଟ ମେ ହର 4 ମହିନେ 2000 ରୁପିଆ ଡାଲତେ ହେ ଆଜ ଦେଶ କେ 10 ଷ୍ଟେଟ ଏସେ ହେ ଯୋ ମହିଳା କେ ଆକାଉଣ୍ଟ ମେ ପ୍ରତି ମହିନେ କୋଇ ନା କୋଇ 2000, 1500, 1200 ଏସି ଆମାଉଣ୍ଟ ଡାଲତେ ହେ ତୋ ମୈନେ କହା କି କ୍ୟା ସୋସିଆଲ ସିକ୍ୟୁରିଟି କା ପାର୍ଟ ନହିଁ ବନ ସକତା ଔର କାଲକୁଲେସନ ଚାଲୁ କରା ତୋ ଉନ୍ହୋନେ ସ୍ୱୀକାରା କି ଇଣ୍ଡିଆ ଆଜ 101 କରୋଡ ୟାନି କି 68% ଲୋକ କୁ ସୋସିଆଲ ସିକ୍ୟୁରିଟି ଦେତା ହେ।
0: ଆପଣ ମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ ରୁ। କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ମରୁଡ଼ି ପରିସ୍ଥିତିର ଆକଳନ କରିବାକୁ କେନ୍ଦ୍ର ସରକାର ଏକ ଦଳ ପଠାଇବେ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ରବି ଅଭିଯାନ 2026 ଆଧାରିତ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବା ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମ ସହ ଆଲୋଚନା କାଳରେ ମନ୍ତ୍ରୀ ଶ୍ରୀ ଚୌହାନ ଏହା କହିଛନ୍ତି। ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ରାଜ୍ୟ ସରକାର ସେଠାରେ କେତେକ ଅଞ୍ଚଳରେ ମରୁଡ଼ି ନେଇ ଘୋଷଣା କରିଛନ୍ତି। ଆସନ୍ତା ମାସ 3 ତାରିଖରେ ସ୍ଥିତି ଆକଳନ କରିବାକୁ କେନ୍ଦ୍ରୀୟ ଦଳ କର୍ଣ୍ଣାଟକକୁ ଯିବେ। କେନ୍ଦ୍ର ସରକାର ମରୁଡ଼ି ପ୍ରଭାବିତ ରାଜ୍ୟଗୁଡ଼ିକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଏଲନିନୋ ପ୍ରଭାବ ଉପରେ ଆଲୋକପାତ କରି ଶ୍ରୀ ଚୌହାନ କହିଛନ୍ତି କୃଷି କ୍ଷେତ୍ର ପାଇଁ ଆହ୍ୱାନ ସୃଷ୍ଟି କରୁଥିଲେ ମଧ୍ୟ ଭାରତ ଖରିଫ ଫସଲ ଲକ୍ଷ୍ୟ ପୂରଣ କରିପାରିଛି। ଜାତୀୟ ଏକତା ଯାତ୍ରାର ଅଂଶସ୍ୱରୂପ ଆଜି ଛାତ୍ରଛାତ୍ରୀଙ୍କ ଏକ ଦଳ ରାଷ୍ଟ୍ରପତି ଭବନ ପରିଦର୍ଶନ କରିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଭାବ ବିନିମୟ କରିଛନ୍ତି। ସିକିମ୍ର ଗ୍ୟାଙ୍ଗଟକ୍ ଏବଂ ଅରୁଣାଚଳ ପ୍ରଦେଶର ତୌୱାଙ୍ଗର ଲୌଗମ୍ଫା ଅଞ୍ଚଳରୁ ଆସିଥିବା ଏହି ଛାତ୍ରଛାତ୍ରୀ ଦଳଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିଛନ୍ତି। ଲକ୍ଷ୍ୟ ହାସଲ କରିବା ପାଇଁ ଦକ୍ଷତାର ସହ କାର୍ଯ୍ୟ କରିବାକୁ ଏବଂ ଦେଶର ପ୍ରଗତି ଓ ବିକାଶରେ ଅଂଶୀଦାର ହେବାକୁ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଦେଶର ସ୍ୱାୟତ୍ତ ଏବଂ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଦୁର୍ବଳ ତଥା ବଦନାମ କରିବାକୁ ବିରୋଧୀ ଦଳଗୁଡ଼ିକ ପ୍ରୟାସ ଜାରି ରଖିଛନ୍ତି ବୋଲି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ

0: ନଡ୍ଡା ଅଭିଯୋଗ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମ ସହ ଆଲୋଚନା କାଳରେ ଶ୍ରୀ ନଡ୍ଡା କହିଛନ୍ତି, ବିରୋଧୀ ଦଳଗୁଡ଼ିକ ଜନସାଧାରଣଙ୍କୁ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରୁଛନ୍ତି, ଦେଶରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ସେମାନେ ପ୍ରୟାସ କରୁଛନ୍ତି ବୋଲି ଶ୍ରୀ ନଡ୍ଡା ଅଭିଯୋଗ କରିଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକ ଅପପ୍ରଚାର ମାଧ୍ୟମରେ ଏକ ଖରାପ ପରିବେଶ ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ନଡ୍ଡା କହିଛନ୍ତି।
1: ଭାରତ ଦେଶ କେ 140 କରୋଡ ଭାରତୀୟ କେ अथक परिश्रम से विकसित भारत के संकल्प को सिद्ध कर रहा है। वैश्विक मंच पर भारत का डंका बज रहा है, तब दुर्भाग्य से कांग्रेस और पूरी इंडी गठबंधन देश की इस प्रगति को देखकर कुंठित है और हताश है। चुनाव आयोग से लेकर देश की सर्वोच्च अदालतों तक इनके हर झूठ की हवा निकल चुकी है। जब इनके पास नीतियों और विजन का अभाव होता है तो ये अब देश में भ्रम और अराजकता फैलाने के नए नए प्रपंच रच रहे हैं।
0: ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ସମସ୍ତ ନାଗରିକଙ୍କ ପାଇଁ ଆୟୁଷ୍ମାନ ଭାରତ ଏବଂ ଡିଜିଟାଲ୍ ସ୍ୱାସ୍ଥ୍ୟସେବା ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷର କିରଣ ଗୋପାଲ ବାସ୍କା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରି ପାରିବେ। ଏଥିପାଇଁ ସେମାନଙ୍କୁ 01 2371 7 1 1 7 2 3 3 1 4 4 4 4 2 3 3 1 0 4 8 1 ଏବଂ 2 3 7 1 7 1 0 6 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9 2 8 9 0 9 4 0 4 4 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ କେୟାର ମାଧ୍ୟମରେ ପ୍ରଶ୍ନ ପଚାରି ପାରିବେ। ଖେଳ ଖବର। ଏସିଆ କ୍ରୀଡ଼ା ପ୍ରତିଯୋଗିତାରେ 25 ମିଟର ମହିଳା ଏକକ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାରତର ଈଶା ସିଂ ରୌପ୍ୟ ପଦକ ହାସଲ କରିଛନ୍ତି। 78 କିଲୋଗ୍ରାମ କୁରାସ ପ୍ରତିଯୋଗିତାରେ ଭାରତର ପିଙ୍କି ବଲହାର କାଂସ୍ୟ ପଦକ ହାସଲ କରିଛନ୍ତି। ପୁରୁଷ କ୍ରିକେଟ୍ ସେମିଫାଇନାଲ୍ ପର୍ଯ୍ୟାୟକୁ ଭାରତ ଉନ୍ନୀତ ହୋଇଛି। ଆଫଗାନିସ୍ତାନ ସହ ଖେଳାଯିବାକୁ ଥିବା ଆଜିର କ୍ୱାର୍ଟର ଫାଇନାଲ୍ ବର୍ଷା ଯୋଗୁଁ ସମ୍ଭବ ହୋଇପାରିନାହିଁ। ନେପାଳ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ର ବିଜେତାଙ୍କୁ ଭାରତ ସେମିଫାଇନାଲ୍ ପର୍ଯ୍ୟାୟରେ ଭେଟିବ। ଏପର୍ଯ୍ୟନ୍ତ ଭାରତ ମୋଟ 48 ପଦକ ହାସଲ କରି ତାଲିକାର ଦ୍ୱାଦଶ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବାଣିଜ୍ୟ ରିହାତି ହାର MDR ଶୁଳ୍କ ଲାଗୁ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ। ପ୍ରତିପକ୍ଷକୁ ଜବାବ ଦାଖଲ କରିବାକୁ ଦେଲେ 4 ସପ୍ତାହ ସମୟ। ସାମାଜିକ ନିରାପତ୍ତା ଯୋଜନାରେ ସାମିଲ ହୋଇଛନ୍ତି ଦେଶର 100 କୋଟିରୁ ଉର୍ଦ୍ଧ୍ୱ ନାଗରିକ, କହିଲେ ଶ୍ରମ ଓ ନିୟୋଜନ ମନ୍ତ୍ରୀ। କର୍ଣ୍ଣାଟକ ଓ ମହାରାଷ୍ଟ୍ରର ମରୁଡ଼ି ପରିସ୍ଥିତି ଆକଳନ କରିବେ କେନ୍ଦ୍ରୀୟ ଦଳ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ କ୍ରିକେଟରେ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେଲା ଭାରତ। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the midday news. The headlines. Supreme Court refuses to stay center's decision to impose merchant discount rate on UPI transactions. Proposed 3-day nationwide bank strike, which was to begin today, deferred. India marks 10th anniversary of surgical strikes on terrorist hideouts in Pakistan. Nation remembers freedom fighter Shahid Bhagat Singh on his birth anniversary today. Sensex plunges nearly 1,000 points amid surge in crude oil prices. Nifty tanks 306 points. And in Asian Games, India bagged silver and bronze medals today in women's 25-meter pistol and under 78-kilogram Kuresh events. The Supreme Court today refused to stay the center's decision to impose merchant discount rate, MDR, on specified person-to-merchant UPI transactions above 2,000 rupees, with the charges set to come into effect from the 15th of next month. A bench comprising Chief Justice of India Surya Kant and Justice Joymalia Bagchi and Justice V. Mohana sought responses from the Centre, the Reserve Bank of India and other respondents, directing them to file their counter-affidavits within 4 weeks. The Apex Court observed that the issue is less legal and more technical. Appearing for the Centre, Additional Solicitor General N. Venkataraman told the bench that 96% of users of the payment gateway remain exempt. The public interest litigation challenging the move was filed by advocates.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ପର୍ଯ୍ୟନ୍ତ ବିଧାନସଭା ମୁଲତବୀ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର 1,48,000 କୋଟିରେ ପହଞ୍ଚିବ, ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ। ବନ୍ୟା ଯୋଗୁଁ 26 ଜିଲ୍ଲାର 7,834 ଗ୍ରାମ ପ୍ରଭାବିତ, କହିଲେ ରାଜସ୍ୱ ମନ୍ତ୍ରୀ। ରାଜ୍ୟରେ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ପାଇଁ ଉପଲବ୍ଧ ସରକାରୀ ଜମିର ସର୍ବୋତ୍ତମ ବ୍ୟବହାର ଉପରେ ରାଜସ୍ୱ ବିଭାଗର ଗୁରୁତ୍ୱ ଏବଂ ଦୃଢ଼ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଜଳାନ୍ତକ ଦିବସ। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନର ଆଜି ଲଗାତାର 5ମ ଦିନରେ ବିରୋଧୀ ବିଜେଡ଼ି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ପ୍ରଥମାର୍ଦ୍ଧରେ ଗୃହ ଆରମ୍ଭ ହେବା ମାତ୍ରେ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋହଲ୍ଲା କରିଥିଲେ। ବାଚସ୍ପତି ସୁରମା ପାଢ଼ୀ ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଫଳରେ ବାଚସ୍ପତି ବିଧାନସଭାକୁ ପ୍ରଥମେ 10:36 ପୂର୍ବାହ୍ନ 11:30 ଓ ପରେ 12:17 ଅପରାହ୍ନ 4 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ, ସଦସ୍ୟ ସୌଭିକ ବିଶ୍ୱାଳଙ୍କ ଏକ ତାରକା ପ୍ରଶ୍ନର ଉତ୍ତର ରଖି ରାଜ୍ୟରେ ଅପମିଶ୍ରିତ ଖାଦ୍ୟ ବିରୁଦ୍ଧରେ ସରକାର ଗ୍ରହଣ କରୁଥିବା ପଦକ୍ଷେପ ସମ୍ପର୍କରେ ଗୃହକୁ ସୂଚନା ଦେଇଥିଲେ। ଏମ୍ଏମ୍ଡିଆର୍ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳକୁ ଶାସକ ଦଳ ବିଧାୟକ ସମାଲୋଚନା କରି କହିଛନ୍ତି, ସମଗ୍ର ରାଜ୍ୟରେ ବନ୍ୟା ପରିସ୍ଥିତି ଲାଗି ରହିଛି। ମୁଖ୍ୟମନ୍ତ୍ରୀ ସ୍ଥିତିର ମୁକାବିଲା ପାଇଁ ବିପନ୍ନଙ୍କ ନିକଟରେ ପହଞ୍ଚି ସୁବିଧା ଅସୁବିଧା ବୁଝୁଛନ୍ତି। ତେବେ ବିରୋଧୀ ସଦସ୍ୟମାନେ ଲୋକଙ୍କ ପ୍ରସଙ୍ଗ ଉପରେ ଆଲୋଚନା ନ କରି ଉଦ୍ଦେଶ୍ୟମୂଳକ ଭାବେ ଗୃହ ଚଳାଇ ଦେଉନାହାନ୍ତି, ଯାହା ଦୁର୍ଭାଗ୍ୟଜନକ ବୋଲି ଶାସକ ଦଳର ସଦସ୍ୟ ଆକାଶ ଦାସ ନାୟକ, ସନାତନ ବିଜୁଳି, ଭାସ୍କର ମଢ଼େଇ, ପ୍ରତାପ ଚନ୍ଦ୍ର ନାୟକ, ଜଲେନ ନାୟକ, ଅମର ନାୟକ, ଜୟ ଢୋଲକିଆ ଓ ଦୁର୍ଗା ପ୍ରସନ୍ନ ପ୍ରମୁଖ କହିଥିଲେ। ରାଜ୍ୟର ଋଣଭାର 2027 ମାର୍ଚ୍ଚ ମାସ ଶେଷ ସୁଦ୍ଧା 1,48,187,82 ଟଙ୍କାରେ ପହଞ୍ଚିବ ବୋଲି ବଜେଟ୍ରେ ଆକଳନ କରାଯାଇଛି। ବିଧାନସଭାରେ ସଦସ୍ୟ ତୁଷାରକାନ୍ତି ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୁଣ୍ଡପିଛା ଋଣ 31,344.59 ହେବ ବୋଲି ଆକଳନ କରାଯାଇଛି। ରାଜ୍ୟ ସରକାର 2005-06 ଆର୍ଥିକ ବର୍ଷଠାରୁ ପ୍ରତ୍ୟେକ ବର୍ଷ କ୍ରମାଗତ ଭାବେ ରାଜସ୍ୱ ବଳକା ସୃଷ୍ଟି କରିଆସୁଛନ୍ତି। ପ୍ରତିବର୍ଷ ଆହରଣ କରାଯାଉଥିବା ଋଣ ସମ୍ପୂର୍ଣ୍ଣ ଭାବରେ ପୁଞ୍ଜି ଖର୍ଚ୍ଚରେ ବିନିଯୋଗ କରାଯାଉଛି ଏବଂ ଏହି ଅର୍ଥରୁ କୌଣସି ଅର୍ଥ ରାଜସ୍ୱ ବ୍ୟୟ ପାଇଁ ଖର୍ଚ୍ଚ କରାଯାଉ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି। ରାଜ୍ୟରେ ଗତ 2 ମଧ୍ୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ବିଭିନ୍ନ ବିଭାଗର 240 ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଫନ୍ଦି ମାମଲା ଏବଂ 130 ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରାଯାଇଛି। ବିଧାନସଭାରେ ସଦସ୍ୟ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ମାମଲାଗୁଡ଼ିକରେ 306,47,00,000 ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି। 285 ଦୋଷୀ ସାବ୍ୟସ୍ତ ହେବା ସହ 685 ମାମଲା ବର୍ତ୍ତମାନ ବିଚାରାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ପନିର ଓ ଛେନା ଅପମିଶ୍ରଣକୁ ରୋକିବା ନେଇ 18 ସ୍ୱତନ୍ତ୍ର ଡ୍ରାଇଭ୍ କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଗୃହରେ ସୂଚନା ଦେଇଛନ୍ତି। କଟକରେ ଚଢ଼ାଉ କରାଯାଇ 71 ପନିର ନଷ୍ଟ କରାଯାଇଛି। ସେହିଭଳି ନିଆଳିରେ ଅପମିଶ୍ରିତକାରୀଙ୍କ ଉପରେ ବିଏନ୍ଏସ୍ ଧାରା 275 ଏତଲା ଦାୟର କରାଯାଇଛି। ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ଗତ 2 ମଧ୍ୟରେ 95,91,000 ଟଙ୍କାର ଜୋରିମାନା ଆଦାୟ କରାଯିବା ସହ 413 ମାମଲା ରୁଜୁ କରାଯାଇଛି ବୋଲି ଡକ୍ଟର ମହାଲିଂ ଗୃହରେ ଉତ୍ତର ରଖିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଗଭୀର ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ, ସୁବର୍ଣ୍ଣରେଖା, ଜଳଙ୍ଗା, ବୁଢ଼ାବଳଙ୍ଗ ଏବଂ ଶାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, 26 ଜିଲ୍ଲାର 205 ବ୍ଲକ, 1,360 ପଞ୍ଚାୟତର 7,834 ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ଏଥିସହିତ 38 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର 219 ୱାର୍ଡ ମଧ୍ୟ ଏଥିରେ ପ୍ରଭାବିତ ହୋଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।
1: ଯେଉଁ ଯେଉଁ ଜାଗାରେ ବନ୍ୟା ଜନିତ ସମସ୍ୟାର ସମାଧାନ ହୋଇନି, ସେଠି ରନ୍ଧା ଖାଦ୍ୟ ସେତେ ଦିନ ପର୍ଯ୍ୟନ୍ତ ଯୋଗାଇ

0: ଦିଆଯିବ ଯେତେବେଳେ ପର୍ଯ୍ୟନ୍ତ ଅବସ୍ଥା ସ୍ୱାଭାବିକ ହେଇନାହିଁ। ଚାଷୀ ଚାଷ କରିବା ପାଇଁ ଚାହିଁବେ, ବିଭିନ୍ନ ପ୍ରକାର ବିହନ ମଧ୍ୟ ତାଙ୍କ ପାଖରେ ଉପଲବ୍ଧ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ସ୍ୱଳ୍ପ ମିଆଦୀ ଋଣଟାକୁ ଦୀର୍ଘ ମିଆଦୀ ଋଣ କରିବା, ଲିଫ୍ଟ ଇରିଗେସନ୍ କ୍ଷତିଗ୍ରସ୍ତ ହୋଇଥିଲା ତାକୁ ମଧ୍ୟ ମରାମତି କରିବା ପାଇଁ ମଧ୍ୟ 33 କୋଟି ଟଙ୍କା ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଜଳସମ୍ପଦ ବିଭାଗକୁ ମଧ୍ୟ ଦେଇଛୁ। ବିହାର ଡିପାର୍ଟମେଣ୍ଟର ରାସ୍ତାଘାଟର କ୍ଷତିର ପାଇଁ ମଧ୍ୟ ରିପୋର୍ଟ ଆସିଥିଲା, ସେମାନଙ୍କୁ ମଧ୍ୟ 137 କୋଟି ଟଙ୍କା ପ୍ରଦାନ କରିଛୁ।
1: ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି, ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ପ୍ରାୟ 8 ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ। ମହାନଦୀକୁ ଛାଡ଼ି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ବୈତରଣୀ ଓ ଶାଳନ୍ଦୀ ନଦୀରେ ପାଣି ହ୍ରାସ ପାଇଛି। ମହାନଦୀ ପାଇଁ ମୁଖ୍ୟତଃ କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରର ତଳିଆ ଅଞ୍ଚଳରେ ଚାଷ ଜମି ଜଳମଗ୍ନ ହେବ ବୋଲି ଶ୍ରୀ ରାଉତ କହିଛନ୍ତି। ଅପରପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 629.52 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 5,30,246 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 30 ଗେଟ୍ ଦେଇ 4,92,060 ଘନଫୁଟ ଜଳ ନିଷ୍କାସିତ ହେଉଛି। ରାଜ୍ୟରେ ବିଭିନ୍ନ ବିକାଶମୂଳକ ଓ ଜନକଲ୍ୟାଣକାରୀ ପ୍ରକଳ୍ପ ପାଇଁ ଉପଲବ୍ଧ ସରକାରୀ ଜମିର ସୁବ୍ୟବସ୍ଥିତ ଓ ସର୍ବୋତ୍ତମ ବ୍ୟବହାର ନିଶ୍ଚିତ କରିବା ଉପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଗୁରୁତ୍ୱ ଦେଉଛି। ଏହି ପରିପ୍ରେକ୍ଷୀରେ ଦୀର୍ଘ ସମୟ ଧରି ଅବ୍ୟବହୃତ ରହିଥିବା କିମ୍ବା ଅନୁମୋଦିତ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଲିଜ୍ ପ୍ରଦତ୍ତ ତଥା ହସ୍ତାନ୍ତରିତ ସରକାରୀ ଜମିର ସମୀକ୍ଷା କରି ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ପିଏମ୍ ସ୍ୱନିଧି ସମ୍ପର୍କରେ।
2: କ୍ଷୁଦ୍ର ଓ ରାସ୍ତାକଡ଼ ବିକ୍ରେତାଙ୍କୁ ସହଜ ଋଣ ଯୋଗାଇବା ଏବଂ ସେମାନଙ୍କ ଜୀବିକାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଅବଧିକୁ 2030 ମସିହା ମାର୍ଚ୍ଚ ମାସ 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯୋଜନାରେ ବିନା ବନ୍ଧକରେ ପ୍ରଥମ ପର୍ଯ୍ୟାୟରେ 15,000, ଦ୍ୱିତୀୟ ପର୍ଯ୍ୟାୟରେ 25,000 ଏବଂ ତୃତୀୟ ପର୍ଯ୍ୟାୟରେ 50,000 ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି। 2020 ମସିହା ଜୁନ୍ ମାସ ପହିଲାରୁ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଚଳିତ ବର୍ଷ ଜୁଲାଇ ମାସ 12 ତାରିଖ ସୁଦ୍ଧା 76,95,000 ଅଧିକ ଉଠା ଦୋକାନୀକୁ 1,15,00,000 ଋଣ ମଞ୍ଜୁର କରାଯାଇଛି। ଯୋଜନାରୁ ଝାରସୁଗୁଡ଼ା ସହର ଓ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କ୍ଷୁଦ୍ର ବ୍ୟବସାୟୀ ଉପକୃତ ହୋଇଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ବସନ୍ତ ଜେନା।
3: ଛୋଟ ଛୋଟ ବ୍ୟବସାୟୀ ଓ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ସହଜ ଋଣ ଯୋଗାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ପିଏମ୍ ସ୍ୱନିଧି ଯୋଜନା ଏବେ ମାର୍ଚ୍ଚ 2030 ଯାଏ ଜାରି ରହିବ। ପୁନର୍ଗଠିତ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 15,000 ଟଙ୍କାର ଋଣ ବ୍ୟବସ୍ଥା ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ 25,000 ଟଙ୍କା ଏବଂ ତୃତୀୟ ପର୍ଯ୍ୟାୟରେ 50,000 ଟଙ୍କା ଯାଏଁ ଋଣ ବ୍ୟବସ୍ଥା ରହିଛି। ଋଣ ପରିଶୋଧ କରିବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ଋଣ ବ୍ୟବସ୍ଥା କରାଯାଇଛି। ଯୋଜନାରେ ଡିଜିଟାଲ ପେମେଣ୍ଟକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି। ଋଣ ସଫଳତାର ସହିତ ପରିଶୋଧ କରିଥିବା ଯୋଗ୍ୟ ଭେଣ୍ଡରଙ୍କ ପାଇଁ UPI ସହିତ ଯୋଡ଼ାଯାଇଥିବା ରୂପେ କ୍ରେଡିଟ୍ କାର୍ଡର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏ ସମ୍ବନ୍ଧରେ ଝାରସୁଗୁଡ଼ା ଜିଲ୍ଲା ମର୍ଚେଣ୍ଟ ଆସୋସିଏସନ ସଭାପତି ହୀରାଲାଲ ଲୋକଚନ୍ଦାନୀ କହନ୍ତି,
4: ଛୋଟ ଛୋଟ ବେପାରୀ ବହୁତ ଖୁସିରେ ଅଛନ୍ତି ଆଉ ଏହାକୁ ଏବେ ସରକାର 2030 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାକୁ ଏକ୍ସଟେଣ୍ଡ କରିଛନ୍ତି। ଏହା ପାଇଁ ସବୁ ବେପାରୀ ଖୁସି, ଆମର ଝାରସୁଗୁଡ଼ା ବି ଏଥିରେ ବହୁତ ଉପକୃତ ହେଇଛେ।
2: ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀୟା।
1: ଶହୀଦ ଆଜମ ଭଗତ ସିଂହଙ୍କ 119ତମ ଜନ୍ମଦିବସ ଅବସରରେ ଦେଶବାସୀ ତାଙ୍କ ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1907 ମସିହା ସେପ୍ଟେମ୍ବର ମାସ 28 ତାରିଖରେ ପଞ୍ଜାବର ଲାଲପୁର ଜିଲ୍ଲା ଅନ୍ତର୍ଗତ ବଙ୍ଗା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ସ୍କୃତି ଉଦ୍ଦେଶ୍ୟରେ ଆଜି ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବାମୁରଠାରେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଅଙ୍ଗନବାଡ଼ି ଆଶାକର୍ମୀ ଓ ହିତାଧିକାରୀଙ୍କ ସହ ସେବା ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଶିଶୁଙ୍କ ପ୍ରାଥମିକ ଯତ୍ନ ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶ କ୍ଷେତ୍ରରେ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଜଳାନ୍ତକ ରୋଗର ପ୍ରଭାବ ଓ ଏହାର ନିରାକରଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ନେଇ ଆଜି ବିଶ୍ୱ ଜଳାନ୍ତକ ଦିବସ ପାଳନ କରାଯାଉଛି। ଜଳାନ୍ତକ ଏକ ଭୂତାଣୁଜନିତ ରୋଗ। ଜଳାନ୍ତକ ପ୍ରତିଷେଧକ ଟୀକା ଉଦ୍ଭାବନ କରିଥିବା ବୈଜ୍ଞାନିକ ଲୁଇ ପାଶ୍ଚରଙ୍କର ସ୍ମୃତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଜିର ଦିନକୁ ସ୍ମରଣୀୟ କରିବା ପାଇଁ ଏହି ଦିବସ ପାଳନ କରାଯାଉଛି। ଦୃଢ଼ ଏକତାର ବାର୍ତ୍ତା ନେଇ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ପର୍ଯ୍ୟନ୍ତ ବିଧାନସଭା ମୁଲତବୀ। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର 1,48,000 କୋଟିରେ ପହଞ୍ଚିବ, ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ। ବନ୍ୟା ଯୋଗୁଁ 26 ଜିଲ୍ଲାର 7,834 ଗ୍ରାମ ପ୍ରଭାବିତ, କହିଲେ ରାଜସ୍ୱ ମନ୍ତ୍ରୀ। ରାଜ୍ୟର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ପାଇଁ ଉପଲବ୍ଧ ସରକାରୀ ଜମିର ସର୍ବୋତ୍ତମ ବ୍ୟବହାର ଉପରେ ରାଜସ୍ୱ ବିଭାଗର ଗୁରୁତ୍ୱ ଏବଂ ଦୃଢ଼ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଜଳାନ୍ତକ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏଇ ଗୀତଟି ନେଇଛୁ ତମାଶା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଅଲକା ୟଗ୍ନିକ ଏବଂ ଅରିଜିତ ସିଂ। ଇର୍ଶାଦ କାମିଲଙ୍କ ଗୀତ, ସଙ୍ଗୀତ ଏ ଆର୍ ରେହମାନ।

ଏଥର ଓ ଲମ୍ଭେ ଚଳଚ୍ଚିତ୍ରରୁ ଶୁଣନ୍ତୁ ଏଇ ଗୀତଟି। କଣ୍ଠଦାନ କରିଛନ୍ତି କେ କେ। ଗୀତିକାର ନୀଲେଶ ମିଶ୍ର, ସଙ୍ଗୀତ ପ୍ରୀତମ।

କାର୍ଯ୍ୟକ୍ରମର ଶେଷରେ ଶ୍ରେୟା ଘୋଷାଲ ଏବଂ ମହିତ ଚୌହାନଙ୍କ କଣ୍ଠରେ ନିଜ ଗୀତଟି ପ୍ଲେୟର୍ସ ଚଳଚ୍ଚିତ୍ରରୁ। ଗୀତିକାର ଆଶିଷ ପଣ୍ଡିତ, ସଙ୍ଗୀତ ପ୍ରୀତମ।

ଆକାଶବାଣୀ ଭବାନୀପାଟଣା, ସମୟ ଅପରାହ୍ନ 5:00। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, ଏଫ୍ଏମ୍ରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ CIIT NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1381 ଭାଗ।

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆପଣ ସମସ୍ତଙ୍କୁ ଆକାଶବାଣୀ ଭବାନୀ ପାଟଣାର ସ୍ନେହଭରା ତରଙ୍ଗରେ ଅଭିନନ୍ଦନ ଜଣାଉଛି। ମୁଁ ଆପଣଙ୍କ ପ୍ରିୟ ଯୁବ ସାଥୀ ଲିପ୍ସା।

ବନ୍ଧୁଗଣ, ଦିନ ସାରାର ବ୍ୟସ୍ତତା ଭିତରେ ଆମେ ଅନେକ କଥା କହୁ, ଅନେକ କଥା ଶୁଣୁ, କିନ୍ତୁ କିଛି କଥା ଥାଏ ଯାହା କହି ହୁଏନି, କେବଳ ଅନୁଭବ କରିହୁଏ। ଆଉ ସେହି କଥାକୁ, ଅନୁଭବକୁ ଯେତେବେଳେ ଶବ୍ଦ ମିଳେ ସେତେବେଳେ ଜନ୍ମ ନିଏ ସାହିତ୍ୟ। କେବେ କବିତା ହୋଇ ଏହା ମନକୁ ଛୁଏଁ, କେବେ ଗଳ୍ପ ହୋଇ ଆମକୁ ଅନେକ ଜଣଙ୍କ ଜୀବନ ସହ ଯୋଡ଼ିଦିଏ, କେବେ ଉପନ୍ୟାସର ପୃଷ୍ଠାରେ ଆମକୁ ଏକ ନୂଆ ଦୁନିଆକୁ ବୁଲେଇ ନିଏ। ଆଉ କେବେ କେବେ ଯୁବ ଲେଖକଙ୍କ କଲମରୁ ଆମେ ଶୁଣିବାକୁ ପାଉ ଆସନ୍ତା କାଲିର ସ୍ୱପ୍ନ। ସେହି ଶବ୍ଦ, ସେହି ସୃଜନ, ସେହି ଭାବନା ଏବଂ ସାହିତ୍ୟକୁ ନେଇ ଆମର ଆଜିର ଏହି ସନ୍ଧ୍ୟା, ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ସାହିତ୍ୟାୟନ। ତେବେ ଆଜିର ଏହି ସାହିତ୍ୟ ଭରା ସନ୍ଧ୍ୟାରେ ମୋ ସହ ଆପଣ ବି ରୁହନ୍ତୁ, କାରଣ ଶବ୍ଦ ଯେତେବେଳେ ହୃଦୟକୁ ଆସେ ସେତେବେଳେ ସେ କେବଳ ଲେଖା ହୋଇ ରହେନି, ସେ ହୋଇଯାଏ ଗୋଟିଏ ଅନୁଭବ। ତେବେ ଆସନ୍ତୁ ଶବ୍ଦରୁ ଭାବନାକୁ ଏବଂ ଭାବନାରୁ ସୃଜନକୁ ନେଇ ଆରମ୍ଭ କରିବା ଆଜିର ସାହିତ୍ୟାୟନ। ତେବେ ବନ୍ଧୁଗଣ, କାର୍ଯ୍ୟକ୍ରମର ଏହି ପର୍ଯ୍ୟାୟରେ ସାହିତ୍ୟାୟନର ଏହି ସୁନ୍ଦର ଯାତ୍ରାରେ ଆମେ ଭେଟିବାକୁ ଯାଉଛୁ ଏମିତି ଜଣେ ସୃଜନଶୀଳ ମନକୁ, ଯାହାଙ୍କ ବୟସ ହୁଏତ ମାତ୍ର 16 ବର୍ଷ, କିନ୍ତୁ ଭାବନାର ଦୁନିଆ, ତାଙ୍କ କଲମର ଉଡ଼ାଣ ଏବଂ ସ୍ୱପ୍ନ ପରିସର ବୟସ ସୀମା ଭିତରେ ବନ୍ଧା ନୁହେଁ। ତେବେ ଆସନ୍ତୁ ସ୍ୱାଗତ କରିବା ଆଜିର ଏହି କାର୍ଯ୍ୟକ୍ରମରେ ଆମର ଏହି ଯୁବକବି ବା ଲେଖକଙ୍କୁ।

0: ନମସ୍କାର ଭାଇ, ସର୍ବପ୍ରଥମେ ଆପଣଙ୍କୁ ସାହିତ୍ୟାୟନ କାର୍ଯ୍ୟକ୍ରମକୁ ସ୍ୱାଗତ।
1: ନମସ୍କାର ମ୍ୟାମ୍।
0: ତେବେ ପ୍ରଥମେ ଆମ ଶ୍ରୋତା ବନ୍ଧୁମାନଙ୍କୁ ନିଜର ପରିଚୟ ଟିକେ ଦେଇ ଦିଅନ୍ତୁ।
1: ନମସ୍କାର ମ୍ୟାମ୍, ଧନ୍ୟବାଦ ଇନେଡ଼ା ହେବାର କାଜି। ଆଉ ମୁଇଁ ଓମରାଜ ମିଶ୍ର, କେସିଙ୍ଗା କନ୍ତିଆପଡ଼ାର ନିବାସୀ। ମୁଇଁ କବିତା ସାଇରି ମାନେ ଲେଖାଲେଖି କରସି। କଲାହାଣ୍ଡି ଉତ୍ସବ, ବୁଢ଼ାଡଙ୍ଗର ଲୋକ ମହୋତ୍ସବ, ଏସବୁ ମୋର କବିତା କହିସି। ଆଉ କେସିଙ୍ଗାର ସାହିତ୍ୟ ଚେତାବନୀର ଗୋଟେ ଭାଗ ହିସାବରେ ଅଛି, ଆଉ ଏନେ ବି ମୋର କବିତା ମାନେ ପାଠ କରାଯାଇଛି।
0: ବହୁତ ବଢ଼ିଆ। ତେବେ ମାତ୍ର 16 ବର୍ଷ ବୟସରେ କବିତା ଓ ସାଇରି ଲେଖିବାର ପ୍ରେରଣା କେଉଁଠୁ ପାଇଲେ?
1: ମୋର ପ୍ରେରଣା ତ ମୋର ମା ଅଟନ୍ତି, କାରଣ ସେ ହେଲେ ଗୋଟେ ଓଡ଼ିଆ ଶିକ୍ଷୟତ୍ରୀ। ସେ ତାଙ୍କଠୁ ମୁଇଁ ବହୁତ ପ୍ରେରଣା ପାଇକରି ଆଜି ଏଇ କବିତା ମାନେ ଲେଖିବା ଶିଖିଛି। ଆଉ ସାଇରି ମାନେ ଆମେ ଯାହା ମୁଁ ଲେଖୁଛି, ମୋ ଓଡ଼ିଆ ଭାଇ ଭଉଣୀ ମାନେ ତ ପଢ଼ିବେ, ବାକି ଯାହା ଆମର ବାହାରେ ଯେଉଁ ଓଡ଼ିଶା ବାହାରେ ଯାହା ମାନେ ତାଙ୍କମାନଙ୍କ ପାଇଁ ବି କିଛି ଲେଖିବା ପାଇଁ ଇଚ୍ଛା କଲେ, ତ ତାହାକୁ ମୁଁ ସାଇରି ହିସାବରେ ଲେଖେ। ମୁଖ୍ୟ ଆମ ହଉଛନ୍ତି ମୋ ମା।
0: ବହୁତ ସୁନ୍ଦର କଥାଟି କହିଲେ, ମାନେ ଯେତେବେଳେ ନିଜ ମା ଆମକୁ ପ୍ରେରଣା ଦେଇଥାନ୍ତି ସେତେବେଳେ ଆମ କଳାଟି ଆହୁରି ଉତ୍କୃଷ୍ଟ ହୋଇଥାଏ। ଆପଣ ଓଡ଼ିଆ କବିତା ଓ ହିନ୍ଦୀ ସାଇରି ଦୁଇଟି ଧାରାରେ ଲେଖନ୍ତି, ଏହି ଦୁଇଟି ଭାଷାରେ ଲେଖିବାର ଅନୁଭବ କେମିତି?
1: ପ୍ରଥମେ ଓଡ଼ିଆ କବିତା ଲେଖିବାର ଅନୁଭବ ବହୁତ ସୁନ୍ଦର, କାରଣ ସେ ଓଡ଼ିଆ କବିତାକୁ ଆମେ ନିଜର ମାତୃଭାଷାରେ କିଛି ଗୋଟେ ଢଙ୍ଗ ଦେଇ, କିଛି ଗୋଟେ ରୂପ ଦେଇ ଲେଖାଯାଏ। ସେ ଓଡ଼ିଆ କବିତା ମାନେ ମୁଁ ଲେଖି ତାହାକୁ ମୁଁ ମୋ ମାଆଙ୍କୁ ଦେଖାଏ। ପ୍ରଥମେ ମୋ ମାଆଙ୍କୁ ଦେଖାଏ ସେଟା କିପରି ହେଇଛି, ମୁଁ ତାହା ଆଗ ଏଇଟା କରେ। ତ ସେ ଓଡ଼ିଆ କବିତା ମାନେ ମୁଁ ଚାହେଁକି ସେଟା ମୋ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଆଉ ମୋ ଓଡ଼ିଆ ଅସ୍ମିତାକୁ ଆଗକୁ ବଢ଼ାଇ ରଖୁ। ଆଉ ହିନ୍ଦୀ ସାଇରି ଲେଖିବାର ଏଇଟା ହଉଛି କି ଆମର ସାୟର ମାନେ ତ ବହୁତ ସାରା ଅଛନ୍ତି, କିନ୍ତୁ କିଛି ଏପରି ଢଙ୍ଗରେ ମୁଁ କରିବି ଯାହାକି ମୋର ନିଜସ୍ୱ ପରିଚୟ ଭାବରେ ସେ ସାଇରି ମାନେ ଆଗକୁ ଯିବେ, ତାହା ମୁଁ ଗୁରୁତ୍ୱ ଦିଏ।
0: ଠିକ କହିଲେ। ତେବେ ଆପଣଙ୍କ ଜୀବନର ପ୍ରଥମ ଲେଖା କବିତା କିମ୍ବା ସାଇରି ବିଷୟରେ କିଛି କହିବେ?
1: ଆଜ୍ଞା, ମୋ ପ୍ରଥମ ଲେଖା କବିତା ହେଇଥିଲା ଫୁଲ, ଆଉ ଦ୍ୱିତୀୟଟି ଥିଲା ମା। ଫୁଲ ମୁଁ ଏପରି ଏଥିଲାଗି ଲେଖିଥିଲି କି ତାହା ଆମର ଷଷ୍ଠ ଶ୍ରେଣୀ ବହିରେ ଆଗ ଲକଡାଉନ ଟାଇମ୍ ଥିଲା, ସେ ଘରେ ବସିବାର ସେତେବେଳେ ମୋ ମା ବିଭିନ୍ନ ପ୍ରକାର ଲେଖା ମାନେ ମୋତେ ତାଙ୍କେ ବହି ପଢ଼ନ୍ତି, ସେ ଲେଖା ମାନେ ମୋତେ ଶୁଣେଇବାର, ତ ସେଇଠୁ ଟିକେ ନିଜେ ଲେଖିବା ଟ୍ରାଏ କରିଥିଲି। ଆଉ ତାପରେ ମୁଁ ମୋ ପ୍ରଥମ ଲେଖା ଲେଖିଥିଲି ଫୁଲ, ଆଉ ସେଇ ଫୁଲ ହିଁ ମୋର ପ୍ରଥମ ଲେଖା ହିସାବରେ ରହିଯାଇଛି।
0: ତେବେ ଆପଣ ଯେଉଁ ଏଇ ଫୁଲ କବିତା ଲେଖିଥିଲେ ସେତେବେଳେ ଆପଣ କେଉଁ ଶ୍ରେଣୀରେ ପଢୁଥିଲେ, ମାନେ ନିଜର ମନରୁ କେମିତି ଗୋଟେ ସେ ଅନୁଭବଟା ଆସିଲା ଲେଖିବା ପାଇଁ?
1: ଅନୁଭବ ଅର୍ଥ ସେ ଆମ ଷଷ୍ଠ ଶ୍ରେଣୀ ପୁସ୍ତକରେ ସେତେବେଳେ ଫୁଲ ବୋଲି ଗୋଟେ ଚାପ୍ଟର ମଧ୍ୟ ଥିଲା, ତାହା ପଢ଼ିଥିଲି। ତାହାଠୁ ମୁଁ ଟିକେ ମୁଁ ନିଜେ ଟିକେ ଆକୁ ଟିକେ ଆଉ ଟିକେ ଲେଖିବା ପାଇଁ ଆଗକୁ ବଢ଼ାଇବା ପାଇଁ ଟ୍ରାଏ କଲି। ତାପରେ ସେଟାକୁ ମୋ ମାଆଙ୍କୁ ଦେଖେଇଲି, ମୋ ମା ସେଟାକୁ ଆହୁରି ମୋତେ ପ୍ରୋତ୍ସାହନ ଦେଲେ, ତାପରେ ଧୀରେ ଧୀରେ ମୁଁ ତାହାକୁ ବଜାୟ ରଖିଲି, ଆଉ ଆଜି ବହୁତ ସାରା ଲେଖିବା ଟ୍ରାଏ କରିଲିଣି, ଆଉ ଆଗକୁ ବି ଲେଖିବାକୁ ଆଶା ରଖିଛି।
0: ଆଚ୍ଛା, ତେବେ ଆପଣ ପ୍ରଥମ ସାଇରିଟି କଣ ଲେଖିଥିଲେ?
1: ମୁଁ ମୋ ପ୍ରଥମ ସାଇରିଟି ଲେଖିଥିଲି କିରଦାରିଆ ଲେଖକ ବୋଲିକରି ଗୋଟେ, ଯେନ୍କି ଆମେ ମୁଇଁ ନିଜକି ସେ କିରଦାର ରଖିଛି ଆର୍ ଲେଖକ ହିସାବରେ କହୁଛେ। ଇ ମୋର ପ୍ରଥମ ଜୀବନର ପ୍ରଥମ ସାଇରି ଲେଖିଥିଲି, ଆଉ ବହୁତ ବହୁତ ଭଲ ଅନୁଭୂତି ଥିଲା ସେଟା ବି।
0: ତେବେ କଣ ଆମେ ସେଇ ସାଇରିଟି ଶୁଣିପାରିବା?
1: ଆଜ୍ଞା, ସାଇରି ନା କିରଦାରିଆ ଲେଖକ। କିସ୍ମତ ନେ କାହାନୀକୁ ସୁରକ୍ଷା ପର ହର ଲଫ୍ ହମନେ ଖୁଦ ଚୁନା ଥା, ରାସ୍ତେ କୁଛ ମିଲେ कुछ हमने बनाए, हर मोड़ पे खुद को दोबारा अपनाए, कभी लगा जैसे हम सिर्फ एक किरदार हैं, कभी लगा हम ही तो लेखक हैं, जो मिला उसमें खुश हैं, जो ना मिला उसके गम में क्यों रहे, जिंदगी एक किताब है, हर दिन एक नया पन्ना, कुछ और दर्द सहने का हौसला और कुछ दिन जीने का फैसला, जख्म छुपाए मुस्कान पहने चला था वो, हर दिल को हंसने का वादा निभा रहा था वो, क्या मिला उसे इस रंगमंच की दुनिया से, बस तालियों के बीच अपना दर्द छुपा रहा था वो।
0: अरे वाह, ବହୁତ ସୁନ୍ଦର। ତେବେ ଆପଣଙ୍କ ଲେଖାରେ କେଉଁ ସାହିତ୍ୟିକ କିମ୍ବା କବିଙ୍କ ପ୍ରଭାବ ସବୁଠାରୁ ଅଧିକ ପଡ଼ିଛି, ବା କହିବି ଆପଣଙ୍କ ଜୀବନରେ ଆପଣଙ୍କର ସବୁଠାରୁ ପସନ୍ଦର କବି ବା ଲେଖକ କିଏ?
1: ଏପରି କିଛି ତ ନାହିଁ ଯେ କିଏ ମୋର ପୁରା ଲେଖକ କିଏ ଗୋଟେ ଯାହାଙ୍କଠୁ ମୁଁ ପ୍ରେରଣା ପାଇଛି, କିନ୍ତୁ ସତ କହିବାକୁ ଗଲେ ମୋ ମା, ଯିଏକି ତାଙ୍କ ଲେଖାରୁ ମୁଁ ବହୁତ ଅନୁଭୂତ ପାଇକି ତା ମୁତାବିକ ମୁଁ ଲେଖେ। ଆଉ ମୋର ଗୋଟିଏ ଅଜା ଅଛନ୍ତି ଶ୍ରୀମାନ ରଞ୍ଜନ ପଣ୍ଡା, ତାଙ୍କେ ମୋତେ ବହୁତ ଆଗକୁ ବଢ଼େଇଛନ୍ତି, ଯେତେ ବି ସାହିତ୍ୟ ସମ୍ମିଳନୀ ତା ମଧ୍ୟରେ ତାଙ୍କେ ମୋତେ ଆଗକୁ ନେଇଛନ୍ତି, ଆଉ ତାଙ୍କ ସହଯୋଗ ଫଳରେ ମୁଁ ଆଜି ଏଠି ଗୋଟେ କବି ଭାବରେ ଠିଆ ହୋଇପାରିଛି। ତାଙ୍କୁ ମୋର ଧନ୍ୟବାଦ ବି ରହିବ ଜୀବନ ପର୍ଯ୍ୟନ୍ତ, ଆଉ ମୋ ମା ହିଁ ମୋ ବହୁତ ବଡ଼ ଲେଖକ।
0: ବହୁତ ସୁନ୍ଦର କଥାଟି କହିଲେ। ତେବେ ପଢ଼ାଶୁଣା ଓ ସାହିତ୍ୟ ସାଧନା, ଏହି ଦୁଇଟି ମଧ୍ୟରେ ସନ୍ତୁଳନ କେମିତି ରଖନ୍ତି?
1: ପଢ଼ା ଆଉ ସାହିତ୍ୟ ସାଧନା ଭିତରେ କିଛି ମୁଁ ଏଇଟା ବି ରଖିନି କି ଏଇଟା ଅଲଗା ଅଲଗା ହିଁ ରହେ, କାରଣ ପଢ଼ା ତ ତା ବାଟେ ରହିଲା, କେବେ କେବେ ପଢ଼ାରୁ କିଛି ସମୟ ମିଳିଲେ ଫୁରସତ ମିଳିଲେ ତାହା ଲେଖାରେ ଦିଆଯାଏ। ଆମ ଛାତ୍ରମାନେ ତ ପଢ଼ାରେ ବେଶୀ ଏଇଟା ଲଗାଇଲେ ବି ତାପରେ ପୁରା ଫ୍ରଷ୍ଟ୍ରେଟେଡ଼୍ ହେଇଗଲେ, ତା

0: ପରେ ଟିକେ ଏଇଟା ଲେଖାଲେଖି କରାଯାଏ।
1: ଆଚ୍ଛା ଠିକ୍ କହିଲି, ମାନେ ସମୟ ପାଇଲି ଦୁଇଟାକୁ ସମତୁଲ ଭାବରେ ଆପଣ ସମୟ ଦେଇ କରିଥାନ୍ତି। ଆଚ୍ଛା, ଏବେ ଆମ ଶ୍ରୋତାମାନଙ୍କ ପାଇଁ ଆପଣଙ୍କ ସବୁଠାରୁ ଏକ ଓଡ଼ିଆ କବିତା ଆବୃତ୍ତି କରି ଶୁଣାଇବେ କି?
0: ଆଜ୍ଞା, ମୋ କବିତାର ଶୀର୍ଷକ ମିଛେଇ ମାର ଅନ୍ତରସେହ। ମାର ମୁହଁର ମିଛେଇ ଶୁଣି ଶୁଣି ବଡ଼ ମୁଁ ହୋଇଛି ଆଜି, ମିଛରେ କହିଲୁ ବାଘ ଆସିବାରେ ଶୋଇଲି ମୁଁ ଆଖି ବୁଝି। ମୁଁ କାଳେ ତୋର ସୁନାରୂପା ଧନ ଏହା ଥିଲା ବଡ଼ ମିଛ, ଅସୁସ୍ଥ କାଳରେ ସେବା କରୁ ମୋର ନିଜ ଦେହ କଥା ପଛ। ଦୁଇ ଖଣ୍ଡ ମାଛ ଦେଇଦେଲୁ ମୋତେ କହିଲୁ ଆହୁରି ଅଛି, ମିଛେଇ ମାଲ ଠକିଦେଲୁ ମୋତେ ତୋ ପାଇଁ ନଥିଲା କିଛି। ମାଆର ପଣତ ଶ୍ରୀମନ୍ଦିର ନେତ ନାହିଁ ଡର ନାହିଁ ଭୟ, ମାଟିଠୁ ଆକାଶ ଯାଇ ପଇ ସରସ ମହାନତା ତୋର ପରିଚୟ। ମମତା ଧାରାରେ ବହି ନେଇଥାଉ ଆମ ଜୀବନର ତରି, ଫୁଲର ମହଙ୍କ ଚନ୍ଦନ ସୁବାସ ନାହିଁ ତର ସମସରି। କଥାରେ ତାହାର ବହି ଯାଉଥାଉ ପୁଣ୍ୟ ମନ୍ଦିକିନୀ ଧାର, ଯାହା ପାଦ ଧୂଳି ଦେହେ ଦେଲେ ବେଳେ ଛୁଇଁ ଯାଏ ନାହିଁ ଦୁଃଖ ପରା। ଯାକୁଳରେ ଥରେ ମଥା ରଖିଦେଲେ ଆତ୍ମା ହୋଇଯାଏ ତୃପ୍ତି, ମା ଡାକିଦେଲେ ମମତାମୟୀର ଗର୍ବରେ ଫୁଲିଯାଏ ଛାତି, ଗର୍ବରେ ଫୁଲିଯାଏ ଛାତି।
1: ବହୁତ ସୁନ୍ଦର କବିତା ଥିଲା ସତରେ। ଯଦି ଆପଣଙ୍କ କଲମ ସମାଜକୁ ଗୋଟିଏ ବାର୍ତ୍ତା ଦେଇପାରିବ ତେବେ ସେହି ବାର୍ତ୍ତା କଣ ହବ?
0: ମୋ କଲମରେ ମୁଁ ସବୁବେଳେ ପ୍ରୟାସ କରେ କି ସମାଜକୁ ଏପରି ବାର୍ତ୍ତା ଦିଆଯାଉ ଯାହା ଆମେ କେବେ ନିଜ ସମ୍ମୁଖରେ ଥାଇ ମଧ୍ୟ ତାହା ଦେଖିପାରୁନ। ଯେପରି କିଛି ମୋର କବିତା ବା ଶାୟରୀରେ ଏପରି କୁହାଯାଇଛି କି ମଣିଷକୁ ମଣିଷ ପରି ଦେଖିବା ଚିହ୍ନାଯାଉ, କାହିଁକି ନା ଗୋଟେ ମଣିଷକୁ ଆମେ ଖାଲି ଗୋଟେ ଏପରି ଜିନିଷ ଯାହାକୁ ଆମେ କିଛି ବି କରିପାରୁ, ତ ତାହା ଗୋଟେ ତାହାର ବି କିଛି ହୃଦୟ ଅଛି, ତାହାର ବି କିଛି ଏଇଟା ଅଛି, ତ ତାକୁ ବି ଗୋଟେ କିରଦାର ହିସାବରେ ଦେଖାଯାଏ। ଆଉ ଗୋଟେ ମୁଁ ଯଦି ଓଡ଼ିଆ ଅସ୍ମିତା ହିସାବରେ କହିବି, ଆମେ ଆମ ଆଜିର ପିଢ଼ି ଜେନ୍ଜି ଯେଉଁମାନେ କୁହାଯାଉଛି, ତାଙ୍କମାନେ ନିଜ ଓଡ଼ିଆ ଅସ୍ମିତାକୁ ଭୁଲି ଭୁଲି ଚାଲିଲେଣି। ଆମେ ଓଡ଼ିଆ କହିବା ମାଧ୍ୟମରେ ସେ ମଧ୍ୟରେ ଆମେ ଲାଜ କରୁଛୁ ଦୁନିଆ ସାମ୍ନାରେ। ଏହା ବହୁତ କବି ଲେଖିଥିଲେ କିନ୍ତୁ ଏବେ ମଧ୍ୟ ସେ କଥାକୁ ଆହୁରି ଭୁଲି ଯାଉଛନ୍ତି। ତେଣୁ ମୁଁ ଚାହୁଁଛି କି ଓଡ଼ିଆ ଅସ୍ମିତା ବଜାୟ ରହୁ, ଆଉ ଗୋଟିଏ ମଣିଷ ଯାହା ଆମ ସାମ୍ନାରେ ଥାଉଛି ତାହାକୁ ଦେଖି ତାର ହୃଦୟକୁ ବୁଝାଯାଉ।
1: ଠିକ କହୁଛନ୍ତି, ମାନେ ଭାବନାକୁ ବୁଝି ହିଁ ସେ କବିତାଟି ଲେଖିବା। ଆଚ୍ଛା, ତେବେ କବିତା ଲେଖିବା ବେଳେ କେଉଁ ବିଷୟ ଆପଣଙ୍କୁ ସବୁଠାରୁ ଅଧିକ ଆକର୍ଷିତ କରେ? ପ୍ରକୃତି, ପ୍ରେମ, ସମାଜ ନା ଜୀବନର ଅନୁଭୂତି?
0: ମୋର ଅଧିକାଂଶ କବିତା ତ ସମାଜ ଉପରେ ଥାଏ, କେବେ କେବେ ପ୍ରକୃତି ବି ଆସେ। ଆଉ ସମାଜରେ ମୁଁ ଲେଖିବାର ଏହା ମୁଖ୍ୟ କାରଣ କି ମୁଁ ସମାଜକୁ କିଛି ବାର୍ତ୍ତା ଦେବି। ନିଜର ଅନୁଭୂତି ତ ଲେଖା ହୁଏ ହିଁ, କିନ୍ତୁ ତାହା ପ୍ରକାଶ କରିବା ପାଇଁ ନେଇ ନିଜେ ନିଜ ରଖିବା ପାଇଁ ମୁଁ ଲେଖେ ନିଜର ଅନୁଭୂତି। ବାକି ସମାଜ ଆଉ ପ୍ରକୃତିକୁ ମୁଁ ପ୍ରକାଶ କରିବାକୁ ଚାହେଁ କି ତାହା ବି କିଛି ଗୋଟେ ରୂପ ଢଙ୍ଗ ନେଇକି ଆସୁ ବୋଲି।
1: ତେବେ ଆପଣ ଆପଣଙ୍କ ଯୋଉ ଲେଖା କେବେଠାରୁ ଆରମ୍ଭ କରିଥିଲେ ଏବଂ ଆରମ୍ଭ କରିବା ପରେ ଆପଣଙ୍କର ଜୀବନର ଯୋଉ ଲେଖକ ଯାତ୍ରାଟି କିପରି ଚାଲିଛି ଏବଂ ଆଗକୁ ଆପଣ କେଉଁ ଶୀର୍ଷରେ ପହଞ୍ଚିବା ପାଇଁ ଚାହୁଁଛନ୍ତି?
0: ମୁଁ ଲେଖିବା ତ ଲକଡାଉନ ଟାଇମ୍, ଏବେ ଯୋଉ କୋରୋନା ଟାଇମ୍ ଆସିଥିଲା 2020 ପରଠୁ ଆରମ୍ଭ କରିଥିଲି। କିନ୍ତୁ ମୁଁ ଅସଲରେ ଯେତେବେଳେ ମୋ ନିଜ ଲେଖାଟା ମୁଁ 2022-23 ବହୁତ ଭଲସେ ହେଇଥିଲା, କାରଣ ସେ ଟାଇମ୍ରେ ମୁଁ ଟିକେ ଟିକେ ତା ବିଷୟରେ ବୁଝିବାକୁ ଆରମ୍ଭ ହେଲା। ଆଉ ତାପରେ ଯେତେବେଳେ ଆପଣ ଗୋଟେ ଜିନିଷ ଲେଖୁଛନ୍ତି ତା ପଛରେ ଆପଣଙ୍କୁ ଯେତେ ଲୋକ କହିବେ, ଆପଣଙ୍କ ପଛରେ ଯେତେ ଲୋକ କହିବେ, ସେ ଜିନିଷ ଆପଣଙ୍କୁ ଆଉ ପ୍ରେରଣା ଦିଏ କି ଆଉ ଟିକେ ଲେଖିବା ପାଇଁ, ଆଉ ଟିକେ କାଗଜକୁ ବଢ଼ିବା ପାଇଁ। କାରଣ ଯେତେ ଲୋକ ଆପଣଙ୍କ ଗୋଡ଼ ଘିଚିବେ ସେତେ ଲୋକ ଆପଣଙ୍କୁ ବଢ଼ିପାରିବେନି। ମୁଁ ମୋ ଅନୁଭୂତି ହିସାବରେ ଯଦି କହିବି, ମୋର ବିଦ୍ୟାଳୟରେ ଗୁରୁଜୀ ଗୋଟେ ଥିଲେ, ଯେଉଁ ଗୁରୁଜୀ କି ମୋତେ ବହୁତ କଥା କହିକି ମୋତେ ବହୁତ ତଳକୁ ଘିଚିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଆଜି ମୁଁ ଚାହେଁ ସେ ଶୀର୍ଷକ ପହଞ୍ଚିବା ପାଇଁ କି ମୁଁ ସେ ବିଦ୍ୟାଳୟକୁ ପୁଣି ଯାଇ ସେ ଗୁରୁଜୀ ଦ୍ୱାରା ହିଁ ମୁଁ ଆଉ ଥରେ ଟିକେ ସମ୍ମାନର ଭୋଗୀ ହେବି, ଯାହାକି ମୋତେ ମିଳିବା କଥା ତାଙ୍କେ ଦେଲେ ନାହିଁ ମୋତେ। ଆଉ ଯଦି ମୁଁ ନିଜ ହିସାବରେ ଦେଖିବି କବିତାର ଯୋଉ ଆଜି ପର୍ଯ୍ୟନ୍ତ ମୁଁ ଆସିଛି, ବହୁତ ସାରା ଜାଗାରେ ମୁଁ ନିଜ କବିତାକୁ ପ୍ରକାଶ କରିଛି, ବହୁତ ସାରା ପୁସ୍ତକରେ ତାହା ସ୍ଥାନ ମଧ୍ୟ ପାଇଛି, ଆଉ ମୁଁ ଚାହିଁବି କି ଆଗକୁ ବି ସେ ତାହା ବଢ଼ୁ। ଆଉ ଏଇଟା ପୁରା ସାମାଜିକ ଦୃଷ୍ଟିରେ ମୋର ନା ଗୋଟେ କବିତା କବି ହିସାବରେ ଆସୁ ବୋଲି ମୁଁ ଏହା ଆଶା କରୁଛି।
1: ଠିକ କହୁଛନ୍ତି, ମାନେ ଏମିତି ଅନେକ ଲୋକ ଥାନ୍ତି, ନିଶ୍ଚୟ ଆମର ଏମିତି ଅନେକ ଲୋକ ମଧ୍ୟ ରହିବେ ଯେଉଁମାନେ ଆମକୁ ପ୍ରେରଣା ଦେବେ ଏବଂ ଆଗକୁ ବଢ଼ିବା ପାଇଁ ଆମକୁ ମାନେ ଗୋଟିଏ ପ୍ରକାର ସାହସ ଦେବେ। ତା ସହିତ ଏମିତି ଲୋକ ମଧ୍ୟ ଥାନ୍ତି ଯେଉଁମାନେ କି ଆମକୁ ପଛକୁ ଘିଚିବା ପାଇଁ ଚେଷ୍ଟା କରିବେ, ଆମର ଉତ୍ସାହକୁ କମେଇବା ପାଇଁ ଚେଷ୍ଟା କରିବେ। ତେବେ ଆମେ ଯୋଉ ନକାରାତ୍ମକତା ଥାଏ ତାହାକୁ ନ ଦେଖି ନିଜର ମନରେ ଗୋଟିଏ ଦୃଢ଼ ଇଚ୍ଛା ଶକ୍ତି କରି ଆଗକୁ ବଢ଼ିବା, ଏହାର ଆପଣ ବହୁତ ସଠିକ ଉଦାହରଣ ଦେଇଛନ୍ତି। ତେବେ ଆପଣ ଏ ପର୍ଯ୍ୟନ୍ତ ଯାହା ସବୁ ଲେଖା ଲେଖିଛନ୍ତି ତେବେ କେଉଁ କେଉଁଠାରେ ସବୁ ପ୍ରକାଶ ପାଇଛି ଏବଂ ଏହା ମଧ୍ୟରେ ଆପଣଙ୍କୁ ଯୋଉ ବି ସ୍ତରରେ ଆପଣ ଲେଖିଛନ୍ତି ସେ ମଧ୍ୟରୁ କେଉଁଟି ଆପଣଙ୍କୁ ବହୁତ ପସନ୍ଦ ଲାଗିଛି?
0: ମୋର ପ୍ରକାଶ ତ ଆମ ମୁଁ ଶିଶୁ ମନ୍ଦିର ବିଦ୍ୟାଳୟରେ ପଢୁଥିଲି, ଆମ ଶିଶୁ ମନ୍ଦିରରେ ଗୋଟେ ବହି ଆସେ ବାର୍ଷିକ ବହି, ତ ସେ ବାର୍ଷିକ ବହିରେ ମୋର ପ୍ରକାଶ ପାଇଥିଲା ମୋର ପ୍ରଥମ କବିତା। ତାଠୁ ଆରମ୍ଭ କରି କଳାହାଣ୍ଡି ଉତ୍ସବ କେସିଙ୍ଗାରୁ, ତାପରେ ବୁଢ଼ାଡଙ୍ଗର ମହୋତ୍ସବ କେସିଙ୍ଗା, ତାପରେ

0: ଭବାନୀପାଟଣାର କଳାହାଣ୍ଡି ଉତ୍ସବ ଏତିକି ସବୁ ଜାଗାରେ ମୋର କବିତା ପୁସ୍ତକରେ ପ୍ରକାଶ ପାଇଛି। ଆଉ ଆଶା କରିବି କି ଆକୁ ମଧ୍ୟ ଯାଇ ଆଉ ବଡ଼ ବଡ଼ ସ୍ଥାନ ମଧ୍ୟରେ ମଧ୍ୟ ପୁସ୍ତକରେ ତାହା ସ୍ଥାନ ପାଉ। ମୋ ଜୀବନରେ ସବୁଠୁ ମୋତେ ପ୍ରିୟ ଲାଗିଥିଲା ଯେତେବେଳେ ମୁଁ ଜାନୁଆରୀ 26ରେ ଆମର କେସିଙ୍ଗାରେ ପ୍ରଥମ ଥର ହୋଇ ଆର୍ମିର ଗୋଟେ ଏଇଟା ଚାଲିଥିଲା, ସେଠାରେ ମୁଁ ମୋର କବିତାକୁ ସ୍ଥାପନ କରିଥିଲି। ସେଠାରେ ମୋତେ ବହୁତ ଖୁସି ଲାଗିଥିଲା ତାହା।
1: ଆଚ୍ଛା, ତେବେ ସେଠାରେ ଆପଣ ଏମିତି କଣ କବିତା ବା ଲେଖା ଉପସ୍ଥାପନ କରିଥିଲେ?
0: ସେଠାରେ ମୁଁ ଅସଲରେ ମୁଁ ବଡ଼ ହୋଇ ଗୋଟେ ଆର୍ମି ଅଫିସର ବା ଦେଶ ପାଇଁ କିଛି ଗୋଟେ କରିବା ପାଇଁ ଚାହେଁ, ତ ସେଟା ପାଇଁ ସେ ମୋର ମୋତେ ପ୍ରେରଣା ଦେବା ଲୋକ ସବୁ ସେଠି ଥିଲେ। ତ ତାଙ୍କ ପାଇଁ ମୁଁ ଯାହା ଲେଖିଥିଲି ତାହା ମୋର ବହୁତ ହୃଦୟ ସ୍ପର୍ଶୀ ଥିଲା, ତ ତାହା ମୁଁ ଯାହା ତାଙ୍କୁ ଶୁଣାଇଥିଲି ତାହା ମୋତେ ବହୁତ ଭଲ ଲାଗିଥିଲା।
1: ଆଚ୍ଛା, ତେବେ ଆପଣ ଯେତେବେଳେ ଓଡ଼ିଆ ଅସ୍ମିତାକୁ ଏତେ ଗୁରୁତ୍ୱ ଦେଉଛନ୍ତି, ତେବେ ଆପଣ ସେ ବିଷୟରେ କେତେ ଲେଖିଛନ୍ତି ଓ କେଉଁ ପ୍ରକାର ମନୋଭାବର କବିତା ସବୁ ଲେଖିଛନ୍ତି?
0: ଓଡ଼ିଆ ଅସ୍ମିତା ଉପରେ ତ ମୁଁ 3-4 ପ୍ରକାର ଲେଖିଛି, କିନ୍ତୁ ଗୋଟିଏ କବିତା ଅଛି ଯାହା ମୋର ବହୁତ ହୃଦୟ ସ୍ପର୍ଶୀ, ଯାହାର ଶୀର୍ଷକ ହଉଛି ଜାଗରେ ଜାଗରେ ଓଡ଼ିଆ ରକ୍ଷକ।
1: ତେବେ ଶୁଣିବା।
0: ଆଜ୍ଞା, କବିତାର ଶୀର୍ଷକ ଜାଗରେ ଜାଗରେ ଓଡ଼ିଆ ରକ୍ଷକ। ଜାଗ ଜାଗ ଜାଗ ଓଡ଼ିଆ ରକ୍ଷକ, ହୁଅ ନାହିଁ ନିଜ ମାତୃଭାଷାର ଭକ୍ଷକ। ତୁମେ ହେଲ ଜଣେ ସଚୋଟ ଓଡ଼ିଆ, ନିଜ ମାତୃଭାଷାକୁ ସମସ୍ତଙ୍କ ମଧ୍ୟରେ କର ବଢ଼ିଆ। ନିଜ ପରିଚୟ ଯେପରି ନିଜେ ବନାଅ, ମାତୃଭାଷାକୁ ମଧ୍ୟ ବିଶ୍ୱରେ ପରିଚିତ କର। ନିଜ ମା ପରି ଆମ ଓଡ଼ିଆ ଭାଷା ଭାଙ୍ଗିବା ନାହିଁ ଏହି ମାଆର ଆଶା। ଛୋଟିଆ ଅଛି ତା ଗୋଟିଏ ଇଚ୍ଛା, ପୂରଣ କରିବା ମିଳିମିଶି ତା ମନବାଞ୍ଛା। ତାର ନାଁ ରହୁ ସବୁ ଅଭିଧାନରେ, ତାହା କରି ଦେଖାଇବା ଆମେ ମିଳିମିଶି ଆସରେ। କରିବା ନି ଲଜ୍ଜା କହିବାକୁ ଓଡ଼ିଆ, ଆମ ମାତୃଭାଷା ପତାକାକୁ ଉଚ୍ଚ କରିବା। ଯେପରି ହିନ୍ଦୀ ବଙ୍ଗଳା ଉର୍ଦ୍ଦୁ ମାଲୟ ଦେଖେଇ ଦେବା ଆମେ ଓଡ଼ିଆ ଭାଷା ନହେଁ କାହାଠାରୁ କହ। ବିଦେଶୀ ଭାଷା ଗୁଡ଼ିକ କରି ବର୍ଜନ, ଓଡ଼ିଆ ଭାଷା ପାଇଁ କରିବା ସୁନାମ ଅର୍ଜନ। ଆଉ ନାହାନ୍ତି ଗୋପବନ୍ଧୁ ଫକୀରମୋହନ ଗୋଦାବରୀ ସମିଶ୍ର, ଆମକୁ ବନିବାକୁ ପଡ଼ିବ ନୀଳକଣ୍ଠ ଗଙ୍ଗାଧର ଓ ନନ୍ଦକିଶୋର। ଏ କବିତା ମୋର ପ୍ରଥମ ଓଡ଼ିଆ ଭାଷା ଉପରେ ଥିଲା, ତ ତାହା ଏଇଟା ଟିକେ ବେଶୀ ହୃଦୟ ପାଖ ଅଛି ତମର।
1: ତେବେ ଏହା ଆପଣଙ୍କ ହୃଦୟ ନିକଟତମ ଅଛି। ତେବେ ଆଜିର ଯୁବପିଢ଼ି ପାଇଁ ଆପଣ ଏହି କବିତାଟି ଲେଖିଛନ୍ତି, ମୁଁ ଯେତେ ଅନୁଧ୍ୟାନ କଲି କବିତାରୁ, ତେବେ ଆପଣ ଏହି ଯୁବପିଢ଼ିକୁ କଣ ପରାମର୍ଶ ଦେବେ ଯେ ସେମାନେ ସାହିତ୍ୟ ସହିତ ଜଡି ହେବା ପାଇଁ ଆପଣଙ୍କର ପରାମର୍ଶଟି କଣ ରହିବ ଆମ ଯୁବପିଢ଼ିକୁ?
0: ସାହିତ୍ୟ କେବଳ ଓଡ଼ିଆ ବା ହିନ୍ଦୀ ବା ଏପରି କିଛି ଭାଷାକୁ ନୁହେଁ, ନିଜ ମାତୃଭାଷାକୁ ଆମକୁ ଗୁରୁତ୍ୱ ଦେବା ପଡ଼ିବ। ଯେପରି ଆଗରୁ ମଧ୍ୟ ଆମର ବହୁତ ସାରା କବି କହିଛନ୍ତି ନିଜ ମାତୃଭାଷା ଆଗେ ରଖ, ତାପରେ ବାକି ଭାଷାକୁ ଆମେ ଗୁରୁତ୍ୱ ଦେବା କଥା, ସେପରି ମୁଁ ବି ଚାହେଁ କି ଆମ ଓଡ଼ିଆ ଭାଷାକୁ ଆମେ କିପରି ବିଶ୍ୱସ୍ତରରେ ଆଗକୁ ବଢ଼େଇ ପାରିବା। କାରଣ ଏବେ ମଧ୍ୟ ଆମ ଭାରତରେ ମଧ୍ୟ ଏପରି କେତେ ଅଛନ୍ତି ଲୋକ ବା ଛାତ୍ର, ଆମେ ତାହାଙ୍କ ସାମ୍ନାରେ ଓଡ଼ିଶା ବୋଇଲେ ସେମାନେ ଜାଣିନାହାନ୍ତି ଓଡ଼ିଶା କେଉଁଠି ଅଛି, ଓଡ଼ିଆ କ'ଣ। ମୁଁ ଚାହେଁ କି ମୋର ଓଡ଼ିଆ ଭାଷା, ମୋ ଓଡ଼ିଶା ମାଟିକୁ ମୁଁ ସମସ୍ତଙ୍କ ସାମ୍ନାରେ, ତେଣୁ ମୁଁ ଏତିକି କହିବି କି ନିଜ ମାତୃଭାଷାକୁ ଆଗକୁ ବଢ଼ା। ତମେ ଯେଉଁ ମାଟିରେ ରହୁଛ, ତମେ ସେ ମାଟିର ଭାଷାକୁ ଟିକେ ଅପ୍ନାଅ, ଆଉ ସେ ମାଟିର ଭାଷାକୁ ତମେ ଆଗକୁ ବଢ଼ାଅ।
1: ଠିକ୍ କଥା ଠିକ୍ କହିଲେ। ଆମେ ଓଡ଼ିଆ ହିଁ ଏବେ ବର୍ତ୍ତମାନ ଏମିତି ହଉଛି କି ଲୋକେ ଓଡ଼ିଆକୁ ହିଁ ଭୁଲି ଯାଉଛନ୍ତି। ନିଶ୍ଚିତ ଭାବରେ ଠିକ୍ ପରାମର୍ଶଟି ଦେଲେ ଯୁବପିଢ଼ିକୁ। ତେବେ ଆପଣ ଯେତେବେଳେ କୌଣସି କବିତା ଲେଖନ୍ତି ବା ସାଇରି ଲେଖନ୍ତି, ତ ଏମିତି ବହୁତ ଲୋକ କୁହନ୍ତି କି କୌଣସି ଗୋଟିଏ ମନୋଭାବ ହେଲେ ହିଁ ତାହା ଲେଖାଯାଏ, ଗୋଟିଏ ମାହୋଲ ଦରକାର ଲେଖିବା ପାଇଁ, ଏହା କେତେ ସତ ନା ଆପଣ ଏମିତି କିଛି ଭାବନ୍ତି ନାହିଁ?
0: ମୋ ହିସାବରେ ଏହା ଅଧା ଅଧି ସତ କଥା। କାରଣ ଯେପର୍ଯ୍ୟନ୍ତ ଆମେ କିଛି ମନୋଭାବ ନ ରଖି କିଛି ଲେଖିବା, ଆମେ ଭାବିଦେବା କିଛି ଲେଖିବା ଅଛି, କିନ୍ତୁ ଯଦି ଆମେ କେଉଁ ବିଷୟରେ ଲେଖିବା ତାହା ନ ଜାଣି ଆମେ ଯଦି ଯାହା ବି କଲମ ଧରି ଲେଖି ଚାଲିବା, ତ ତାହାର ମୂଲ୍ୟ ବେଶୀ ରହିବ ନାହିଁ। ଆମେ ଯଦି କିଛି ଗୋଟେ ଟପିକ୍ ଉପରେ ଲେଖିବା, କିଛି ଗୋଟେ ବିଷୟରେ ଲେଖିବା, ତ ତାହା ହିଁ ଆମକୁ ତା ଆଗକୁ ବଢ଼େଇବାକୁ ଚେଷ୍ଟା କରେ। ତ ସାଇରି ଲେଖିଲା ବେଳକୁ, କବିତା ଲେଖିଲା ବେଳକୁ ମାହୋଲର ଦରକାର ନାହିଁ, କିନ୍ତୁ ଆମକୁ କିଛି ଗୋଟେ ଭାବିକି ଲେଖିବାକୁ ପଡ଼ିବ କି ନା ଆମେ ଏଇଟା ଲେଖୁଛୁ ବୋଲି ତାର କେତେ ଦୂର ସେଟା ଆଗକୁ ବଢ଼ିବା କଥା,
1: ସେଇ ଭାବନାଟି ଦରକାର। ଯେତେ ହେଲେ ବି କବିତାଟି ତାପରେ ହିଁ ତ ଜୀବନ୍ତ ଲାଗିବ। ତେବେ ଯଦି ଆପଣଙ୍କୁ ନିଜ ଜୀବନକୁ ଗୋଟିଏ କବିତାର ଶୀର୍ଷକ ଦେବା କୁହାଯାଏ, ତେବେ ଆପଣ କଣ ଶୀର୍ଷକଟି ଦେବେ?
0: ମୁଁ ଯଦି ମୋ ଜୀବନକୁ କିଛି ଗୋଟେ ଶୀର୍ଷକ ଦେବାକୁ ଚାହିଁବି, ତେବେ ମୋର ଶୀର୍ଷକ କିଛି ଏପରି ହବ କି ପ୍ରଥମରୁ ନିଜ ନାଁ କରିବା ଚେଷ୍ଟାରେ ଆଜି ପର୍ଯ୍ୟନ୍ତ ଏତିକି ଦୂରକୁ ଆସିଲି, କିନ୍ତୁ ହେଲେ ବି ଉପରକୁ ଦେଖିଲେ ଆହୁରି ବହୁତ ବଡ଼ ସାଗର ଭଳିଆ ଲାଗେ। ତ ସେ ସାଗରକୁ କିପରି ଅତିକ୍ରମ କରିବା ଅଛି ତାହା ବିଷୟରେ ଯଦି ଭାବି ଭାବି ଆମେ ଆଗକୁ ଯିବୁ, ତ ସେପରି ଟିକେ ମୋର ଶୀର୍ଷକ ରହିବ। ସେପରି ଟିକେ ମୁଁ ମୋର ସାଇରୀ ଗୋଟେ ଲେଖି ମଧ୍ୟ ଥିଲି,
1: ଶୁଣିପାରିବା ସେଇ ସାଇରୀଟି?
0: ସାଇରୀ କା ଶୀର୍ଷକ ମୈଁ କୌନ ହୁଁ, ମୁଁ ଏକ କାହାନୀ ହୁଁ ଜୋ ଖୁଦ ହି ଲିଖତା ହୁଁ, ହର ପନ୍ନେ ମେଁ ଖୁଦ ସେ ହି ଜୁଝତା ହୁଁ, କଭି ହସ କେ ଜୀତା ହୁଁ କଭି ଆସୋ ମେଁ ଡୁବା, ପର ହର ବାର ଖୁଦ କୋ ନୟେ ରୂପ ମେଁ ଢୁଣ୍ଡ ଢୁଣ୍ଡତା ହୁଁ, ମେଁ ଏକ ଶୋର ଥା ବେପରବାସା ବେବସ ସୀ ବାତ ଥି, ଆଜ ଏକ ସନ୍ନାଟା ହୁଁ ଜିସମେଁ ଗହରାୟା ସାଥ ଥି, କଭି ଜୋକର ଥା ସବକୋ ହସାନେ ଵାଲା, ଆଜ ଫକୀର ହୁଁ ଖୁଦ ସେ ମିଲନେ ଵାଲା, ମେଁ ନଫରତୋ କା ଟୁକଡ଼ା ଭି ଥା ପ୍ୟାର କା ପେଗାମ ଭି ହୁଁ, ମେଁ ହର ଉସ ମୋଡ଼ ପେ

ବନ୍ଧୁଗଣ, ଆଜି ସେପ୍ଟେମ୍ବର ମାସ 28 ତାରିଖ। ଦିନଟି ଇତିହାସ ଓ ସଙ୍ଗୀତ ଦୁଇଟି ଦିଗରୁ ହିଁ ବେଶ ବିଶେଷ। ଆଜି ଶହୀଦ ଭଗତ ସିଂଙ୍କ ଜନ୍ମ ଜୟନ୍ତୀ। 1907 ମସିହାରେ ଆଜିର ଦିନରେ ଜନ୍ମ ନେଇଥିବା ଏହି ଯୁବ ବିପ୍ଳବୀ ନିଜ ସାହସ, ଚିନ୍ତା ଓ ଦେଶ ପାଇଁ ତ୍ୟାଗର ଅମର ଉଦାହରଣ ଛାଡ଼ି ଯାଇଛନ୍ତି। ମାତ୍ର 23 ବର୍ଷ ବୟସରେ ତାଙ୍କ ବଳିଦାନ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ଏକ ଅମର ଅଧ୍ୟାୟ ହୋଇ ରହିଛି। ଆଉ ଏହି ଦିନଟି ଭାରତୀୟ ସଙ୍ଗୀତ ଜଗତ ପାଇଁ ମଧ୍ୟ ସ୍ମରଣୀୟ। ଆଜି ହେଉଛି ଭାରତ ରତ୍ନ ଲତା ମଙ୍ଗେସ୍କରଙ୍କ ଜନ୍ମ ଜୟନ୍ତୀ। ତାଙ୍କ ସୁରିଲା କଣ୍ଠରେ ଦେଶପ୍ରେମର ଅନେକ ଗୀତ ପିଢ଼ି ପରି ପିଢ଼ି ଶ୍ରୋତାଙ୍କ ମନରେ ଦେଶ ପ୍ରେମର ଭାବନା ଜାଗ୍ରତ କରି ଆସିଛି। କେତେ ସୁନ୍ଦର ସଂଯୋଗ ନା ବନ୍ଧୁଗଣ, ଜଣେ ନିଜ ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରି ଅମର ହୋଇଗଲେ, ଆଉ ଜଣଙ୍କ ସ୍ୱର ଦେଶ ପ୍ରେମର ଅନୁଭବକୁ କୋଟି କୋଟି ହୃଦୟରେ ପହଞ୍ଚାଇଲା। ତେବେ ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏବେ ଆମେ ଯିବା ସଙ୍ଗୀତ ବିରତିକୁ। ଶୁଣିବା ଲତା ମଙ୍ଗେସ୍କରଙ୍କ କଣ୍ଠରେ ଏକ ଦେଶ ପ୍ରେମ ଗୀତ।

ତେବେ ପ୍ରିୟ ବନ୍ଧୁଗଣ, ଆଜି ପାଇଁ ତ ସମୟ ସରିଯାଇଛି, ହେଲେ ବିଦାୟ ନେବା ପୂର୍ବରୁ ଆପଣମାନଙ୍କୁ ମୋର ଅନୁରୋଧ ରହିବ ଯେ ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମଗୁଡ଼ିକ କେମିତି ଲାଗୁଛି, ନିଜର ସୁଚିନ୍ତିତ ମତାମତ ଆମ ପାଖକୁ ନିଶ୍ଚିତ ଭାବରେ ପଠେଇବେ। ଆମ ପାଖକୁ ଚିଠି ଲେଖିବା ପାଇଁ ଆମର ଠିକଣା ହେଲା ସାପ୍ତାହିକୀ କାର୍ଯ୍ୟକ୍ରମ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଚିଠି ଲେଖି ନ ପାରିଲେ ମଧ୍ୟ ଆମ ପାଖକୁ ହ୍ୱାଟ୍ସଆପ୍ ନମ୍ବର ଜରିଆରେ ମେସେଜ କରି ନିଜର ମତାମତ ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ତେବେ ପୁଣି ଭେଟ ହେବା ଆଉ ଏକ ସୁନିଲି ସନ୍ଧ୍ୟାରେ ଆଉ ଏକ ମନୋରମ କାର୍ଯ୍ୟକ୍ରମ ସହିତ। ଆପଣଙ୍କ ଚିଠି ଅପେକ୍ଷାରେ ରହିଲି, ଆଜି ପାଇଁ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ପ୍ରିୟ ରେଡିଓ ସାଥୀ ଲିପ୍ସା ନାୟକ। ରହିଲି, ନମସ୍କାର।

ଶେଷ ହେଲା କାର୍ଯ୍ୟକ୍ରମ ଯୁବବାଣୀ। ଆଜି ଏହି କ୍ରମରେ ଶୁଣୁଥିଲେ ସାହିତ୍ୟାୟନ ଆକାଶବାଣୀ ଭବାନୀ ପାଟଣା। ପ୍ରଥମେ ହିନ୍ଦୀରେ, ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ।

0: has also secured a bronze in Courage, with Pinky Balhara finishing third in the women's under 78 kilogram category. In women's boxing, Olympic medalist Lavlina Borgohai and Priya Ghangas have assured India of two more medals. And news, Justin, the country has reached a significant milestone at the Games, winning its 300th athletics medal in the history of the competition. And that is the end of this news bulletin.
1: ആകാശവാണി ബഹുബാനി പട്ടണ ଆସନ୍ତୁ ଜାଣିନେବା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସନ୍ଧ୍ୟା 6:30 ଶୁଣିବେ ସମନ୍ୱିତ କାର୍ଯ୍ୟକ୍ରମ ଯୁବଶକ୍ତି। ରାତି 7:25 ଜଗତସିଂହପୁର ଜିଲ୍ଲାର ହାଲଚାଲ କାର୍ଯ୍ୟକ୍ରମ ମଧ୍ୟରେ ଲିକୁଇଡ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ ରାତି 7:30। ରାତି 8:00 ଶୁଣିବେ ଗୀତ ଗଜଲ କ୍ରମରେ କେତୋଟି ଗୀତ। କଣ୍ଠଶିଳ୍ପୀ ହେଲେ ପାମେଲା ଜୈନ। ସମ୍ବଲପୁରୀ ଗୀତ ପ୍ରଚାର କରିବେ ରାତି 8:15। କଣ୍ଠଶିଳ୍ପୀମାନେ ହେଲେ ଗୋପାଳକୃଷ୍ଣ ଦାସ, କାଳୀପ୍ରସାଦ ଷଡ଼ଙ୍ଗୀ ଏବଂ ବିଥିକା ଚାଟାର୍ଜୀ। ରାତି 8:30 ସ୍ପୋର୍ଟସ୍ କ୍ୟାନ୍। ରାତି 9:15 ବିଧାନସଭା ସମୀକ୍ଷା ରେଡ଼ିଓ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 9:30 ଶୁଣିବେ ପବ୍ଲିକ୍ ସ୍ପିକ୍ ଏବଂ 20ତମ ଏସୀୟ କ୍ରୀଡ଼ାର ଦୈନିକ ମୁଖ୍ୟାଂଶ ରାତି 10:00 କାର୍ଯ୍ୟକ୍ରମ ମଧ୍ୟରେ ରେକର୍ଡ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ନାଟକ ପିଣ୍ଡଦାନ ପ୍ରଚାର କରିବୁ ରାତି 10:20। ରଚନା ପଞ୍ଚାନନ ମିଶ୍ର, ପ୍ରଯୋଜନା ମାନଭଞ୍ଜନ ହୋତା। ରାତି 10:50 ଶୁଣିବେ ପଣ୍ଡିତ ଅଜୟ ପୋହଙ୍କରଙ୍କ ପରିବେଷିତ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ଜୟ ଜୟବନ୍ତୀ। ଏଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ।

ଏଥର ଆସନ୍ତୁ ଜାଣିନେବା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନ ପ୍ରଚାର କରିବୁ 6:10। କଣ୍ଠଶିଳ୍ପୀ ମାନିଲେ ମଧୁଲିତା ମହାନ୍ତି, ପ୍ରଫୁଲ୍ଲ କର, ଶ୍ୟାମାମଣି ଦେବୀ, ପ୍ରସନ୍ନ କୁମାର ମିଶ୍ର ଏବଂ ପ୍ରୀତିନନ୍ଦା ରାଉତରାୟ। ଚେତନା ଚିନ୍ତନ 6:30। ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:35। 7:25 ହିନ୍ଦୀରେ ଆଲୋଚନା କ୍ରମରେ ଶୁଣିବେ ହିନ୍ଦୀ କା ବିକାଶ, ଦେଶ କା ବିକାଶ। ଆଲୋଚକ ହେଲେ ସୁରେଶ ଅଗ୍ରୱାଲ। ଚାଷ କଥା ପାଇଁ ସମୟ ରହିଛି 7:40। ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ କେତୋଟି ଓଡ଼ିଆ ଆଲବମ୍ ଗୀତ ଶୁଣିପାରିବେ 7:45। 8:30 ଶୁଣିବେ ଗୀତ ଗୀତାଞ୍ଜଳିରେ କେତୋଟି ଓଡ଼ିଆ ଭକ୍ତି ଗୀତ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। 9:00 କେତୋଟି ହିନ୍ଦୀ କଥା ଚିତ୍ର ଗୀତ। 9:10 ଶୁଣିବେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେକୁଡ଼ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ 9:45। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିପାରିବେ ପୂର୍ବାହ୍ନ 10:10। ସୁଗମ ସଙ୍ଗୀତ ଦିନ 12:30 ଶୁଣିବେ ରୂପକ ଅତୀତର ସ୍ମୃତିଲିପି କଳାହାଣ୍ଡିର ଅସୁରଗଡ଼। ରଚନା ସଚ୍ଚିଦାନନ୍ଦ ମଲ୍ଲିକ, ପ୍ରଯୋଜନା ଭାଗୀରଥୀ ମିଶ୍ର। ଚାଷର କଥା ଦିନ 1:10। ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ପ୍ରଚାର କରିବୁ ଦିନ 1:20। ଦିନ 2:45 ଶୁଣିବେ କେତୋଟି ହିନ୍ଦୀ କଥା ଚିତ୍ର ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଅପରାହ୍ନ 5:00। ଯୁବବାଣୀରେ ଗୀତଟିଏ ମିତଟିଏ ଏହାର ସିଧା ପ୍ରସାରଣ ଶୁଣିପାରିବେ ଅପରାହ୍ନ 5:30। ସନ୍ଧ୍ୟା 6:30 ଶୁଣିବେ ଲୋକଗୀତ କ୍ରମରେ ଘୁମୁରା ଗୀତ। ପରିବେଷଣ କରିଛନ୍ତି ଶଶିଧର ମଙ୍ଗରାଜ ଓ ସାଥୀ। 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଯାଜପୁର।

ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8ଟାରେ ଶୁଣିବେ କିନ୍ତୁ ଦେଶ ବନ୍ଦନା। କଣ୍ଠଶିଳ୍ପୀମାନେ ହେଲେ ଶୈଳଭାମା ମହାପାତ୍ର ଏବଂ ଅକ୍ଷୟ କୁମାର ମହାନ୍ତି। ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ ରାତି 8:15। ରାତି 8:30 ସ୍ପୋର୍ଟସ୍ ସ୍କାନ୍। ରାତି 9:30 ମନିଟକ୍ ଏଣ୍ଡ ମନ୍ଥନ। ରାତି 10ଟାରେ ଶୁଣିବେ ଜାପାନଠାରେ ଅନୁଷ୍ଠିତ 20ତମ ଏସୀୟ କ୍ରୀଡ଼ାର ଦୈନିକ ମୁଖ୍ୟାଂଶ। ଏହି କାର୍ଯ୍ୟକ୍ରମକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 9:15 ଶୁଣିବେ ବିଧାନସଭା ସମୀକ୍ଷା, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଅନୁରୋଧରେ କେତୋଟି ହିନ୍ଦୀ କଥା ଚିତ୍ର ଗୀତ ପ୍ରଚାର କରିବୁ ରାତି 10:20। ଏ ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଆକାଶବାଣୀ ଭବାନୀ ବାଟଣା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀ କଟକ ଶୁଣନ୍ତୁ କାର୍ଯ୍ୟକ୍ରମ ଯୁବଶକ୍ତି। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀବନ୍ଧୁ ସ୍ୱାଇଁ।
1: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ। ଭୋକାଲ ଫର୍ ଲୋକାଲ ଏହି ଆହ୍ୱାନ ଦେଇଛନ୍ତି ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି। ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେବା ସହ ଏହାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲାଗି ସବୁ ସୁବିଧା କରିଛନ୍ତି ଆମ କେନ୍ଦ୍ର ସରକାର। ଉତ୍ପାଦ ଶୁଳ୍କ ଛାଡ଼ କରିବା ସହ ବିଭିନ୍ନ ଆନୁଷଙ୍ଗିକ ସୁବିଧାର ବ୍ୟବସ୍ଥା କରାଯାଇଛି, ଯାହା ମେକ୍ ଇନ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଏବଂ ଭୋକାଲ ଫର୍ ଲୋକାଲ ପରି ଆହ୍ୱାନକୁ ଫଳପ୍ରଦ କରିବାରେ ସହାୟକ ହେବ। ଏହି ଅବସରରେ ଆଜି ଆସନ୍ତୁ ଶୁଣିବା ଆଲୋଚନା, ଭୋକାଲ ଫର୍ ଲୋକାଲକୁ ଆଗେଇ ନେବେ ବର୍ତ୍ତମାନର ଯୁବପିଢ଼ି। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଅନନ୍ତ ନାରାୟଣ ମହାନ୍ତି।
2: ଭୋକାଲ ଫର୍ ଲୋକାଲ, ଯାହାକି ଭାରତର ପ୍ରଧାନମନ୍ତ୍ରୀଙ୍କର ଆହ୍ୱାନ ଏବଂ ଏହା 2017 ମସିହା ପରଠାରୁ ଏକ ବିପ୍ଲବ ଭାବରେ ଗ୍ରହଣ କରାଯାଇଛି। ଭାରତର ଜନସାଧାରଣଙ୍କର ଆର୍ଥିକ ବିକାଶ ଏବଂ କର୍ମତତ୍ପରତାକୁ ଅଭିବୃଦ୍ଧି କରିବାରେ ଏ ଭୋକାଲ ଫର୍ ଲୋକାଲ ଅତ୍ୟନ୍ତ ଭାବେ ସହାୟତା ହୋଇଛି। ମେକ୍ ଇନ୍ ଇଣ୍ଡିଆ ଏହାର ଏକ ପ୍ରଧାନ ଅଙ୍ଗ କହିଲେ ବି କିଛି ଭୁଲ ହବ ନାହିଁ। ମାନେ ଏହାଦ୍ୱାରା କଣ କଣ ହେଇପାରିଛି, ଏହାର ଅର୍ଥ ତ ବଡ଼ ପରିବ୍ୟାପ୍ତ, ବହୁ ସ୍ତର ଆଉ ବହୁ କ୍ଷେତ୍ର ଭିତ୍ତିରେ ଏଇ ଭୋକାଲ ଫର୍ ଲୋକାଲ କାର୍ଯ୍ୟ କରୁଛି। ଗ୍ରାମୀଣ ଜନଜୀବନ ଠାରୁ ଆରମ୍ଭ କରିକି ଦିଲ୍ଲୀ ଏବଂ ଶିଳ୍ପ ନଗରୀର ଜନଜୀବନ ପାଇଁ ମଧ୍ୟ ଏହା କାର୍ଯ୍ୟକାରୀ ହୋଇଛି ଏବଂ ଗ୍ରାମୀଣ ଜୀବନର ମଧ୍ୟ ଆର୍ଥିକ ବିକାଶ ପାଇଁ ଏ ଭୋକାଲ ଫର୍ ଲୋକାଲ ଏକ ଔଷଧ ଭାବରେ କାର୍ଯ୍ୟ କରିଛି। ଭାରତ ଏକ ଗ୍ରାମବହୁଳ ଦେଶ, ତା ଭିତରେ ଆମେ ଓଡ଼ିଶାର କଥା ଯଦି ଚିନ୍ତା କରିବା, ଓଡ଼ିଶାର 95% ଗ୍ରାମୀଣ ଜୀବନ ଏବଂ ଏ ଗ୍ରାମୀଣ ଜୀବନରେ ଥିବା ଲୋକମାନଙ୍କର ଆର୍ଥିକ ଅଭିବୃଦ୍ଧି ଯଦି ଘଟିବ, ସେମାନଙ୍କର ଆର୍ଥିକ ମେରୁଦଣ୍ଡ ସଶକ୍ତ ହେଲେ ରାଜ୍ୟର ଆର୍ଥିକ ମେରୁଦଣ୍ଡ ଏବଂ ଦେଶର ଆର୍ଥିକ ମେରୁଦଣ୍ଡ ସଶକ୍ତ ହେବ। ଏହି କଥା ଭାରତର ପ୍ରଧାନମନ୍ତ୍ରୀ ଅନୁଭବ କରିଛନ୍ତି ଏବଂ ସେଇଥିପାଇଁ ସେ ଭୋକାଲ ଫର୍ ଲୋକାଲ ବା ମେକ୍ ଇନ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଏହିସବୁର ଆହ୍ୱାନ ଦେଇଛନ୍ତି। ସେ ଆହ୍ୱାନ କାର୍ଯ୍ୟକାରୀ ହେଲା ପରଠାରୁ ଯେତେବେଳେ ଲୋକଙ୍କ ମନ ଭିତରେ ଗୋଟେ ନିଜ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ସାମଗ୍ରୀର ବ୍ୟବହାର କରିବା ପାଇଁ ଆନ୍ତରିକତାଟା ବୃଦ୍ଧି ପାଇଛି ଏବଂ ସେହି ଅନୁସାରେ ମଧ୍ୟ ସାଧାରଣ ଅଞ୍ଚଳର ଯୋଉ ଉତ୍ପାଦିତ ଦ୍ରବ୍ୟ, ସେ ଉତ୍ପାଦିତ ଦ୍ରବ୍ୟର ବଜାର ଚାହିଦା ବଢିଯାଇଛି। ସାଧାରଣ ଭାବେ ଜନସାଧାରଣଙ୍କର ଯୋଉ ବ୍ୟବହୃତ ସାମଗ୍ରୀ, ନିଜ ଅଞ୍ଚଳର ଉତ୍ପାଦିତ ଦ୍ରବ୍ୟ, ଭାରତରେ ଉତ୍ପାଦିତ ଦ୍ରବ୍ୟ ଉପରେ ଫୋକସ ହୋଇଛି। ଯେ ବିଗତ ଦିନରେ ଯୋଉଠିକି ବିଦେଶୀ ଆଲୋକ ସରଞ୍ଜାମ ଗୁଡିକର ଚାହିଦା ଥିଲା, ଆଜି ତାହା ନାହିଁ। ବଜାରର ବିଭିନ୍ନ ଉଠା ଦୋକାନୀ ମାନଙ୍କ କ୍ଷେତ୍ରରେ ହଉ ବା ସ୍ଥାୟୀ ଦୋକାନୀ ମାନେ ହୁଅନ୍ତୁ, ସେମାନେ ଆମ ଅଞ୍ଚଳର ପ୍ରସ୍ତୁତ ବହୁ ସାମଗ୍ରୀ ବିକ୍ରି କରୁଛନ୍ତି ଏବଂ କେବଳ ଯେ ଏଇ ଭୋକାଲ ଫର୍ ଲୋକାଲ ଆହ୍ୱାନ ଦେଲା ପରେ ଚୁପ୍ ରହିଯାଇନାହାନ୍ତି, ସେଥିପାଇଁ ସାଧାରଣ ଜନତା କିଭଳି ଭାବେ ଆର୍ଥିକ ଲାଭ ପାଇପାରିବେ ଏବଂ ସେମାନଙ୍କ ଆର୍ଥିକ ପ୍ରୋତ୍ସାହନ କିପରି ଦିଆଯାଇ ପାରିବ, ସେଥିପାଇଁ ମଧ୍ୟ ଅନେକ ଯୋଜନା ଭାରତର ପ୍ରଧାନମନ୍ତ୍ରୀ ବିଭିନ୍ନ ବିଭାଗ ମାଧ୍ୟମରେ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି। ଯେମିତିକି ତା ଭିତରେ ଗୋଟେ ଉଦାହରଣ ହେଲା ବିଶ୍ୱକର୍ମା ଯୋଜନା। ଏ ବିଶ୍ୱକର୍ମା ଯୋଜନା ମାଧ୍ୟମରେ କମାର, ବଢେଇ, ସୁନାରୀ ଏଇ ଯୋଉମାନେ କି ଜୀବନ ଜୀବିକାକୁ ଗ୍ରହଣ କରିଛନ୍ତି ସେମାନଙ୍କର କୌଳିକ ବୃତ୍ତି ଅନୁସାରେ, ସେମାନଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ଅଛି, ତାଲିମର ବ୍ୟବସ୍ଥା ଅଛି ଏବଂ ସେମାନେ ସେଇଥି ଯୋଗୁଁ ତାଙ୍କର ଉତ୍ପାଦନକୁ ଅଧିକ ପରିମାଣରେ ବୃଦ୍ଧି କରିପାରିବେ ଏବଂ ତାକୁ କେବଳ ଉତ୍ପାଦନ ହେଇଗଲା ପରେ ବଜାରରେ ଚାହିଦା ନଥିବ ତାହେଲେ ତାହା ସେମାନଙ୍କ ପାଇଁ କ୍ଷତି ହବ, ସେଥିପାଇଁ ବଜାର ବି ସୃଷ୍ଟି କରିଛନ୍ତି ଏବଂ ସେ ବଜାରରେ ତାର ଚାହିଦା ବୃଦ୍ଧି ପାଇଛି। କୁମ୍ଭକାର ମାନଙ୍କର କଥା ଯଦି ଚିନ୍ତା କରିବା, କୁମ୍ଭକାର ମାନଙ୍କର ଦ୍ୱାରା ପ୍ରସ୍ତୁତ ବିଗତ ଦିନରେ କେବଳ ଯୋଉ ପୁରୁଣା ଢାଞ୍ଚାରେ ପ୍ରସ୍ତୁତ ଥିଲା ବିଭିନ୍ନ ସରଞ୍ଜାମ, ଆଜି ତାହାକୁ ଆଧୁନିକ ଶୈଳୀରେ ସେହି ମୃତ୍ତିକା ଦ୍ୱାରା ବର୍ତ୍ତମାନ ସମୟ ଉପଯୋଗୀ, ଯୁଗ ଉପଯୋଗୀ କିଭଳି ଦ୍ରବ୍ୟ

0: ପ୍ରସ୍ତୁତି ହେଇପାରିବ ସେଇଥିପାଇଁ ତାଲିମର ବ୍ୟବସ୍ଥା କରିଛନ୍ତି। ସେଇ ତାଲିମ ମାଧ୍ୟମରେ ଯୋଉଟାକି ଆମର କର୍ମକୌଶଳ ବିଭାଗ ରହିଛି ସେ କର୍ମକୌଶଳ ବିଭାଗ ମାଧ୍ୟମରେ ସ୍ୱତନ୍ତ୍ର ତାଲିମର ବ୍ୟବସ୍ଥା କରୁଛନ୍ତି ଆଧୁନିକ ଯୁବକ ଯୁବତୀମାନଙ୍କୁ ବର୍ତ୍ତମାନର ଚାହିଦା ଅନୁସାରେ କିପରି ସରଞ୍ଜାମ ପ୍ରସ୍ତୁତି ହେଇପାରିବ ସେଇଥିପାଇଁ ତାର ବ୍ୟବସ୍ଥା କରିଛନ୍ତି ଏବଂ ସେମାନେ ସେ ତାଲିମ ନେଲା ପରେ ଆତ୍ମନିର୍ଭର ବି ହେଇପାରିଛନ୍ତି। ଆଜି ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ କଥା ଯୋଉଟାକି ମାଣ୍ଡିଆ, ବିଗତ ଦିନରେ ମାଣ୍ଡିଆ ପ୍ରତି ଲୋକଙ୍କର ଯୋଉ ପ୍ରକାର କି ଗୋଟେ ମନୋଭାବ ଥିଲା ଆଜି ସେ ମେକ୍ ଇନ୍ ଇଣ୍ଡିଆରେ ଗୋଟେ ପାର୍ଟ, ଆତ୍ମନିର୍ଭର ଭାରତର ଗୋଟେ ପାର୍ଟ, ଭୋକାଲ ଫର ଲୋକାଲ ଗୋଟେ ପାର୍ଟ ହେଇପାରିଛି। ମାଣ୍ଡିଆର ଚାହିଦା ବୃଦ୍ଧି ପାଇଛି, ମାଣ୍ଡିଆ ଚାଷୀମାନେ ଆଜି ବହୁ ପରିମାଣରେ ଉପକୃତ ହେଇଛନ୍ତି ଏବଂ ଚାଷୀମାନଙ୍କୁ ଋଣ ଦେବାର ବି ବ୍ୟବସ୍ଥା କରିଛନ୍ତି। ସେମାନଙ୍କ କ୍ଷେତ୍ରରେ କିପରି ଔଷଧ ଉପଯୁକ୍ତ ପରିମାଣରେ ମିଳିପାରିବ, କୃଷି ବିଭାଗ ତରଫରୁ କିଭଳି ଭାବେ ତାଙ୍କୁ ସହାୟତା ମିଳିପାରିବ ତାର ସ୍ୱତନ୍ତ୍ର ବ୍ୟବସ୍ଥା ବି କରିଛନ୍ତି ଏବଂ ଉତ୍ପାଦିତ ମାଣ୍ଡିଆକୁ କେବଳ ଯେ ଆଜି ସ୍ଥାନୀୟ କ୍ଷେତ୍ରରେ ନୁହଁ ଭାରତ ବାହାରେ ବି କିଭଳି ଭାବେ ତାର ବଜାର ସୃଷ୍ଟି ହେଇପାରିବ ସେଇଥିପାଇଁ ବି ବ୍ୟବସ୍ଥା କରିପାରିଛନ୍ତି ଭାରତର ସରକାର। ତେଣୁ ଏହାଦ୍ୱାରା ମାଣ୍ଡିଆ ଚାଷୀମାନଙ୍କର ଆର୍ଥିକ ମେରୁଦଣ୍ଡ ସଶକ୍ତ ହେଇପାରିଲା। ବିଗତ ଦିନରେ ଆମର ଗୋଟେ ଦୈନନ୍ଦିନ ଜୀବନରେ ଅଭ୍ୟାସ ହେଇଯାଇଥିଲା ବିଦେଶୀ ମାଟିରୁ ଉତ୍ପାଦିତ ଦ୍ରବ୍ୟ ପ୍ରତି ଗୋଟେ ମୋହ, ଏଣୁ ସେଥିରେ ଯୋଉ ଶୁଳ୍କ ଆମର ଯାଉଥିଲା, ଟ୍ୟାକ୍ସ ଯାଉଥିଲା, ତାହା ଅନ୍ୟ ଦେଶର ଆର୍ଥିକ ଅବସ୍ଥାକୁ ଅଭିବୃଦ୍ଧି କରୁଥିଲା କିନ୍ତୁ ଆମ ଦେଶର ଆର୍ଥିକ ଅବସ୍ଥାର ଅଭିବୃଦ୍ଧିରେ ବିଶେଷ ସହାୟକ ହେଉନଥିଲା। ବିଦେଶୀ ମାନଙ୍କର ବଜାର ପ୍ରୋତ୍ସାହନ ଭାରତ ଭିତରେ ପଶୁଥିଲା କିନ୍ତୁ ଭାରତର ଯୋଉ ଉତ୍ପାଦନ ରହିଥିଲା ସେଇ ଉତ୍ପାଦନର ଶୁଳ୍କ କ୍ଷେତ୍ରରେ ତାହା ଭାରତର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେଇପାରିନଥିଲା। ଆଜି ଆୟୁର୍ବେଦିକର କଥା କୁହନ୍ତୁ ବା କୁମ୍ଭକାର ମାନଙ୍କର କଥା କୁହନ୍ତୁ, କମାର ମାନଙ୍କ କଥା କୁହନ୍ତୁ, ସୁନାରୀ ମାନଙ୍କର କଥା, ବଢେଇ ମାନଙ୍କର କଥା, ଏଇ ଯୋଉ ଲୋକାଲ ବ୍ୟବସ୍ଥା ରହିଛି ଭାରତର ଜନଜୀବନ ଏବଂ ଶାସ୍ତ୍ର ମତରେ ଯୋଉ ବୃତ୍ତିଗତ ଭାବେ ଜୀବନ ଜୀବିକା ନିର୍ଦ୍ଧାରିତ ହେଇଛି, କୌଳିକ ବୃତ୍ତିରେ ନିର୍ଦ୍ଧାରିତ ହେଇଛି, ତାହାର ଉତ୍ପାଦନ ବୃଦ୍ଧି କରିବା ସହିତ ସେଥିରେ ଯୋଉ କର ଆସୁଛି, ଯୋଉ ଟ୍ୟାକ୍ସ ଆସୁଛି, ସେ ଟ୍ୟାକ୍ସର ମଧ୍ୟ ଅଭିବୃଦ୍ଧି ଘଟିପାରିଲା ଏବଂ ଲୋକଙ୍କ ପାଖରେ କମ୍ ଦରରେ ପହଞ୍ଚି ପାରିଲା। ସେଠି ହେଲେ ଟିକସଟା ଅଧିକ ହଉଥିଲା ଏବଂ ତାହା ଭାରତର ବାହାର ଦେଶକୁ ଯାଉଥିଲା, ଅନ୍ୟ ମାଟି ପାଇଁ ଟିକସଟା କାର୍ଯ୍ୟକାରୀ କରୁଥିଲା। ଏଇଟା ହେବା ଦ୍ୱାରା ଭୋକାଲ ଫର ଲୋକାଲ ଟ୍ୟାକ୍ସ ଭାରତ ସରକାରଙ୍କୁ ମିଳିଲା ଏବଂ ସେ ଟ୍ୟାକ୍ସ ମଧ୍ୟ ଅତ୍ୟଧିକ ହେଲା ନାହିଁ, ଯାହାକି ଲୋକଙ୍କ ଉପରେ ଚାପ ଭାବରେ ପଡିଲା। ଏଣୁ ଲୋକ ଅତି କମ୍ ଦରରେ ପାଇଲେ ଏବଂ ସେମାନେ ବ୍ୟବହୃତ କରୁଥିବା ସାମଗ୍ରୀର ଫଳସ୍ୱରୂପ ଯୋଉ ଟିକସ ଭାରତ ସରକାରଙ୍କୁ ଆସିଲା ବା ରାଜ୍ୟ ସରକାରଙ୍କୁ ଆସିଲା ତାହା ସେମାନଙ୍କ କାର୍ଯ୍ୟରେ ନିୟୋଜିତ ହେଇପାରିଲା ଏବଂ ଏହାଦ୍ୱାରା ଆମ ଟିକସର ବି ଅଭିବୃଦ୍ଧି ଘଟିପାରିଛି।
1: ଯୁବ ଶକ୍ତି ହେଲା ରାଷ୍ଟ୍ର ଶକ୍ତି, ଯଦି ଦେଶର ବିକାଶ ଘଟିବ ତାହେଲେ ଯୁବକମାନଙ୍କ ଦ୍ୱାରା ଘଟିବ। ଆଜି ଭୋକାଲ ଫର ଲୋକାଲର କଥାରେ ଯଦି ଆମେ ଯୁବକମାନଙ୍କୁ ନେଇ ଆଉ ଟିକେ ଅଧିକ ରୁଦ୍ଧିମନ୍ତ କରିବା ତେବେ ଗୋଟିଏ କଥା ଯେ ତାକୁ ଦେଶ ବ୍ୟାପୀରେ ଏବଂ ଦେଶର ସମ୍ପୂର୍ଣ୍ଣ ସଫଳତା ଦେବା ପାଇଁ ଯୁବପିଢ଼ିଙ୍କର ହିଁ ପ୍ରଚ୍ଛନ୍ନ ହାତ ରହିବ। ଆଜିକାଲି ଯୋଉ ଡିଜିଟାଲ ଇଣ୍ଡିଆ ଅଛି ସେ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ଏବଂ ସବୁ ବର୍ଗର ଯୁବକମାନଙ୍କ ପାଖରେ ଗୋଟିଏ ଗୋଟିଏ ଆଣ୍ଡ୍ରଏଡ୍ କାହା ନା କାହା ପାଖରେ ରହିଛି ଏବଂ ସମସ୍ତେ ମୋବାଇଲରେ ବି ନିଜର ସମୟ ନିୟୋଜିତ କରୁଛନ୍ତି। ତେଣୁ ଯେତେବେଳେ କି ଏଇ ଭୋକାଲ ଫର ଲୋକାଲ କ୍ଷେତ୍ରରେ ସ୍ଥାନୀୟ ଯୁବକମାନେ ନିଜର ପ୍ରଡକ୍ଟଟିକୁ ବା ନିଜର ଉତ୍ପାଦନଟିକୁ ସମ୍ପୂର୍ଣ୍ଣ ରୂପେ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ବା ଜାତୀୟ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ପାଇଁ ଆଉ ଆଜିକାଲି ଯେଭଳି ଭାବେ ଡିଜିଟାଲ ମାର୍କେଟର ବି ସୁବିଧା ରହିଛି ତାହାକୁ ଯଦି ଉପଯୋଗ କରିବେ ତେବେ ନିଶ୍ଚିତ ଭାବେ ଏ ଭୋକାଲ ଫର ଲୋକାଲ ଆହୁରି ସଫଳ ହେବ ଏବଂ ଯେକୌଣସି ଅଞ୍ଚଳର ସ୍ଥାନୀୟ ଉତ୍ପାଦନଟି ଜାତୀୟ ଆନ୍ତର୍ଜାତୀୟ କ୍ଷେତ୍ରରେ ପହଞ୍ଚିବାରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ ଏବଂ ଏହାଦ୍ୱାରା ଯୁବବର୍ଗର ଆର୍ଥିକ ଅବସ୍ଥା ବି ସ୍ୱଚ୍ଛଳ ହେବ ଏବଂ ଆମର ଯୋଉ GDP ରହିଛି ବି ସେ GDPର ବି ଅଭିବୃଦ୍ଧି ଘଟିବ। ଆଜି ସମୟରେ ସରକାର ବ୍ୟବସ୍ଥା ଭିତରେ ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାରେ ଆର୍ଥିକ ଅନ୍ତରାୟ ନାହିଁ କହିଲେ ଚଳେ, କାରଣ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ବିଭିନ୍ନ ଋଣ ଦେବା ଏବଂ ତାକୁ ପୁଣି ସବସିଡି ଦେବା ଏବଂ ଅତି ସହଜ କିସ୍ତିରେ କିଭଳି ଭାବେ ତାକୁ ସୁଝିବା ଏବଂ ଛାଡ଼ କରିବା ଏ ସମସ୍ତ ସୁବିଧା ବି ସରକାର ଯୁବବର୍ଗମାନଙ୍କ ପାଇଁ ରଖିଛନ୍ତି। ଯେଭଳି ଭାବେ ତାର ଗୋଟିଏ ଉଦାହରଣ ହେଲା ମୁଦ୍ରା ଲୋନ୍, ଏଣୁ ଆଜିକାଲି ଯେକୌଣସି ଜାତୀୟ ବ୍ୟାଙ୍କରୁ ଆପଣ ମୁଦ୍ରା ଲୋନ୍ ଆଣିପାରିବେ ଏବଂ ତାର ଭୋକାଲ ଫର ଲୋକାଲ କ୍ଷେତ୍ରରେ ସେ ଯେକୌଣସି ସେ ହସ୍ତତନ୍ତ କ୍ଷେତ୍ରରେ ହଉ, ମାଟି ପାତ୍ରର ପ୍ରଡକ୍ସନରେ ହଉ, କି ନିଜର ଅଞ୍ଚଳରେ ଉତ୍ପାଦନ ହଉଥିବା ମସଲା ମସଲିର ଉତ୍ପାଦନରେ ହଉ, ବୁଣାକାର ମାନଙ୍କର ବିଭିନ୍ନ ଦ୍ରବ୍ୟର କଥା କୁହନ୍ତୁ, ଏ ସବୁଥିରେ ଆପଣଙ୍କୁ ବ୍ୟାଙ୍କ ତରଫରୁ ଅତି ସହଜରେ ବି ଋଣ ମିଳିପାରୁଛି। ତେଣୁ ଯୁବବର୍ଗ ସେଇ ଋଣକୁ ଆପଣାଇ ନିଜର ଆର୍ଥିକ ମେରୁଦଣ୍ଡକୁ ସ୍ୱାବଲମ୍ବନଶୀଳ ହେବା ପାଇଁ ସେ କେବଳ ସରକାରୀ ଚାକିରି ଉପରେ ନିର୍ଭର ନ କରି ଆତ୍ମନିର୍ଭର ହେବା ପାଇଁ ଭୋକାଲ ଫର ଲୋକାଲକୁ ଏକ ଉତ୍ତମ ମାଧ୍ୟମ ରୂପେ ଯଦି ସେମାନେ ବାଛି ନେବେ ତାହେଲେ ଆମ ଦେଶର ଅଭିବୃଦ୍ଧି, ଅଞ୍ଚଳର ଅଭିବୃଦ୍ଧି ଏବଂ ରାଜ୍ୟର ଅଭିବୃଦ୍ଧି ଘଟିବା ସହିତ ବଜାର କ୍ଷେତ୍ରରେ ଭାରତର ଗୋଟେ ସ୍ଥାନ ଭିନ୍ନ ଆଡକୁ ଗତି କରିବ। ଯୋଉ ସ୍ୱପ୍ନ ରହିଛି ପ୍ରଧାନମନ୍ତ୍ରୀଙ୍କର ବିକଶିତ ଭାରତ, ସେ ବିକଶିତ ଭାରତର ସ୍ୱପ୍ନ ଯଦି ପୂରଣ କରିପାରିବେ ତାହେଲେ ଏଇ ଯୁବପିଢ଼ି ଆଧୁନିକ ଡିଜିଟାଲ

0: ପ୍ଲାଟଫର୍ମ କୁ ୟୁଜ କରି ଏବଂ ବ୍ୟାଙ୍କ ମାଧ୍ୟମରେ ମିଳୁଥିବା ବିଭିନ୍ନ ଲୋନ୍ କୁ ଆପଣାଇ କେବଳ ସଫଳ ଦେଇପାରିବେ ଏ ଭୋକାଲ୍ ଫର୍ ଲୋକାଲ୍ ମାଧ୍ୟମରେ।
1: ଶୁଣୁଥିଲେ ଆଲୋଚନା, ଭୋକାଲ୍ ଫର୍ ଲୋକାଲ୍କୁ ଆଗେଇ ନେବେ ବର୍ତ୍ତମାନର ଯୁବପିଢ଼ି। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଅନନ୍ତ ନାରାୟଣ ମହାନ୍ତି। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣୁଥିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ଏହାକୁ ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀ ବନ୍ଧୁ ସ୍ୱାଇଁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଏମ୍ଡିଆର୍ ଶୁଳ୍କ ଲାଗୁ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିବାକୁ ମନା କଲେ ସୁପ୍ରିମକୋର୍ଟ। ବିଧାନସଭାରେ ଓଡ଼ିଶା ଜନବିଶ୍ୱାସ ବିଲ୍ ସମେତ 4 ବିଲ୍ ପାରିତ। ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆସନ୍ତା ପହିଲାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ବୈଠକ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଏକକ ବନ୍ଧୁକ ଚାଳନାରେ ଭାରତର ଈଶା ସିଂଙ୍କୁ ରୌପ୍ୟ ପଦକ। ଏବଂ ହୀରାକୁଦ ଜଳଭଣ୍ଡାରର 30 ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ। ବାଣିଜ୍ୟ ରିହାତି ହାର ଏମ୍ଡିଆର୍ ଶୁଳ୍କ ଲାଗୁ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ କୌଣସି ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଏଥିରେ ଆଇନଗତ ବ୍ୟବସ୍ଥା ଅପେକ୍ଷା ବୈଷୟିକ ପ୍ରସଙ୍ଗ ଅଧିକ ରହିଛି। ସୁପ୍ରିମକୋର୍ଟ ଆବେଦନର ପ୍ରତିପକ୍ଷଙ୍କୁ 4 ମଧ୍ୟରେ ଜବାବ ଦାଖଲ କରିବାକୁ ସମୟ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଏମ୍ଡିଆର୍ ଶୁଳ୍କ ଆସନ୍ତା ମାସ 15 କାର୍ଯ୍ୟକାରୀ ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବିଧାନସଭାରେ ଆଜି 4 ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଛି। ଓଡ଼ିଶା ରାଜ୍ୟ ବୃତ୍ତି, ବ୍ୟାପାର, ଆଜୀବିକା ଏବଂ ନିୟୋଜନ କର ବିଲ୍ 2026, ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍ 2026, ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ୍ 2026 ପାରିତ ହୋଇଛି। ସେହିଭଳି ଓଡ଼ିଶା ଜନବିଶ୍ୱାସ ବିଲ୍ 2026 ମଧ୍ୟ ପାରିତ ହୋଇଥିବା ଜଣାପଡ଼ିଛି। ଗୃହରେ ଏମ୍ଡିଆର୍ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। ରାଜ୍ୟରେ ବର୍ତ୍ତମାନ 16 ସରକାରୀ ମେଡିକାଲ କଲେଜ, 6 ବେସରକାରୀ ମେଡିକାଲ କଲେଜ ଏବଂ ଭୁବନେଶ୍ୱରସ୍ଥିତ ଏମ୍ସକୁ ମିଶାଇ ମୋଟ 3025 ଏମ୍ବିବିଏସ୍ ସିଟ୍ ରହିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାଲିଙ୍ଗ କହିଛନ୍ତି, ବର୍ତ୍ତମାନ ବିଭିନ୍ନ ମେଡିକାଲ କଲେଜରେ 696 ଅଧ୍ୟାପକ ପଦବୀ ଖାଲି ରହିଛି। ନୟାଗଡ଼ ଜିଲ୍ଲା କଣ୍ଟିଲର ଐତିହ୍ୟ କାରିଗରୀ କୌଶଳ ଓ ପାରମ୍ପରିକ ଶିଳ୍ପକଳାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ କାଷ୍ଠ କଂସା ପିତ୍ତଳ କ୍ଲଷ୍ଟର ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ପିପିପି ମୋଡ୍ରେ ପ୍ରତିଷ୍ଠା ହୋଇଥିବା ଏହି କ୍ଲଷ୍ଟର ପାଇଁ 4,53,00,000 ଟଙ୍କା ଅନୁଦାନ ମିଳିଛି। ଆୟୋଜିତ କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ କହିଛନ୍ତି, ଏହି ପ୍ରକଳ୍ପ ଦ୍ୱାରା କାରିଗରଙ୍କୁ ଆର୍ଥିକ ପ୍ରଶିକ୍ଷଣ, ଉନ୍ନତ ଉତ୍ପାଦନ ବ୍ୟବସ୍ଥା ଓ ବଜାର ସଂଯୋଗର ସୁଯୋଗ ମିଳିବ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ରକ୍ତତୀର୍ଥ ଇରମଠାରେ 84ତମ ଶହୀଦ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ସମେତ ଜନସାଧାରଣ ଯୋଗଦେଇ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। 1942 ଭାରତ ଛାଡ଼ ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ବ୍ରିଟିଶ ଶାସନ ବିରୁଦ୍ଧରେ ପ୍ରତିବାଦ କରିବାରୁ 29 ଜଣ ସଂଗ୍ରାମୀ ଶହୀଦ ହୋଇଥିଲେ।
1: କ୍ଷତ ସ୍ଥାନ ଛୋଟ ହଉ କି ବଡ, ତାକୁ ଚଳନ୍ତା ପାଣିରେ 15 ଯାଏ ଯେକୌଣସି ସାବୁନରେ ଭଲ ଭାବରେ ଧୋଇବ। ତୁରନ୍ତ ସରକାରୀ ଡାକ୍ତରଖାନାକୁ ଯାଇ ସଠିକ୍ ସମୟରେ ଆଣ୍ଟି ରାବିଜ ଟିକାର ସମ୍ପୂର୍ଣ୍ଣ ମାତ୍ରା ନେବ। ଟିକା ନ ନେଲେ ରାବିଜ ରୋଗ ହେବାର ସମ୍ଭାବନା ଅଧିକ, ଆଉ ଥରେ ରାବିଜ ରୋଗ ହେଲେ ରୋଗୀର ଜୀବନ ବଞ୍ଚାଇବା ଅସମ୍ଭବ ହୋଇପଡ଼ିବ। ହଁ ଆଜ୍ଞା, ଆପଣମାନେ ବି ସତର୍କ ଆଉ ସଚେତନ ହୁଅନ୍ତୁ, ଯଥା ସମୟରେ ସମ୍ପୂର୍ଣ୍ଣ ମାତ୍ରାର ପ୍ରତିଷେଧକ ଟିକା ନେଇ ମାରାତ୍ମକ ରାବିଜ ରୋଗରୁ ନିଜକୁ ରକ୍ଷା କରନ୍ତୁ। ଏଇ ରାବିଜ

0: ସମସ୍ତ ସରକାରୀ ଡାକ୍ତରଖାନାରେ ବିନା ମୂଲ୍ୟରେ ମିଳିବ।
1: ଓଡ଼ିଶା ଛତିଶଗଡ଼ ମଧ୍ୟରେ ଖୁବ୍ ଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ ବୋଲି ଆଡ଼ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଆସନ୍ତା ପହିଲାରେ ଏ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଯୋଗଦେବେ। କେନ୍ଦ୍ରୀୟ ଜଳ ଆୟୋଗର ମଧ୍ୟସ୍ଥତାରେ ବିବାଦର ସମାଧାନ ଚାଲିଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
2: ବିବରଣୀ ପ୍ରଦାନ କରିଛନ୍ତି ଯାହାକୁ କି ଟ୍ରିବ୍ୟୁନାଲ ଆଜି ତାଙ୍କର ଅର୍ଡରରେ ଲିପିବଦ୍ଧ କଲେ। ଆଗାମୀ ଦିନରେ ମଧ୍ୟ ମାନ୍ୟବର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ମିଟିଂ ହେବ ଏବଂ ମହାନଦୀ ଜଳ ବିବାଦର ଯେଉଁ ଆମିଟେବୁଲ ସେଟଲମେଣ୍ଟ କଥା ଆମେ ମୂଳରୁ କହି ଆସୁଥିଲୁ ତାହା ସମ୍ପୂର୍ଣ୍ଣ ହେବାକୁ ଯାଉଛି।
1: କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ବ୍ରହ୍ମପୁର ଦ୍ୱାରା ଶ୍ରୀ ବେଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟଠାରେ ପୋଷଣ ଓ ନିଶାମୁକ୍ତ ଭାରତ ଅଭିଯାନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମ୍ବାଦ ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡକ୍ଟର ଜୟନ୍ତ କୁମାର ପଣ୍ଡା ଯୋଗଦେଇ ଏକ ସୁସ୍ଥ ଶରୀର ଓ ନିଶାମୁକ୍ତ ସମାଜ ଦେଶର ଉନ୍ନତିର ମୂଳଦୁଆ ବୋଲି କହିଛନ୍ତି। ଶିଶୁ ଓ ମା'ମାନଙ୍କର ସନ୍ତୁଳିତ ପୁଷ୍ଟିକର ଆହାର ଆବଶ୍ୟକତା ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଏକ ସଚେତନତା ରାଲି ସହର ପରିକ୍ରମା କରିଥିଲା। ନୟାଗଡ଼ ଜିଲ୍ଲା ଫତେଗଡ଼ଠାରେ ସେବା ପକ୍ଷ 2026 ଅବସରରେ ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫତେଗଡ଼ ରାମ ମନ୍ଦିର ନିକଟସ୍ଥ ବିଜୟନଗର ଫତେଗଡ଼ ଜଙ୍ଗଲ ଅଞ୍ଚଳରେ ଆରୋଗ୍ୟ ବନ ବିକଶିତ କରାଯାଇଛି। ଏଥିରେ ବିଭିନ୍ନ ପ୍ରକାର ଔଷଧୀୟ ଉପକାରୀ ବୃକ୍ଷର ଚାରାରୋପଣ କରାଯାଇଥିଲା। ସେବା ସଂକଳ୍ପ ଅଭିଯାନ ଅଧୀନରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନକା ଉତ୍ସବ ପାଳିତ ହେଉଛି। ଜିଲ୍ଲାର 14 ପ୍ରକଳ୍ପ ଅଧୀନରେ ଥିବା 2377 ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି ଉତ୍ସବ ଆୟୋଜନ କରାଯାଉଛି। ଶିଶୁ ଗର୍ଭବତୀ ମହିଳା ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ନେଇ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ାଠାରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ସେବା ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ କାର୍ଯ୍ୟକ୍ରମରେ ଯୋଗଦେଇ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରିଛନ୍ତି। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଡ଼ାଘାଟସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ କସ୍ତୁରବା ଗାନ୍ଧି ଛାତ୍ରୀ ନିବାସ ଉଦ୍ଘାଟିତ ହୋଇଛି। ଛାତ୍ରୀ ନିବାସ ପ୍ରତିଷ୍ଠା ହେବା ଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ଅନୁକୂଳ ପାଠପଢ଼ା ପରିବେଶ ସୃଷ୍ଟି ହୋଇପାରିଛି। ଜଳାତଙ୍କ ରୋଗର ପ୍ରଭାବ ଓ ଏହାର ନିରାକରଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ନେଇ ଆଜି ବିଶ୍ୱ ଜଳାତଙ୍କ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଦୃଢ଼ ଏକତା। ଜଳାତଙ୍କ ଏକ ଭୂତାଣୁଜନିତ ରୋଗ। ଜଳାତଙ୍କ ପ୍ରତିଷେଧକ ଟିକା ଉଦ୍ଭାବନ କରିଥିବା ବୈଜ୍ଞାନିକ ଲୁଇ ପାଶ୍ଚରଙ୍କ ସ୍ମୃତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଜିର ଦିନକୁ ସ୍ମରଣୀୟ କରିବା ପାଇଁ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର 3000 ଅଧିକ ଉଚ୍ଚ ବିଦ୍ୟାଳୟରେ ଆଜି ଏ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଣୀ ଚିକିତ୍ସକ ଓ ବିଭାଗୀୟ ଅଧିକାରୀମାନେ ଏଥିରେ ଯୋଗଦେଇ ଜଳାତଙ୍କ ରୋଗର କାରଣ ଲକ୍ଷଣ ପ୍ରତିରୋଧ ଓ ଚିକିତ୍ସା ସମ୍ପର୍କରେ ଅବଗତ କରାଇଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବିଦ୍ୟୁତ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ପିଏମ୍ ଶ୍ରୀ ଏନ୍ଏସ୍ସି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ 25 ମହିଳା ଏକକ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାରତର ଇଶା ସିଂ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିଭଳି ଗୁଲବୀର ସିଂ ଏସୀୟ କ୍ରୀଡ଼ାରେ ଦ୍ୱିତୀୟ ପଦକ ଜିତିଛନ୍ତି। ଶ୍ରୀ ସିଂ 1500 ଦୌଡ଼ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି। 78 କିଲୋଗ୍ରାମ କୁରାସ ପ୍ରତିଯୋଗିତାରେ ଭାରତର ପିଙ୍କି ବଲହରା କାଂସ୍ୟ ପଦକ ହାସଲ କରିଛନ୍ତି। ଏପର୍ଯ୍ୟନ୍ତ ଭାରତ ମୋଟ 42 ପଦକ ହାସଲ କରି ତାଲିକାର ଦ୍ୱାଦଶ ସ୍ଥାନରେ ରହିଛି। ଏଥିରେ 4 ସ୍ୱର୍ଣ୍ଣ, 18 ରୌପ୍ୟ ଏବଂ 20 ବ୍ରୋଞ୍ଜ ପଦକ ରହିଛି। ପାଣିପାଗ ଗଭୀର ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ, ସୁବର୍ଣ୍ଣରେଖା, ଜଳକା, ବୁଢ଼ାବଳଙ୍ଗ ଏବଂ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟରେ ବନ୍ୟା ପରିସ୍ଥିତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି 26 ଜିଲ୍ଲାର 205 ବ୍ଲକ, 1360 ପଞ୍ଚାୟତର 7834 ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ଏଥିସହିତ 38 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର 219 ୱାର୍ଡ ମଧ୍ୟ ଏଥିରେ ପ୍ରଭାବିତ ହୋଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ପ୍ରାୟ 8 କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଅପରପକ୍ଷରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି

0: କରାଯାଇଛି। ଆଜି ସନ୍ଧ୍ୟା 6 ସୁଦ୍ଧା ହୀରାକୁ ଜଳଭଣ୍ଡାର ଜଳସ୍ତର 629.69 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 5,86,295 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 30 ଗେଟ୍ ଦେଇ 5,29,118 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଏମ୍ଡିଆର୍ ଶୁଳ୍କ ଲାଗୁ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିବାକୁ ମନା କଲେ ସୁପ୍ରିମକୋର୍ଟ। ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ। ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆସନ୍ତା 1 ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ବୈଠକ ଏବଂ ହୀରାକୁ ଜଳଭଣ୍ଡାରରୁ 30 ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଟିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।

ଆଜିର ପ୍ରସଙ୍ଗ ବର୍ଜ୍ୟବସ୍ତୁ ପରିଚାଳନା ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ଆବଶ୍ୟକତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ଆଧୁନିକ ଜୀବନଶୈଳୀ ତଥା ଦୈନନ୍ଦିନ ଜୀବନର ଆବଶ୍ୟକତା ପୂରଣରେ ସୃଷ୍ଟ ବର୍ଜ୍ୟ ପରିବେଶ ପ୍ରତି ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି। ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ବର୍ଜ୍ୟବସ୍ତୁରୁ ସୃଷ୍ଟ ପରିସ୍ଥିତି ପ୍ରାଣୀ ଜଗତ ପାଇଁ ମୁଖ୍ୟ ପ୍ରତିବନ୍ଧକ ପାଲଟିଛି, ତେଣୁ ଏହାର ପରିଚାଳନା ଏବେ ସବୁଠାରୁ ବଡ଼ ଆବଶ୍ୟକତା। ବର୍ଜ୍ୟବସ୍ତୁର ପୁନଃଚକ୍ରଣ ମାଧ୍ୟମରେ ବ୍ୟବହାର ଯୋଗ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ଏବେ ତ୍ୱରାନ୍ୱିତ କରାଯାଉଛି। ଆଧୁନିକ ଯୁଗରେ ସହରୀକରଣ ତଥା ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ପ୍ରସାର ସହ ପ୍ଲାଷ୍ଟିକ୍ ଓ ବୈଦ୍ୟୁତିକ ବର୍ଜ୍ୟବସ୍ତୁ ପରିବେଶ ତଥା ଜନସ୍ୱାସ୍ଥ୍ୟ ପ୍ରତି ପ୍ରତ୍ୟକ୍ଷ ସଙ୍କଟ ସୃଷ୍ଟି କରୁଛି। ପ୍ରାକୃତିକ ସନ୍ତୁଳନ ନଷ୍ଟ ହେବାରେ ଲାଗିଛି। ଏହାର ପ୍ରଭାବ ଆମେ ଏବେ ଅନୁଭବ କରୁଛୁ। ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପାୟନ ଏବଂ ପ୍ରଦୂଷଣ ଆଦି ସମସ୍ୟା ତୀବ୍ର ହୋଇଚାଲିଛି। ଧରିତ୍ରୀ ଏବେ ପ୍ଲାଷ୍ଟିକ୍ ରୂପକ ଦାନବ ସହ ଅହରହ ସଂଗ୍ରାମ କରୁଛି। ମଣିଷର ଜୀବନଯାପନକୁ ସହଜ କରିବା ପାଇଁ ଆବିଷ୍କୃତ ହେଉଥିବା ପ୍ଲାଷ୍ଟିକ୍ ଏବେ ସବୁଠାରୁ ବଡ଼ ଆହ୍ୱାନ ଭାବେ ଦେଖାଦେଇଛି। ଥରେଟିଏ ବ୍ୟବହାର କରି ଫିଙ୍ଗି ଦିଆଯାଉଥିବା ପ୍ଲାଷ୍ଟିକ୍ ପଦାର୍ଥ ବା ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ସାମ୍ପ୍ରତିକ ବ୍ୟସ୍ତ ଜୀବନଶୈଳୀରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରି ଆସିଥିଲା। ତେବେ ସରକାରଙ୍କ ସମୟୋଚିତ ପଦକ୍ଷେପ ମାଧ୍ୟମରେ ଏହା କ୍ରମଶଃ ପ୍ରତିହତ ହୋଇଛି। ତଥାପି ସମ୍ପୂର୍ଣ୍ଣ ବାରଣ ପାଇଁ ଆମ ସମସ୍ତଙ୍କର ସହଯୋଗ ଏକାନ୍ତ ଜରୁରୀ। ଏକକ ବ୍ୟବହାର ପ୍ଲାଷ୍ଟିକ୍କୁ ବର୍ଜନ କରିବା ଲକ୍ଷ୍ୟ ନେଇ ସରକାର ସଂଶୋଧିତ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ କାର୍ଯ୍ୟକାରୀ କରିଛନ୍ତି। ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ଉପରେ ଗତ 2022 ଜୁଲାଇ ପହିଲାରୁ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। 2021 ସେପ୍ଟେମ୍ବର 30 ତାରିଖରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। 75 μ କମ୍ ଘନତ୍ୱ ବିଶିଷ୍ଟ ପ୍ଲାଷ୍ଟିକ୍ ବ୍ୟବହାରକୁ ବାରଣ କରାଯାଇଥିଲା। 2022 ଡିସେମ୍ବର 31 ତାରିଖଠାରୁ 120 μ କମ୍ ଘନତ୍ୱ ବିଶିଷ୍ଟ ପ୍ଲାଷ୍ଟିକ୍ କ୍ୟାରିବ୍ୟାଗ୍ର ଉତ୍ପାଦନ, ଆମଦାନୀ, ମହଜୁଦ, ବଣ୍ଟନ, ବିକ୍ରୟ ଓ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ଏଥିସହ ସ୍ୱତନ୍ତ୍ର ନିୟମାବଳୀ ଆଧାରରେ ନିର୍ମାତାଙ୍କ ଉପରେ ଉତ୍ତରଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ଲାଷ୍ଟିକ୍ ପ୍ୟାକେଜିଂ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ପାଇଁ ଏହା ସଂଗ୍ରହ ଓ ପୁନଃଚକ୍ରଣକୁ ଆଇନଗତ ଭାବେ ବାଧ୍ୟତାମୂଳକ କରାଯାଇଛି। ଏପରିକି ସଡ଼କ ପଥ ନିର୍ମାଣରେ ମଧ୍ୟ ଏହି ସାମଗ୍ରୀର ଉପଯୋଗ କରାଯାଉଛି। ପିଚୁ ରାସ୍ତା ତିଆରି ବେଳେ ଏହାର ବ୍ୟବହାର ଦ୍ୱାରା ସଡ଼କର ସ୍ଥାୟୀତ୍ୱ ବୃଦ୍ଧି ପାଇବାରେ ସହାୟକ ହେଉଛି। ଗତ ଏପ୍ରିଲ ପହିଲାରୁ ଦେଶବ୍ୟାପୀ ନୂତନ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ କାର୍ଯ୍ୟକାରୀ ହୋଇଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏହି ନିୟମକୁ 2016 ଆଇନ ବଦଳରେ କାର୍ଯ୍ୟକାରୀ କରିଛି। ଏହି ସଂଶୋଧିତ ନିୟମ ଆଧାରରେ ବର୍ଜ୍ୟ ଉତ୍ପତ୍ତି ସ୍ଥାନରେ ଏହାକୁ ଚାରିପ୍ରକାର ପୃଥକୀକରଣ ପାଇଁ ବାଧ୍ୟତାମୂଳକ କରାଯାଇଛି। ସେଗୁଡ଼ିକ ମଧ୍ୟରେ ଓଦା, ଶୁଖିଲା, ସାନିଟାରୀ ଏବଂ ଅନ୍ୟାନ୍ୟ ବର୍ଜ୍ୟ ଅନ୍ତର୍ଭୁକ୍ତ। ସେହିଭଳି ଇ ବର୍ଜ୍ୟବସ୍ତୁର ପରିଚାଳନା ସାମ୍ପ୍ରତିକ ସମୟର ଏକ ଆବଶ୍ୟକତା ହୋଇଛି। ପୁରୁଣା କମ୍ପ୍ୟୁଟର, ମୋବାଇଲ, ଟିଭି ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣ ପରିଚାଳନାକୁ ଦୃଷ୍ଟିରେ ରଖି ସରକାର ଇ ବର୍ଜ୍ୟ ପରିଚାଳନା ନିୟମ କାର୍ଯ୍ୟକାରୀ କରିଛନ୍ତି। ସ୍ୱତନ୍ତ୍ର ଭାବେ ଇ ବର୍ଜ୍ୟ ସଂଗ୍ରହ କେନ୍ଦ୍ର ଓ ପୁନଃଚକ୍ରଣ ୟୁନିଟ୍ ସ୍ଥାପନ କରାଯାଇଛି। ଇ ବର୍ଜ୍ୟବସ୍ତୁ ଦ୍ୱାରା ସୃଷ୍ଟ ପ୍ରଭାବ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଓଡ଼ିଶାରେ ସ୍ୱଚ୍ଛତା ସାଥୀ ଓ ଜନସହଭାଗିତା ଉପରେ ଗୁରୁତ୍ୱ ଦିଆଯାଉଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ବର୍ଜ୍ୟବସ୍ତୁ ସଂଗ୍ରହ, ତଦାରଖ ଏବଂ ବ୍ୟାଟେରୀ ଚାଳିତ ଗାଡ଼ି ଚଳାଇବା ଦାୟିତ୍ୱ ପ୍ରଦାନ କରାଯାଇଛି। ଏହାଦ୍ୱାରା ସାମାଜିକ ଏବଂ ଆର୍ଥିକ ଭାବେ ସେମାନେ ସଶକ୍ତ ହୋଇପାରୁଛନ୍ତି। ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରିବା ନୀତି ଆପଣାଯାଇଛି। ପୁନଃ ବ୍ୟବହାର ଓ ପୁନଃ ଚକ୍ରଣକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ଅନ୍ଲାଇନ୍ ମାଧ୍ୟମରେ ନିୟମର କାର୍ଯ୍ୟକାରିତା ନେଇ ଯାଞ୍ଚ କରାଯାଉଛି। ସମସ୍ତ ପ୍ରକାର ପୁରୁଣା ବର୍ଜ୍ୟବସ୍ତୁକୁ ଡମ୍ପ ସାଇଟ୍ଗୁଡ଼ିକରେ ମ୍ୟାପିଂ ଏବଂ ମୂଲ୍ୟାଙ୍କନକୁ ବାଧ୍ୟତାମୂଳକ କରାଯାଇଛି। ଦେଶରେ ପାହାଡ଼ିଆ ତଥା ଦ୍ୱୀପାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଚଳନ କରାଯାଇଛି। ସ୍ଥାନୀୟ ସଂସ୍ଥାଗୁଡ଼ିକର ଉପଯୋଗ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଏଥିପାଇଁ ସଚେତନ କରାଯାଉଛି। ଏ ସଂକ୍ରାନ୍ତ ବିଭିନ୍ନ ନିୟମ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ମଧ୍ୟ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ କମିଟିମାନ ଗଠନ କରାଯାଇଛି। ଏହି ଆଲୋଚନାର ଶେଷ ପ୍ରସଙ୍ଗ ହେଉଛି, ବର୍ଜ୍ୟବସ୍ତୁ ପରିଚାଳନା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ। ନୀତି ନିୟମର ସଠିକ୍ କାର୍ଯ୍ୟାନ୍ୱୟନ ମାଧ୍ୟମରେ ଏକ ସୁସ୍ଥ, ସୁନ୍ଦର, ସ୍ୱଚ୍ଛ ଓ

0: ସବୁଜ ଭବିଷ୍ୟତ ଗଠନ ସମ୍ଭବ ହୋଇପାରିବ।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ସୂଚନା ପରେ

0: ଜବର ବର୍ଷା ଲାଗି ବୈତରଣୀ ସୁବର୍ଣ୍ଣରେଖା ଜଳକା ବୁଢ଼ାବଳଙ୍ଗ ଆଉ ସାଳନ୍ଦୀ ନଦୀ ନ ବୟଡ ସ୍ଥିତି ଦେଖାଦେଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟ ବଢ଼ି ସ୍ଥିତି ବାବଦେ ଗଣମାଧ୍ୟମକେ ସୂଚନା ଦେଇକରି କହିଛନ୍ତି 26 ଜିଲ୍ଲାର 205 ବ୍ଲକ 1360 ପଞ୍ଚାୟତର 7834 ଗାଁ ବନ୍ୟାଥି ପ୍ରଭାବିତ ହୋଇଛି। ଇତାର ସହିତ 38 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର 219 ୱାର୍ଡ ଭିଲ୍ ଏଥି ପ୍ରଭାବିତ ହୋଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।
1: ଯେଉଁ ଯେଉଁ ଜାଗାରେ ବନ୍ୟା ଜନିତ ସମସ୍ୟାର ସମାଧାନ ହୋଇନି ସେଠି ରନ୍ଧା ଖାଦ୍ୟ ସେତେଦିନ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ଯେତେବେଳେ ପର୍ଯ୍ୟନ୍ତ ଅବସ୍ଥା ସ୍ୱାଭାବିକ ହୋଇନାହିଁ। ଚାଷୀ ଚାଷ କରିବା ପାଇଁ ଚାହିଁବେ, ବିଭିନ୍ନ ପ୍ରକାର ବିହନ ମଧ୍ୟ ତାଙ୍କ ପାଖରେ ଉପଲବ୍ଧ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ସ୍ୱଳ୍ପ ମିଆଦି ଋଣଟାକୁ ଦୀର୍ଘ ମିଆଦି ଋଣ କରିବା, ଲିଫ୍ଟ ଇରିଗେସନ୍ କ୍ଷତିଗ୍ରସ୍ତ ହୋଇଥିଲା ତାକୁ ମଧ୍ୟ ମରାମତି କରିବା ପାଇଁ ମଧ୍ୟ 33 କୋଟି ଟଙ୍କା ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଜଳସମ୍ପଦ ବିଭାଗକୁ ମଧ୍ୟ ଦେଇଛୁ। ପିଆର୍ ଡିପାର୍ଟମେଣ୍ଟର ରାସ୍ତାଘାଟର କ୍ଷତି ପାଇଁ ମଧ୍ୟ ରିପୋର୍ଟ ଆସିଥିଲା, ସେମାନଙ୍କୁ ମଧ୍ୟ 137 କୋଟି ଟଙ୍କା ପ୍ରଦାନ କରିଛୁ।
0: ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ ଆଜି ବେଲବୁଡ଼ା ତକ ମୁଣ୍ଡୁଳିକେ ପାଖାପାଖି 8 ଲକ୍ଷ କ୍ୟୁସେକ୍ ପାଏନ୍ ପହଞ୍ଚିବା, ମହାନଦୀ ଛଡ଼ା ସୁବର୍ଣ୍ଣରେଖା ବୁଢ଼ାବଳଙ୍ଗ ଜଳକା ବୈତରଣୀ ଆର୍ ସାଳନ୍ଦୀ ନଦୀର ଜଳସ୍ତର କମିଛେ। ମହାନଦୀ ଲାଗି ଖାସ୍ କରି କଟକ, ଖୋର୍ଦ୍ଧା, ପୁରୀ ଆଉ ଜଗତସିଂହପୁରର ତଲିଆ ଇଲାକାର ଚାଷ ଜମିନ୍ତି ପାଏନ୍ ମାଡ଼ବା ବୋଲି ଶ୍ରୀ ରାଉତ କହିଛନ୍। ସେଆଡ଼େ ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ବଜେ ତକ 629.69 ଫୁଟ ରହିଥିଲା। ଏହାଦେ 30 ଗେଟ୍, ପାୱାର ଚ୍ୟାନେଲ ଆର୍ ଭିନ୍ ଭିନ୍ କେନାଲ ଦେଇକରି ଫି ସେକେଣ୍ଡ ଥି ଜଳଭଣ୍ଡାର ନୁ 5,29,128 ଘନଫୁଟ ପାଏନ୍ ଛଡ଼ାଯାଉଥିବାର ବେଳେ 5,86,295 ଘନଫୁଟ ପାଏନ୍ ଜଳଭଣ୍ଡାରକେ ଆସୁଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୁରା ହୋଇଛି। ଜନସେବାନୁ ଦେଶ ସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଆଉ ଏହାଦେ ତକ ଚାଲିଥିବାର ନିରନ୍ତର ଅଙ୍ଗୀକାରବଦ୍ଧତାକେ ଏଇଟା ଦର୍ଶାଉଛି। ସେବା ଆଉ ସୁଶାସନର ଏହି ଦୂରଦୃଷ୍ଟିଟି ପରିଚାଳିତ ହୋଇକରି ସରକାର 2047 ତକ ବିକଶିତ ଭାରତ ଲକ୍ଷ୍ୟ ପୁରା କରବାର ଲାଗି ସବୁବେଳେ କାମ କରି ଆସୁଛନ୍। ସମାବେଶୀ ବିକାଶ ଆଉ ସାମାଜିକ ସଶକ୍ତିକରଣ ଦିଗେ ଏଇଟା ସମର୍ପଣ ଜୀବନକେ ବଦଳାଉଛି। ସେବା ସଂକଳ୍ପ ଅଭିଯାନର ଆଜିର ଖାସ୍ କରିଥି ଆସୁନ୍ ଜାନ୍ମା ଷ୍ଟାର୍ଟଅପ୍ ଇଣ୍ଡିଆ ବାବଦେ। 2016 ମୂଲ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ଭାରତକେ ଚାକିରି ଖୋଜୁଥିବା ଦେଶନୁ ଚାକିରି ତିଆରି କରବାର ଦେଶଥି ବଦଳେଇଛେ। ଖାଲି 400 ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ନୁ ମୂଲ ହୋଇକରି ମାର୍ଚ୍ଚ 2024 ତକ DPIIT ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ 2 ଲକ୍ଷନୁ ଅତ୍କା ହୋଇଛେ ଆଉ 23 ଲକ୍ଷନୁ ଅତ୍କା ସିଧାସଲଖ ନିଯୁକ୍ତି ତିଆରି ହୋଇଛେ। ଭାରତ ଏହାଦେ ପୃଥିବୀ 3 ସବୁନୁ ବଡ଼ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ହୋଇପାରିଛେ। ପରିବର୍ତ୍ତନ ଖାଲି ବେଙ୍ଗାଲୁରୁ, ମୁମ୍ବାଇ ଆଉ ଦିଲ୍ଲୀଥି ସୀମିତ ହୋଇକରି ନାଇଁ ରହି ପାଖାପାଖି 50 କୋଟି ଷ୍ଟାର୍ଟଅପ୍ Tier 2 ଆଉ Tier 3 ସହରନୁ ଆସୁଛେ। ସ୍କୁଲମାନ୍କେ 10,000 ଅତ୍କା ଅଟଲ ଟିଙ୍କରିଂ ଲ୍ୟାବ୍ ଥି 1 କୋଟିନୁ ଅତ୍କା ଛାତ୍ର ଜଡ଼ିତ ଅଛନ୍। ମାର୍ଚ୍ଚ 2026 ତକ 1 ଲକ୍ଷନୁ ଅତ୍କା ଷ୍ଟାର୍ଟଅପ୍ ଥି ଅତି କମ୍ ଥି ଜଣେ ମହିଳା ନିର୍ଦ୍ଦେଶକ ଅଛନ୍, ଯେନ୍ଟା ମୋଟ ହାରର 50% ଆଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗ୍ଦର୍ଶନ ଥି ମୂଲ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ଉଦ୍ୟୋଗମାନଙ୍କେ ବ୍ୟତିକ୍ରମନୁ ଆକାଂକ୍ଷା ଥି ବଦଳେଇଛେ।
2: ସାଥିଓ, ଭାରତ କେ ୟୁବାଓ କେ ସାମର୍ଥ୍ୟ କି ଏକ ଔର ତସ୍ୱୀର ହମାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ ମେ ଦିଖାଇ ଦେତି ହେ। ଭାରତ ଆଜ ଦୁନିଆ କା ତୀସରା ସବସେ ବଡ଼ା ଷ୍ଟାର୍ଟଅପ୍ ଇକୋସିଷ୍ଟମ ହେ। ଆଜ କରିବ ଆଧେ ରେକଗ୍ନାଇଜ ଷ୍ଟାର୍ଟଅପ୍ Tier 2 ଔର Tier 3 ସହର ମେ ହେ। यानी देश में रोजगार बढ़ाने के लिए सरकार हर मोर्चे पर काम कर रही है।
0: आज हेउचे विश्व जलातंक दिवस। କୁକୁର, ବିଲେଇ, କୁଲିଆ ଆଉ ଗଧିଆ ବାଗିର ପ୍ରାଣୀମାନଙ୍କନୁ ମୁନୁଷ ଆର୍ ଅଲଗା ପ୍ରାଣୀମାନଙ୍କୁ ଜଳାତଙ୍କ ରୋଗ ହେସି। ଜଳାତଙ୍କ ପ୍ରତିଷେଧକ ଟୀକା ଉଦ୍ଭାବନ କରିଥିବାର ବୈଜ୍ଞାନିକ ଲୁଇ ପାଶ୍ଚରଙ୍କ ସ୍ମୃତି ଥି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫୁ ଆଜିର ଦିନକେ ସୋର କରବାର ଲାଗି ଏ ଦିବସ ପାଳନ କରାଯାଉଛେ। ଦୃଢ଼ ଏକତାର ବାର୍ତ୍ତା ନେଇକରି ଏ ବଛର ଏ ଦିବସ ପାଳନ କରାଯାଉଛେ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ସାମାଜିକ ଗଣମାଧ୍ୟମଟି କହିଛନ୍, ଜୀବଜନ୍ତୁମାନଙ୍କର ସଠିକ୍ ଟୀକାକରଣ ଆଉ ସମୟାଜାନି ଚିକିତ୍ସା ଲାଗି ଜଳାତଙ୍କ ରୋଗକେ ପୂରାପୂରି ପ୍ରତିରୋଧ କରାଯାଇ ପାରବା। ସ୍ୱେଚ୍ଛାକୃତ ଭାବେ ସମକୁ ଇ ଦିଗେ ଚେଷ୍ଟା କରବାରକେ ମନ୍ତ୍ରୀ ଡକ୍ଟର ମହାଲିଂ ପରାମର୍ଶ ଦେଇଛନ୍। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବାମୁଠାନେ ସେବା ସଂକଳ୍ପ ଅଭିଯାନ ଥି ଅଙ୍ଗନବାଡ଼ି ଆଶାକର୍ମୀ ଆଉ ହିତାଧିକାରୀମାନଙ୍କ ସହିତ ସେବା ସମ୍ବାଦ କାର୍ଯ୍ୟକ୍ରମ ହୋଇଯାଇଛି। ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମ ଥି ଯୋଗ ଦେଇକରି କହିଛନ୍, ଛୁଆମାନଙ୍କର ପ୍ରାଥମିକ ଯତ୍ନ

ସହିତ ସେମାନଙ୍କର ମାସିକ ଆଉ ଶାରୀରିକ ବିକାଶ କ୍ଷେତ୍ର ଥି ଅଙ୍ଗନବାଡ଼ି ଆଉ ଆଶାକର୍ମୀମାନଙ୍କର ଭୂମିକା ବହୁତ ଜରୁରୀ ଆଏ। ସମାଜର ମିଳିତ ସହଯୋଗ ଆଉ ସକ୍ରିୟ ଭାଗିଦାରୀ ଥି ଫି ଛୁଆ ଆଉ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶ ଆଉ ମୁଖ୍ୟଧାରାଥି ସାମିଲ ହେବାଟା ସମ୍ଭବ ହେଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍। ହାଇକୋର୍ଟ ଜିଲ୍ଲା ଆଉ ତାଲୁକ ସ୍ତରର ବିଚାରାଧୀନ ମାମଲାମାନଙ୍କର ସରଳ ସମାଧାନ ଲାଗି ଗଲା ଅଗଷ୍ଟ 1 ତାରିଖନୁ ସାରା ଦେଶରେ 3 ନମ୍ବର ମଧ୍ୟସ୍ଥତା ଅଭିଯାନ ମୁହୁଲେଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଆଉ ସମ୍ବଲପୁର ଜିଲ୍ଲା ଜଜ୍ଙ୍କ ନିର୍ଦ୍ଦେଶ ଥି ସମ୍ବଲପୁର ଜିଲ୍ଲା ମଧ୍ୟସ୍ଥତା କେନ୍ଦ୍ରନ ଖାସ୍ ଶିବିର ଚାଲିଛି। ଏଥି ପାରିବାରିକ ବିବାଦ, ଘରୋଇ ହିଂସା, ଚେକ୍ ବାଉନ୍ସ, ମୋଟର ଦୁର୍ଘଟଣା, ଶ୍ରମ, ଚୁକ୍ତି ଆଉ ଖାଉଟି ବିବାଦର ସମାଧାନ କରାଯିବା। ମଧ୍ୟସ୍ଥତା ଜରିଏ ମାମଲାମାନଙ୍କର ସମାଧାନ ହେଉଥିବାରୁ ପକ୍ଷମାନଙ୍କର ସମୟ, ଶ୍ରମ ଆଉ ଅର୍ଥ ସଞ୍ଚୟ ହୋଇପାରିବ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସୂଚନା ଦିଆଯାଇଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଏ ଯୁଗ୍ମ ଜନଶୁଣାଣୀ ଶିବିର ହୋଇଯାଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ସଭାଗୃହନ ହୋଇଥିବା ଶିବିର ଥି 77 ଅଭିଯୋଗ ଆସିଥିବା ବେଳେ 32 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ବରଗଡ଼ ଜିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତି କାର୍ଯ୍ୟାଳୟନ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଥି 161 ଅଭିଯୋଗର ଶୁଣାଣି ହୋଇଯାଇଛି। ଦେବଗଡ଼ ଜିଲ୍ଲା ତିଲେଇମଣି ବ୍ଲକ ପାଲକୁଦର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷନ ହୋଇଥିବା ଶିବିର ଥି 55 ଅଭିଯୋଗ ଆସିଥିଲା। ସୁବର୍ଣ୍ଣପୁର ଜିଲ୍ଲା ବିନକା ପଞ୍ଚାୟତ ସମିତି କାର୍ଯ୍ୟାଳୟନ ହୋଇଥିବା ଶିବିର ଥି 28 ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଶେଷ ମୁଖ୍ୟ ଖବର ଫେରଖାଏ। ସପ୍ତଦଶ ବିଧାନସଭା ମୌସୁମୀ ଅଧିବେଶନ ଆଇଜ ହେଲା ଶେଷ। ବିଧାନସଭାନ ପାରିଥିଲା 4 ବିଲ୍, ସିଏଜି ରିପୋର୍ଟ ହେଲା ଉପସ୍ଥାପିତ। ବୟଲ ଲାଗି 26 ଜିଲ୍ଲାର 7834 ଗାଁ ହେଇଛେ ପ୍ରଭାବିତ କହିଲେ ରାଜସ୍ୱ ମନ୍ତ୍ରୀ। ହୀରାକୁଦ ଡ୍ୟାମ୍ର 30 ଗେଟ୍ ଦେଇକରି ଛଡ଼ାଯାଉଛେ ବଢ଼ି ପାଏନ୍। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ।
1: ଆକାଶବାଣୀ ସମ୍ବଲପୁର ସମୟ ବର୍ତ୍ତମାନ ସନ୍ଧ୍ୟା 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲିକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆକାଶବାଣୀ

0: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍ର ଆଜି 10 ବର୍ଷ ପୂର୍ତ୍ତି। ଦେଶ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ରବି ଅଭିଯାନ 2026 ସମ୍ପର୍କିତ କୃଷି ସମ୍ମିଳନୀକୁ ଉଦ୍ଘାଟନ କଲେ କେନ୍ଦ୍ର କୃଷିମନ୍ତ୍ରୀ। ଭାରତ ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ ଓ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ ସହମତି ପ୍ରକାଶ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆଜି ଭାରତ 8ଟି ପଦକ ଜିତିବା ସହିତ ମୋଟ ପଦକ ସଂଖ୍ୟା 45କୁ ବୃଦ୍ଧି। ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍ର ଆଜି 10 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଉଛି। 2016 ମସିହା ସେପ୍ଟେମ୍ବର 28 ଓ 29 ତାରିଖରେ ଭାରତୀୟ ସେନାବାହିନୀ ପକ୍ଷରୁ ନିୟନ୍ତ୍ରଣ ରେଖା ନିକଟସ୍ଥ ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀର ଅଞ୍ଚଳରେ ସଫଳତାର ସହ ଲକ୍ଷ୍ୟଭିତ୍ତିକ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସନ୍ତାସବାଦ ନିରୋଧ ନୀତି ପ୍ରତିଫଳିତ ହେଉଥିବା ଏହି ସର୍ଜିକାଲ ଷ୍ଟ୍ରାଇକ୍ ସମ୍ପର୍କରେ ସମଗ୍ର ବିଶ୍ୱ ଅବଗତ ହୋଇଥିଲା। 2016 ସେପ୍ଟେମ୍ବର ମାସର ପ୍ରଥମାର୍ଧରେ ଉରି ଆତଙ୍କବାଦ ଆକ୍ରମଣରେ 19 ଜଣ ଭାରତୀୟ ଯବାନଙ୍କର ନିହତ ହେବା ଘଟଣା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏହି ପ୍ରତ୍ୟକ୍ଷ ତଥା ନିଷ୍ପତ୍ତିମୂଳକ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହି କାର୍ଯ୍ୟାନୁଷ୍ଠାନ ପରବର୍ତ୍ତୀ ଅବସ୍ଥାରେ ସରକାରଙ୍କର 2019 ବାଲାକୋଟ ଏୟାର ଷ୍ଟ୍ରାଇକ୍ ଏବଂ 2025 କାର୍ଯ୍ୟକାରୀ କରାଯାଇଥିବା ଅପରେସନ୍ ସିନ୍ଦୁର ଭଳି ଅନେକଗୁଡ଼ିଏ ସାହସିକ କାର୍ଯ୍ୟାନୁଷ୍ଠାନ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଗତକାଲି ଆକାଶବାଣୀର ମାସିକ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ 2016 ଏହି ସର୍ଜିକାଲ ଷ୍ଟ୍ରାଇକ୍କୁ ଏକ ଐତିହାସିକ ମାଇଲଖୁଣ୍ଟ ଭାବେ ବର୍ଣ୍ଣନା କରିଛନ୍ତି। ଭାରତୀୟ ଯବାନମାନେ ଯେଭଳି ଅଦମ୍ୟ ସାହସ ପ୍ରଦର୍ଶନ କରି ନିୟନ୍ତ୍ରଣ ରେଖା ଅତିକ୍ରମ କରି ସନ୍ତାସବାଦ କାର୍ଯ୍ୟ ଓ ସନ୍ତାସବାଦୀଙ୍କୁ ନିପତ୍ କରିବାରେ ସଫଳ ହୋଇଥିଲେ ତାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ବର୍ତ୍ତମାନ ଆତଙ୍କବାଦ କାର୍ଯ୍ୟକଳାପ ପ୍ରତି ଭାରତର ଦୃଷ୍ଟିକୋଣ ପରିବର୍ତ୍ତନ ହେବା ସହିତ ଦେଶ ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରୁଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
1: 10 ବର୍ଷ ପହଲେ 28-29 ସେପ୍ଟେମ୍ବର 2016 ଭାରତୀୟ ସେନା ନେ ପାକିସ୍ତାନ ମେ ଆତଙ୍କୀ ଠିକାନୋ ପର ସର୍ଜିକାଲ ଷ୍ଟ୍ରାଇକ୍ କି ଥି। ସର୍ଜିକାଲ ଷ୍ଟ୍ରାଇକ୍ ନେ ଡଙ୍କେ କି ଚୋଟ ପର ପୁରୀ ଦୁନିଆ କେ ସାମନେ ଭାରତ କି ଆତଙ୍କବାଦ ବିରୋଧୀ ନୀତି କା ଏକ ନୟା ଉଦାହରଣ ପ୍ରସ୍ତୁତ କିଆ ଥା। ବିତେ ଏକ ଦଶକ ମେ ବାଲାକୋଟ କି ଏୟାର ଷ୍ଟ୍ରାଇକ୍ ସେ ଲେକର ଅପରେସନ ସିନ୍ଦୁର ତକ ଭାରତ ନେ ବାର ବାର ୟେ ସ୍ପଷ୍ଟ ସନ୍ଦେଶ ଦିଆ ହେ କି ଅଗର ଆତଙ୍କବାଦୀ ଭାରତ ପର ଆଖ ଉଠାଏଗେ ତୋ ଉସକା କରାରା ଜବାବ ଦିଆ ଜାଏଗା। ଅବ ଆଜ କା ଭାରତ ଆତଙ୍କବାଦ କେ ଖିଲାଫ ଜିରୋ ଟଲରେନ୍ସ ପଲିସି ଲେକର ଚାଲ ରହା ହେ।
0: କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ ରବି ଅଭିଯାନ 2026 ଲାଗି ଜାତୀୟ ସ୍ତରୀୟ କୃଷି ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି। ପରେ ଶ୍ରୀ ଚୌହାନ ଗଣମାଧ୍ୟମ ସହିତ ଆଲୋଚନା ସମୟରେ କହିଛନ୍ତି ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାର ନିଜ ନିଜ ରାଜ୍ୟର ପ୍ରମୁଖ କ୍ଷେତ୍ରଗୁଡ଼ିକୁ ମରୁଡ଼ି ଅଞ୍ଚଳ ଘୋଷଣା କରିଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ସ୍ଥିତି ଅନୁଧ୍ୟାନ କରିବା ଲାଗି ଏହି ରାଜ୍ୟଗୁଡ଼ିକୁ ଅନୁସନ୍ଧାନ ଦଳ ପଠାଇବେ। ଆସନ୍ତା ମାସ 3 ତାରିଖ ଦିନ କେନ୍ଦ୍ରୀୟ ଦଳ କର୍ଣ୍ଣାଟକ ଅଭିମୁଖେ ଯାତ୍ରା କରିବ। ଉଭୟ ରାଜ୍ୟର ଏହି ସ୍ଥିତିରେ କେନ୍ଦ୍ର ସରକାର ଦୃଢ଼ ଭାବେ ସେମାନଙ୍କ ସହ ଛିଡ଼ା ହୋଇଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଏତଦ୍ବ୍ୟତୀତ ଦେଶର କୋଣ ଅନୁକୋଣରେ ପର୍ଯ୍ୟାପ୍ତ ପରିମାଣର ସାର ଉପଲବ୍ଧ କରାଇବା ଦିଗରେ ଶ୍ରୀ ଚୌହାନ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି। ତେବେ ମୃତ୍ତିକାର ସ୍ୱାସ୍ଥ୍ୟ ସୁରକ୍ଷା ଲାଗି ସନ୍ତୁଳିତ ସାର ବ୍ୟବହାର ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ସୁପାରିଶ ଅନୁଯାୟୀ ବିଶେଷକରି ଏହାର ପୁଷ୍ଟିକର ତତ୍ତ୍ୱ ଅଭାବକୁ ମେଣ୍ଟାଇବା ଦିଗରେ ଆବଶ୍ୟକ ସାର ବ୍ୟବହାର କରିବା ଲାଗି ଦେଶବ୍ୟାପୀ ଖେତ ବଚାଓ ଅଭିଯାନ ଆରମ୍ଭ କରାଯିବ ବୋଲି ଶ୍ରୀ ଚୌହାନ କହିଛନ୍ତି।
2: ଯୋ ପ୍ରୟାସ କିଏ ଭାରତ ସରକାର ନେ ମାନ୍ୟ ପ୍ରଧାନମନ୍ତ୍ରୀ ଜୀ କେ ନେତୃତ୍ୱ ମେ ଖାଦ କି କୋଇ କମି ନହିଁ ଆଇ। ଖାଦ କି ବ୍ୟବସ୍ଥା କରନେ କେ ଲିଏ ସରକାର କେ ସଂକଳ୍ପିତ ହେ ଲେକିନ ହମ ୟେ ଜୋର ଜରୁର ଦେ ରହେ ହେଁ କେ ଜିତନା ଜରୁରୀ ହେ ଉତନେ ଖାଦ କା ଉପଯୋଗ ସନ୍ତୁଳିତ ଉପଯୋଗ ଉସକେ ଲିଏ ଖେତ ବଚାଓ ଅଭିଯାନ ହମ ଫିର ଚଲାଏଗେ ତାକି ସଏଲ ହେଲ୍ଥ କାର୍ଡ ମେ ଜୋ ସିଫାରିଶ କି ହେ ମାଟି ମେ ଜୋ ତତ୍ତ୍ୱ କମ ହେ ଉସକେ ଆଧାର ପର କିତନା ଖାଦ ଚାହିଏ ଉତନା ଖାଦ ଡାଲା ଯାଏ ତୋ ମିଟ୍ଟି କା ସ୍ୱାସ୍ଥ୍ୟ ଠିକ ରହେଗା।
0: କେନ୍ଦ୍ର ସରକାର ଆଜି ନୂଆଦିଲ୍ଲୀରେ ପ୍ରାଣୀଧନ ବୀମା ଯୋଜନା ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହାର ଶୁଭାରମ୍ଭ କରି ମତ୍ସ୍ୟ ପ୍ରାଣୀପାଳନ ଓ ଗୋପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ କହିଛନ୍ତି ପ୍ରାଣୀଧନ ବୀମା ସେବା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଦକ୍ଷ, ସୁଗମ ତଥା ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ କରିବା ହେଉଛି ଏହି ପୋର୍ଟାଲର ମୁଖ୍ୟ ଉଦ୍ଦେଶ୍ୟ। ଏଥିସହିତ ଏହି ପୋର୍ଟାଲ ମାଧ୍ୟମରେ ପ୍ରାଣୀମାନଙ୍କର ଏକ ନିରନ୍ତର ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ସଙ୍ଗେ ସଙ୍ଗେ ଏ କ୍ଷେତ୍ରରେ କାର୍ଯ୍ୟରତ କୃଷକମାନଙ୍କ ବିପଦ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରାଯାଇପାରିବ। ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଏହି ପୋର୍ଟାଲରେ 11ଟି ଭାରତୀୟ

0: ଆଞ୍ଚଳିକ ଭାଷା ଉପଲବ୍ଧ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ସ୍ଥାନୀୟ ମୁଦ୍ରା ଦ୍ୱାରା ବାଣିଜ୍ୟ କାରବାର, ବାର୍ତ୍ତା ଆଦାନ ପ୍ରଦାନ ବ୍ୟବସ୍ଥା ଓ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା ସମ୍ପର୍କିତ ବିବାଦକୁ ସମାଧାନ କରିବା ଦିଗରେ ସମୟୋଚିତ ପଦକ୍ଷେପ ନେବାକୁ ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଆଜି ମୁମ୍ବାଇଠାରେ ଅନୁଷ୍ଠିତ ପୁଞ୍ଜିନିବେଶ ସମ୍ପର୍କିତ ଦ୍ୱିପକ୍ଷୀୟ ଉଚ୍ଚସ୍ତରୀୟ ଯୁଗ୍ମ ଟାସ୍କଫୋର୍ସର ଚତୁର୍ଦ୍ଦଶ ବୈଠକରେ ଦୁଇ ଦେଶ ମଧ୍ୟରେ ଏହି ଅବସରରେ ରାଜିନାମା ସ୍ୱାକ୍ଷରିତ ହୋଇଯାଇଛି। ଏହି ବୈଠକରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଏବଂ ଆବୁଧାବି ପୁଞ୍ଜିନିବେଶ କର୍ତ୍ତୃପକ୍ଷଙ୍କ ପରିଚାଳନା ନିର୍ଦ୍ଦେଶକ ଶେଖ ହମିଦ ବିନ୍ ଜାୟେଦ ଅଲ୍ ନାହିଆ ସହ ଅଧ୍ୟକ୍ଷତା କରିଥିଲେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ଅର୍ଥନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ସହିତ ନିବେଶକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି 2013 ଏହି ଟାସ୍କଫୋର୍ସ ଗଠନ କରାଯାଇଥିଲା। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଗତବର୍ଷ ଭାରତ ସଂଯୁକ୍ତ ଆରବ ଏମିରେଟ୍ସକୁ କରିଥିବା ସାମଗ୍ରୀ ଓ ସେବା ରପ୍ତାନୀ ପରିମାଣ $863 ବିଲିୟନ ଥିଲା। ତେବେ ଚଳିତ ବର୍ଷ ଏହି ପରିମାଣକୁ $1 ଟ୍ରିଲିୟନ ପହଞ୍ଚାଇବା ଲକ୍ଷ୍ୟ ଭାରତ ରଖିଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣମାନଙ୍କୁ ସମବାୟ ମନ୍ତ୍ରଣାଳୟ ମାଧ୍ୟମରେ ଏହି ଦୃଷ୍ଟିକୋଣ କିଭଳି ସଫଳତାର ସହ ରୂପାନ୍ତରୀକରଣ ହୋଇଛି ସେ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଭାରତର ସମବାୟ କ୍ଷେତ୍ର ସହିତ ପଞ୍ଜୀକୃତ ହୋଇଥିବା 850,000+ ସମିତି ମାଧ୍ୟମରେ 32 କୋଟିରୁ ଅଧିକ ସଭ୍ୟ ସାମିଲ ହୋଇଛନ୍ତି। ଦେଶର ଗ୍ରାମାଞ୍ଚଳରେ ଏହି କ୍ଷେତ୍ର ମାଧ୍ୟମରେ ଋଣ ପ୍ରଦାନ କରିବା, ଦୁଗ୍ଧଚାଷ, ଆଖୁଚାଷ, ମତ୍ସ୍ୟଚାଷ, ଉତ୍ପାଦ ସଂରକ୍ଷଣ ଓ ବଜାର ବ୍ୟବସ୍ଥା ଆଦି ସୁଚାରୁରୂପେ ସମ୍ପନ୍ନ କରାଯାଇପାରୁଛି। ବର୍ତ୍ତମାନ ଦେଶର ପ୍ରାୟ 98% ଗ୍ରାମାଞ୍ଚଳ ଏହି କ୍ଷେତ୍ର ଦ୍ୱାରା ଉପକୃତ ହୋଇପାରୁଛନ୍ତି। 2021 ପର୍ଯ୍ୟନ୍ତ ଏଥିଲାଗି କୌଣସି ଉତ୍ସର୍ଗୀକୃତ ମନ୍ତ୍ରଣାଳୟ ସ୍ଥାପନ କରାଯାଇନଥିଲା। ତେବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ 2021 ଜୁଲାଇ ମାସରେ ଦେଶରେ ପ୍ରଥମ ଥର ଲାଗି ସମବାୟ ମନ୍ତ୍ରଣାଳୟ ସ୍ଥାପନ କରାଗଲା। ଜାତୀୟ ସମବାୟ ଡାଟାବେସ୍ ମାଧ୍ୟମରେ ଦେଶବ୍ୟାପୀ ଏ ସମ୍ପର୍କିତ ତଥ୍ୟଗୁଡ଼ିକୁ ଏକ ଢାଞ୍ଚାଗତ ବ୍ୟବସ୍ଥାରେ ସୁରକ୍ଷିତ ରଖାଯିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିସହିତ ସମବାୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ପ୍ରକ୍ରିୟା ସହିତ ସଂଯୁକ୍ତ କରାଯାଇଛି। 2024 ନୂଆଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱ ସମବାୟ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସହକାର ସେ ସମୃଦ୍ଧି ଦୃଷ୍ଟିକୋଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହା ମାଧ୍ୟମରେ ଲକ୍ଷ ଲକ୍ଷ ଗ୍ରାମ, ମହିଳା ଓ କୃଷକମାନଙ୍କର ସମୃଦ୍ଧିର ପଥ କିଭଳି ଉନ୍ମୁକ୍ତ ହୋଇପାରିଛି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋକପାତ କରିଥିଲେ।
1: हम सरकार और सहकार की शक्ति को एक साथ जोड़कर भारत को विकसित बनाने में जुटे हैं। हम सहकार से समृद्धि के मंत्र पर चल रहे हैं। भारत में आज 800,000 यानी 800,000 सहकारी समितियां हैं। यानी दुनिया की हर चौथी सहकारी समिति आज भारत।
0: ଶହୀଦ ଭଗତ ସିଂଙ୍କ 119ତମ ଜନ୍ମବାର୍ଷିକୀ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ନିଜର ଶ୍ରଦ୍ଧାସୁମନ ଅର୍ପଣ କରି ଭଗତ ସିଂଙ୍କର ସାହସ ଓ ଦେଶପ୍ରେମକୁ ପ୍ରଶଂସା କରିବା ସହିତ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏହା ଏକ ନୂତନ ଶକ୍ତି ସଞ୍ଚାରଣ କରିଥିଲା ବୋଲି କହିଛନ୍ତି। ଜାପାନର ଆଇଚି ନାଗୋୟାଠାରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ବିଜୟ ଅଭିଯାନ ଜାରି ରହିଛି। ଆଜି ବନ୍ଧୁକ ଚାଳନା, କ୍ରିକେଟ୍, କୁରାସ ଓ ମୁଷ୍ଟିଯୁଦ୍ଧ ବର୍ଗରେ ଭାରତ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ 8ଟି ପଦକ ହାସଲ କରିଛି। ତେବେ ଭାରତୀୟ ପୁରୁଷ କ୍ରିକେଟ୍ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ବର୍ତ୍ତମାନ ସୁଦ୍ଧା 4ଟି ସ୍ୱର୍ଣ୍ଣ, 20ଟି ରୌପ୍ୟ ଓ 21ଟି ବ୍ରୋଞ୍ଜ ପଦକ ସହିତ ମୋଟ 45ଟି ପଦକ ହାସଲ କରି ପଦକ ତାଲିକାରେ ସ୍ଥାନ ପାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍ର ଆଜି 10 ବର୍ଷ ପୂର୍ତ୍ତି। ଦେଶ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ରବି ଅଭିଯାନ 2026 ସମ୍ପର୍କିତ କୃଷି ସମ୍ମିଳନୀକୁ ଉଦ୍ଘାଟନ କଲେ କେନ୍ଦ୍ର କୃଷିମନ୍ତ୍ରୀ। ଏବଂ ଏସିଆ କ୍ରୀଡ଼ା ପ୍ରତିଯୋଗିତାରେ

0: ଆଜି ଭାରତ 8 ପଦକ ଜିତିବା ସହିତ ମୋଟ ପଦକ ସଂଖ୍ୟା 45 ବୃଦ୍ଧି। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଜଗତସିଂହପୁର ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ବିଶ୍ୱନାଥ ରାଉତ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଜଗତସିଂହପୁର ଜିଲ୍ଲାର ଶିଆଳି ବେଳାଭୂମି ଏକ ପ୍ରମୁଖ ସାମୁଦ୍ରିକ ପର୍ଯ୍ୟଟନସ୍ଥଳୀ ଭାବେ ମାନ୍ୟତା ଲାଭ କରିଛି। ଏହି ମନୋରମ ବେଳାଭୂମି ଏବେ କୂଳକ୍ଷୟ ଯୋଗୁଁ ଅସ୍ତିତ୍ୱ ହରାଇବାକୁ ବସିଛି। ପ୍ରତିଥର ଲଘୁଚାପ ସମୟରେ ଉଚ୍ଚ ଜୁଆର ମାଡ଼ରେ ଶିଆଳିର ବେଳାଭୂମି କ୍ଷୟ ହେବା ସହ ଏହାର ନିକଟବର୍ତ୍ତୀ ଗ୍ରାମର ଚାଷଜମି ଓ ଚିଙ୍ଗୁଡ଼ି ଘେରିରେ ପ୍ରବେଶ କରି ସ୍ଥାନୀୟ ଲୋକଙ୍କ ଜୀବିକା ଉଜାଡ଼ି ଦେଉଛି। ଗତ ଲଘୁଚାପ ବେଳେ ସମୁଦ୍ରକୂଳ ଲଙ୍ଘି ଚାଷଜମିରେ ଧାନ ଫସଲ ଓ ଝାଉଁ ଜଙ୍ଗଲ ନଷ୍ଟ କରିଦେଇଛି। ଶିଆଳି ବେଳାଭୂମିର ସୁରକ୍ଷା ତଥା ସ୍ଥାନୀୟ ଗ୍ରାମବାସୀଙ୍କ ଜୀବିକାର ସୁରକ୍ଷା ନିମନ୍ତେ ସମୁଦ୍ର ଉପକୂଳରେ ସ୍ଥାୟୀ ପଥରବନ୍ଧ ପ୍ରତିଷ୍ଠା ନିମନ୍ତେ ଉପକୂଳ ଗ୍ରାମବାସୀ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସମ୍ପର୍କରେ ପଦ୍ମପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ କେଶବ ଚନ୍ଦ୍ର ପାତ୍ର କହିଛନ୍ତି,
3: 20,000-30,000 ଲୋକ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରେ। ଏମାନଙ୍କର ଜୀବିକା ହେଉଛି କେବଳ ମାଛ ଚାଷ, ଧାନ ଚାଷ ଏବଂ ପାନ। ଏହିସବୁ ଚାଷ ବର୍ତ୍ତମାନ ସମୁଦ୍ର ଜୁଆର ମାଡ଼ି ଆସି ହଜାର ହଜାର ଚାଷ ଜମିକୁ ମାଡ଼ି ଯାଉଅଛି। ତେଣୁ ମୁଁ ଏ ଅଞ୍ଚଳ ତରଫରୁ ପୂର୍ବତନ ସରପଞ୍ଚ ହିସାବରେ ବା ଏରସମା ବ୍ଲକ ଅଞ୍ଚଳବାସୀ ତରଫରୁ ଅନୁରୋଧ କରୁଛି ସରକାରଙ୍କୁ, ଏ ଅଞ୍ଚଳରେ ତୁରନ୍ତ ଏକ ଜୁଆର ନିୟନ୍ତ୍ରଣ ଉଚ୍ଚ ପଥରବନ୍ଧ କରାଯାଉ।
2: ଜିଲ୍ଲାର ମୋଟ 4 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱତନ୍ତ୍ର ସଂଶୋଧନ ଏସ୍ଆଇଆର୍ 2026 ପ୍ରକ୍ରିୟା ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏସ୍ଆଇଆର୍ ପ୍ରକ୍ରିୟା ଆରମ୍ଭ ସମୟରେ ଜିଲ୍ଲାରେ ମୋଟ 9,64,301 ଜଣ ଭୋଟର ଥିଲେ। ସଂଶୋଧନ ପ୍ରକ୍ରିୟା ସମୟରେ 65,969 ଜଣଙ୍କ ନାମ ତାଲିକାରୁ ବାଦ ଦିଆଯାଇଛି। ସେହିପରି ସ୍ଥାନ ପରିବର୍ତ୍ତନ ସଂଶୋଧନ ପରେ ନୂତନ ଭାବେ 8,226 ଜଣ ଭୋଟର ଯୋଡ଼ି ହୋଇଛନ୍ତି। ଏବେ ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ସଂଖ୍ୟା 9,06,868 ଜଣ ହୋଇଛି। ସେଥିମଧ୍ୟରୁ ପାରାଦୀପ ନିର୍ବାଚନ ମଣ୍ଡଳୀରେ 2,55,223, ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ 2,10,501 ଜଣ ଭୋଟରଙ୍କ ନାମ ଚୂଡ଼ାନ୍ତ ତାଲିକାରେ ପ୍ରକାଶ ପାଇଛି। ସମୁଦାୟ ଭୋଟରଙ୍କ ମଧ୍ୟରେ 4,71,787 ଜଣ ପୁରୁଷ, 4,33,995 ଜଣ ମହିଳା ଏବଂ 86 ଜଣ ଅନ୍ୟ ଭୋଟର ରହିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ଭୋଟରଙ୍କୁ ଚୂଡ଼ାନ୍ତ ଭୋଟର ତାଲିକାରେ ନିଜର ନାମ ଓ ଭୋଟର ବିବରଣୀ ଯାଞ୍ଚ କରିନେବାକୁ ଅନୁରୋଧ କରାଯାଇଛି। ଭୋଟର ତାଲିକାରେ କୌଣସି ତ୍ରୁଟି କିମ୍ବା ସଂଶୋଧନର ଆବଶ୍ୟକତା ଥିଲେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଧାରିତ ନିୟମ ଓ ପ୍ରକ୍ରିୟା ଅନୁସାରେ ଆବେଦନ କରାଯାଇପାରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ତଳିଆ ଅଞ୍ଚଳର ସବୁଠାରୁ ବଡ଼ ସମସ୍ୟା ହେଉଛି 29 ମୌଜାର ପାରମ୍ପରିକ ଜଳ ନିଷ୍କାସନ ପଥ। ହଳଦୀପାଣି ଓ ମହାନ୍ଦି ଜଳପଥ ଅବରୋଧ ଗଣ୍ଡିକିପୁର, ଫତେପୁର, ଗୋପିଆକୁଦ ଓ ଅନ୍ୟାନ୍ୟ ପଞ୍ଚାୟତର ଜଳ ନିଷ୍କାସନ ପଥ ଅବରୋଧ ଯୋଗୁଁ ପ୍ରତିବର୍ଷ ପର୍ଯ୍ୟାପ୍ତ ପରିମାଣରେ ଫସଲ ନଷ୍ଟ ହେଉଛି। ସେହିପରି ବାଲିକୁଦା, ତିର୍ତ୍ତୋଲ, ବିରିଡ଼ି ଓ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ସମୟରେ ରାସ୍ତାଘାଟ ବୁଡ଼ି ଯାଉଥିବାରୁ ଯାତାୟତ ବାଧାପ୍ରାପ୍ତ ହେଉଛି, ଖରିଫ ଫସଲ ଉଜୁଡ଼ି ଯାଉଛି। ଏ ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଶ୍ୱକର୍ମା ପୂଜା ସମୟରେ ପାରାଦୀପକୁ ସ୍ୱଚ୍ଛ ରଖିବାର ଦାୟିତ୍ୱ ନେଇ ପାରାଦୀପ କଲେଜ ଏନ୍ସିସି ଆଲୁମିନିର ସଦସ୍ୟ, ଏନ୍ସିସି କ୍ୟାଡେଟ୍ ଓ ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାରାଦୀପ ପୌରପାଳିକା ଓ ରୋଟାରୀ କ୍ଲବ ଆହ୍ୱାନରେ କମଳା ସିନେମା ହଲ୍ ପକ୍ଷରୁ କଲେଜ ଛକ ପର୍ଯ୍ୟନ୍ତ ବିଶ୍ୱକର୍ମା ପୂଜାର ବିଭିନ୍ନ ତୋରଣ, ପୂଜା ପେଣ୍ଡାଲ ଓ ରାସ୍ତାକଡ଼ରେ ସଫେଇ କାର୍ଯ୍ୟ କରାଯାଇଥିଲା। ଜିଲ୍ଲାର ପ୍ରସିଦ୍ଧ ଶକ୍ତିକ୍ଷେତ୍ର ତଥା ଅଧିଷ୍ଠାତ୍ରୀ ଦେବୀ ମା' ସାରଳା ଠାକୁରାଣୀଙ୍କ ବିଭିନ୍ନ ହୁଣ୍ଡି ଓ ଦାନବାକ୍ସ ଖୋଲାଯାଇ 3 ଧରି ଗଣତି କରାଯାଇଥିଲା। ଏଥିରୁ ମୋଟ 22,91,140 ଟଙ୍କା ମିଳିଥିଲା। ଏଥିସହିତ 23,19,184 ଟଙ୍କାର ସୁନା ଓ ରୂପା ଅଳଙ୍କାର ମିଳିଛି। ଏହି ଗଣତି କାର୍ଯ୍ୟରେ ସ୍ଥାନୀୟ ତହସିଲଦାର, ମନ୍ଦିର ପୁଲିସ ଫାଣ୍ଡି ଅଧିକାରୀ, ମନ୍ଦିର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଏବଂ ମନ୍ଦିର ସେବାୟତଙ୍କ ପ୍ରତିନିଧି ସାମିଲ ହୋଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା।

0: ଲିଟର ପାଣିରେ ମିଶାଇ ଗଛର ମୂଳକୁ ଭଲ ଭାବରେ ଭିଜାଇ ଦିଅନ୍ତୁ, କିମ୍ବା ଡ୍ରେଞ୍ଚିଂ ବି କୁହାଯାଏ ୟାକୁ। ଜୈବିକ ଉପାୟରେ ନିୟନ୍ତ୍ରଣ ପାଇଁ ଟ୍ରାଇକୋଡର୍ମା ଭିରିଡେ 50 ଗ୍ରାମକୁ ପର୍ଯ୍ୟାପ୍ତ ଗୋବର ଖତ ସହ ମିଶାଇ ମୂଳ ପାଖରେ ପ୍ରୟୋଗ କଲେ ଉତ୍ତମ ଫଳ ମିଳେ।
1: ଏଇଟା ତ ଠିକ୍ କଥା କହିଲେ ଦିଦି, ଯେ ଆମେ କେନ୍ତା କରି ଆମର ଚେର ଜନିତ ସମସ୍ୟାନୁ ରକ୍ଷା ପାଇପାର୍ମା। ମାତର ଆମର ଅନେକ ଚାଷୀ ଭାଇ ଭଉଣୀ ମାନେ ଅଛନ୍, ଯେନ୍ମାନେ ସବୁବେଳେ ଅଭିଯୋଗ କରୁଛନ୍ ଯେ ଆମର ଯେନ୍ତା ବର୍ଷା ହେଇଯାଉଛେ, ତାର୍ପରେ ହଠାତ୍ ଟାଣ ଖରା ହେଇଯାଉଛେ, ତ ଇତାର ଲାଗି ଆମର ଯେନ୍ ଗଛ ମାନେ ଅଛେ ଇଟା କମ୍ ସମୟଥି ଝାଉଲିକିନା ମରିଯାଉଛେ, ତ ଇଟା କାଁଟା ଇତାର ଉପରେ ଟିକେ ଆମକେ ବୁଝେଇ ଦେଲେ ବନେ ହେତା।
0: ଚାଷୀ ଭାଇମାନେ ପ୍ରାୟତଃ ଏଠାରେ ଭ୍ରମିତ ହୁଅନ୍ତି। ଏଠାରେ ମୁଖ୍ୟତଃ 2ଟି ଅଲଗା ଅଲଗା ସମସ୍ୟା ଥାଏ। ଗୋଟିଏ ହେଲା ପାରାବିଲ୍ଟ ଏବଂ ଅନ୍ୟଟି ହେଲା ଫ୍ୟୁଜାରିୟମ୍ ବିଲ୍ଟ ବା ଝାଉଁଳା ରୋଗ। 2ଟିର କାରଣ ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ଭିନ୍ନ।
1: ତ ଦିଦି, ଚାଷୀ ଭାଇ ଭଉଣୀମାନେ ଏଇ 2ଟା ଜିନିଷ ଭିତରେ ତଫାତ୍ କେନ୍ତା କରି ଜାଣିବେ?
0: ପ୍ରଥମେ ଆସନ୍ତୁ ପାରାବିଲ୍ଟ ବିଷୟରେ ଜାଣିବା, ଲକ୍ଷଣ ଦେଖିବା। ଏହା କୌଣସି ଜୀବାଣୁ ବା କବକ ଯୋଗୁଁ ହୁଏ ନାହିଁ। ଏହା ଏକ ଶାରୀରିକ ବିକୃତି କିମ୍ବା ଫିଜିଓଲୋଜିକାଲ ଡିସଅର୍ଡର୍ ବି କୁହାଯାଏ। ବର୍ଷା ପାଣି ଜମି ରହିବା ପରେ ହଠାତ୍ ପ୍ରଖର ଖରା ହେଲେ ଗଛର ସବୁଜ ପତ୍ରଗୁଡ଼ିକ ତଳକୁ ନଇପଡ଼ି ହଠାତ୍ ଝାଉଁଳିଯାଏ। ଗଛଟି ସବୁଜ ଥାଏ ମଧ୍ୟ ମଉଳିଯାଏ। ଏହାର ଚିକିତ୍ସା ଆମେ କେମିତି କରିବା? ଏହାର ଲକ୍ଷଣ ଦେଖାଯିବା ମାତ୍ରେ 24ରୁ 36 ଘଣ୍ଟା ମଧ୍ୟରେ କୋବାଲ୍ଟ କ୍ଲୋରାଇଡ୍ 10 PPM ଅର୍ଥାତ୍ 10 ଲିଟର ପାଣିରେ ମାତ୍ର 100 ମିଲିଗ୍ରାମ ସ୍ପ୍ରେ କରିପାରିଲେ ଉତ୍ତମ। ଯଦି ଏହା ନ ମିଳେ ତେବେ 1 ଲିଟର ପାଣିରେ 15ରୁ 20 ଗ୍ରାମ DAP କିମ୍ବା ୟୁରିଆ ଗୋଳାଇ ଗଛ ମୂଳରେ ଢାଳିଲେ ଗଛ ପୁଣି ସତେଜ ହୋଇଉଠେ।
1: ଦିଦି, ଏଇଟା ତ ଆପଣ ପାରାୱିଲ୍ଟ ଉପରେ କହିଲେ, ଆର୍ ଗୋଟେ ଯେନ୍ଟା ଫ୍ୟୁଜାରିୟମ୍ ଝାଉଁଳା ବିଷୟରେ ତାର ଉପରେ ଟିକେ କହିଦିଅ।
0: ହଁ, ଏହା ଏକ ମାରାତ୍ମକ ମାଟି ବାହିତ କବକ ଜନିତ ରୋଗ। ଏହାର ଆମେ ଲକ୍ଷଣ ଜାଣିବା। ଏଥିରେ ତଳପତ୍ର ଗୁଡ଼ିକ ପ୍ରଥମେ ହଳଦିଆ ପଡ଼ି ଶୁଖିଯାଏ, ପତ୍ରର ଧାରଗୁଡ଼ିକ ପୋଡ଼ିଗଲା ଭଳି ଦିଶେ। ଯଦି ଆକ୍ରାନ୍ତ ଗଛକୁ ଉପାଡ଼ି ତାର ମୁଖ୍ୟ ଚେରକୁ ଲମ୍ବ ଭାବରେ ଚିରି ଦେଖିବା, ତେବେ ଭିତରେ ଶିରା ବା ନଳୀ କଳା କିମ୍ବା ବାଦାମୀ ରଙ୍ଗ ହୋଇ ପଚିଯାଇଥିବା ଦେଖିବାକୁ ମିଳିବ। ଏହାର ଚିକିତ୍ସା ଆମେ କେମିତି କରିବା? ରୋଗାକ୍ରାନ୍ତ ଗଛକୁ କ୍ୟାରିରୁ ଉପାଡ଼ି ନଷ୍ଟ କରିଦିଅନ୍ତୁ। କପର ଅକ୍ସିକ୍ଲୋରାଇଡ୍ 3 ଗ୍ରାମ ପ୍ରତି ଲିଟର ପାଣିରେ କିମ୍ବା ବାଭିଷ୍ଟିନ୍ 1.5 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ଆକ୍ରାନ୍ତ ଗଛ ଓ ତାର ଆଖପାଖ ଗଛର ମୂଳକୁ ଭଲ ଭାବେ ଭିଜାଇ ଦିଅନ୍ତୁ କିମ୍ବା ଡ୍ରେଞ୍ଚିଂ କରନ୍ତୁ। ଜୈବିକ ପ୍ରତିକାର ହିସାବରେ ଟ୍ରାଇକୋଡର୍ମା ଭିରିଡେ 1 କିଲୋଗ୍ରାମକୁ 50 କିଲୋଗ୍ରାମ ଖତ ସହିତ ମିଶାଇ ଗଛ ମୂଳ ନିକଟରେ ପ୍ରୟୋଗ କଲେ ଫଙ୍ଗସ ସଂକ୍ରମଣ ରୋକାଯାଇପାରିବ।
1: ଏଇଟା ତ ଦିଦି ଆପଣ 2ଟା ଯାକର ଲକ୍ଷଣ ଆର୍ ଚିକିତ୍ସା ବାବଦରେ କହିଦେଲେ। ମାତର ଆମର ଚାଷୀ ଭାଇ ଭଉଣୀ ମାନେ ଆର୍ ଗୋଟେ ଜିନିଷ ବି ଜାଣିବାର ଲାଗି ଚାହେଁସନ୍, ଯେନ୍ଟାକି ଆଜିକାଲି ଅଧିକ ଆର୍ଦ୍ରତା ଲାଗି ରହିଲେ ଇ ପତ୍ରନେ ଛୋଟ ଛୋଟ କଲା ଦାଗ ଆରୁ ପତ୍ରପୋଡ଼ା ରୋଗ ବି ଦେଖାଯାଇସି, ଇ ତାର ସମାଧାନ କାଣା?
0: ପ୍ରବଳ ବର୍ଷା ଓ ଆର୍ଦ୍ରତା ଯୋଗୁଁ କେବଳ ମୂଳ ସଢ଼ା ହିଁ ହୁଏନି, ପତ୍ରରେ ବି ତାର ପ୍ରଭାବ ଆମେ ଦେଖିପାରୁ। ତ ଏହି ସମୟରେ ଅଲ୍ଟରନେରିଆ ଲିଭ୍ ସ୍ପଟ୍ ଏବଂ ଜୀବାଣୁଜନିତ ପତ୍ରପୋଡ଼ା ରୋଗ ଦେଖାଯାଏ। ଏହାର ଲକ୍ଷଣ ଓ ପ୍ରତିକାର ଆମେ ଜାଣିବା। ପତ୍ରରେ ଲାଲ ବାଦାମୀ ଚକଡ଼ା ଦାଗ ଦେଖାଗଲେ କାର୍ବାଣ୍ଡାଜିମ୍ 12% ସହିତ ମାନକୋଜେବ୍ 63% WP ଯେପରିକି ସାଫ୍ ଉଦାହରଣ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ। ଯଦି ପତ୍ର ଶିରା କଳା ପଡ଼ି ତ୍ରିକୋଣ ଆକାର ଦାଗ ଦେଖାଯାଏ ତେବେ କପର ଅକ୍ସିକ୍ଲୋରାଇଡ୍ 1.5 ଗ୍ରାମ ସହିତ ଷ୍ଟ୍ରେପ୍ଟୋସାଇକ୍ଲିନ୍ 1 ଗ୍ରାମକୁ 10 ଲିଟର ପାଣିରେ ଗୋଳାଇ ସ୍ପ୍ରେ କରିବାକୁ ହେବ।
1: ଏଇଟା ତ ବୁଝେଇଦେଲେ ଦିଦି ଆମର ପତ୍ରପୋଡ଼ା ରୋଗ ଆରୁ ଛୋଟ ଛୋଟ କଲା ଦାଗ ଯେନ୍ ଦେଖାଯାଏସି ତାର ସମାଧାନ ଉପରେ ଆପଣ ଆମକେ କହିଦେଲେ ଯେ ଆମେ କେନ୍ତାକିନା ତାର ପ୍ରତିକାର କରିପାର୍ମା। ମାତର ବର୍ଷା ଦିନେ ଆର୍ ଗୋଟେ ଫୁନି ବଡ଼ ସମସ୍ୟା ଦେଖାଯାଏସି, ଯେନ୍ଟା ଇ ଓଷୋ ସ୍ପ୍ରେ କରବାର କିଛି ସମୟ ଭିତରେ ଇ ବର୍ଷା ହେଇଗଲେ ସବୁ ଧୁଇ ହେଇଯାଏସି। ଏଥିର୍ ଲାଗି ଚାଷୀ ଭୟ ଭଉଣୀମାନେ ଷ୍ଟିକର ବ୍ୟବହାର କରବାର କଥା ଶୁଣିଛନ୍, ଇଟା କାଣା ଆର୍ ଇଟା କେନ୍ତା କରି ବ୍ୟବହାର କରବେ ତାର ଉପରେ ଟିକେ କହିଦେବେ?
0: ଏହା ଅତ୍ୟନ୍ତ ମୂଲ୍ୟବାନ ପ୍ରଶ୍ନ। କପାପତ୍ର ଉପରେ ଏକ ମହମ ଭଳି ଚିକ୍କଣ ଆସ୍ତରଣ ଥାଏ। ବର୍ଷାଦିନେ କୀଟନାଶକ ବା ଫିମ୍ପିନାଶକ ସିଧାସଳଖ ସ୍ପ୍ରେ କଲେ ତାହା ପତ୍ର ଉପରେ ନ ରହି ବୁନ୍ଦା ବୁନ୍ଦା ହୋଇ ତଳେ ପଡ଼ିଯାଏ। ତେଣୁ ଏହି ସମୟରେ ୱେଟିଂ ଏଜେଣ୍ଟ ବା ସିଲିକନ୍ ଯୁକ୍ତ ଷ୍ଟିକର, ଆମେ ଇଂରାଜୀରେ ସ୍ପ୍ରେଡର୍ କିମ୍ବା ଷ୍ଟିକର ବି କହୁ, ବ୍ୟବହାର କରିବା ନିହାତି ଜରୁରୀ। ଏହାର କାର୍ଯ୍ୟ କେମିତି ହୁଏ? ଏହା ଔଷଧ ପାଣିକୁ ପତ୍ର ଉପରେ ସମାନ ଭାବରେ ଲେସି ହୋଇ ରହିବାରେ ସାହାଯ୍ୟ କରେ ଏବଂ ସ୍ପ୍ରେ କରିବାର 1/2 ଘଣ୍ଟା ମଧ୍ୟରେ ଔଷଧ ପତ୍ର ଭିତରକୁ ଶୋଷି ହୋଇଯାଏ, ଫଳରେ

0: ବର୍ଷା ହେଲେ ମଧ୍ୟ ଔଷଧ ଧୋଇ ହୁଏ ନାହିଁ। ମାତ୍ରା ଆଉ ମିଶ୍ରଣ ପଦ୍ଧତି, ପ୍ରତି 15 ଲିଟର ପାଣି ଟାଙ୍କିରେ ମାତ୍ର 5-8 ମିଲିଲିଟର ସିଲିକନ୍ ଭିତ୍ତିକ ଷ୍ଟିକର, ଯେପରିକି ଆସ୍ପା, 80, ଆଗ୍ରୋଭେଟ୍ ଇତ୍ୟାଦି ନାମରେ ଆସେ, ମିଶାନ୍ତୁ। ମନେ ରଖନ୍ତୁ, ପ୍ରଥମେ ବାଲ୍ଟିରେ ଫିମ୍ପିନାଶକ ବା କୀଟନାଶକକୁ ପାଣିରେ ଭଲ ଭାବେ ଗୋଳାଇ ଦ୍ରବଣ ପ୍ରସ୍ତୁତ କରନ୍ତୁ। ସବା ଶେଷରେ ହିଁ ଷ୍ଟିକର ମିଶାଇ ହାଲୁକା ଭାବେ ଘାଣ୍ଟନ୍ତୁ। ଷ୍ଟିକରକୁ କେବେ ହେଲେ ସିଧାସଳଖ ଶୁଖିଲା ଔଷଧ ସହ ମିଶାଇବେ ନାହିଁ।
1: ତ ଦିଦି, ଇଟା ତ ଆପଣ ଆମକେ କହିଦେଲେ ଷ୍ଟିକରର ଆମେ କେନ୍ତା ବ୍ୟବହାର କର୍ମା। ମାତ୍ର ବର୍ଷା ଛାଡ଼ିଲା ପରେ ଇ ଗଛର ସ୍ୱାସ୍ଥ୍ୟ ଫେରାଇ ଆଣବାର ଲାଗି ଚାଷୀ ଭାଇ ଭଉଣୀ ମାନେ ସାର ବ୍ୟବହାର କରବାର କଥା କି ନାହିଁ?
0: ନିଶ୍ଚୟ, ପାଣି ନିଷ୍କାସନ ହେବା ପରେ ମାଟି ବାଟେ ଗଛ ଶୀଘ୍ର ଖାଦ୍ୟ ଗ୍ରହଣ କରିପାରେ ନାହିଁ, ତେଣୁ ପତ୍ର ମାଧ୍ୟମରେ ପୋଷକ ତତ୍ତ୍ୱ ଦେବା ଜରୁରୀ। ଆମେ ନ୍ୟୁଟ୍ରିଏଣ୍ଟ ଭାବରେ ପୋଟାସିୟମ ନାଇଟ୍ରେଟ 13-0045 ଭାବରେ ଆମେ ବ୍ୟବହାର କରିପାରିବା। ପୋଟାସିୟମ ନାଇଟ୍ରେଟ 10 ଗ୍ରାମ ପ୍ରତି ଲିଟର ପାଣିରେ କିମ୍ବା ୟୁରିଆ 20 ଗ୍ରାମ ସହିତ ମ୍ୟାଗ୍ନେସିୟମ ସଲଫେଟ 10 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ପତ୍ରରେ ସ୍ପ୍ରେ କଲେ ଗଛ ଶୀଘ୍ର ସବୁଜିମା ଫେରିପାଏ ଏବଂ ଶକ୍ତ ହୁଏ। ମାଟି ସାମାନ୍ୟ ଶୁଖିବା ମାତ୍ରେ ହାଲୁକା କୋଡ଼ା ଖସା କରି ଦିଅନ୍ତୁ, ଯାହାଦ୍ୱାରା ଚେରକୁ ବାୟୁ ଚଳାଚଳ ସହଜ ହେବ।
1: ଇ ଫୁଲ ଆରୁ ବକରା ଅବସ୍ଥାନେ ଗଛର ଖାଦ୍ୟସାର ପରିଚାଳନା ବାବଦନେ ଟିକେ ଆମକେ କହିଲେ ମନେ ହେତା ଦିଦି?
0: ଠିକ୍ କଥା କହିଲେ। ବର୍ଷା ପାଗରେ ଚେର ଦୁର୍ବଳ ଥିବାରୁ ପତ୍ର ମାଧ୍ୟମରେ ପୋଷକ ତତ୍ତ୍ୱ ଦେବା ସବୁଠୁ ଲାଭଦାୟକ। ଫୁଲ ଓ ବକରା ଝଡ଼ା ରୋକିବା ପାଇଁ ପ୍ଲାନୋଫିକ୍ସ 3.5 ମିଲିଲିଟର ପ୍ରତି 15 ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ। ଏହା ସହିତ 13-0045 ପୋଟାସିୟମ ନାଇଟ୍ରେଟ 100 ଗ୍ରାମ ପ୍ରତି 15 ଲିଟର ପାଣି ଏବଂ ବୋରନ 20 ଗ୍ରାମ ମିଶାଇ ସ୍ପ୍ରେ କଲେ ବକରାର ଆକାର ବଡ଼ ହୁଏ ଏବଂ କପାର ଗୁଣବତ୍ତା ବଢ଼ିଥାଏ।
1: ଏଇଟା ତ ଆପଣ ଆମକେ ବୁଝାଇଦେଲେ ଦିଦି, ଆର୍ ଆମର ଚାଷୀ ଭାଇ ଭଉଣୀ ମାନେ ନିଶ୍ଚିତ ଭାବରେ ଆଜ ଶୁଣୁଥିବେ ବି ଆର୍ ସେମାନେ ଜାଣି ବି ପାରୁଥିବେ। ମାତ୍ର ଯଦି କିଛି ଜିନିଷ ସେମାନେ ଜାଣି ନେଇ ପାରିଲେ ଆର୍ ବି କିଛି ତାଙ୍କର ମନ ଭିତରେ ରହିଗଲା, ତ ଏଇସବୁ ଜିନିଷ ଜାଣବାର ଲାଗି ସେମାନେ ଆର୍ କେନ୍କେ ଯାଇପାରବେ ଆର୍ ତାର ବ୍ୟବସ୍ଥା କେନ୍ତା କରିପାରବେ, ତାର ଉପରେ ଟିକେ ଆପଣ କହିଦେଲେ ମନେ ହେତା।
0: ନିହାତି, ଆପଣଙ୍କ ଯେହେତୁ ଆମେ ରୋଗ ପୋକ ଆଉ ପେଷ୍ଟିସାଇଡ଼ ବିଷୟରେ ଆମେ ଆପଣଙ୍କୁ ଜଣାଉଛୁ, ତାହେଲେ ସେ ବିଷୟରେ ଆପଣ ସବୁବେଳେ ଧ୍ୟାନ ଦେବା ଦରକାର। ଆଉ ରେକମେଣ୍ଡେଡ଼୍ କିମ୍ବା ଅନୁମୋଦିତ ଔଷଧ ହିଁ ବ୍ୟବହାର କରିବା ଦରକାର, ଯାହାଦ୍ୱାରା ବିଶେଷଜ୍ଞକୁ ପଚାରିକି ହିଁ ନିହାତି ସ୍ପ୍ରେ କରିବେ। ତ ଆପଣଙ୍କୁ ଆମ ଅଫିସକୁ ବି ଆସିବାକୁ ପଡ଼ିବ, ଆପଣ ଆମର ମୋବାଇଲ ନମ୍ବର ବି ଅଛି, କଣ୍ଟାକ୍ଟ କରିହେବ। ଯଦି ଆପଣ ଭବାନୀପାଟଣା ଆସୁଛନ୍ତି ତାହେଲେ ଆମ ଅଫିସକୁ ଆସିପାରିବେ, ଯେଉଁଟା ହେଲା ଅଫିସ ହେଲା ରିସର୍ଚ୍ଚ ଷ୍ଟେସନ ଯେଉଁ RRTTS ଭବାନୀପାଟଣା। ଆଉ ଯେହେତୁ ଆମେ କପା ଉପରେ ଗବେଷଣା କରୁଛୁ, ଆମ କପା ଗବେଷଣା କେନ୍ଦ୍ର ବି ସେଠି ଉପସ୍ଥିତ ଅଛି, ଆପଣ ଯେବେ ବି ଚାହୁଁଛନ୍ତି ଆଣିପାରିବେ। ଆଉ ଆପଣଙ୍କ ସହିତ ନିହାତି ସବୁବେଳେ ସାମ୍ପଲ ଧରିକି ଆସିବେ, ଗଛର ଯାହା ବି ସାମ୍ପଲ ରୋଗ ପୋକ ଯେଉଁଠି ଲାଗିଥିବ ଆପଣ ଧରିକି ଆସିବେ, ଆମେ ତୁରନ୍ତ ଆପଣଙ୍କର ସେଇଠି ସମାଧାନ କରିପାରିବୁ।
1: ଏଇଟା ତ ନିଶ୍ଚିତ ଭାବରେ ଆମର ସବୁ ଚାଷୀ ଭାଇ ଭଉଣୀମାନଙ୍କର ଲାଗି ବହୁତ ବନେ ଜିନିଷ, ସେମାନେ ଆସିକରି ସବୁ ଜିନିଷ ବୁଝିପାରିବେ ଆର୍ ଆପଣଙ୍କର ପୁରା ବିଶେଷଜ୍ଞ ଆଜ୍ଞା ବିଶେଷଜ୍ଞ ଦିଦିମାନଙ୍କରନୁ ସେମାନେ ପରାମର୍ଶ ନେଇକରି ନିଶ୍ଚିତ ଭାବରେ ତାଙ୍କର ଯାହା ସମସ୍ୟା ଅଛେ ତାର ସମସ୍ୟାର ସମାଧାନ ପୁଣି ସେମାନେ କରିପାରିବେ। ଶେଷ ଭାଗରେ ମୁଇଁ ଆର୍ ଗୋଟେ ଜିନିଷ ଦିଦି ଆପଣଙ୍କୁ ପଚାରବାର୍ ଲାଗି ଚାହିଁବି, ଯେ ଆମେ ତ ଏଇ ବର୍ଷା ସମୟଥି ଯେନ୍ ଯେନ୍ ପ୍ରକାରର ରୋଗ ଦେଖାଯାଏସି ସେ ଉପରେ ଜାଣିଲୁ, ମାତ୍ର ଆମର କପା ଚାଷନେ ଆର୍ ବି ଭିନ୍ନ ଭିନ୍ନ ପ୍ରକାରର ପୋକମାନେ ଲାଗ୍ସି, ତ ହେନ୍ତା ଆର୍ କିଛି ଜିନିଷ ଅଛେ ଯେନ୍ଟା ଆମର ଚାଷୀ ଭାଇ ଭଉଣୀମାନେ ଜାଣବାର କଥା, ତ ସେନ୍ତା କିଛି କହିଲେ ନିଶ୍ଚିତ ଭାବରେ ଆମେ ଉପକୃତ ହେତୁ।
0: ନିହାତି, ଆପଣଙ୍କର ଯେହେତୁ ମୁଁ କହିଲି ଆପଣଙ୍କ ରୋଗ ବିଷୟରେ ଆଉ ଆପଣଙ୍କର ଫିଜିଓଲୋଜିକାଲ ଡିସଅର୍ଡ଼ର, ଏସବୁ ଜିନିଷ ଅତ୍ୟଧିକ ବର୍ଷା କିମ୍ବା ଆର୍ଦ୍ରତା ସମୟରେ ହୁଏ, କିମ୍ବା ସେ ସମୟରେ ଭିନ୍ନ ପୋକ ବି ଆସନ୍ତି, ଯେମିତି ଆପଣଙ୍କର କପାର ଲେଢ଼ା ପୋକ ଆପଣ ଶୁଣିଥିବେ ଚାଷୀ ଭାଇମାନେ, ସେ ପୋକର ବହୁତ ଆପଣ ଦେଖୁଥିବେ ଆପଣଙ୍କ କପା ଗଛରେ, ସେମାନେ ବି ଏବେ ଆରମ୍ଭ ହେବେ ଛୋଟରୁ ବଡ଼ ହୋଇକି ଆପଣଙ୍କର ଯେତିକି କପାର ପତ୍ରକୁ ସେମାନେ ଖାଇଦିଅନ୍ତି, ତ ପୁରାପୁରି ଆପଣ କପାର ଫସଲକୁ ସେ ଜାଲି କରିଦେବେ ଆଉ ପୁରା ନଷ୍ଟ କରିଦେବେ। ତ ତା ପାଇଁ ଆପଣ କ'ଣ ଉପଚାର କରିବେ? ଆପଣ ନିହାତି ଆପଣ ଅନୁମୋଦିତ ଔଷଧ ବ୍ୟବହାର କରିବେ, ଯେମିତିକି ଆପଣଙ୍କର ପ୍ରୋଫେନ୍ଫୋସ୍ ନାମକ କୀଟନାଶକ ଅଛି ସେଇଟା ବ୍ୟବହାର କରିପାରିବେ, କିମ୍ବା ଯେ ଗଛରୁ ଅଣ୍ଡା ଦେଉଛନ୍ତି ସେମାନେ କି ଆରମ୍ଭ କରୁଛନ୍ତି ତାଙ୍କର ବଂଶ, ସେ ଗଛକୁ ଆପଣ ନଷ୍ଟ କରିପାରିବେ, କିମ୍ବା ସେ ଗଛ ଆଉ ତା ପାଖାପାଖି ଗଛରେ ଆପଣ ପ୍ରୋଫେନ୍ଫୋସ୍ ଔଷଧ ପ୍ରୋଫେନ୍ଫୋସ୍ 50 EC ସେଇଟା ସ୍ପ୍ରେ କରିପାରିବେ ଷ୍ଟିକର ସହିତ ମିଶାଇକି।

0: ବର୍ଷା ହେଲେ ବି ଆପଣଙ୍କୁ କିଛି ଅସୁବିଧା ହେବନି। ଯେହେତୁ ଆପଣଙ୍କୁ ମୁଁ ଜଣାଇଥିଲି ଷ୍ଟିକର ନିହାତି ବ୍ୟବହାର କରିବେ, ଯେହେତୁ ଆପଣଙ୍କର ବର୍ଷା ସମୟ ଆପଣ ଔଷଧ ପକାଇବେ କିନ୍ତୁ ବର୍ଷାରେ ଧୋଇ ହୋଇଯିବ, ତ ନିହାତି ଆପଣ କୀଟନାଶକ ସହିତ ଷ୍ଟିକର ବ୍ୟବହାର କରିବେ।
1: ଏଇଟା ତ ବହୁତ ବନେ କଥା କହିଲେ ଦିଦି, ଆରୁ ଆଜ ତ ଆପଣ ଆମକେ ସବୁ ଜିନିଷ ବୁଝାଇଦେଲେ। ଆମର କପା ଫସଲ ନେ ଇ ଅଧିକ ଆର୍ଦ୍ରତା, ଜଲବନ୍ଦୀ ସମସ୍ୟା, ଏ ପତ୍ର ରୋଗ ଆର୍ ତାର ଚେରଜନିତ ସମସ୍ୟା ମାନେ ଯେନ୍ ଅଛେ ତାର ସମାଧାନ ଆମେ କେନ୍ତା କରିପାରମା, ଏ ସବୁ ଜିନିଷ ଉପରେ ଆପଣ ଆଜି ଆମକେ ଟିକିନିକି ଭାବରେ ସବୁ ଜିନିଷ ବୁଝାଇଦେଲେ। ନିଶ୍ଚିତ ଭାବରେ ଆମର ଚାଷୀ ଭାଇ ଭଉଣୀମାନେ ପୁଣି ସବୁ ଜିନିଷ

0: ଏ ପତ୍ର ରୋଗ ଆର୍ ତାର୍ ଚେର୍ ଜନିତ ସମସ୍ୟାମାନେ ଯେନ୍ ଅଛେ ତାର୍ ସମାଧାନ ଆମେ କେନ୍ତା କରିପାର୍ମା, ଏ ସବୁ ଜିନିଷ୍ ଉପରେ ଆପଣ ଆଜି ଆମକେ ଟିକିନିକି ଭାବରେ ସବୁ ଜିନିଷ୍ ବୁଝେଇ ଦେଲେ। ନିଶ୍ଚିତ ଭାବରେ ଆପଣ ଚାଷୀ ଭାଇ ଭଉଣୀମାନେ ପୁଣି ସବୁ ଜିନିଷ୍ ଜାଣିପାରିଥିବେ, ଆରୁ ଯେନ୍ ଜିନିଷ୍ ସେମାନେ ବୁଝି ନେଇପାରିଥିବେ କି ଜାଣି ନେଇପାରିଥିବେ ତାର୍ ଉପରେ ବି ଆପଣ କହିଲେ ଯେ ଆମର୍ ଗବେଷଣା କେନ୍ଦ୍ରକେ ଆସିକରି ସେମାନେ ବୁଝିପାରବେ, ଆର୍ ବି ବହୁତଟେ ଜିନିଷ୍ ସେମାନେ ଜାଣିପାରବେ। ତ ଦିଦି, ଆଜ୍ ଆପଣ ଆମର୍ ସଙ୍ଗେ ସମୟ ଦେଲେ, ଆମକେ ବହୁତ ବନେ ବନେ ଜିନିଷ୍ କହିଲେ, ଜ୍ଞାନ କୌଶଳର ଜିନିଷ୍ କହିଲେ। ତ ଆମର୍ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଢେର ସାରା ଧନ୍ୟବାଦ ଆରୁ ଜୁହାର ଦିଦି।
1: ଧନ୍ୟବାଦ ଅଲ୍ ଇଣ୍ଡିଆ ରେଡ଼ିଓକୁ ମୋ ତରଫରୁ ଆଉ ଆମ ସଂସ୍ଥା ତରଫରୁ। ଆଉ ଶେଷରେ ମୁଁ ସବୁ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ଖରା ବର୍ଷାରେ ବହୁତ ପରିଶ୍ରମ କରିକି ଫସଲ ତିଆରି କରୁଛନ୍ତି ନିଜ ହାତରେ, ତ ସେଥିପାଇଁ ବି ଧନ୍ୟବାଦ।
2: ବାବୁରି
0: ହଁ,
2: ଶୁଣିଲି ବୋଲୁ,
0: ହଁ
2: ବଢ଼ିଆ ଲାଗ୍ଲା ଯେ ବିଶେଷଜ୍ଞ ଆଜ୍ଞା ଯେନ୍ତା ଆଲୋଚନା ମନେ କଲେ, ମୁଁ ଦଲ କଥା କହିଲେ ବୋଲୁ, ଆରୁ ସେଥିର୍ ଲାଗି ବୋଲୁ ଆମର୍ ବିଶେଷଜ୍ଞ ଆଜ୍ଞାକେ ଆମର୍ କାର୍ଯ୍ୟକ୍ରମ ତରଫନୁ, ଆମର୍ ଆକାଶବାଣୀ ତରଫନୁ, ଆର୍ ବୈଠକ ତରଫନୁ, ଆର୍ ଆମର୍ ଶ୍ରୋତା ବନ୍ଧୁ ଯେନ୍ମାନେ ଶୁଣୁଛନ୍ ତାଙ୍କର ତରଫନୁ ବୋଲୁ ଧନ୍ୟବାଦ ଗୋଟେ ଦେବି।
0: ହଏ ହଏ
2: ବାବୁରି, ଏ ସ୍ୱାସ୍ଥ୍ୟ ହିଁ ସମ୍ପଦ, ସେ ବିଷୟରେ ଆର୍ ଦୁଇ ଚାର୍ ପଦ କହିବି କେଁ ବୋଲଛେ?
0: ଆର୍ ତୁଇ କିଛି ନେଇ କ, ଆର୍ ଯଦି କହିବୁ
2: ହଁ
0: ବୋଇଲେ ଗୋଟେ ବାର୍ତ୍ତା ଦି ଦେ
2: ହଁ,
0: ଯେ କେନ୍ତା କରି ସବେ ଜାଗତିଆର ହେବେ।
2: ଖାଲି ହେ ପଦେ କହିବି,
0: ପଦେ କହ।
2: ତ ଆମର କାର୍ଯ୍ୟକ୍ରମ କେ ଯେନ୍ ଚାଷୀ ଦଦା ମା ଭଏନ୍ ଶୁଣୁଛନ୍, ସବକେ ମୁଇଁ ବାର୍ତ୍ତା ଦେବି ଯେ ସେମାନେ ନିଜ ଗାଗର କେ ଜଗି ରଖିକରି ଚଲନ୍, ଆରୁ ପ୍ରତ୍ୟେକ ଦିନ ବ୍ୟାୟାମ କରନ୍, ଆରୁ ପ୍ରତ୍ୟେକ ଦିନ ଯୋଗା କରନ୍, ଆରୁ ନିଜେ ବି ସୁସ୍ଥ ରହନ୍, ତାଙ୍କର ପରିବାରକେ ପୁଣି ବନେ କରି ରଖନ୍, କାଁ ଯେ ବୋଇଲେ ସ୍ୱାସ୍ଥ୍ୟ ହିଁ ସମ୍ପଦ।
0: ତ
2: ଗଲା ହେଲା ବେଲ୍କେ ବୋଲୁ ଆମର ଇ କାର୍ଯ୍ୟକ୍ରମକେ ବୋଲ, ଯେନ୍ ଚାଷୀ ଦଦା ମା ଭଇନା ଶ୍ରୋତା ବନ୍ଧୁ ଶୁଣୁଛନ୍, ସବକେ ଲେକ୍ରୁ ଦଦାର
0: ଆର୍ ଚୈତୁ ଦଦାର
2: ଜୁହାର।

ପ୍ରଧାନମନ୍ତ୍ରୀଙ୍କ ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନକାଳ ମାତ୍ର 6 ମିନିଟ୍ ପାଇଁ ଚାଲିଥିବା ବେଳେ ଶୂନ୍ୟକାଳରେ ଶାସକ ଦଳର ବହୁ ସଦସ୍ୟ ନିଜ ନିଜର ମତ ରଖିଥିଲେ। ଅପରାହ୍ନ ଅଧିବେଶନରେ 4ଟି ବିଲ୍ ପାରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସିଏଜି ରିପୋର୍ଟ ଉପସ୍ଥାପନ କରିଥିଲେ। ଏଥିସହିତ ସରକାରୀ ଦଳ ମୁଖ୍ୟ ସଚେତକ ଆଣିଥିବା ପ୍ରସ୍ତାବ ପାରିତ ପରେ ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ଅଧିବେଶନର ପଞ୍ଚମ ଦିନରେ ଆଜି ପ୍ରଶ୍ନକାଳ ଆରମ୍ଭ ମାତ୍ରେ ବିଜେଡି ଓ କଂଗ୍ରେସ ଏମ୍ଏମ୍ଡିଆର୍ ସଂଶୋଧିତ ଆଇନ ପ୍ରତ୍ୟାହାର ଦାବିରେ ଗୃହରେ ହଟ୍ଟଗୋଳ ଆରମ୍ଭ କରିଥିଲେ। ସଦସ୍ୟମାନଙ୍କ ହଟ୍ଟଗୋଳ ଭିତରେ ବାଚସ୍ପତି ସୁରମା ପାଢ଼ୀ ବିଧାୟକ ସୌଭିକ ବିଶ୍ୱାଳଙ୍କ ଏକ ପ୍ରଶ୍ନର ଉତ୍ତର ରଖିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଡାକିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ କହିଥିଲେ, ରାଜ୍ୟରେ ଅପମିଶ୍ରିତ ଖାଦ୍ୟ ବିକ୍ରୟ ରୋକିବା ଏବଂ ଜନସାଧାରଣଙ୍କୁ ସୁରକ୍ଷିତ ଖାଦ୍ୟ ଉପଲବ୍ଧ କରାଯିବା ନିମନ୍ତେ ଖାଦ୍ୟ ନିରାପତ୍ତା ଅଧିକାରୀମାନେ ନିୟମିତ ଭାବେ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକର ଯାଞ୍ଚ କରୁଛନ୍ତି। ନିୟମିତ ନମୁନା ସଂଗ୍ରହ ସହିତ ତାହାର ଯାଞ୍ଚ କରାଯାଉଛି। ପରୀକ୍ଷଣ ଫଳାଫଳ ଏବଂ ନିରୀକ୍ଷଣରେ ଅନିୟମିତତା ଚିହ୍ନଟ ଅନୁଯାୟୀ ଖାଦ୍ୟ ନିରାପତ୍ତା ଆଇନ ଧାରା ମାମଲା ରୁଜୁ କରାଯାଏ। ବିଗତ 2 ବର୍ଷ ମଧ୍ୟରେ ନିୟମ ଉଲ୍ଲଂଘନକାରୀ ବ୍ୟବସାୟୀଙ୍କଠାରୁ 95,91,000 ଟଙ୍କାର ଜରିମାନା ଆଦାୟ କରାଯାଇଛି। ବିଧାୟକ ଶ୍ରୀ ବିଶ୍ୱାଳଙ୍କ ପକ୍ଷରୁ ବିଜେପି ବିଧାୟକ ଦୁର୍ଗାପ୍ରସନ୍ନ ନାୟକ ଅତିରିକ୍ତ ପ୍ରଶ୍ନ ପଚାରିଥିଲେ। ମନ୍ତ୍ରୀ ଏହାର ଉତ୍ତର ରଖୁଥିବା ବେଳେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ପୂର୍ବାହ୍ନ 11:30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ପୁନର୍ବାର ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲେ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ରିପୋର୍ଟର୍ସଙ୍କ ଟେବୁଲ ଉପରେ ଚଢ଼ି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା। ତେବେ ବିଜେଡି ସଦସ୍ୟମାନେ ବିଭିନ୍ନ ଧ୍ୱନିମାନ ଦେବା ସହିତ ବାଚସ୍ପତିଙ୍କ ପୋଡିୟମକୁ ବାଡ଼େଇଥିଲେ। ଏଭଳି ହଟ୍ଟଗୋଳ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ଚଳିତ ବର୍ଷର ପ୍ରବଳ ବର୍ଷା ଓ ବାତ୍ୟା ସଂକ୍ରାନ୍ତରେ ଗୃହରେ ସୂଚନା ପ୍ରଦାନ କରିଥିଲେ। ମନ୍ତ୍ରୀ କହିଥିଲେ, ଚଳିତ ମୌସୁମୀ ଋତୁରେ ବଙ୍ଗୋପସାଗରରେ 12 ଲଘୁଚାପ ସୃଷ୍ଟି ହୋଇଥିବାବେଳେ ଏଥିରୁ 4 ଅବପାତର ରୂପ ନେଇଥିଲା। ଏହି 4 ଅବପାତ ମଧ୍ୟରୁ 3 ଉତ୍ତର ଓଡ଼ିଶା ମୁହାଁ ହୋଇଥିବା ବେଳେ ଗୋଟିଏ ଦକ୍ଷିଣ ଓଡ଼ିଶାକୁ ଗତି କରିଥିଲା। ଲଘୁଚାପ ଓ ଅବପାତ ଯୋଗୁଁ 4 ମାସରେ ରାଜ୍ୟରେ ପ୍ରାୟ 30% ଅଧିକ ବର୍ଷା ହୋଇଛି। ଏଥିଯୋଗୁଁ 26 ଜିଲ୍ଲା ପ୍ରଭାବିତ ହୋଇଛି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହିତ ସେ ନିଜେ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ। ଜଳବନ୍ଦୀରେ ଥିବା ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ବର୍ଷ ଉତ୍ତର ଓଡ଼ିଶାରେ ବର୍ଷା ଓ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରାଜସ୍ୱ ମନ୍ତ୍ରୀ ଉଲ୍ଲେଖ କରିଥିଲେ। ରାଜସ୍ୱ ମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଶୂନ୍ୟକାଳରେ ଜଣଙ୍କ ପରେ ଜଣେ ବିଜେପି ବିଧାୟକ ନିଜର ମତ ରଖିଥିଲେ। ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଥିଲେ, ବିରୋଧୀ ଦଳ ଲୋକଙ୍କୁ ଏମ୍ଏମ୍ଡିଆର୍ ପ୍ରସଙ୍ଗରେ ମିଥ୍ୟା ସୂଚନା ଦେଉଛି। ବିଜେପି ସଦସ୍ୟ ସନ୍ତୋଷ ଖଟୁଆ କହିଥିଲେ, ଚଳିତ ବର୍ଷ ରାଜ୍ୟରେ ଜଳ ବହୁଳେ ସୃଷ୍ଟିନାଶ ଭଳି ଅବସ୍ଥା ଉପୁଜିଛି। ବାଲେଶ୍ୱର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 44% ଅଧିକ ବର୍ଷା ହୋଇଛି। ଶାସକ ଦଳର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଉପାସନା ମହାପାତ୍ର, ନରସିଂହ ମାଡ଼କାମୀ, ଆକାଶ ଦାସ ନାୟକ, ସନାତନ ବିଜୁଳି, ଭାସ୍କର ମଢ଼େଇ, ପ୍ରତାପ ଚନ୍ଦ୍ର ନାୟକ, ଜଲେନ ନାୟକ, ଅମର ନାୟକ, ବିଭୂତି ଭୂଷଣ ପ୍ରଧାନ, ଜୟ ଢୋଲକିଆ ଓ ଦୁର୍ଗାପ୍ରସନ୍ନ ନାୟକ ପ୍ରମୁଖ ନିଜ ନିଜର ମତ ରଖିଥିଲେ। ଶାସକ ଦଳର ସଦସ୍ୟମାନେ ଶୂନ୍ୟକାଳରେ ମତ ରଖୁଥିବା ବେଳେ ଏମ୍ଏମ୍ଡିଆର୍ ପ୍ରସଙ୍ଗରେ ପ୍ରତିବାଦ କରୁଥିବା ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। କଂଗ୍ରେସ ସଦସ୍ୟମାନେ ରିପୋର୍ଟର୍ସଙ୍କ ଟେବୁଲ ଉପରେ ବସି ପ୍ରତିବାଦ କରିବା ସହିତ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ। ଏହାକୁ ନେଇ କଂଗ୍ରେସ ସଦସ୍ୟମାନଙ୍କ ସହିତ ମାର୍ଶାଲମାନଙ୍କର ଧସ୍ତାଧସ୍ତି ହୋଇଥିଲା। ପରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଅପରାହ୍ନ ଅଧିବେଶନରେ ବିଜେଡି ସଦସ୍ୟମାନେ ଏମ୍ଏମ୍ଡିଆର୍ ପ୍ରସଙ୍ଗରେ ଗୃହ ମଧ୍ୟଭାଗରେ ପ୍ରତିବାଦ କରିଥିବା ବେଳେ କଂଗ୍ରେସ ସଦସ୍ୟମାନେ ସମାନ ପ୍ରସଙ୍ଗରେ ଗୃହରେ ଘଣ୍ଟ ବଜାଇ ପ୍ରତିବାଦ କରିଥିଲେ। ପ୍ରଥମେ ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ କରିଥିବା ବେଳେ ପରେ ପରେ କଂଗ୍ରେସ ସଦସ୍ୟମାନେ ମଧ୍ୟ କକ୍ଷତ୍ୟାଗ କରିଥିଲେ। ଏହାପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆଗତ କରିଥିବା 4 ବିଲ୍ ଗୃହର ଅନୁମୋଦନ ଲାଭ କରିଥିଲା। ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଣିଥିବା ଜନବିଶ୍ୱାସ ବିଲ୍, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ ଆଣିଥିବା ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ବିଲ୍, ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଣିଥିବା ଜିଏସ୍ଟି ସଂଶୋଧନ ବିଲ୍ ସମେତ ଓଡ଼ିଶା ରାଜ୍ୟ ବୃତ୍ତି ବ୍ୟାପାର ଆଜୀବିକା ଏବଂ ନିୟୋଜନ କର ନିର୍ସନ୍ ବିଲ୍ 2026 ଗୃହର ଅନୁମୋଦନ ଲାଭ କରିଥିଲା। ବିଲ୍ ପାରିତ ପରେ ରାଜ୍ୟର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶାସକ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ମୁଲତବୀ ପ୍ରସ୍ତାବ ଆଣିଥିଲେ। ପ୍ରସ୍ତାବଟିକୁ ସଦସ୍ୟ ଉପାସନା ମହାପାତ୍ର ସମର୍ଥନ

କରିଥିଲେ। ଏ ସମୟରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ବିରୋଧୀ ଦଳ ସଦସ୍ୟମାନଙ୍କୁ ଫେରାଇ ଆଣିବା ପାଇଁ ପଞ୍ଚାୟତିରାଜ ମନ୍ତ୍ରୀ, ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକଙ୍କୁ କହିଥିଲେ। ହେଲେ ବିରୋଧୀ ସଦସ୍ୟମାନେ ଆଉ ଗୃହକୁ ଆସିନଥିଲେ। ବିରୋଧୀଙ୍କ ଅନୁପସ୍ଥିତିରେ ପ୍ରସ୍ତାବଟି ପାରିତ ହେବା ସହିତ ବାଚସ୍ପତି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହର ସୁପରିଚାଳନା ପାଇଁ ବାଚସ୍ପତି, ଉପବାଚସ୍ପତି, ବିରୋଧୀ ଦଳର ନେତା ଓ ଗୃହର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ବିଧାନସଭାରେ ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର, ସ୍ୱରାଷ୍ଟ୍ର, ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତି ବିଭାଗକୁ ସଦସ୍ୟମାନେ ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତର ବିଭାଗୀୟ ମନ୍ତ୍ରୀମାନେ ଦେଇଥିଲେ। ରାଜ୍ୟରେ ଗୁଟ୍କା ତମାଖୁର ବିକ୍ରି ସଂକ୍ରାନ୍ତରେ ବିଜେପି ସଦସ୍ୟ ସରୋଜ କୁମାର ପାଢ଼ୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଂ କହିଥିଲେ, ବଜାରରେ ବିକ୍ରି ହେଉଥିବା ଗୁଟ୍କା ତମାଖୁ ଉପରେ ରୋକ ଲଗାଇବା ପାଇଁ ସରକାର ଚଳିତ ବର୍ଷ ଜାନୁଆରୀ 21 ତାରିଖରେ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ତମାଖୁ କିମ୍ବା ନିକୋଟିନ୍ ମିଶ୍ରିତ ସମସ୍ତ ପ୍ରକାର ଖାଦ୍ୟଦ୍ରବ୍ୟର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ, ପରିବହନ, ବଣ୍ଟନ ଓ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି। ଉକ୍ତ ବିଜ୍ଞପ୍ତିର ଦୃଢ଼ ଅନୁପାଳନ ସୁନିଶ୍ଚିତ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିସହିତ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ଅଧିନିୟମର ଅନୁପାଳନ କରି ସରକାର ତମାଖୁ ନିୟନ୍ତ୍ରଣ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟରେ ପନିର୍ର ମାନ ପରୀକ୍ଷା ସଂକ୍ରାନ୍ତରେ ବିଜେଡି ସଦସ୍ୟ ଅନନ୍ତ ନାରାୟଣ ଜେନା ପଚାରିଥିବା ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଂ କହିଥିଲେ, ରାଜ୍ୟରେ ବିକ୍ରି ହେଉଥିବା ପନିର୍ର ମାନ ଯାଞ୍ଚ ପାଇଁ ଏହାର ନମୁନା ଖାଦ୍ୟ ପରୀକ୍ଷାଗାରକୁ ପଠାଯାଉଛି। ବିଗତ 2 ବର୍ଷରେ 124 ପନିର୍ ନମୁନା ପରୀକ୍ଷା କରାଯାଇଥିବା ବେଳେ 43 ପନିର୍ ନିମ୍ନମାନର ବୋଲି ଜଣାପଡ଼ିଥିଲା। ଏହି ସମୟରେ ପାହାଳରୁ ଗୋଟିଏ ମାତ୍ର ନମୁନା ସଂଗ୍ରହ କରାଯାଇଥିଲା। ପରୀକ୍ଷାଗାରର ରିପୋର୍ଟକୁ ଆଧାର କରି ଅସୁରକ୍ଷିତ ଏବଂ ନିମ୍ନମାନର ପନିର୍ ବିକ୍ରେତାଙ୍କୁ ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ବିହିତ ଦଣ୍ଡବିଧାନର ବ୍ୟବସ୍ଥା କରାଯାଉଛି। ଅଦ୍ୟାବଧି ଓଡ଼ିଶାରେ ବିନା କ୍ଷୀରରୁ ପ୍ରସ୍ତୁତ ପନିର୍ ଉତ୍ପାଦନକାରୀଙ୍କୁ ଖାଦ୍ୟ ନିରାପତ୍ତା ଲାଇସେନ୍ସ ପ୍ରଦାନ କରାଯାଇ ନଥିବା ମନ୍ତ୍ରୀ ଦର୍ଶାଇଛନ୍ତି। ରାଜ୍ୟରେ ମେଡିକାଲ କଲେଜରେ ଥିବା ଡାକ୍ତରୀ ଆସନ ସଂକ୍ରାନ୍ତରେ ବିଜେଡି ସଦସ୍ୟ ମନୋହର ରନ୍ଧାରୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଂ କହିଥିଲେ, ରାଜ୍ୟରେ ବର୍ତ୍ତମାନ 16 ସରକାରୀ ମେଡିକାଲ କଲେଜ, 6 ବେସରକାରୀ ମେଡିକାଲ କଲେଜ ଏବଂ ଗୋଟିଏ ଏମ୍ସରେ ମୋଟ 3025 ଏମ୍ବିବିଏସ୍ ଆସନ ରହିଛି। ଆବଶ୍ୟକୀୟ ମୌଳିକ ଭିତ୍ତିଭୂମି ଏବଂ ମାନବ ସମ୍ବଳର ଉପଲବ୍ଧତାକୁ ଦୃଷ୍ଟିରେ ରଖି ସରକାର ପର୍ଯ୍ୟାୟକ୍ରମେ ଏମ୍ବିବିଏସ୍ ଆସନ ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନେଇଥାନ୍ତି। ରାଜ୍ୟ ମେଡିକାଲ କଲେଜଗୁଡ଼ିକରେ ବର୍ତ୍ତମାନ ମୋଟ 1697 ଜଣ ଅଧ୍ୟାପକ ପାଠ ପଢ଼ାଉଛନ୍ତି। ବର୍ତ୍ତମାନ ମୋଟ 696 ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି ଥିବା ମନ୍ତ୍ରୀ ଉଲ୍ଲେଖ କରିଥିଲେ। ବିଜେପି ସଦସ୍ୟ ପଦ୍ମଲୋଚନ ପଣ୍ଡାଙ୍କ ଏ ସଂକ୍ରାନ୍ତୀୟ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ, ଗତ 5 ବର୍ଷରେ ମେଡିକାଲ କଲେଜଗୁଡ଼ିକରୁ ମୋଟ 3368 ଜଣ ଏମ୍ବିବିଏସ୍ ଡିଗ୍ରୀଧାରୀ ପାସ୍ କରିଛନ୍ତି ଏବଂ 5584 ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କେତେ ଜଣ ଡିଗ୍ରୀଧାରୀ ଡାକ୍ତର ସରକାରୀ ଚାକିରି ନ ପାଇ ଅପେକ୍ଷାରେ ରହିଛନ୍ତି ତାହାର ତଥ୍ୟ ନାହିଁ। ରାଜ୍ୟରେ ଥିବା ମେଡିକାଲ କଲେଜ ଏବଂ ହେବାକୁ ଥିବା ମେଡିକାଲ କଲେଜରୁ ଉତ୍ତୀର୍ଣ୍ଣ ଏମ୍ବିବିଏସ୍ ଡିଗ୍ରୀଧାରୀ ଡାକ୍ତରଙ୍କୁ ଆବଶ୍ୟକ ମୁତାବକ ଓପିଏସ୍ସି ମାଧ୍ୟମରେ ନିଯୁକ୍ତି ଦିଆଯାଇଥାଏ। ରାଜ୍ୟରେ ବିଧାନ ପରିଷଦ ଗଠନ ସଂକ୍ରାନ୍ତରେ ବିଜେପି ସଦସ୍ୟ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଥିଲେ, ରାଜ୍ୟରେ ବିଧାନ ପରିଷଦ ଗଠନର ପ୍ରସ୍ତାବ 2018 ଅଗଷ୍ଟ ମାସରେ କ୍ୟାବିନେଟ୍ରେ ଅନୁମୋଦନ ଲାଭ କରିବା ପରେ ବିଧାନସଭାରେ ସେହି ବର୍ଷ ଏକ ସଂକଳ୍ପ ପାରିତ ହୋଇଥିଲା। ପରେ ଏହାକୁ ସଂସଦର ଅନୁମୋଦନ ପାଇଁ ରାଜ୍ୟସଭା ଓ ଲୋକସଭା ସଚିବାଳୟ ସହିତ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ଏବଂ ବିଧି ଓ ନ୍ୟାୟ ବିଭାଗକୁ ପଠାଯାଇଛି। 2024 ଜୁନ୍ ମାସରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 669 ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଭିଜିଲାନ୍ସ ଚଢ଼ଉରେ ଧରାପଡ଼ିଛନ୍ତି। ବିଜେପି ସଦସ୍ୟ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଏକ ଲିଖିତ ଉତ୍ତରରେ ଦର୍ଶାଇଥିଲେ, ଧରାପଡ଼ିଥିବା ଏହି ଅଧିକାରୀଙ୍କ ମଧ୍ୟରୁ 128 ଜଣ ପ୍ରଥମ ଶ୍ରେଣୀ ପାହ୍ୟାର ହୋଇଥିବା ବେଳେ 109 ଜଣ ଦ୍ୱିତୀୟ ଶ୍ରେଣୀ, 366 ଜଣ ତୃତୀୟ ଶ୍ରେଣୀ, 12 ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ 54 ଜଣ ଅନ୍ୟ ଲୋକସେବକ ରହିଛନ୍ତି।

0: ଏମାନଙ୍କ ମଧ୍ୟରେ 36 ଜଣ ମହିଳା ରହିଛନ୍ତି। ଧରାପଡ଼ିଥିବା ସମସ୍ତ କର୍ମଚାରୀଙ୍କ ଠାରୁ ମୋଟ 306,47,00,000 ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ ହୋଇଛି। ଏହି 2 ବର୍ଷରେ 1,129 ଜଣ ସରକାରୀ ଅଧିକାରୀ ତଥା କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି ଓ ସେମାନଙ୍କର ମକଦ୍ଦମା ବର୍ତ୍ତମାନ ଅଦାଲତରେ ବିଚାରାଧୀନ ରହିଛି। ରାଜ୍ୟର ଥାନାଗୁଡ଼ିକରେ ଖାଲି ପଡ଼ିଥିବା ପଦବୀ ସଂକ୍ରାନ୍ତରେ କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ପଚାରିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ରାଜ୍ୟରେ ବିଭିନ୍ନ ଥାନାମାନଙ୍କରେ କ ବର୍ଗରେ 10ଟି ପଦବୀ ଖାଲି ଥିବାବେଳେ ଖ ବର୍ଗରେ 849ଟି ପଦବୀ ଏବଂ ଗ ବର୍ଗରେ 2,418ଟି ପଦବୀ ଖାଲି ପଡ଼ିଛି। ଗତ 2 ବର୍ଷ ମଧ୍ୟରେ ନୂତନ ଚୟନ ପଦୋନ୍ନତି ଭିତ୍ତିରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଇ ରାଜ୍ୟର ବିଭିନ୍ନ ଥାନାରେ ଅବସ୍ଥାପିତ କରାଯାଇଛି। 2025 ଓ 2026ରେ ବର୍ତ୍ତମାନ ସୁଦ୍ଧା 483 ଜଣ ସବ୍ଇନ୍ସପେକ୍ଟରଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏହି ସମୟରେ 660 ଜଣ କନଷ୍ଟେବଳଙ୍କୁ ଏଏସ୍ଆଇ ପାହ୍ୟାରେ ନିଯୁକ୍ତି ଦିଆଯାଇଥିବା ବେଳେ ପୁନର୍ବାସ ସହାୟତା ଯୋଜନା ଅଧୀନରେ 155 ଜଣଙ୍କୁ କନଷ୍ଟେବଳ ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟରୁ ବାଂଲାଦେଶୀମାନଙ୍କ ଦେଶାନ୍ତର ସଂକ୍ରାନ୍ତରେ ବିଜେପି ସଦସ୍ୟ ମାନସ କୁମାର ଦତ୍ତ ପଚାରିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା 90 ଜଣ ବିଦେଶୀଙ୍କୁ ଦେଶାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ 88 ଜଣ ବାଂଲାଦେଶୀ ନାଗରିକ ଓ 2 ଜଣ ନାଇଜେରିଆନ୍ ରହିଛନ୍ତି। ସନ୍ଦିଗ୍ଧ ଅବୈଧ ପ୍ରବାସୀଙ୍କୁ ଅଟକ ରଖିବା ପାଇଁ ମୋଟ 21ଟି ଅଟକ କେନ୍ଦ୍ର କାର୍ଯ୍ୟ କରୁଛି। ଏପର୍ଯ୍ୟନ୍ତ 2,267 ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କର ଯାଞ୍ଚ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ 2,184 ଜଣ ଭାରତୀୟ ନାଗରିକ ବୋଲି ଚିହ୍ନଟ କରାଯାଇଛି। ଅବଶିଷ୍ଟ 83 ଜଣଙ୍କୁ ବାଂଲାଦେଶୀ ଅନୁପ୍ରବେଶକାରୀ ଭାବେ ଚିହ୍ନଟ କରାଯାଇଛି। ମୋଟାମୋଟି ଭାବେ ଆଜିର କାର୍ଯ୍ୟଦିବସଟି ବେଶ୍ ସରଗରମ ଥିଲା। ଆଜି ବାଚସ୍ପତି ଗୃହକୁ ପ୍ରଥମେ ଶୂନ୍ୟକାଳ ପର୍ଯ୍ୟନ୍ତ ମୁଲତବୀ କରିଥିଲେ ଓ ଶୂନ୍ୟକାଳରେ ଶାସକ ଦଳର ବହୁ ସଦସ୍ୟ କହିବାର ସୁଯୋଗ ପାଇଥିଲେ। ସେହିଭଳି ଅପରାହ୍ନ ଅଧିବେଶନରେ ମଧ୍ୟ ବିଲ୍ ଉପରେ ଶାସକ ଦଳର ସଦସ୍ୟମାନେ ଆଲୋଚନା କରିଥିଲେ। ଅନ୍ତିମ କାର୍ଯ୍ୟଦିବସରେ କଂଗ୍ରେସ ସଦସ୍ୟମାନେ ଗୃହକୁ ଘଣ୍ଟ ଆଣି ବଜାଇବା ଥିଲା ଅନ୍ୟତମ ଘଟଣା। ସେହିଭଳି 2 ବିରୋଧୀ ଦଳ ଆଜି କକ୍ଷତ୍ୟାଗ କରିବା ସହିତ ବିଲ୍ ଆଲୋଚନାରେ ଭାଗ ନେଇନଥିଲେ। ଗୃହରେ ଆଜି ବିରୋଧୀ ଓ ଶାସକ ଦଳର ବହୁ ସଦସ୍ୟ ଉପସ୍ଥିତ ରହିଥିବା ବେଳେ ଅଧିକାଂଶ ସମୟ ହଟ୍ଟଗୋଳ, କକ୍ଷତ୍ୟାଗ ଓ ମୁଲତବୀରେ କଟିଥିଲା। ବିଧାନସଭା ସମୀକ୍ଷା ପ୍ରସ୍ତୁତ କରିଛନ୍ତି ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର, ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।
1: ଶୁଣୁଥିଲେ ଆଜିର ବିଧାନସଭା ସମୀକ୍ଷା।
2: 4044 Spotlight.

0: ତାହାରି ମା ନୁହେଁ, କେହି ମୋର ପୁଅ ନୁହେଁ, ଝିଅ ନୁହେଁ, ମୁଁ ଏକ ଅଭିଶପ୍ତା, ନିଃସ୍ୱ।
1: ପୁତ୍ର, କନ୍ୟା, ପିତା, ମାତା, ସ୍ୱାମୀ, ସ୍ତ୍ରୀ ସମସ୍ତେ ମାଙ୍କଡ଼ସା ଜାଲର ଛନ୍ଦାଛନ୍ଦି ହୋଇ ରହିଥିବା ଗୋଟିଏ ଗୋଟିଏ ସୂତାଖିଅ ସଦୃଶ। ଭଗବାନ କିନ୍ତୁ ଏ ସୃଷ୍ଟିର ସର୍ବମୟ କର୍ତ୍ତା। ତାଙ୍କରି ଇଙ୍ଗିତରେ ସୃଷ୍ଟ ସମାଜ, ପରିବାର ଓ ବ୍ୟକ୍ତିବିଶେଷ, ପୁଣି ପରିବାରର ଉତ୍ତରଣ ସମ୍ଭବ କେବଳ ସନ୍ତାନ ଦ୍ୱାରା। ସନ୍ତାନହୀନ ଜୀବନକୁ ଧିକ୍କାର, ସନ୍ତାନହୀନ ଘରକୁ ଧିକ୍କାର, ସନ୍ତାନହୀନ ଧନକୁ ଧିକ୍କାର ଏବଂ ସନ୍ତାନହୀନ କୂଳକୁ ଧିକ୍କାର। ବଂଶ ମର୍ଯ୍ୟାଦା, ବଂଶ ପରମ୍ପରାର ସ୍ୱାଭିମାନ ପାଇଁ ପୁଅଟିଏ ଆବଶ୍ୟକ।
0: ହଁ ସ୍ୱାମୀଜୀ, ମୋର ପୁଅଟିଏ ଦରକାର, ମୋର ପୁଅଟିଏ ଦରକାର, ଅନ୍ତତଃ ପରକାଳରେ ପିଣ୍ଡଦାନ ପାଇଁ।
1: ମୃତ୍ୟୁ ପରେ ପୁତ୍ର ହିଁ ମୁଖାଗ୍ନି ଦେଇଥାଏ, ବାପ ମାଙ୍କ ପିଣ୍ଡଦାନ କରେ ପୁତ୍ର, ସେ ଅଧିକାର କେବଳ ପୁତ୍ରର, ନଚେତ ସେମାନଙ୍କର ଅଶାନ୍ତ ଆତ୍ମା ଘୁରି ବୁଲୁଥାଏ।

0: କାଳ କାଳ କାଳ
1: ହେ ଭଗବାନ, କେଉଁ ଦୋଷରୁ ଏତେ ବଡ଼ ଶାସ୍ତି ଦେବାକୁ ଯାଉଛ ପ୍ରଭୁ? ଦୀର୍ଘ 30 ବର୍ଷ ହେଇଗଲା ପରେ ବି ଏକ ଦମ୍ବ ଗଛରେ ଫୁଲଟିଏ ଫୁଟିଲାନି, ତାହେଲେ ତାହେଲେ କ'ଣ ଆମର ମୁକ୍ତି ନାହିଁ? ଆମେ ଅମୋକ୍ଷ ହେଇ ରହିଯିବୁ।
2: କାଦମ୍ବିନୀ, କ'ଣ ହେଲା କାଦମ୍ବିନୀ? ଦେହ ଭଲ ଅଛି ତ?
1: ଜୀବନର ପଶ୍ଚିମ ଆକାଶରେ ସୂର୍ଯ୍ୟ ବୁଡ଼ିବାକୁ ଯାଉଛନ୍ତି।
2: ସୂର୍ଯ୍ୟ ବୁଡ଼ିଗଲେ ଖଟି ଆସିବ ଅନ୍ଧକାର।
1: କ'ଣ ହେବ ଆମର?
2: କ'ଣ କହୁଛ ତୁମେ?
1: କିଛି ବୁଝିପାରୁନା।
2: ଆରେ ବାବା, ନ କହିଲେ ବୁଝିବି କେମିତି?
1: ମୃତ୍ୟୁ ପରେ ଆମର କ'ଣ ହେବ?
3: ଯାହା ସମସ୍ତେ କହିଥାନ୍ତି, ବିଶେଷ କରି ନ ପାରିବା ଲୋକ।
2: ବୁଝିପାରିଲିନି।
3: ବୁଝିବାକୁ ତମେ ଚେଷ୍ଟା ବି କରୁନ।
2: ଦେଖ କାଦମ୍ବିନୀ, ମୁଁ ଏବେ ଅଫିସରୁ ଫେରୁଛି, ମୋତେ ଟିକେ ଶାନ୍ତିରେ।
3: ତାହେଲେ ମୁଁ ତୁମର ସବୁ ଅଶାନ୍ତିର କାରଣ?
2: ସେ କଥା ମୁଁ କେବେ କହିଲି?
3: 30 ବର୍ଷ ତଳେ ସେଦିନ କିନ୍ତୁ ତୁମେ କହିଥିଲ।
2: କହିଥିଲି ଯେଉଁଦିନ ଆମେ ଦୁହେଁ ମିଶି ବାରି ପାଖରେ ସେଇ କଦମ୍ବ ଚାରକୁ ରୋପିଥିଲେ।
3: ସେଦିନ ତୁମେ କହିଥିଲ
2: କଦମ୍ବ ଗଛରେ ଫୁଲ ଫୁଟିବ, ତାରି ବାସ୍ନାରେ ଚାରିଦିଗ ମହକୁଥିବ, କଦମ୍ବ ମୂଳରେ ତୁମେ, ମୁଁ ଆଉ ଆମର।
3: 30 ବର୍ଷ ପରେ ବି ସେଇ କଦମ୍ବ ଗଛରେ ଗୋଟିଏ ହେଲେ ଫୁଲ ଫୁଟିଲାନି।
2: କାଦମ୍ବିନୀ,
3: ତୁଳସୀ ମୂଳରେ ପାଣି ଦେଲା ପରେ ପ୍ରତିଦିନ ତ ମୁଁ ପାଣି ଢାଳିଛି, ପ୍ରତିଟି ମୁହୂର୍ତ୍ତରେ ମୁଁ ଅପେକ୍ଷା କରିଛି ଫୁଲ ଫୁଟିବ, କିନ୍ତୁ।
2: ବୁଝୁଛି, 30 ବର୍ଷ ଧରି ଗୋଟେ ଫୁଲର ବାସ୍ନା ପାଇଁ ସେଇ ଶିଶୁ କଦମ୍ବ ଚାରାର ତୁମେ ଯେଉଁ ଯତ୍ନ ନେଇଛ,
3: ସେଦିନର କଦମ୍ବ ଚାରାରେ ଆଜି ଶାଖା ପ୍ରଶାଖା ମିଳିଛି, ଦିନକୁ ଦିନ ତାର କଳେବର ବଢ଼ିବାରେ ଲାଗିଛି, ହେଲେ ଫୁଲ ଫୁଟୁନି କି କଦମ୍ବ ଫୁଲର ବାସ୍ନାରେ ଦିଗ ଚହଟୁନି।
2: ଛାୟା ତ ଦେଇପାରୁଛି,
3: କିନ୍ତୁ ମୁଁ ଯାହାର ପ୍ରଶସ୍ତ ଛାତିରେ 30 ବସନ୍ତର ମଳୟ କାମାତୁର ହୋଇ ପ୍ରବାହ କଲେ, ତାର ପ୍ରତିଦାନରେ ତାଠୁ ମୁଁ ପାଇଲି କ'ଣ? ନାରୀ ଜୀବନରେ ଶୂନ୍ୟତା ଛଡ଼ା ଆଉ ତ କିଛି ନୁହେଁ।
2: ଶୂନ୍ୟତା ଯଦି ଭାଗ୍ୟରେ ଲେଖା, ଆମେ ଦୋଷ ଦେବା କାହାକୁ?
3: ମେଳକ ଯଦି ରାଜଯୋଟକ, ଭାଗ୍ୟ କିପରି ପ୍ରତିବନ୍ଧକ ହେବ?
2: ତମେ ତ ଜାଣ କାଦମ୍ବିନୀ, ଗୋଟାଏ ପରେ ଗୋଟାଏ ସ୍ପେଶାଲିଷ୍ଟ ସହିତ କନସଲ୍ଟ କରିଛି, ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିଛି, ତାପରେ ବି
3: କଦମ୍ବ ଫୁଲର ବାସ୍ନା ପାଇଲନି।
2: ସେଇଥିପାଇଁ ତ କହୁଥିଲେ ଅନାଥାଶ୍ରମରୁ ପିଲାଟିଏ ଆଣି ତାକୁ ନିଜର କରିନେବ।
3: ଅନାଥାଶ୍ରମର ସେଇ ପିଲାଟି ଆମ ମୁହଁରେ ମୁଖାଗ୍ନି ଦେବ, ଆମକୁ ପିଣ୍ଡଦାନ କରିବ, ସମାଜ ଜାଣିବ ଆମର ମୋକ୍ଷ ପ୍ରାପ୍ତି ହେଲା, ଏଇଥିପାଇଁ ତ।
2: କେବଳ ଆମର ନୁହେଁ, ପିତୃପୁରୁଷଙ୍କ ମଧ୍ୟ।
3: ହେଲେ ସେଥିରେ କ'ଣ ମୋର ମାତୃତ୍ୱର ପୂର୍ଣ୍ଣତା ଅନୁଭବ କରିପାରିବି? ତୁମେ କ'ଣ ସ୍ୱୀକାର କରିପାରିବ ସେଇ ସନ୍ତାନ ପ୍ରକୃତରେ ତୁମରି ଔରସରୁ ଜାତ?
2: ଓ କାଦମ୍ବିନୀ, ତମେ କାହିଁକି ଶାସ୍ତ୍ରକୁ ଭୁଲି ଯାଉଛ? ଅପୁତ୍ରସ୍ୟ ଗୃହମ୍ ଶୂନ୍ୟମ୍, ଜଣେ କାହାରିକୁ ଆମେ ଆଦରି ନେଲେ କ୍ଷତି।
3: ତୁମେ କାହିଁକି ଭୁଲି ଯାଉଛ ପ୍ରଣବ, ଭାର୍ଯ୍ୟ କିଂ କାର୍ଯ୍ୟମ୍ ଯଦି ନାସ୍ତି ପୁତ୍ର।
2: ତୁମେ ତାହେଲେ ମୋ ପୌରୁଷ ପ୍ରତି ଉପହାସ କରୁଛ ନୁହେଁ?
3: ନା ନା, ଉପହାସ ନୁହେଁ। ଗଲା 30 ବର୍ଷ ଧରି ମୁଁ ତୁମ ସହିତ କେବଳ ସହଯୋଗ କରିଛି ପ୍ରଣବ, ସହଯୋଗ କରିଛି।
2: ମୁଁ ତ କେବେ ଅସହଯୋଗ କରିନି।
3: ସେ ନେଇ ମୁଁ କ'ଣ କେବେ ଅଭିଯୋଗ କରିଛି?
2: ତେବେ ବିବାହର 30 ବର୍ଷ ପରେ ଆଜି ହଠାତ୍ ଏସବୁ ଅବାନ୍ତର ଭାବନା ତୁମ ମୁଣ୍ଡକୁ ଘାରୁଛି କାହିଁକି?
3: 30 ବର୍ଷ ତା ପୂର୍ବରୁ ମୁଁ ଥିଲି ଏକ ମୁକ୍ତ ଆକାଶର ବିହଙ୍ଗୀ।
2: ପ୍ରସ୍ତାବ ଆସିଲା ବିହଙ୍ଗୀ ହେବ ବନ୍ଦିନୀ,
3: ସାଂସାରିକ ବନ୍ଧନରେ ବନ୍ଦିନୀ,
2: ସାଂସାରିକ ଜୀବନ।

0: ଆସିଲନି, କାଳେ ମୁଁ ପ୍ରତିବାଦ କରିବି ଏଇ ଭୟରେ ନା?
1: ସତ୍ୟକୁ ତୁମେ ପରିହାସ କରନି କାଦମ୍ବିନୀ। ଅନ୍ତତଃ ସ୍ତ୍ରୀ ହିସାବରେ ସ୍ୱାମୀ ସହିତ କିଛିଟା ସାଲିସ କରିବାର ଚେଷ୍ଟା କର।
0: ସେଇ କଥା ତ ମୁଁ କହୁଛି, ମାଳା ଆସିଥାନ୍ତା, ଏଇ ଘରେ ମୋ ଛୋଟ ଭଉଣୀ ପରି ରହିଥାନ୍ତା, ଛୁଆ ପିଲାଙ୍କ କୋଳାହଳରେ ଏ ଘରଟା ଫାଟି ପଡୁଥାନ୍ତା।
1: ସେମିତି କରିଥିଲେ ହୁଏତ ମୁଁ ତୁମ ପ୍ରତି ଅନ୍ୟାୟ କରିଥାନ୍ତି।
0: ମତେ ଲୁଚେଇ ଆଉ ଏକ ଝିଅକୁ ପ୍ରେମ କରିବାରେ ନ୍ୟାୟଟା କୋଉଠି ରହିଲା ତ ମୁଁ ଜାଣିପାରୁନି।
1: ଥରେ ମୁଁ ତୁମକୁ କହିସାରିଛି କାଦମ୍ବିନୀ, ମାଳା ସହିତ ମୋର ପ୍ରଥମ ଦେଖା ଏକ ଦୁର୍ବଳ ମୁହୂର୍ତ୍ତରେ।
0: ସେଇ ଦୁର୍ବଳ ମୁହୂର୍ତ୍ତରେ ତୁମେ ଯାହାକୁ ଆପଣାର କରିନେଲ, ମୁଁ ତାକୁ ପର ବୋଲି ଭାବିବି ଏକଥା ତୁମେ ଚିନ୍ତା କରିପାରିଲ କିପରି? ହୁଏତ ପ୍ରଥମେ କିଛିଟା ପ୍ରତିବାଦ କରିଥାନ୍ତି, ତାପରେ ତୁମ ପାଇଁ, ତୁମର ସୁଖ ଶାନ୍ତି ପାଇଁ ସବୁକିଛି ମାନି ଯାଇଥାନ୍ତି।
1: ସନ୍ଦେହର କୁହୁଡ଼ି ଭିତରେ ସେତେବେଳେ ମୁଁ ତୁମ ପାଖରେ କିଛି ପ୍ରକାଶ କରିବାର ସାହସ ହରାଇ ବସିଥିଲି କାଦମ୍ବିନୀ, କିନ୍ତୁ ଆଜି ପ୍ରକୃତ ସତ୍ୟକୁ ତୁମ ଆଗରେ ପ୍ରକାଶ କରିବାକୁ ଯାଉଛି। ଯଦି ତୁମେ ଗ୍ରହଣ କରିବ, ହୁଏତ ତୁମେ ଦେଇପାର ଏହାକୁ ଏକ ଅବୈଧ ପ୍ରେମର ଆଖ୍ୟା, କିନ୍ତୁ ଆମର ମିଳନ ଥିଲା ଦୁଇଟି ନିଷ୍କପଟ ଶରୀର ଓ ପବିତ୍ର ଆତ୍ମାର, ତାରି ସ୍ମାରକୀ ଆଲୋକ।
0: ନା, ନା, ସେ ଆଲୋକ ସତ୍ୟ ନୁହେଁ, ସେ ଆଲୋକ ମୋ ଜୀବନର ଅନ୍ଧକାରକୁ ଦୂର କରିପାରିବନି, ସେ ମୋ ଗର୍ଭଜାତ ସନ୍ତାନ ନୁହେଁ, ତା ପାଇଁ ମୁଁ ପ୍ରସବ ବେଦନା ଅନୁଭବ କରିନି, ସେ ମୋତେ ମୁଖାଗ୍ନି ଦେଇପାରିବନି, ପିଣ୍ଡ ଦାନ କଲେ ମୁଁ ବା ପିତୃପୁରୁଷ କେହି ପାଇବେନି।
1: କିନ୍ତୁ ମୁଁ ଯେ ସ୍ୱୀକାର କରୁଛି ଆଲୋକ ମୋର ସନ୍ତାନ, ମୋରି ରକ୍ତ।
0: ତୁମରି ରକ୍ତର, ତୁମରି ପୌରୁଷର ସନ୍ତକ ଆଲୋକ। ତୁମ ଔରସଜାତ ସନ୍ତାନକୁ ଛଠରରେ 10 ମାସ ବହନ କରିବାର ଶକ୍ତି ମୋର ଥିଲା, ସେ ସୁଯୋଗ ତୁମେ ମୋତେ କାହିଁକି ଦେଲନି? କାହିଁକି ଜୀବନ ସାରା ତୁମେ ମୋତେ ସନ୍ଦେହର ଜାଲରେ ବାନ୍ଧି ରଖିଲ? ହୁଏତ ସେଦିନ ମୋର ନାରୀ ଜୀବନର ଚରମ ତୃପ୍ତି ପାଇଥାନ୍ତି, ବୈଧ ହଉ ବା ଅବୈଧ ହଉ, ତୁମରି ଔରସରୁ ଅନ୍ୟ ଏକ ଜନନୀ ଗର୍ଭର ଭ୍ରୂଣ ଯଦି ମୋର ଚଠରରେ ପୂର୍ଣ୍ଣାଙ୍ଗ ହୋଇ ଜନ୍ମ ଲାଭ କରିଥାନ୍ତା। ପ୍ରଣବ, ଦେଖୁଛ, ଦେଖୁଛ ପଶ୍ଚିମ ଆକାଶର ସୂର୍ଯ୍ୟ ଧୀରେ ଧୀରେ ଡୁବିବାକୁ ଯାଉଛନ୍ତି, ଆକାଶ ବିପର୍ଣ୍ଣ ହେବାକୁ ବସିଲାଣି, ସୂର୍ଯ୍ୟ ଡୁବି ଗଲା ପରେ କଣ ହେବ ପ୍ରଣବ?
1: ଅନ୍ଧାର, କେବଳ ଅନ୍ଧାର।
0: ଆମେ ଆଉ କେହି କାହାକୁ ଦେଖିପାରିବାନି ନା?
1: ଅନ୍ତତଃ ଆଲୋକ ଆସିବା ପର୍ଯ୍ୟନ୍ତ।

0: ସେ ଲୋକ ଆସିବନି
1: ଆଲୋକ ଆସିବ ଆସିବ ଆଲୋକ ଆସିବ
0: ପ୍ରଣାମ ପ୍ରଣାମ ସୂର୍ଯ୍ୟ ଗଲା
1: କଦବିଟି କଦବିଟି କଦବିଟି ଜୀବନରେ ମୋର ଅବଶେଷ ରହିଗଲା କଦବିଟି ବହୁତ ତୁମକୁ ଆଲୋକ ଦେଇପାରିଲି ଆଲୋକ

ଶୁଣୁଥିଲେ ନାଟକ ପିଣ୍ଡଦାନ, ରଚନା ପଞ୍ଚାନନ ମିଶ୍ର, ପରିଚାଳନା କରିଥିଲେ ମାନଭଞ୍ଜନ ହୋତା, ସହଯୋଗିତାରେ ଥିଲେ ମୁରଲୀଧର ପଣ୍ଡା, ଜୟକୁମାର ପ୍ରଧାନ, ପ୍ରଭୁଦତ୍ତ ପ୍ରଧାନ ଏବଂ ଲକ୍ଷ୍ମଣ କୁମାର ପଣ୍ଡା। ବିଭିନ୍ନ ଭୂମିକାରେ ଥିଲେ ଡକ୍ଟର ଦ୍ୱାରିକାନାଥ ନାୟକ, ପ୍ରଣବ, କାଦମ୍ବିନୀ, ନୁପୁର ଘୋଷ। କଣ୍ଠସ୍ୱର ଦେଇଥିଲେ ମାନଭଞ୍ଜନ ହୋତା। ଶିଶୁ କଳାକାର ଥିଲେ ଶକ୍ତି ସର୍ଗମ ପାଣିଗ୍ରାହୀ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଆକାଶବାଣୀ ଭବାନୀ ପାଟଣା ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ହେଲେ ପଣ୍ଡିତ ଅଜୟ ପୁହଙ୍କର। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ଜୟ ଜୟବନ୍ତୀ, ମଧ୍ୟାଳୟ ଏକତାଲ ନିବଦ୍ଧ ଅଟେ। ଶିଳ୍ପୀଙ୍କୁ ତବଲାରେ ସଙ୍ଗତ କରିଛନ୍ତି ଓମକାର ଗୁଲବାଡ଼ି, ହାରମୋନିୟମରେ ତୁଲସୀଦାସ ବୋରକର ଏବଂ ସାରଙ୍ଗୀରେ ଲତିଫ ଅହମ୍ମଦ ଖାନ।